ଆକାଶବାଣୀ ଭବାନୀପାଟଣ ସମୟ ବର୍ତ୍ତମାନ ପ୍ରାୟ 5:58 ଆଜି ମଙ୍ଗଳବାର 1948 ଶକାଦ ଭାଦ୍ରବ ମାସ 10 ଦିବସ 2026 ମସିହା ସେପ୍ଟେମ୍ବର ମାସର 1 ତାରିଖ।

ଈଶ୍ୱରଙ୍କ ଭକ୍ତି ପ୍ରଣତି ତଥା ଅଗଣିତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 126 kHz ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମାଙ୍ଗଳିକ

ପରବର୍ତ୍ତୀ ଭକ୍ତି ଅର୍ଘ୍ୟଟି ବାଢ଼ିଛନ୍ତି ନିଜ କଣ୍ଠରେ ଗୁପ୍ତ ପ୍ରସାଦ ପାଢ଼ୀ ଗୁଣସାଗର ମିଶ୍ରଙ୍କ ରଚନାରୁ।

ଏତେ ସମୟ ଯାଏ ଶୁଣୁଥିଲେ ଭକ୍ତି ସଂହିତାର କାର୍ଯ୍ୟକ୍ରମ ବନ୍ଦନା। ଏଥର ପ୍ରଚାର କରୁଛୁ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଦିନେ ଅଶୋକ ସମ୍ରାଟ ତାଙ୍କ ଦରବାରର ପଣ୍ଡିତମାନଙ୍କ ସହିତ ବନରେ ବୁଲି ବୁଲି ବାର୍ତ୍ତାଳାପ କରୁଥିଲେ। ଚାଲୁ ଚାଲୁ ସେମାନଙ୍କ ଆଗରେ ଏକ ନଦୀ ପଡ଼ିଲା। ନଦୀର ସ୍ରୋତ ବହୁତ କ୍ଷିପ୍ର ଥିଲା। ଏହା ଦେଖି ସମ୍ରାଟ ଅଶୋକ ତାଙ୍କ ପୁରୋହିତମାନଙ୍କୁ କହିଲେ, ପୁରୋହିତ ଜୀ, ଆପଣ ସବୁଠାରୁ ବିଦ୍ୱାନ ବ୍ୟକ୍ତି, କ'ଣ ଆପଣ ଏ ନଦୀର ସ୍ରୋତ ଓଲଟାଇ ଦେଇପାରିବେ? ରାଜାଙ୍କର ପ୍ରଶ୍ନ ଶୁଣୁ ଶୁଣୁ ପୁରୋହିତ ଏହି କାର୍ଯ୍ୟ କରିବାକୁ ରାଜି ହୋଇଗଲେ ଏବଂ ନଦୀ ପାଖକୁ ଯାଇ ଏକ ପଥର ଉପରେ ବସିଲେ। ଧ୍ୟାନରେ ବସି ଗୁଣୁଗୁଣୁ କରି କିଛି ମନ୍ତ୍ର ବୋଲିଲେ। ମନ୍ତ୍ର ବୋଲି ସାରିବା ପରେ ଆଖି ଖୋଲି ନଦୀ ଆଡ଼କୁ ଅନାଇଲେ। ନଦୀ ପୂର୍ବ ଭଳି ତାର ଗତିରେ ପ୍ରବାହିତ ହେଉଛି। ରାଜପୁରୋହିତ ପୁଣି ଧ୍ୟାନରେ ବସି ପଡ଼ିଲେ ଏବଂ ମନ୍ତ୍ର ଗୁଣୁଗୁଣୁ କରି ପୁଣି ଥରେ ଗାଇଲେ। ପୁଣି ନଦୀ ଆଡ଼କୁ ଦେଖିଲେ। ନଦୀ ଯେମିତିକି ସେମିତି ତା ନିୟମରେ ପ୍ରବାହିତ ହେଉଥିଲା। ଏହାପରେ ପୁରୋହିତ ଜଣକ ଚୁପଚାପ ରାଜାଙ୍କ ପାଖରେ ଆସି ଠିଆ ହୋଇଗଲେ ଏବଂ ନୀଚ ସ୍ୱରରେ କହିଲେ, ରାଜନ୍, ମୁଁ ଏହି କାମ କରିପାରିବି ନାହିଁ। ରାଜା ତାଙ୍କର ଅନ୍ୟ ପୁରୋହିତ ଆଡ଼କୁ ଅନେଇଲେ, ମାତ୍ର ସମସ୍ତ ପୁରୋହିତ ତଳକୁ ମୁଣ୍ଡ କରି ଦେଇଥିଲେ। ଏହାପରେ ରାଜା ଘୋଷଣା କରିଥିଲେ, ଏହି ନଦୀର ସ୍ରୋତକୁ ଯିଏ ପରିବର୍ତ୍ତନ କରିଦେବ ତାକୁ ସ୍ୱର୍ଣ୍ଣ ମିଳିବ। ଏସବୁ ଦୃଶ୍ୟ ଜଣେ ମହିଳା ପାଖରେ ବସି ଦେଖୁଥାନ୍ତି। ସେ ବୃତ୍ତିରେ ଶୌଚାଳୟ ସଫା କରନ୍ତି। ରାଜାଙ୍କର ଘୋଷଣା ଶୁଣି ସେ ରାଜାଙ୍କ ପାଖକୁ ଆସି କହିଲେ, ରାଜନ୍, ମୁଁ ଏହି କାର୍ଯ୍ୟ କରିପାରିବି। ମହିଳାଙ୍କ କଥା ଶୁଣି ରାଜପୁରୋହିତ ରାଗିଗଲେ ଏବଂ କହିଲେ, ମୋ ଭଳିଆ ପଣ୍ଡିତ ଯିଏ ଏହି କାର୍ଯ୍ୟ କରିପାରିଲା ନାହିଁ ତମେ କରିପାରିବ? ଶୌଚାଳୟ ସଫା କରୁଥିବା ଜଣେ ସାଧାରଣ ମହିଳା କ'ଣ ଏହି କାର୍ଯ୍ୟ କରିପାରିବ? ଏହା ଅସମ୍ଭବ। ଏହାପରେ ମହିଳା ଜଣକ କହିଲେ, ସତ୍କର୍ମରେ ଯେଉଁ ବ୍ୟକ୍ତି ଚାଲିଥାନ୍ତି ସେମାନଙ୍କ ପାଇଁ ସବୁ ସମ୍ଭବ। ଏହା କହି ମହିଳା ଭୂମି ଉପରେ ବସି ମନେ ମନେ ମନ୍ତ୍ର ଜପ କଲେ। ଦେଖୁ ଦେଖୁ ନଦୀର ସ୍ରୋତ ପରିବର୍ତ୍ତନ ହୋଇଗଲା।

ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା କିପରି ସମ୍ଭବ ବୋଲି ରାଜା ମହିଳାଙ୍କୁ ପଚାରିଲେ। ମହିଳା ଜଣକ କହିଲେ, ମୁଁ ସବୁବେଳେ ସତ୍କର୍ମ କରେ, ଗରିବ ହେଉ ବା ଧନୀ, ଭଲ ହେଉ ବା ମନ୍ଦ, କାହାକୁ ଭେଦଭାବ ନକରି ସମସ୍ତଙ୍କ ଘରେ ମୁଁ କାର୍ଯ୍ୟ କରିଥାଏ। ଯେଉଁ ବ୍ୟକ୍ତି ଛୋଟ ବଡ଼ ସମସ୍ତଙ୍କୁ ଆଦରି ସତ୍କର୍ମ କରିଥାଏ, ତା ପାଇଁ ସବୁ ସମ୍ଭବ ହୋଇଥାଏ।

ଏତେ ସମୟ ଯାଏ ଶୁଣୁଥିଲି କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାୟ 6:35 ହେବାକୁ ଯାଉଛି। ଏଥର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଆମ୍ଭମାନଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଏବଂ ଶ୍ରୀ ନୃସିଂହ ଏକ ଏବଂ ଅଭିନ୍ନ ହୋଇଥିବାରୁ ଅତିବଡ଼ି ଜଗନ୍ନାଥ ଦାସ ପ୍ରଥମେ ନୃସିଂହଙ୍କ ଚରଣରେ ବନ୍ଦନା କରି ଭାଗବତ ରଚନା କରିଛନ୍ତି। ଭାଗବତ ଶ୍ରବଣରେ ଜୀବ ମୋକ୍ଷ ପାଏ ଏବଂ ତାର ତ୍ରିତାପ ଦୂର ହୁଏ। ତ୍ରିତାପ ହେଉଛି ଆଧ୍ୟାତ୍ମିକ, ଆଧିଭୌତିକ ଏବଂ ଆଧିଦୈବିକ, ଏହିପରି ତିନି ପ୍ରକାର ତାପ ବା ଭୟ। ଶରୀରରେ ଜାତ ହେଉଥିବା ରୋଗାଦି ଆଧ୍ୟାତ୍ମିକ ତାପ, ବ୍ୟାଘ୍ର ସର୍ପ ଓ ଚୋର ଆଦିଙ୍କଠାରୁ ଜାତ ଭୟ ହେଉଛି ଆଧିଭୌତିକ ତାପ, ଏବଂ ନଈବଢ଼ି ଘର ପୋଡ଼ି ଆଦି ପ୍ରାକୃତିକ ବିପଦ ହେଉଛି ଆଧିଦୈବିକ ତାପ। କଳିର ଆଗମନ ଦେଖି ସୌନକାଦି ମୁନିମାନେ ନୈମିଷା ଅରଣ୍ୟରେ ଏକାଠି ହୋଇ ସୁତ ଋଷିଙ୍କୁ ପଚାରିଲେ, ପ୍ରାଣୀମାନେ ମାୟାରୁ କିପରି ନିସ୍ତାର ହେବେ, କେଉଁ କାରଣରୁ ଶ୍ରୀଜଗନ୍ନାଥ ଦେବକୀଙ୍କ ଗର୍ଭରୁ ଜାତ ହେଲେ, ସେ କଥା ମଧ୍ୟ ଯୋଗ ବଳରେ ଜାଣି ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହୋଇ କୁହନ୍ତୁ।

ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ। କଣ୍ଠଦାନ କରିଥିଲେ ଭିକାରୀ ବଳ, ତୃପ୍ତି ଦାସ, ଶୈଳଭାମା ମହାପାତ୍ର, ରାମହରି ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ସମ୍ବଲପୁରୀରେ, ପରେ ପରେ ସମ୍ବାଦ ସଂସ୍କୃତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର, ପରେ ପରେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜାତୀୟ ମହିଳା କମିଶନ ଆଉ ରାଜ୍ୟ ସରକାରଙ୍କ ତରଫରୁ ଆଜିଠାନୁ ଆଇବା 3 ତାରିଖ ତକ ଭୁବନେଶ୍ୱରର ପହିଲା ଶକ୍ତି ସମ୍ମିଳନୀ ରାଜ୍ୟ WDC ନେତୃତ୍ୱ କର୍ମଶାଳା ହେବା। ଉଦ୍ଘାଟନୀ ସମାରୋହଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟ ରାହତକର ପ୍ରମୁଖ ଉପସ୍ଥିତ ରହିକରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ସମନ୍ୱୟ ସମ୍ବାଦ ସଂକଳ୍ପ ସମାଧାନ ଶୀର୍ଷକ ବିଷୟବସ୍ତୁକୁ ନେଇକରି ଆୟୋଜିତ ସମ୍ମିଳନୀଟି 25 ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ, କମିଶନର, ବରିଷ୍ଠ ଅଧିକାରୀ ଆଉ ସମ୍ପୃକ୍ତ ଅଂଶୀଦାରମାନେ ଯୋଗଦେବେ। କାର୍ଯ୍ୟକ୍ରମର 2 ନମ୍ଘର ଦିନେ ଶକ୍ତି ସୋ ଆତ୍ମରକ୍ଷା

ପରେଡ୍ର ଆୟୋଜନ କରାଯିବା, ଯେନ୍ତି 300 ଜନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଯୋଗ ଦେଇକରି ନିଜର କୌଶଳ ପ୍ରଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଗସ୍ତଥି ଯିବେ। ଗସ୍ତ ସମୟଥି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଦୁଇଦିନିଆ ଶିଖର ସମ୍ମିଳନୀଥି ଯୋଗଦେବେ। ଏହି ସମ୍ମିଳନୀଥି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଆଉ ଜଳସମ୍ପଦ ମନ୍ତ୍ରୀମାନେ ଯୋଗଦେବେ। ସମ୍ମିଳନୀର ଦୁଇ ନମ୍ଘର ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶେ ଚିପ୍ ତିଆରି ଇକୋସିଷ୍ଟମ୍କେ ପ୍ରୋହିତ କରବାର ଲାଗି ସରକାର ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କରିଛନ୍। ଏଥିଲାଗି 1,27,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ଗଣମାଧ୍ୟମକେ କହିଛନ୍। ଏହି ଯୋଜନା ଜରିଏ ଆଇବା ଦିନେ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ବଜାରଥି ପାଖାପାଖି 10% ଅଂଶୀଦାର ହୋଇପାରବା ବୋଲି ସେ କହିଛନ୍। 2026-27 ଆର୍ଥିକ ବର୍ଷର ପହିଲା ତ୍ରୟମାସିକଥି ଦେଶ ପ୍ରକୃତ ମୋଟ ଘରୋଇ ଉତ୍ପାଦ ରିଏଲ୍ ଜିଡିପି 7.8% ବଢ଼ିଛି। ଏ ବାବଦେ କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ତରଫରୁ ଏପ୍ରିଲ୍ରୁ ଜୁନ୍ ମାସ ତକ୍ ଜିଡିପିର ଆକଳନ ବାହାର କରାଯାଇଛି।

ଦିନେ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ବଜାରଟି ପାଖାପାଖି 10% ଅଂଶୀଦାର ହୋଇପାରିବା ବୋଲି ସେ କହିଛନ୍। 2026-27 ଆର୍ଥିକ ବର୍ଷର ପହିଲା ତ୍ରୟମାସିକଟି ଦେଶ ପ୍ରକୃତ ମୋଟ ଘରୋଇ ଉତ୍ପାଦ ରିଏଲ୍ ଜିଡିପି 7.8% ବଢ଼ିଛି। ଏ ବାବଦେ କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ତରଫରୁ ଏପ୍ରିଲ୍ରୁ ଜୁନ୍ ମାସ ତକ୍ ଜିଡିପିର ଆକଳନ ବାହାର କରାଯାଇଛି। ଗଲା ଆର୍ଥିକ ବର୍ଷରେ ସମାନ ସମିଆତି ଏ ଅଭିବୃଦ୍ଧି ହାର 6.9% ଥିଲା। ବିଶ୍ୱସ୍ତରର ଅନିଶ୍ଚିତତା ଦେଖାଦେଇଥିଲେ ବି ଦେଶର ଏ ଉପଲବ୍ଧି ଲୋକମାନଙ୍କର ସାମୁହିକ ଶକ୍ତି ଓ ଦୃଢ଼ତାକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି। ରାଜ୍ୟର ସରକାରୀ ମେଡିକାଲ ଆଉ ଇଞ୍ଜିନିୟରିଂ କଲେଜନ ଆଡମିସନ ବେଲ୍କେ ଅନୁସୂଚିତ ଜାତି ଆଉ ଜନଜାତି ବର୍ଗର ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଆର୍ଥିକ ସମସ୍ୟାକେ ନଜରଠି ରଖିକରି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶଟି ଇ ବର୍ଗର ଛାତ୍ରଛାତ୍ରୀମାନେ ନା ଲେଖା ସମିଆତି ଆଉ ତାର 6 ମାସ ତକ କେନ୍ସି ଫିସ୍ ଭରବାକେ ନାଇଁ ପଡ଼େ। ଇ ଛାତ୍ରଛାତ୍ରୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୃତ୍ତି ପାଏସନ୍, ହେଲେ ବୃତ୍ତି ଟଙ୍କା ପାଇବାର ବେଲ୍କେ 3-4 ମାସ ଲାଗୁଥିବାରୁ ବୃତ୍ତି ଟଙ୍କା ପାଇଲା ଉତ୍ରୁ ସେମାନେ ଫିସ୍ ଜମା କରିପାରିବେ। ଏଥିଲାଗି ସରକାରଙ୍କ ତରଫରୁ ଖୁବ୍ ଜଲ୍ଦି ମାର୍ଗଦର୍ଶିକା ଜାରି କରାଯିବା ବୋଲି ଜଣାପଡ଼ିଛି। ଶିକ୍ଷା ଅଧିକାର ଆଇନ 12(1)(ଗ) ଅନୁସାରେ ବେସରକାରୀ ବିଦ୍ୟାଳୟର ଆର୍ଥିକ ହିସାବରେ ଦୁର୍ବଳ ଛୁଆମାନଙ୍କୁ ମାହାଲିଆ ପାଠପଢ଼ା ଲାଗି ଆର୍ଟିଇ ପାରଦର୍ଶୀ ପୋର୍ଟାଲ୍ଠି ଆବେଦନପତ୍ର ମଗାଯାଇଥିଲା। ଗଲା ଅଗଷ୍ଟ 14 ମୂଲ କରିକି 27 ତାରିଖ ତକ 998 ଆବେଦନ ଆସିଥିଲା, ଯେଉଁଥିରୁ ବ୍ଲକ ଶିକ୍ଷା ଅଧିକାରୀମାନଙ୍କର ଯାଞ୍ଚ କଲାପରେ 629 ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। ଏହି ଆବେଦନପତ୍ରମାନଙ୍କୁ ପାରଦର୍ଶୀ ପୋର୍ଟାଲ୍ ଜରିଆ ହୋଇଥିବା ଲଟେରୀଟି 501 ଜଣ ଛାତ୍ରଛାତ୍ରୀଙ୍କୁ ନା ଲେଖା ଲାଗି ବଛାଯାଇଛି। ବେସରକାରୀ ବିଦ୍ୟାଳୟମାନଙ୍କେ ଆସ୍ଥାନୁ 19 ତାରିଖ ଭିତରେ ନା ଲେଖାଯିବା, ଯେଉଁଟାକି ପୁରାପୁରି ମାହାଲିଆ ହେବା। ପଞ୍ଚାୟତୀ ଅନୁସୂଚିତ ଅଞ୍ଚଳ ସମ୍ପ୍ରସାରଣ ଆଇନ ପେସା ଲାଗୁ କରିବା ଲାଗି ରାଜ୍ୟ ସରକାର ସବୁ ପ୍ରକାର ବୈଷୟିକ ଆଉ ପ୍ରଶାସନିକ ପ୍ରସ୍ତୁତି ଶେଷ କରିଛନ୍। ଆଇବା କ୍ୟାବିନେଟ୍ ବୈଠକଟି ଏ ବାବଦେ ପ୍ରସ୍ତାବ ଅଣାଯିବା, ପାଖାପାଖି ମାସେ ଭିତରେ ରାଇଜେ ପେସା ଆଇନ ଲାଗୁ ହେବା ବୋଲି ସୁନ୍ଦରଗଡ଼ ଜିଲ୍ଲା ଗସ୍ତତି ଆସିକରି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଇଟା ଲାଗୁ ହେଲେ ଅଲଗା ରାଜ୍ୟମାନଙ୍କ ତୁଳନାଥି ଓଡ଼ିଶାର ଆଦିବାସୀମାନେ ଅତ୍କା ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ କେନ୍ଦ୍ର ସରକାର ଆଦିବାସୀମାନଙ୍କର ଜୀବନ ଜୀବିକା, କୌଳିକ ବୃତ୍ତି, ସଂସ୍କୃତି, ପରମ୍ପରାର ସୁରକ୍ଷା ଲାଗି 1996 ଆଦିବାସୀ ଜିଲ୍ଲାମାନଙ୍କେ ଇ ଆଇନ କାର୍ଯ୍ୟକାରୀ କରବାରକେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବରଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲାର ବରଗଡ଼, ପଦମପୁର, ସୋହେଲା, ବରପାଲି, ଭେଡ଼େନ, ଅତାବିରା ଓ ବିଜେପୁର ଅଦାଲତ ପରିସର ଆଇବା 12 ତାରିଖ 3 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ଏଥି ଭିନ୍ ଭିନ୍ ମାମଲାର ଶୁଣାଣି କରାଯିବା। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ପଶ୍ଚିମବଙ୍ଗ, ବାଂଲାଦେଶ ସମୁଦ୍ର ଖଣିନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛି। ଏତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ବରଗଡ଼ ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାନ ଜବରନ ଅତି ଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମିଆତି ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା ଆଉ ବଲାଙ୍ଗୀର ଜିଲ୍ଲାନ ଧୁକା ପବନ ସାଙ୍ଗେ ବିଜୁଳି ମାରିକରି ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀର ପ୍ରଭାବଟି ଜୁନ୍ 1 ତାରିଖ ଆଏସ୍ତକ ରାଇଜେ 1154.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ହେବାକୁ ଥିବା ସମ୍ମିଳନୀରେ 25 ରାଜ୍ୟର ଅଂଶୀଦାରମାନେ ଯୋଗଦେବେ। ଚଳିତ ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଜରିଆରେ କୃଷି ଇନ୍ପୁଟ୍ ସହାୟତା ପ୍ରଦାନ କରାଯିବ। ସୂଚନା ଅନୁଯାୟୀ ଅଣଜଳସେଚିତ 33%ରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀମାନଙ୍କୁ 2 ହେକ୍ଟର ପର୍ଯ୍ୟନ୍ତ 8,500 ଟଙ୍କା, ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା 17,000 ଟଙ୍କା ଓ ବାରମାସୀ ଫସଲ ପାଇଁ ହେକ୍ଟର ପିଛା 22,500 ଟଙ୍କା ସହାୟତା ଅର୍ଥ ପ୍ରଦାନ କରାଯିବ। ବନ୍ୟା ପରବର୍ତ୍ତୀ ଫସଲର ରୋଗପୋକ ପରିଚାଳନା ପାଇଁ କୀଟନାଶକ କ୍ରୟ ନିମନ୍ତେ 75% ସବସିଡି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଜଳସ୍ତର ହ୍ରାସ ପାଇଛି। ତେବେ ଆଳି, ରାଜକନିକା ଓ ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କେତେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଉତ୍ତର ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସ୍ୱଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 17 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟର ଉପକାରିତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୁଜାତା ମହାନ୍ତି।
2: ଗର୍ଭାବସ୍ଥାରେ ବିଭିନ୍ନ ପ୍ରକାର ଖାଦ୍ୟ ପରିମାଣ ଠିକ୍ ରହିବା ନିହାତି ଦରକାର, କାରଣ ମାଆର ଗର୍ଭାବସ୍ଥାର ସ୍ୱାସ୍ଥ୍ୟ, ଗର୍ଭାଶୟରେ ଶିଶୁର ଅଭିବୃଦ୍ଧି, ପ୍ରସବ ସମୟ ପାଇଁ ମାଆର ଶାରୀରିକ ଶକ୍ତି ଏବଂ ଜନ୍ମ ପରେ ଶିଶୁର ଖାଦ୍ୟ କେବଳ ମାଆ କ୍ଷୀର ଦ୍ୱାରା ପୂରା ଭାବରେ ହୋଇପାରିବା ଏହାଦ୍ୱାରା ସମ୍ଭବ ହୋଇପାରେ। ପ୍ରାୟ 50 କିଲୋଗ୍ରାମ ଭିତର ଓଜନର ଗର୍ଭବତୀ ମହିଳା ପାଇଁ ପ୍ରତ୍ୟେକ ଦିନରେ ଖାଦ୍ୟରେ ସ୍ନେହସାର ବା ପ୍ରୋଟିନ୍ ଶତକଡ଼ା 9 ଭାଗ, ଚର୍ବି ବା ଫ୍ୟାଟ୍ ଶତକଡ଼ା 20 ଭାଗ ଏବଂ କାର୍ବୋହାଇଡ୍ରେଟ୍ ବା ଶର୍କରା ଶତକଡ଼ା 71 ଭାଗ ଦରକାର ପଡ଼ିଥାଏ। ତେଣୁ ଗର୍ଭାବସ୍ଥା ସମୟରେ ପ୍ରତ୍ୟେକ ଦିନ ପ୍ରୋଟିନ୍ 60 ଗ୍ରାମ, ଚର୍ବି ଜାତୀୟ 50 ଗ୍ରାମ ଏବଂ କାର୍ବୋହାଇଡ୍ରେଟ୍ 460 ଗ୍ରାମ ଦରକାର ପଡ଼ିଥାଏ। ଭାତ, ଅଟା, ଆଳୁ, ଚିନି କିମ୍ବା ଗୁଡ଼, ଦହି, କ୍ଷୀର ଏସବୁଥିରେ ପୁଷ୍ଟିକର ଖାଦ୍ୟ ଥାଏ। ଅବଶ୍ୟ ମାଛ, ମାଂସ, ଅଣ୍ଡା ଏଥିରେ ବିଶେଷ ପୁଷ୍ଟିକର ଖାଦ୍ୟ ଥାଏ। ତା ଛଡ଼ା ସବୁଜ ପରିବା, ଶାଗ ଇତ୍ୟାଦି ଠିକ୍ ପରିମାଣରେ ଖାଇବା ଦରକାର। ପ୍ରତ୍ୟେକ ଦିନ 2-3 ଲିଟର ପାଣି, 5-10 ଗ୍ରାମ ଲୁଣ ଏବଂ ଲୌହ ଜାତୀୟ ଆଇରନ୍ ଏବଂ କ୍ୟାଲସିୟମର ଆବଶ୍ୟକତା ରହିଥାଏ। ଏସବୁ ଛଡ଼ା କେତେଗୁଡ଼ିଏ ବିରଳ ଧାତୁ ଯାହାକୁ ଟ୍ରେସ୍ ଏଲିମେଣ୍ଟ କୁହାଯାଏ, ଯେପରି ଜିଙ୍କ, କପର, ମ୍ୟାଗ୍ନେସିୟମ ପିଲାର ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ। ଖାଦ୍ୟରେ ଆୟୋଡିନ୍ ଭାଗ ଠିକ୍ ଥିଲେ ଥାଇରଏଡ୍ ଗ୍ରନ୍ଥି ଠିକ୍ ଭାବରେ କାମ କରିଥାଏ। ଭିଟାମିନ୍ ମଧ୍ୟରେ ବି ଭିଟାମିନ୍ର ଫୋଲିକ୍ ଆସିଡ୍ ବା ଫୋଲେଟ୍ ଗର୍ଭର ଭ୍ରୂଣ ଅବସ୍ଥାରୁ ଦରକାର ପଡ଼ିଥାଏ। ଫୋଲେଟ୍ ଲୋହିତ ରକ୍ତକଣିକା ତିଆରି ଏବଂ ଶରୀର ରକ୍ତକୋଷର DNA ତିଆରିରେ ସାହାଯ୍ୟ କରେ। ଭିଟାମିନ୍ B12 ରକ୍ତ ତିଆରିରେ ସାହାଯ୍ୟ କରିଥାଏ। ଭିଟାମିନ୍ A କ୍ଷୀର, ଲହୁଣୀ, ମାଛ, ମାଂସ ଏବଂ ଅଣ୍ଡାରୁ ମିଳିଥାଏ ଏବଂ ଭିଟାମିନ୍ C ବିଲାତି ବାଇଗଣ, ଲେମ୍ବୁ, କମଳା ଇତ୍ୟାଦି ଫଳରୁ ମିଳିଥାଏ। ମା ଯେତେବେଳେ ସୁଷମ ଖାଦ୍ୟ ଆବଶ୍ୟକ ପରିମାଣରେ ଖାଏ ସେତେବେଳେ ତାର ସ୍ୱାସ୍ଥ୍ୟର ପ୍ରକୃତ ଉନ୍ନତି ସଙ୍ଗେ ଓଜନ 8-10 କେଜି ପର୍ଯ୍ୟନ୍ତ ବଢ଼ିଥାଏ। ଉତ୍ତମ ସ୍ୱାସ୍ଥ୍ୟରେ ଗର୍ଭାବସ୍ଥାରେ ସାଧାରଣ ଅସୁସ୍ଥତା ଯେମିତି ବାନ୍ତି, ଦୁର୍ବଳ ଲାଗିବା ଇତ୍ୟାଦି କମିଯାଇଥାଏ। ଖାଦ୍ୟାଭାବର ରକ୍ତହୀନତା ଦୂର କରାଯାଇଥାଏ। ଗଳଗଣ୍ଡ, ଅଷ୍ଟିଓମାଲେସିଆ ଯେଉଁଥିରେ ହାଡ଼ ନରମ ହୋଇଯାଏ, ବକ୍ର ହୋଇଯାଏ, ଅନ୍ଧାରକଣା ଇତ୍ୟାଦି ଭିଟାମିନ୍ ଅଭାବଜନିତ ରୋଗ ମଧ୍ୟ ଦୂର ହୋଇଥାଏ। ପୁଷ୍ଟିକର ଖାଦ୍ୟ ଖାଇଲେ ମାଆର ମୃତ୍ୟୁ ହାର ଏବଂ ସଂକ୍ରମଣ ଜନିତ ରୋଗ ହାର କମିଥାଏ। ମାଆର ଉତ୍ତମ ସ୍ୱାସ୍ଥ୍ୟରେ ଗର୍ଭପାତ, ଅସମ୍ପୂର୍ଣ୍ଣ ଅବସ୍ଥାରେ ପ୍ରସବ, ଅପୃଷ୍ଟିବର୍ଦ୍ଧିତ ଶିଶୁ ଏବଂ ଗର୍ଭସ୍ଥ ବିକଳାଙ୍ଗ ଶିଶୁ ହାର ମଧ୍ୟ କମିଥାଏ। ସଦ୍ୟଜାତ ଶିଶୁର ଶ୍ୱାସରୋଧ ଜନିତ ଜଟିଳତା କମିଥାଏ। ଶିଶୁ ମୃତ୍ୟୁ ହାର ଏବଂ ଶିଶୁ ସଂକ୍ରମଣ ଜନିତ ବ୍ୟାଧି ମଧ୍ୟ କମିଥାଏ। ମା ସ୍ତନ୍ୟପାନ ଏବଂ ମା କ୍ଷୀରର ସରସତା ଏବଂ ପରିମାଣ ବଢ଼ିଥାଏ। ଯଦି ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟର ଅଭାବ ହୁଏ ତେବେ ବିଭିନ୍ନ ପ୍ରକାର ଅସୁବିଧା ଏବଂ ଜଟିଳତା ଦେଖାଦେଇଥାଏ। ମାଆର ଓଜନ କମ୍ ବଢ଼ିଲେ ଶିଶୁର ଓଜନ ମଧ୍ୟ କମ୍ ବଢ଼ିଥାଏ ଏବଂ ଶିଶୁକୁ ବିଭିନ୍ନ ଜଟିଳତାର ସାମ୍ନା କରିବାକୁ ପଡ଼ିଥାଏ। ମାଆର ଗର୍ଭାବସ୍ଥାରେ ନିର୍ଦ୍ଦିଷ୍ଟ ଭିଟାମିନ୍ ଯଥା A, B, D ଏବଂ କ୍ୟାଲସିୟମ୍ ଅଭାବରୁ ଗର୍ଭାବସ୍ଥାରେ ରକ୍ତଚାପ ଜନିତ

0: জটিলতা বৃদ্ধি পাইবার সম্ভাবনা থাকে। ফলিক এসিড অভাবে বেড়ে বেড়ে গর্ভাশয়ের ফুল তলে রক্ত জমি মায়ের রক্তস্রাব এবং পিলার অম্লজান অভাবে মরিযার সম্ভাবনা থাকে। ফোলেট অভাবে বিকলাঙ্গ শিশু মস্তিষ্ক তৈরি নহই কিংবা মস্তিষ্কের আবু ইত্যাদি হবার সম্ভাবনা দেখা যাই থাকে। যে মা মানকর রক্তহীনতা হয়ে থাকে সে পিলা জন্ম সময় ঠিক থাকে, কিন্তু পরে রক্তহীনতা দেখা যাই থাকে, কারণ তাঙ্ক শরীরের লৌহ বা আইরন গচ্ছিত হয়ে নথায়। মা মানকর ক্যালসিয়াম এবং ভিটামিন ডি র বিশেষ অভাব থিলে পিলার হাড় রোগ, রিকেট এবং দাঁত ক্যারিজ বা পোক কাটিবার সম্ভাবনা থাকে।
1: আমার স্বাস্থ্যের গর্ভাবস্থায় পুষ্টিকর খাদ্যর উপকারিতা সম্পর্কে আলোচনা কলে ডাক্তার সুজাতা মহান্তি। আকাশবাণী কটক সময় সকাল 7:15 শুনন্তু ওড়িয়ারে সংবাদ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 26ତମ ସାଂଘାଇ ସହଯୋଗ ସଂଗଠନ ଏସୀୟ ସମ୍ମିଳନୀକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ପାଇଁ ଉପଯୁକ୍ତ ପୁନର୍ବାସ ବ୍ୟବସ୍ଥା ନିର୍ଦ୍ଧାରିତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଜିଡିପି ଅଭିବୃଦ୍ଧି ପରିପ୍ରେକ୍ଷୀରେ ଭାରତକୁ ଏକ ଦୃଢ଼ ତଥା ସ୍ଥିର ଅର୍ଥନୈତିକ ରାଷ୍ଟ୍ର ଭାବେ ବର୍ଣ୍ଣନା କଲା ଆମେରିକା। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଜଳଶକ୍ତି ସମ୍ମିଳନୀ ଏବଂ ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କଲେ ଫୁଟବଲ ତାରକା ଲିଓନେଲ୍ ମେସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 26ତମ ସାଂଘାଇ ସହଯୋଗ ସଂଗଠନ ଏସୀୟ ସମ୍ମିଳନୀକୁ ସମ୍ବୋଧନ କରିବେ। କିର୍ଗିଜିସ୍ତାନର ରାଜଧାନୀ ବିସ୍କେକ୍ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଶ୍ରୀ ମୋଦି ତାଙ୍କ ଅଭିଭାଷଣରେ ସୁରକ୍ଷା, ଯୋଗାଯୋଗ ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ସୁଯୋଗ ଉପରେ ଭାରତର ପଦକ୍ଷେପ ଉପରେ ଆଲୋକପାତ କରିବେ। ଆତଙ୍କବାଦ, ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଦ୍ୱୈତ ମାନଦଣ୍ଡ ଆଧାରିତ ପଦକ୍ଷେପକୁ ଭାରତ ସର୍ବଦା ବିରୋଧ କରିଆସିଛି। ଶାନ୍ତି ଏବଂ ସମୃଦ୍ଧି ପାଇଁ ଏସୀୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଭାଗିତା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହାଦ୍ୱାରା ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ବଜାୟ ରହିପାରିବ। ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉପରେ ଭାରତ ସର୍ବଦା ଗୁରୁତ୍ୱ ପ୍ରଦାନ କରିଆସୁଛି। ଯୁବବର୍ଗଙ୍କ ଦକ୍ଷତା, ନବସୃଜନ ଏବଂ ଉଦ୍ୟୋଗ କ୍ଷେତ୍ରୀୟ ବିକାଶ ତଥା ସହଯୋଗ କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୁକ୍ତ କରିବା ପାଇଁ ଶ୍ରୀ ମୋଦି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିବେ ବୋଲି ଜଣାପଡ଼ିଛି। ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଗତକାଲି ସଦସ୍ୟ ରାଷ୍ଟ୍ର ରୁଷ, ଇରାନ, କିର୍ଗିଜିସ୍ତାନ ଏବଂ ଆର୍ମେନିଆର ନେତୃମୂତ୍ରମଣ୍ଡଳୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଗତ ସନ୍ଧ୍ୟାରେ ବିସ୍କେକ୍ଠାରେ ଏସୀୟ ନେତୃମଣ୍ଡଳୀଙ୍କ ସହ ଷଷ୍ଠ ବିଶ୍ୱ ନୋମାଡ଼ କ୍ରୀଡ଼ାର ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବରେ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ନୋମାଡ଼ ସଭ୍ୟତାର ସମୃଦ୍ଧ କ୍ରୀଡ଼ା ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶନ ସ୍ୱରୂପ ପ୍ରତି 2 ବର୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏସିଡ୍ ଆକ୍ରମଣର ପୀଡ଼ିତଙ୍କ ପାଇଁ ଉପଯୁକ୍ତ ପୁନର୍ବାସ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ 6 ସପ୍ତାହର ସମୟସୀମା ଧାର୍ଯ୍ୟ ହୋଇଛି। ଯୋଜନା ପ୍ରସ୍ତୁତି ସହ ଏହାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆବଶ୍ୟକତା ସହାୟତା ପ୍ରଦାନ କରିବା ଉପରେ କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଏହି ପୁନର୍ବାସ ପଦକ୍ଷେପଗୁଡ଼ିକ ମଧ୍ୟରେ କ୍ଷତିପୂରଣ, ଚିକିତ୍ସା ସହାୟତା, ମାଗଣା ଚିକିତ୍ସା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଥଇଥାନ ପଦକ୍ଷେପ ଅନ୍ତର୍ଭୁକ୍ତ ହେବା ଉଚିତ। 2013ରେ ଏସିଡ୍ର ଖୁଚୁରା ବିକ୍ରୟକୁ ନିୟନ୍ତ୍ରଣ କରାଇବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସତ୍ତ୍ୱେ ଖୋଲା ବଜାରରେ ଏହାର ସହଜ ଉପଲବ୍ଧତା ଉପରେ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏସିଡ୍ର ଖୁଚୁରା ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା କିମ୍ବା କଠୋର ନୀତିନିୟମ ମାଧ୍ୟମରେ ଏହାକୁ ବିକ୍ରି କରାଯିବା ପ୍ରସଙ୍ଗ ନେଇ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି। ଭାରତକୁ ଏକ ଦୃଢ଼ ତଥା ସ୍ଥିର ଅର୍ଥନୈତିକ ରାଷ୍ଟ୍ର ଭାବେ ଆମେରିକା ବର୍ଣ୍ଣନା କରିଛି। ଦେଶର ଜିଡିପି 7.8% ବୃଦ୍ଧି ପରିପ୍ରେକ୍ଷୀରେ ଆମେରିକା ଏହା କହିଛି। ଏକ ଗଣମାଧ୍ୟମ ସଂସ୍ଥା ସହ ସାକ୍ଷାତକାର ଅବସରରେ ହ୍ୱାଇଟ୍ ହାଉସ୍ର ବରିଷ୍ଠ ଗଣମାଧ୍ୟମ ଉପସଚିବ କୁଶ ଦେଶାଇ ଏହା କହିଛନ୍ତି। ଭାରତର ବ୍ୟାପକ ନିବେଶ କ୍ଷେତ୍ର ଏବଂ ଅର୍ଥନୀତି ଆମେରିକୀୟ କମ୍ପାନୀ ଏବଂ ନିବେଶକଙ୍କ ପାଇଁ ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ଆମେରିକା ପ୍ରଶାସନ ମଧ୍ୟ ଏ ଦିଗରେ ପ୍ରୋତ୍ସାହନ ପ୍ରଦାନ କରୁଛି। ସେ କହିଛନ୍ତି ଭାରତ ସହିତ ସମ୍ପର୍କକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ୱ

ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବନ୍ଧୁତ୍ୱ ଉପରେ ସେ ବିଭିନ୍ନ ସମୟରେ ଉଲ୍ଲେଖ କରିଛନ୍ତି ବୋଲି ସଚିବ ଶ୍ରୀ ଦେଶାଇ କହିଛନ୍ତି। ପ୍ରସ୍ତାବିତ ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ଶ୍ରୀ ଦେଶାଇ କହିଛନ୍ତି, ଉଭୟ ଦେଶ ଉତ୍ପାଦ କ୍ଷେତ୍ର ଏବଂ ଶୁଳ୍କ ନିୟମ ସମେତ ବିଭିନ୍ନ ପରିସ୍ଥିତି ଉପରେ ସମାଧାନର ପନ୍ଥା ନିର୍ଦ୍ଧାରଣ ପାଇଁ କାର୍ଯ୍ୟ କରୁଛନ୍ତି। ଏହି ଚୁକ୍ତିନାମା ନେଇ ଆମେରିକା ଆଶାବାଦୀ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ଏବଂ ରାଜନୈତିକ ସହଭାଗିତାକୁ ମଜବୁତ କରିବାକୁ ଉଭୟ ଦେଶ ସହମତ ହୋଇଥିବା ସେ କହିଛନ୍ତି। ଦେଶବ୍ୟାପୀ ଆଜିଠାରୁ ସ୍ୱଚ୍ଛତା ପକ୍ଷ ପାଳନ କରାଯିବ। ରସାୟନିକ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ଏକକ ପ୍ଲାଷ୍ଟିକ୍ ବ୍ୟବହାରକୁ ବର୍ଜନ କରିବା ତଥା ପୁନଃ ବ୍ୟବହାର ଯୋଗ୍ୟ ବର୍ଜ୍ୟ ଉପଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପକ୍ଷ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାର ବିଭାଗ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳନ କରାଯିବ। ବିଭିନ୍ନ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟ ସଂସ୍କୃତିରେ ଗୁଣାତ୍ମକ ଉନ୍ନତି ଆଣିବା ଉପରେ ଏହି ଅବସରରେ ଗୁରୁତ୍ୱ ପ୍ରଦାନ କରାଯିବ। ଇ ଅଫିସ୍ ଏବଂ ଡିଜିଟାଲ୍ ତଥ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଗମ କରାଯିବା ନେଇ ଏହି ଅବସରରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଭାଗ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀଠାରେ ଆଜିଠାରୁ ଦୁଇଦିନିଆ ଜଳଶକ୍ତି ସମ୍ମିଳନୀ ଆରମ୍ଭ ହେବ। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସମବାୟ ସଂଘୀୟତାକୁ ସୁଦୃଢ଼ କରିବା ଏବଂ ଜାତୀୟ ପ୍ରାଥମିକତା ପ୍ରସଙ୍ଗଗୁଡ଼ିକୁ ସମନ୍ୱିତ ପ୍ରୋତ୍ସାହନ ପ୍ରଦାନ କରିବା ତଥା କେନ୍ଦ୍ର ଓ ରାଜ୍ୟ ସହଯୋଗ ମାଧ୍ୟମରେ କାର୍ଯ୍ୟାନ୍ୱୟନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜନ କରାଯାଉଛି। ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମନ୍ୱୟବର୍ତ୍ତୀ କାର୍ଯ୍ୟାନ୍ୱୟନ, ଜଳସଞ୍ଚୟ କ୍ଷେତ୍ରରେ ସାମୂହିକ ଭାଗିଦାରୀ କ୍ୟାଚ୍ ଦି ରେନ୍ ଅଭିଯାନ, ପାନୀୟ ଜଳ ଉତ୍ସଗୁଡ଼ିକର ସୁରକ୍ଷା ଏବଂ ଜଳଜୀବନ ମିଶନ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଆଦି 4 ପ୍ରମୁଖ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଆମେରିକାର ଆସେଭିଲ୍ଠାରେ ଦୁଇଦିନିଆ G20 ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୈଠକ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥିରେ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଛନ୍ତି। ଆମେରିକାର G20 ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ବିଶ୍ୱ ଆର୍ଥିକ ଅଭିବୃଦ୍ଧି, ସ୍ଥିରତା, ବର୍ଦ୍ଧିତ ଋଣ, ବାଣିଜ୍ୟ, ନିବେଶ ଏବଂ ଆନ୍ତର୍ଜାତିକ ଆର୍ଥିକ ବ୍ୟବସ୍ଥାର ସଂସ୍କାର ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ବୃଦ୍ଧି ପାଉଥିବା ଋଣ କ୍ଷେତ୍ରର ମୁକାବିଲା ପାଇଁ ଦୃଢ଼ ଆର୍ଥିକ ଅଭିବୃଦ୍ଧି, ବ୍ୟାପକ ନିବେଶ ଏବଂ ଗୁଣବତ୍ତା ସମ୍ପନ୍ନ ଉତ୍ପାଦନ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତିଶୀଳ ଅର୍ଥନୀତିର ଆବଶ୍ୟକତାକୁ ଅଧିକ ବିସ୍ତାର କରିବା ତଥା ନିରନ୍ତର ଅଭିବୃଦ୍ଧି, ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଏହି ବୈଠକରେ ନିଜ ମତ ଉପସ୍ଥାପନ କରୁଛି। G20 ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ତଥା ଭାରତକୁ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନର ବିଶ୍ୱସ୍ତରରେ ଏକ ପେଣ୍ଠସ୍ଥଳୀ ଭାବେ ପ୍ରତିପାଦନ କରିବା ନେଇ ସ୍ପଷ୍ଟ ଦୃଷ୍ଟିକୋଣ ଆଧାରିତ ଭାରତ ଏହି ବୈଠକରେ ନିଜ ମତ ଉପସ୍ଥାପନ କରୁଛି। ବୈଠକ ଅବସରରେ ବାଣିଜ୍ୟ ଏବଂ ନିବେଶ ସହଯୋଗ ବୃଦ୍ଧି ନେଇ ଗ୍ରେଟ୍ ବ୍ରିଟେନ୍ର ଚାନ୍ସେଲର ଅଫ୍ ଦି ଏକ୍ସଚେକର ଜନ୍ ହିଲିଙ୍କ ସହ ଅର୍ଥମନ୍ତ୍ରୀ ଆଲୋଚନା କରିଛନ୍ତି। 3M ବ୍ୟବସାୟ କ୍ଷେତ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ୱିଲିୟମ୍ ବ୍ରାଉନ୍ଙ୍କ ସହ ଅର୍ଥମନ୍ତ୍ରୀ ସୀତାରମଣ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷ ମାନବ ସମ୍ବଳ ଉପରେ ମତ ବିନିମୟ କରିଛନ୍ତି। ଉଦ୍ଘାଟନୀ ଦିବସ ଅବସରରେ ଗତକାଲି ବୈଠକରେ ରୁଷର ଅଂଶଗ୍ରହଣକୁ ନେଇ ମତଭେଦ ଦେଖାଦେଇଥିଲା। ଖରିଫ ଫସଲ ଅଧୀନରେ ଗତ 28 ସୁଦ୍ଧା 1,071 ହେକ୍ଟରରୁ ଅଧିକ ଚାଷ ଜମିକୁ ସାମିଲ କରାଯାଇଥିବା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। ସେଥିମଧ୍ୟରେ 414,000 ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି। 115,000 ହେକ୍ଟରରୁ ଅଧିକ ଜମିରେ ଡାଲି ଜାତୀୟ ଫସଲ କରାଯାଇଛି। 117,000 ହେକ୍ଟରରୁ ଅଧିକ ଜମିରେ ଶ୍ରୀଅନ୍ନ ଚାଷ କରାଯାଇଥିବା ବେଳେ 118,000 ହେକ୍ଟରରୁ ଅଧିକ ଜମିରେ କପା, 58,000 ହେକ୍ଟରରୁ ଅଧିକ ଜମିରେ ଆଖୁ ଚାଷ କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆନ୍ତର୍ଜାତିକ ଫୁଟବଲରୁ ଆର୍ଜେଣ୍ଟିନାର ତାରକା ଖେଳାଳି ଲିଓନେଲ୍ ମେସି ଅବସର ଘୋଷଣା କରିଛନ୍ତି। 39 ଏହି ଖେଳାଳିଙ୍କର ଏଥିସହ 20 ଫୁଟବଲ କ୍ୟାରିୟର ଶେଷ ହୋଇଛି। କ୍ରୀଡ଼ା ଜୀବନରେ ଶ୍ରୀ ମେସି ଆର୍ଜେଣ୍ଟିନାକୁ ବିଶ୍ୱକପ୍ ସହ 2 କୋପା ଆମେରିକା ଟାଇଟଲ ବିଜୟୀ କରିବାରେ ସହାୟତା ପ୍ରଦାନ କରିଛନ୍ତି। ଶ୍ରୀ ମେସି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅବସର ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଓଡ଼ିଶା ସମେତ ବିହାର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶର ପୂର୍ବଭାଗ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ବିଭାଗ ସତର୍କ ସୂଚନା

ସଂସ୍କୃତି ଲୋକଯାତ୍ରା ଇତ୍ୟାଦି ଆଲୋଚନା ଲୋକ ସାହିତ୍ୟ ଲୋକ ସଂସ୍କୃତି ଲୋକଯାତ୍ରା ଇତ୍ୟାଦି ଆଲୋଚନା ଗବେଷଣା କ୍ଷେତ୍ରରେ ଏହି ଲୋକ କିଏ କେଉଁ ଲୋକକୁ ବୁଝାଏ ଏ ବିଷୟରେ ଟିକିଏ ସୂଚନା ଦେବା ସମୀଚୀନ ମନେ ହୋଇଥାଏ। ଇଂରାଜୀ ଫୋକ୍ଲୋର୍ ଶବ୍ଦ ଅନ୍ତର୍ଗତ ଫୋକ୍ ଶବ୍ଦର ଭାରତୀୟ ପ୍ରତିଶବ୍ଦ ଲୋକ। ଶ୍ରୀଯୁକ୍ତ ୱିଲିୟମ୍ ଜନ୍ ଥମ୍ସ ଦ ଆଥେନିୟମ୍ ପତ୍ରିକାକୁ ଲୋକ ଶବ୍ଦର ବ୍ୟବହାର ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ। ସେ ଅତୀତ କାଳର ଆଚାର ବ୍ୟବହାର ସମ୍ପର୍କରେ ପ୍ରଥା ରୀତିନୀତି କର୍ତ୍ତବ୍ୟ ଧର୍ମକର୍ମାନୁଷ୍ଠାନ ଅନ୍ଧବିଶ୍ୱାସ ଗାଥା ପ୍ରବାଦ ପ୍ରବଚନକୁ ଏହି ଶବ୍ଦର ଅନ୍ତର୍ଭୁକ୍ତ କରିଥିଲେ। ଋଗ୍ବେଦରେ ଲୋକ ଶବ୍ଦର ପ୍ରୟୋଗ ଜନତାର୍ଥରେ କରାଯାଇଅଛି। ଦ କଲୁମ୍ବିଆ ଏନ୍ସାଇକ୍ଲୋପେଡ଼ିଆ ମୌଖିକ ପରମ୍ପରାରେ ପ୍ରବାହିତ ପ୍ରଥା ବିଶ୍ୱାସ ଅନ୍ଧବିଶ୍ୱାସକୁ ଲୋକର ପରିସରଭୁକ୍ତ କରନ୍ତି। ଓଡ଼ିଶାର ଲୋକ ବିଦ୍ୱାନ ଡକ୍ଟର କୁଞ୍ଜବିହାରୀ ଦାସ ଲୋକକୁ ସର୍ବସାଧାରଣ ଜନତାର୍ଥରେ ଗ୍ରହଣ କଲାବେଳେ ଯେଉଁ ନିର୍ଦ୍ଦିଷ୍ଟ ବର୍ଗ ବେଦଧାରା ଅର୍ଥାତ୍ ଶିକ୍ଷିତ ବର୍ଗଠାରୁ ଭିନ୍ନ ଏବଂ ସେହି ବର୍ଗ ନିଜସ୍ୱ ପାରମ୍ପରିକ ଧାରାରେ ପ୍ରବାହିତ ତାକୁ ଲୋକ ଅର୍ଥରେ ମାନ୍ୟତା ଦିଅନ୍ତି ଓଡ଼ିଶାର ଲୋକ ବିଦ୍ୱାନ ଡକ୍ଟର କୁମୁଦ ରଞ୍ଜନ ପାଣିଗ୍ରାହୀ। ଏଣୁ ଯେଉଁମାନେ ପରମ୍ପରାନୁଗାମୀ ଅହଂ ଚୈତନ୍ୟ ଶୂନ୍ୟ ଯେଉଁମାନେ ନିର୍ଦ୍ଦିଷ୍ଟ ବିଶ୍ୱାସ ଓ ମାନସିକତାରେ ଜୀବନ ନିର୍ବାହ କରନ୍ତି ଏମାନଙ୍କୁ ଲୋକ କହିବା ସମୀଚୀନ ମନେ ହେବ। ଏମାନଙ୍କର ସଂସ୍କୃତି ଲୋକ ସଂସ୍କୃତି ଏମାନଙ୍କର ସାହିତ୍ୟ ଲୋକ ସାହିତ୍ୟ ଏମାନଙ୍କର ବିଶ୍ୱାସ ଲୋକ ବିଶ୍ୱାସ। ବ୍ୟାପକ ଭୂଖଣ୍ଡ ବିଶିଷ୍ଟ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଏକ ପ୍ରାଚୀନ ଓ ମହାନ ସଂସ୍କୃତି। ଜୀବନର ବିଭିନ୍ନ ପ୍ରସ୍ଥରେ ଏମାନେ ଲୋକବିଶ୍ୱାସର ବଶବର୍ତ୍ତୀ। ସମ୍ପ୍ରତି ବିଜ୍ଞାନ ଯୁଗର ପ୍ରଭାବ ସତ୍ତ୍ୱେ ଆପଣା ପ୍ରଚଳିତ ବିଶ୍ୱାସର ମୋହକୁ ଏମାନେ ତ୍ୟାଗ କରିପାରିନାହାନ୍ତି। ଆଲୋଚନାର ସୁବିଧା ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାର ପ୍ରଚଳିତ ଲୋକବିଶ୍ୱାସକୁ ପାରମ୍ପରିକ ବିଶ୍ୱାସ ପୌରାଣିକ ବିଶ୍ୱାସ ଭୂତ ପ୍ରେତ ତଣ୍ଢେଇ ଆତ୍ମା ପ୍ରତି ବିଶ୍ୱାସ ତନ୍ତ୍ରମନ୍ତ୍ର ପ୍ରତି ବିଶ୍ୱାସ ଭାଗ୍ୟ ଓ କର୍ମ ପ୍ରତି ବିଶ୍ୱାସ ଇତ୍ୟାଦି ଭେଦରେ ବିଭକ୍ତ କରାଯାଇଅଛି। ପଶ୍ଚିମ ଓଡ଼ିଶାର ଲୋକ ସମାଜ ପାରମ୍ପରିକ ବିଶ୍ୱାସରେ ଅନେକାଂଶରେ ପ୍ରଭାବିତ। ବୈଜ୍ଞାନିକ ଦୃଷ୍ଟିରୁ ବିଚାର କରି ବିଶ୍ୱାସରେ ପରିଚାଳିତ ହେବାର ସପକ୍ଷରେ ଏମାନେ ନୁହନ୍ତି, ବରଂ ଲୋକବିଶ୍ୱାସକୁ ଜୀବନ ବେଦ ସ୍ୱରୂପ ସମ୍ମାନ ଦିଅନ୍ତି ଏମାନେ। ରାଣୀର ମୁହଁ ଦେଖିଲେ ଜୟନୀ ହୁଏ, ଛଅ ନ ତେର ଯେବେ ଯିବ ଘର ତେନକେ ଆନବା ଜ୍ୱର, ପୂର୍ଣ୍ଣ ଯୁଡ଼ାଘରିଆ ଦେଖିଲେ ଜୟ ଜୟ ହେବା, ଟେରାପଏକ ଦେଖିଲେ ଶୁଭ, କୁଆ ଗଗାଲେ କୁନୁଆ ଏବେ ନ, ବିଲେଇ ଛେକିଲେ ଅଶୁଭ, ଘର ଭିତରେ ମୁନଗାପନସ ଗସ୍ତିଲେ ଜୟ ନାଇଁ ହୁଏ, ଗାଏ ମାରିଲେ ନର୍କେ ପଡ଼ବ, ବାଞ୍ଜନକେ ଦେଖିଲେ ଅଶୁଭ, ଘରେ ଫୁଟିଲା ପୁଆଲ ଛତି ଘରେ ପଡ଼ିଲା ମହାବିପତ୍ତି, ଚୌଠି ଚାନ୍ଦ ବିନା ଦୁଷେ ପଡ଼େ ଫାନ୍, ଖାଇବୁ ପିତା ଗାଇବୁ ଗୀତା ତେନେ ହେବୁ ଜଗତ ଜିତା, ମଙ୍ଗଲ ରାତି ବୁଧ ପାହାନ୍ତି ଯାହିଁ ଗଲେ ଜୟ ଜୟ ହେସି, କୁଆ ମିଲନ ଦେଖିଲେ ଅଶୁଭ ଇତ୍ୟାଦି। ଲୋକବସତି ଅଞ୍ଚଳର ଉକ୍ତିମାନଙ୍କରୁ ଲୋକଙ୍କର ପାରମ୍ପରିକ ବିଶ୍ୱାସ ବିଷୟରେ ସ୍ପଷ୍ଟ ଅନୁମାନ କରାଯାଇପାରେ। ଲୋକ ପୌରାଣିକ ବିଶ୍ୱାସମାନଙ୍କର ସମର୍ଥକ, ତାର ବିଶ୍ୱାସ ଭିତରେ ପୌରାଣିକ ଚରିତ୍ରମାନଙ୍କୁ

ସେ ଲୌକିକ ସ୍ତରକୁ ଆଣିପାରେ। ଆଞ୍ଚଳିକ କାହାଣୀ କିମ୍ବଦନ୍ତୀ ଭିତରେ ପୌରାଣିକ ଚରିତ୍ରମାନଙ୍କୁ ସ୍ଥାନ ଦିଏ। ସୀତା ମାତାକେ ସୋସଲା ଲଖନ ସର ମାରିଲେ ପତାଳ ଗଙ୍ଗା ଉଠ୍ଲା, ଇ ପତାଳ ଗଙ୍ଗା ବୁଡ଼ିଲେ ଲୋକ ମୁକ୍ତି ପାଏସନ୍। ଭୀମ ଆର୍ ପଞ୍ଚୁ ପାଣ୍ଡବ ହରିଶଙ୍କରକେ ଆଇଥିଲେ, ପଖନା ଉପରେ ଏମାନଙ୍କର ଆଙ୍ଠି ଚିହ୍ନା ଅଛେ। ଲୋକକେ ବର ଦେବାର କାଜେ ଶିବ ଗଙ୍ଗାକେ ଆଇଲେ, ହେଥିର୍ ଲାଗି ହେନ ଲିଙ୍ଗଫୁଟା ମହାଦେବ ଅଛନ୍। ଦୂତିକା କହୁଛନ୍, ସୁନଗ ରାଇ ବୈଶାଖ ମାସେ କାହ୍ନୁ ଆଇବେ ଧାଇଁ। ଲୋକୋକ୍ତିମାନଙ୍କରେ ଏତାଦୃଶ ପୌରାଣିକ ବିଶ୍ୱାସ ସମର୍ଥିତ ଉକ୍ତିଗୁଡ଼ିକ ପ୍ରଚଳିତ। ଲୋକ ପୌରାଣିକ ବିଶ୍ୱାସ ଭିତରେ ବେଳେବେଳେ ନିଜକୁ ସଂଶ୍ଳିଷ୍ଟ କରିପକାନ୍ତି। ପୁଅ ବହୁ ପେଟ ପାଟଣା ପାଇଁ ଘର ଛାଡ଼ି ଅନ୍ୟତ୍ର ଗଲାବେଳେ ରାମ ବନବାସକାଳୀନ ବିଷୟକୁ ମନେ ପକାଏ ଲୋକ। ଲୋକର ଭାବନା ଓ ରଚନାରେ ଏହି ପ୍ରସଙ୍ଗ ଏମନ୍ତ ରୂପେ ସ୍ଥାନିତ। ବୟଲାରେ କୌ

ତାକୁ ହଉ, ପଶ୍ଚିମ ଓଡ଼ିଶାର ଲୋକ ସମାଜରେ ଭୂତ ପ୍ରେତ ତଣ୍ଢେଇ ପ୍ରତି ବିଶ୍ୱାସ ଅସୀମ। ଏହି ଲୋକ ମାନସିକତା ଓ ବିଶ୍ୱାସ କିଛି ମାତ୍ରାରେ ଶିଷ୍ଟ ସମାଜରେ ମଧ୍ୟ ପ୍ରଚଳିତ। ପିଲାଛୁଆ କାନ୍ଦିଲେ ବା ଖାଦ୍ୟ ଗ୍ରହଣ ନକଲେ ଏହା ତଣ୍ଢେଇବା କୌଣସି ମନ୍ଦଶକ୍ତିର କୋପ ବୋଲି ଲୋକେ ଗୁଣିଆ ପାଖକୁ ଯାଆନ୍ତି। ଗୁଣିଆ ପିଲାଙ୍କୁ ଫୁକାଝଡ଼ା କରେ, ପିଲା ଭଲ ହୁଏ, ଏମିତି ବିଶ୍ୱାସ ଏଯାଏ ବଞ୍ଚିଛି। ତଣ୍ଢେଇ ମନ୍ତ୍ର ଦୁଇପଦ ଅର୍ଥାତ୍ ଅଭିଜ୍ଞ ତଣ୍ଢେଇର ମନ୍ତ୍ର ଦୁଇପଦ ଆୟତ୍ତ କଲେ ତଣ୍ଢେଇ ବିଦ୍ୟା ଶିକ୍ଷା କରିହୁଏ। ତଣ୍ଢେଇ କାହାକେ ନିପାଇଲେ ନିଜର ପୋଝିକେ ଖାଏସି, ଅର୍ଥାତ୍ ସେ ମଣିଷ ଓ ପଶୁର ରକ୍ତ ଶୋଷେ। ରାତିରେ ଉଲଗ୍ନ ହୋଇ ମୁଣ୍ଡ ତଳ ଓ ଗୋଡ଼ ଉପରକୁ କରି ବିଷ୍ଟା ଖାଏ, ଓଠରେ ଦୀପ ଜାଳେ, ମଶାଣି ପଦାରେ ବୁଲେ। ମଣିଷ ଶୋଇ ବସିଥିବା ବେଳେ ପାଳ ବା ସୂତାରେ ରକ୍ତ ଶୋଷଣ କରେ। ତଣ୍ଢେଇ ଆଗରେ ନାକ ଘଷିଲେ ସେ ରାଗିଯାଏ, ସେ ଲୋକଙ୍କୁ ପଙ୍ଗା ନଶା କରେ, ଠୁଆ ବା ରିଷ୍ଟ ପାଞ୍ଚେ। ଏମିତି ତଣ୍ଢେଇ ସମ୍ପର୍କିତ ଅନେକ ଲୋକବିଶ୍ୱାସ ଆମ ଅଞ୍ଚଳରେ ପ୍ରଚଳିତ। ସେହିଭଳି ନଈକୂଳ ତେନ୍ତୁଳି ଗଛ ବରଗଛରେ ଭୂତ ରହେ, ଧଳା ହୋଇ ସାତ ହାତ ଉଚ୍ଚାରେ ଠିଆ ହୁଏ, ବାଲି ସରସର ମାରେ, ପାଣିକୁ ଝାଓ ଝାଓ ଡେଇଁ ପଡ଼େ, ଚାଓ ଚାଓ ପେତେନ ଗଗାସି, ଏଭଳି ଅନେକ ବିଶ୍ୱାସ ପ୍ରଚଳିତ। ଗର୍ଭିଣୀ ସ୍ତ୍ରୀ ପିଲା ଜନ୍ମ ଦେଇ ମରିଗଲେ ପ୍ରେତ ପାଲଟିଯାଏ, ଘରକୁ ରାତିରେ ପିଲା ମାଗି ଆସେ। ଏଣୁ ଏତାଦୃଶ ସ୍ତ୍ରୀର ଶବର ପେଟରେ ଲୁହାକଣ୍ଟା ବା ଶାବଳ ମାରି ପୋତାଯାଏ, ପୋତିବା ସ୍ଥାନରେ କଣ୍ଟା ବିଛେଇ ଦିଆଯାଏ। କଣ୍ଟାକୁ ଭୂତ ପ୍ରେତ ଭୟ କରନ୍ତି ବୋଲି ବିଶ୍ୱାସ। ଦେଶଣ ଗଛକୁ ଭୂତ ଡରେ, ଭୂତକୁ ଗୁଣିଆ ସାଧ୍ୟ କରିପାରେ, ତେନ୍ତୁଳି ବାଡ଼ିରେ ପିଟେ। ଯେଉଁ ଘରେ ଭୂତ ଥାଏ ଗୁଣିଆ ସେହି ଘରକୁ କଣ୍ଟା ପିଟି କିଳିଦିଏ, ପୂଜାପାଠ କରି ଭୂତକୁ ଦୁଇ ବାଟିଆ ବାଟ ବା ପୋଖରୀରେ ଭସାଏ। ହାତ ବେକ ହାଣି ବ୍ୟକ୍ତିର ମୃତ୍ୟୁ ହୋଇଥିଲେ ସେ କବନ୍ଧ ପାଲଟିଯାଏ, ଉଲଗ୍ନ ହୋଇ ରାତିରେ ଚାଲେ। ଏମନ୍ତ ଭୂତ ପ୍ରେତ ସମ୍ବଳିତ ବିଶ୍ୱାସ ଆମ ଅଞ୍ଚଳରେ ଏଯାବତ୍ ପ୍ରଚଳିତ। ପଶ୍ଚିମ ଓଡ଼ିଶାର ଲୋକ ସମାଜରେ ଆତ୍ମା ପ୍ରତି ବିଶ୍ୱାସ ଓ ଶ୍ରଦ୍ଧା ବିପୁଳ। କେତେକ ନିର୍ଦ୍ଦିଷ୍ଟ ବର୍ଗର ଲୋକ ବ୍ୟକ୍ତି ମୃତ ହେବା ଏକାଦଶ ଦିନ ଟିଣ ବାଡ଼େଇ ମାଟିରେ ବାଡ଼ି ପିଟି ପିଟି ଆତ୍ମାକୁ ମୃତ ବ୍ୟକ୍ତିକୁ ପୋତାଯାଇଥିବା ସ୍ଥାନରୁ ଘରକୁ ଆଣନ୍ତି। ପୂର୍ବପୁରୁଷଙ୍କ ଆତ୍ମା ଡୁମା ହୋଇ ଜନ୍ମ ନିଅନ୍ତି ବୋଲି ସେମାନଙ୍କର ବିଶ୍ୱାସ। ଡୁମା ଉତ୍ତରେନ୍ ଅର୍ଥାତ୍ ମୃତ ବ୍ୟକ୍ତିର ଆତ୍ମାର ଆବାହନ କରି ନିଜ ଘରେ ଦେବତା ରୂପେ ସ୍ଥାପନ କରାଯାଏ। ନବାନ୍ନ ଆଦି ମୁଖ୍ୟ ପର୍ବମାନଙ୍କରେ ଡୁମା ଉପାସନା କରାଯାଉଥିବାର ଅଦ୍ୟାପି ଦେଖାଯାଏ। ଲୋକ ସମାଜରେ ଦେବାଦେବୀଙ୍କ ପ୍ରତି ବିଶ୍ୱାସ ବଳବତ୍ତର। ଶାସ୍ତ୍ରୀୟ ଦେବତାଙ୍କ ଅପେକ୍ଷା ଲୋକଦେବତା ଉପାସନା ଲୋକ ସମାଜରେ ପ୍ରଚଳିତ। ଶାକ୍ତ ଧର୍ମର ପ୍ରଭାବ ଏ ଅଞ୍ଚଳରେ ବିଶେଷ ମାତ୍ରାରେ ପରିଲକ୍ଷିତ। ମୁଖ୍ୟ ଶାକ୍ତ ଦେବୀଙ୍କ ସହିତ ଅନେକ ଆଞ୍ଚଳିକ ଦେବୀଙ୍କୁ ଏହି ଅଞ୍ଚଳରେ ପୂଜା କରାଯାଏ। ଗାଁମାନଙ୍କର ଶେଷ ମୁଣ୍ଡରେ ଗୁଡ଼ି ବା ଦେବୀଙ୍କ ମନ୍ଦିର ଥାଏ। କାଷ୍ଟ ଲିଙ୍ଗ ତ୍ରିଶୂଳ ଇତ୍ୟାଦି ଦେବାଦେବୀଙ୍କର ପ୍ରତୀକ ଭାବରେ ପୂଜା ପାଆନ୍ତି। ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗୀରର ପାଟଣେଶ୍ୱରୀ ସମଲେଶ୍ୱରୀ, କଳାହାଣ୍ଡିର ମାଣିକେଶ୍ୱରୀ ମୁଖ୍ୟ ଦେବୀ ଭାବରେ ଏହି ଅଞ୍ଚଳରେ ପୂଜିତ ହେଲେ ହେଁ ବସ୍ତ୍ରେନ ମାଉଲି, ଘସିଆନ, କୁସ୍ଙ୍ଗେଇ, ଗଡ଼େନ ଦେବୀ, ଡାଲତଲିଆନ, ଖମେଶ୍ୱରୀ, ବୁଢ଼ୀ ମାଉଲି, ଠୁଟି ମାଉଲି, ବୁଢ଼ା ରଜା, ଦ୍ୱାରସେନୀ, ଘଣ୍ଟାସେନୀ ଇତ୍ୟାଦି ବିଭିନ୍ନ ନାମରେ ଗ୍ରାମ୍ୟ ଲୋକଦେବୀ ପୂଜା ପାଆନ୍ତି। ସାମ୍ବିଧାନିକ କଟକଣା ସତ୍ତ୍ୱେ ଓ ସ୍ଥଳ ଓ ସମୟ ବିଶେଷରେ ବଳିଦାନ କରାଯାଇଥାଏ। ବର୍ଷର ବିଭିନ୍ନ ପର୍ବମାନଙ୍କରେ ଦେବୀ ବରୁଆ ହୋଇ ଘର ଘର ବିଜେ କରନ୍ତି ଏବଂ ଲୋକ ସୁଖ ଦୁଃଖ ବୁଝନ୍ତି। ଏଣୁ ସେମାନେ ଲୋକଦେବତା ଭାବରେ, ଲୋକଦେବୀ ଭାବରେ ଆଜି ମଧ୍ୟ ସେମାନେ ସେମାନଙ୍କର ପ୍ରଭାବ ବିସ୍ତାର କରିଅଛନ୍ତି ଆମ ଅଞ୍ଚଳରେ। ପଶ୍ଚିମ ଓଡ଼ିଶାର ଲୋକ ଜୀବନରେ ତନ୍ତ୍ର ମନ୍ତ୍ରର ବିଶ୍ୱାସ ପ୍ରଖର। ଏକଦା ପାଟଣା

0: ନୟାଗଡ଼ କୁଆଁରୀପାଟଣ ନାମରେ ଖ୍ୟାତ ଥିଲା। ଏଠି ତନ୍ତ୍ରବିଦ୍ୟାର ବିଶେଷ ପ୍ରଭାବ ଥିଲା। ବିଷଧର ସର୍ପ ଦଂଶନ କରିଥିବା ବ୍ୟକ୍ତିକୁ ତନ୍ତ୍ରମନ୍ତ୍ର ବଳରେ ପାଟଣା ରାଜା ଆରୋଗ୍ୟ କରୁଥିବାର ଲୋକଶ୍ରୁତି ଏଯାଏଁ ଜୀବିତ। ଟିଟିଲାଗଡ଼ର 64 ଯୋଗିନୀ ମନ୍ଦିରସ୍ଥ ମୂର୍ତ୍ତିମାନଙ୍କର ମୁଦ୍ରା ମଣ୍ଡଳ ଭଙ୍ଗୀରୁ ଏହି ଅଞ୍ଚଳର ତାନ୍ତ୍ରିକ ଐତିହ୍ୟର ସୂଚନା ମିଳିଥାଏ। ଲୋକବିଶ୍ୱାସ ଯେ ଗୁଣିଆ ତନ୍ତ୍ରମନ୍ତ୍ର ଦିଗରେ ଧୂରିଣ, ସେ ଭୂତ ଛଡ଼ାଏ। ପାଙ୍ଗେନ୍ ନାସେନ୍ କର୍ସି, ଲୋକ୍ ପାହା ଧୂଲି ନେଇ ଠୁଆ କର୍ସି। ଗୁଣିଆ ବୁଢ଼ୀ ମାଉଲି, ଠୁଟି ମାଉଲି, ରକତ ମାଉଲି ସାତ ବହୁଣୀଙ୍କୁ ପୂଜାବିଧିରେ ସନ୍ତୋଷ କରି ସିଦ୍ଧି ପାଇଥାଏ। ଏମାନଙ୍କୁ ପେସେନ୍ ବା ପ୍ରେରଣ କରି ଅସମ୍ଭବ ସମ୍ଭବ କରେ। ପୁନଶ୍ଚ କିଛି ତାନ୍ତ୍ରିକ ନର୍ସିଂମୁଠି ମାରି ବିଣୁଆରେ ପିଚା ଘର୍ଷଣ କରିକରି ପାଲଟେନ୍ ବାଘ ପାଲଟିଯାଏ। ଏହା ବ୍ୟତୀତ ଗୁଣିଆ ବଶୀକରଣ ମନ୍ତ୍ରରେ ସିଦ୍ଧ, ସେ ବଶୀକରଣ ଉପାଦାନ ବା ମହନି ତିଆରି କରେ। ୟା ମାଧ୍ୟମରେ ଶତ୍ରୁର ମନ କିଣି ହୁଏ, କୁଆଁରୀ ଝିଅର କଥା କିଏ ପଚାରେ। ଏହିଭଳି ଆମ ଲୋକ ସମାଜରେ ଅନେକ ତନ୍ତ୍ରମନ୍ତ୍ର ସମ୍ବଳିତ ବିଶ୍ୱାସ ଏଯାବତ ପ୍ରଚଳିତ। ଲୋକ ପ୍ରକୃତିର ସନ୍ତାନ, ପ୍ରାକୃତିକ ସତ୍ତା ବିଶ୍ୱାସ ତାର ଅଖଣ୍ଡ। ଗଛ ପାହାଡ଼ ମାଟି ଆଦି ଉପାସନା ସେ କରେ। ଡଙ୍ଗର ଦେବତା ପୂଜା ମାଧ୍ୟମରେ ରୋଗ ଦୁଃଖ ଅପସରିଯିବ। ଇନ୍ଦ୍ର ଦେବତାର ଉପାସନା କଲେ ବୃଷ୍ଟି ହେବ। ତେନ୍ତୁଳି ବଟ ପିପଳ ଅଳା ତୁଳସୀ ଦହନା ଗଛକୁ ଦେବତା ବୃକ୍ଷ ବୋଲି ସେ ପୂଜା କରେ। ଏଭଳି ବୃକ୍ଷ କର୍ତ୍ତନ ଲୋକବସତି ଅଞ୍ଚଳରେ ସମ୍ପୂର୍ଣ୍ଣ ନିଷେଧ। ପଶ୍ଚିମ ଓଡ଼ିଶାର ଲୋକଜୀବନରେ ଭାରତୀୟ ଧର୍ମ ଦର୍ଶନ ପୁରାଣର ପ୍ରଭାବ ଅସୀମ। ଗୋରୁ ହତ୍ୟା ବ୍ରହ୍ମ ହତ୍ୟା ତୀର୍ଥ ଗଲେ ଯିବ, ସ୍ତ୍ରୀ ହତ୍ୟା ମହାପାପ ବାବୁ କାନ୍ଧୁ ନ ଛାଡ଼ିବ। ଏହିଭଳି ପାପପୁଣ୍ୟ ବିଶ୍ୱାସର କଥା, କପାଳ ଜାନି କରମ ଫଲ ଏଭଳି କର୍ମବାଦର କଥା, ଦେଇଥିଲେ ପାଇ ବୁନିଥିଲେ ଦାୟୀ ଏହିଭଳି ସତ୍କର୍ମବାଦର କଥା ଆଦି ବିଶ୍ୱାସ ସମ୍ମାନ ଦେଇ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଆହୁରି ସମୃଦ୍ଧ ହୋଇପାରିଅଛି। ସମସ୍ତ ଲୋକବିଶ୍ୱାସ ବୈଜ୍ଞାନିକ ଦୃଷ୍ଟିକୋଣରୁ ସତ୍ୟସିଦ୍ଧ ପ୍ରମାଣିତ ନହେଲେ ହେଁ ଏତାଦୃଶ ବିଶ୍ୱାସଗୁଡ଼ିକ ବିରାଟ ଦ୍ରୁମର ଚେରପ୍ରାୟ ଲୋକମନରେ ବସାବାନ୍ଧିଛି କାଳ କାଳ। ଏହା ଏକ ବ୍ୟାପକ ପ୍ରସଙ୍ଗ, ଏହାର ବ୍ୟାପକ ଗବେଷଣା ଓ ଆଲୋଚନା ଆବଶ୍ୟକ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଓଡ଼ିଆରେ ଆଲୋଚନା। ଆଜିର ଆଲୋଚ୍ୟ ବିଷୟ ଥିଲା ପଶ୍ଚିମ ଓଡ଼ିଶାର ଲୋକବିଶ୍ୱାସ। ଆଲୋଚନା କରିଥିଲେ ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର।

କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦ ବିଡ଼ି ନୁହେଁ, ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା।

0: आकाशवाणी भवानीपाटन परवर्ती कार्यक्रम प्रचार करुछु चाषी भाई भणी मानक सकाशे कार्यक्रम चासर कथा उपस्थापना करिछन्ति शिव प्रधान।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ମାଖନ୍, କୁନ୍ଦୁରୁ ଆରୁ ଲଇନି। ତ ଏଇସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ କି ଚାଷ୍ କରବାର୍ ସନେ ସନେ କିଛି କିଛି ସବୁଜ ଗୋଖାଦ୍ୟ ଫସଲ ସେମାନେ ନିଜେ କରିଥିସନ୍, ଆର୍ କିଛି ଚାଷୀ ଦାଦାମାନେ ଏଇ ଗୋଖାଦ୍ୟ ଲାଗି ଅଲଗା ଲୋକର ଉପରେ ନିର୍ଭର କରିଥିସନେ, ଯାହାର ଦ୍ୱାରା ଖର୍ଚ୍ଚା ଅଧିକା ହେଇଥିସି। ଆର ଆମର ଚାଷୀ ଦାଦାମାନେ ଯେତିକି ଲାଭ ପାଇବାର କଥା ସେତିକି ଲାଭ ସେମାନେ ନେଇ ପାଇପାରିଥନ୍। ଏଥିର୍ଲାଗି ବୋଲିକରି ଯଦି ଚାଷୀ ଦାଦାମାନେ ନିଜେ ସବୁଜ ଗୋ ଖାଦ୍ୟ ପ୍ରସ୍ତୁତ କରିପାରିବେ ବୋଇଲେ ତାଙ୍କର ଖର୍ଚ୍ଚା କମିଯିବା ଆର୍ ସେମାନେ ଲାଭେ ବି ରହିବେ। ତ ଏ ସବୁଜ ଗୋ ଖାଦ୍ୟ ପ୍ରସ୍ତୁତ ଲାଗି ଆମକେ କାଁ କାଁଟା ସବୁ କରବାକେ ପଡ଼୍ବା, ଇ କଥା ଗୋଟେ କେ ବି ଆମର ଚାଷୀ ଦାଦାମାନ୍କେ ନିହାତି ଭାବରେ ଜାଣବାକେ ପଡ଼୍ବା। ଏ ସବୁଜ ଗୋ ଖାଦ୍ୟ ଭିତରେ ଛୁଇଁ ଜାତିର ଘାସ ଗୋଟେ ଅଛେ। ଛୁଇଁ ଜାତିର ଘାସ ଭିତରେ ଷ୍ଟାଇଲେ ଘାସ ହଉଛେ ଅଧିକା ପୁଷ୍ଟିଯୁକ୍ତ ଆରୁ ମଟ୍ରିକେ ଇଟା ସହି ପାର୍ସିଏ। ଏ ପ୍ରକାର ଘାସର ଚାଷ ଲାଗି ଜମିକେ ଠିକ୍ ହିବା ସେ ପ୍ରସ୍ତୁତ କରବାକେ ନେଇ ପଡ଼ିଥାଏ। ଗୋଟେ ନୁ ଦୁଇଟା ଓଡ଼ ଚାଷ ପଛେ ଏକର ପିଛା 100 କିଲୋଗ୍ରାମ DAP ସାର ଦେଇକରି ତାର ଉପରେ ମଞ୍ଜିକେ ବୁନିଦେମା ବୋଇଲେ ବର୍ଷାନେ ଆପେ ଆପେ ଏଇ ଗଛ ବଢ଼ି ଯାଇସି। ସେନ୍ତା ଇନେ ଖତ ସାର କଥା ଆମେ ଦେଖମା ବୋଇଲେ ସବୁଦିନିଆ ଘାସ ଫସଲ ଜମିନେ 4-5 ବରଷ ପତ୍କେ ରହୁଥିବାରନୁ ଅଧିକା ଖତ ସାର ଆବଶ୍ୟକ ଇଟା ନେଇ ହେଇଥାଏ। ମନ୍ଦା ମନକରନେ ନେଇ ହେଲେ ଜମିନେ ଏକର ପିଛା 4 ଟ୍ରାକ୍ଟର ଟ୍ରଲି ଗୋବର ଖତ ନେଇ ହେଲେ କମ୍ପୋଷ୍ଟ ଆବଶ୍ୟକ ପଡ଼ବାଏ। ତାସନ ଏକର ପିଛା 100 କିଲୋଗ୍ରାମ ସିଙ୍ଗଲ ସୁପର ଫସ୍ଫେଟ୍ ଆରୁ 15 କିଲୋଗ୍ରାମ ପଟାସ ସାର ଦେବାକେ ବି ପଡ଼ବା। ଘାସ ଫସଲ ଅମଲ କରିନେବାର 60 ଦିନ ହେଇଯିବା ବୋଇଲେ ଏକର ପିଛା 50 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ ଆମେ ଇନେ କରିପାରମା। ଗୁହାଲ ଘରର ଯେତିକି ଆବର୍ଜନା ମିଶା ପାଏନ୍ ଆରୁ ଗାୟମୁଦକେ ସେ ପାରାଘାସ ଲଗା ହେଇଥିବାର ଜାଗାନେ ଛାଡ଼ିଦେମା ବୋଇଲେ ପାରାଘାସ ଭଲ ହେଇଥିସି। ଷ୍ଟାଇଲୋ ଫସଲ ଲାଗି ଏକର ପିଛା 10 ଗାଡ଼ି ସଢା ଗୋବର ଖତ, 8 କିଲୋଗ୍ରାମ ଯବକ୍ଷାର ଜାନ, 24 କିଲୋଗ୍ରାମ ଫସ୍ଫରସ ଆରୁ 8 କିଲୋଗ୍ରାମ ପଟାସ ସାର ଶେଷ ଓଡ଼ ଚାଷ ବେଲ୍କେ ଆମେ ଇନ ପ୍ରୟୋଗ କରିପାର୍ମା। ସେନ୍ତା ବି ଦେଖ୍ମା ବିହନର ପରିମାଣ ଆରୁ ତାର ଲଗାବାର ପ୍ରଣାଳୀ କାଏଁଟା, ଇ କଥା ଗୋଟିକେ ବି ଆମର ଚାଷୀ ଦାଦାମାନ୍କେ ନିହାତି ଭାବରେ ଜାଣବାକେ ପଡ଼୍ବା। ଏ ହାଡ଼ିଆ ଘାସ ଲାଗି ଏକର ପିଛା 50,000 ମୂଲ ନେଇ ହେଲେ କାଣ ଆରୁ ଗିନି ଘାସ ଲାଗି 4,000 ମୂଲ ନେଇ ହେଲେ କାଣ ଆରୁ ପାରା ଘାସ ଲାଗି 10,000 କାଣ ଆମକେ ଦରକାର ହେବା। ଏ ମାତ୍ର ପ୍ରତି ମନ୍ଦାମନ୍କେ 100% ଗଛ ହେବାର ଲାଗି ଇଟାର 2 ଗୁଣ ମୂଲ ନେଇ ହେଲେ କାଣ ଆବଶ୍ୟକ ପଡ଼୍ବା। ଏ ସେ ଭଳିଆ କଙ୍ଗୋ ସିଗ୍ନାଲ ଏକର ପିଛା 15,000 କାଣ ଆବଶ୍ୟକ ହେବାର ବେଲ୍କେ ଷ୍ଟାଇଲେ, ସିରାଟ୍ରୋ, ସେଣ୍ଟ୍ରୋସିମା ଇସବକର ମଞ୍ଜି ଏକର ପିଛା 5 କିଲୋଗ୍ରାମ ଆବଶ୍ୟକ ହେବାଏ। ସବୁଦିନିଆ ଘାସର କାଣ ଆରୁ ମୂଲମନ୍କେ ଧାଡ଼କେ ଧାଡ଼ ଆରୁ ଗଛକେ ଗଛ ବ୍ୟବଧାନେ ଆମେ ଲଗାମା ବୋଇଲେ ଇଟା ଭଲ ହେବାଏ। ନେପିଆର ନେଇ ହେଲେ ହାଡ଼ିଆ, ଗିନି ନେଇ ହେଲେ ପାରା ଘାସର ପ୍ରତି ଖଣ୍ଡନେ 2-3 ଗଣ୍ଠି ଥିବାର ଆବଶ୍ୟକ। ପ୍ରତି ମନ୍ଦାମନ୍କେ 2 ଖଣ୍ଡ କରିଦେଇକରି ଲଗାବାରଟା ଇଟା ଭଲ ହେବା। କାରଣ ହଉଛେ ଗୋଟେ କାଣ ନଷ୍ଟ ହେଲେ ବି ଅଲଗା କାଣନୁ ପତର କହଲି କରି ବାହାରି ଆସ୍ବା। ଷ୍ଟାଇଲେମିର ଉପର ଚୁପା ଟାଣ ରହିସି, ସେଥିର୍ଲାଗି ଇଟାକେ ଭଲ ହିପା ସେ ଗଜା ହେବାର ଲାଗି ମଞ୍ଜିକେ ଆଗ ଉଷୁମ ପାଏନ୍ନେ 5 ମିନିଟ୍ ପତ୍କେ ବୁଡ଼େଇ ଦେଇକରି ରାତି ସାରା ଥଣ୍ଡା ପାଏନ୍ନେ ଭିଜେଇ କରି ରଖ୍ବାକେ ପଡ଼୍ବା। ଏ ସକାଳୁ ସକାଳୁ ମଞ୍ଜିକେ ଛାନି ଦେଇକରି କେନ୍ସି ଛାଇନେ କେତେ ସମିଆ ଲାଗି ରଖିଦେମା। ପଛେ ମଞ୍ଜିକେ ଶୁଖ୍ଲା ବାଲ୍ସନେ ମିଶେଇ ଦେଇକରି ଜମିନେ ଧାଡ଼କେ ଧାଡ଼ 30 ସେଣ୍ଟିମିଟର ଛାଡ଼ି ଛାଡ଼ି କରି ବୁନିଦେବାକେ ପଡ଼୍ବା। ଏ ମଞ୍ଜି ବୁନ୍ବାର 25-30 ଦିନ ପଛେ କୁଡ଼ାଖୁସା କରିଦେଇକରି ଯେତିକି ବେକାର ଘାସ ପତର ସବ୍କେ ବାଛି ଦେବାକେ ପଡ଼୍ବା। ଏ ବର୍ଷବ୍ୟାପୀ ସବୁଜ ଗୋ ଖାଦ୍ୟ ଫସଲ ଲାଗି ମୂଲ ଆରୁ କାଣ ଲାଗି ଆମର ରାଜ୍ୟରେ ଥିବାର 13 ସବୁଜ ଘାସ ପ୍ରଦର୍ଶନ ଫାର୍ମ ଆରୁ ସରକାରୀ ଗୋପାଳନ କେନ୍ଦ୍ରନେ ଇଟା ଆମର ଚାଷୀ ଦାଦାମାନେ ସହଜନେ ପାଇପାରବେ।

ଏତେ ସମୟ ପ୍ରଚାର କଲୁ କାର୍ଯ୍ୟକ୍ରମ ଚାଷର କଥା। ଉପସ୍ଥାପନା କରିଥିଲେ ଶିବ ପ୍ରଧାନ। ଆକାଶବାଣୀ ଭବାନୀପାଟଣ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ କୁମାର ବାପିଙ୍କ କଣ୍ଠରେ ନିଜାମଙ୍କ ରଚନାରୁ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରଥମ ଆଧୁନିକ ଗୀତଟି।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ବିଭୁ କିଶୋରଙ୍କ କଣ୍ଠରେ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରୁ ନିଜାମଙ୍କ ରଚନାରୁ।

ଏଥର ଗୀତରେ କଣ୍ଠଦାନ କରିଛନ୍ତି ରତି ଶତପଥୀ। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର। ଗୀତକୁ ରଚନା କରିଛନ୍ତି ନିଜାମ।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 8:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ସମାଚାର ପ୍ରଭାତ, ପରେ ପରେ ଇଂରାଜୀରେ ସମ୍ବାଦ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ 8:30। ଏଥର ପ୍ରଚାର କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ ଶୁଣନ୍ତୁ ପ୍ରଥମ ଭକ୍ତି ଅର୍ଘ୍ୟଟି ବାବା ବୁଦ୍ଧନାଥ ଦାସଙ୍କ ରଚନାରୁ। ସଙ୍ଗୀତରେ ସଜେଇଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ। ବାବା ବୁଦ୍ଧ ନାଥ ଦାସଙ୍କ ଅନ୍ୟ ଏକ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି।

କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବାବା ବୁଦ୍ଧନାଥ ଦାସଙ୍କ ରଚନାରୁ ଶିଳ୍ପୀ ନମିତା ଅଗ୍ରୱାଲଙ୍କ କଣ୍ଠରେ।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 8:45, 16 ଏଥର ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସ।

ବ୍ରହ୍ମାଣ୍ଡ ଯାହାର ଉଦୟରେ ରହିଛି ସେହି ବିଷ୍ଣୁ ରୂପୀ ଶ୍ରୀରାମଙ୍କୁ କାନ୍ଧରେ ଧରି ପବନ ବେଗରେ ଗଲା ହନୁମାନ। ହନୁ କାନ୍ଧରେ ଶ୍ରୀରାମଙ୍କୁ ଦେଖି ରାଜଦଣ୍ଡରେ କାମିନୀମାନଙ୍କ ଚକ୍ଷୁର ପିଛୁଡ଼ା ପଡ଼ିଲା ନାହିଁ। ବୋଲାବୁଲି ହେଲେ, ଏ କି ସୁନ୍ଦର ଗୋ, ବିଦେହ ବା କାମଦେବ ଦେହ ଧରି ଫଗୁ ଖେଳୁଛି, ଏଠୁ ଅନ୍ୟଥା ଭାବ ନାହିଁ। ସମସ୍ତଙ୍କ ଚିତ୍ତକୁ ହରିନେଇ ସେଥିରେ ରମଣ କରୁଥିବା ରମଣୀୟ ଇଏ ପୁରୁଷ ରାମ ନାମ ବହିଛି ଓ ଇଏ କାମ ଛଡ଼ା ଆଉ କେହି ନୁହେଁ। ରାମ ଓ କାମ ଭାବର ସମନ୍ୱୟ ଘଟିଛି କାମିନୀଙ୍କ ଚିନ୍ତାରେ, ତାଙ୍କ କାମଭାବ ରାମଙ୍କଠାରେ ଯୁକ୍ତ ହୋଇ ସାର୍ଥକ ହୋଇଛି। ଜଣେ କହିଲା, ୟାଙ୍କୁ ବିଧୁ ବା ଚନ୍ଦ୍ର କହିବା ନାହିଁ, ଆଗ ରାମ ପରେ ଚନ୍ଦ୍ର, ତେଣୁ ଏ ଚନ୍ଦ୍ର ନୁହନ୍ତି, ଏ ବିଧୁ ବା ବିଷ୍ଣୁ। ଜଣେ କହିଲା, ବିଷ୍ଣୁ ଭଳି ପାଦ ଓ ପାଣି ବା ହସ ସୁରଙ୍ଗ, ଦେହରେ ସୁଦର୍ଶନର ଦୀପ୍ତି, ହୃଦୟରେ ମଥାମଣି, ବସନ୍ତ ବାସଧର ବା ଏ ପୀତାମ୍ବର, ହନୁରୂପୀ ଗରୁଡ଼ ଉପରେ ବସି ବତିଶ ଲୀଳାମୂର୍ତ୍ତିରେ ଶୋଭିତ ଏ ପୁରୁଷ କି ମଧୁର ସତେ। ସୈନ୍ୟମାନଙ୍କ ସିଂହଦ୍ୱାର ପାଶରେ ଭୀତ ଦେଖି କଦଳୀପତ୍ର ପରି ଥରିଲା ରାବଣ। ପଚାରିଲା, କାହିଁ ଗଲେ ବ୍ରଜଦଂଷ୍ଟ, ଅକମ୍ପନ, ଧୂମ୍ରାକ୍ଷ ଓ ପିଶାଚ? ଚାର କହିଲା, ସମସ୍ତେ ନାଶ ଯାଇଛନ୍ତି। କହିଲା ରାବଣ, ବ୍ୟାଘ୍ର କ୍ରୋଡ଼ରେ ଆଜ ଅଜ ବା ଛେଳି ପଶିଲା, ନାସିପାରିଲ ନାହିଁ। ଅସି ବା ତରବାରି କଷି କହିଲା, ବୀର ବୋଲି ବ୍ୟର୍ଥ ଗର୍ବ କରୁଥିଲ କାହିଁକି? ଏଇଠି ଶେଷ ହୋଇଛି କାବ୍ୟର 43 ଛନ୍ଦ।

ଏତେ ସମୟ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ବୈଦେଶିକ ବିଳାସ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 9 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ମେରା ନାମ ଜୋକର୍ର ଗୀତଟି। ରଚନା କରିଛନ୍ତି ନୀରଜ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଜୟକିଶନ, କଣ୍ଠଦାନ କରିଛନ୍ତି ମନ୍ନା ଡେ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଲତା ମଙ୍ଗେସ୍କର ଏବଂ ସାଥୀଙ୍କ ଦ୍ୱାରା ନରେନ୍ଦ୍ର ଶର୍ମାଙ୍କ ରଚନାରୁ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହିନ୍ଦୀ କଥାଚିତ୍ର ସତ୍ୟମ ଶିବମ ସୁନ୍ଦରମର ଶୀର୍ଷକ ଗୀତଟି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

କାର୍ଯ୍ୟକ୍ରମଟି ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଏପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ମହମ୍ମଦ ରଫିଙ୍କ କଣ୍ଠରେ ବର୍ମା ମଲ୍ଲିକ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ହିନ୍ଦୀ କଥାଚିତ୍ର ଜାନି ଦୁଶ୍ମନ।

ଏତେବେଳେ ଯାଏଁ ଶୁଣୁଥିଲି କେତୋଟି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 9:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଣନ୍ତୁ ଅନୁରାଧା ପୋଡ଼ୱାଲ ଏବଂ ରୂପ କୁମାର ରାଠୋଡ଼ଙ୍କ ଦ୍ୱୈତକଣ୍ଠରେ ନିଜାମଙ୍କ ରଚନାରୁ ମନ୍ମଥ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଆ କଥାଚିତ୍ର ଧର୍ମ।

ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ତପୁ ମିଶ୍ର। ଗୀତକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ପାଢ଼ୀ। ଓଡ଼ିଆ କଥାଚିତ୍ର ପ୍ରେମ ରୋଗୀ।

ଗୀତଟିରେ କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ। ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମୂଳୟ ମିଶ୍ର। ଓଡ଼ିଆ କଥାଚିତ୍ର ଦିୱାନା।

ଗୀତଟିରେ କଣ୍ଠଦାନ କରିଛନ୍ତି ଅନୁରାଧା ଏବଂ ଅକ୍ଷୟ ମହାନ୍ତି। ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋ। ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି। ଓଡ଼ିଆ କଥାଚିତ୍ର ଶଙ୍ଖା ସିନ୍ଦୁର।

ଏତେ ସମୟ ଯାଏଁ ଶୁଣୁଥିଲେ କେତୋଟି ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ହିନ୍ଦୀରେ, ପରେ ପରେ ଶୁଣିପାରିବେ ଇଂରାଜୀରେ। ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମିଡ଼ିୟମ ୱେବ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପ୍ରତିଟି ସପ୍ତାହ ପରି ଏଥର ମଧ୍ୟ ଆମେ ପରଚେ ଦେବୁ ଆପଣଙ୍କ ସକାଶେ କିଛି ମିଠା ମିଠା କଥା ସାଙ୍ଗକୁ ଅନେକ ସୁମଧୁର ଗୀତ। କଥା ହେବା କିଛି ଜଣା କିଛି ଅଜଣା, କିଛି ପୁରୁଣା କିଛି ନୂଆ କଥା, ଦୁଃଖ କ୍ଲାନ୍ତକୁ ଭୁଲିଯିବା କିଛି ମିଠା ମିଠା କଥାରେ। ତେବେ ଶ୍ରୋତାବନ୍ଧୁ, ଆଉ ଡେରି ନକରି ଆସନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ନେବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ମାରିବା ତାରିବା ତୁମ ହାତେ ନାଥ, ଯାହା ଇଚ୍ଛା ତାହା କର, ମୋ ପାଇଁ କାହାର ଲୋତକ ନ ଝରୁ, ଏତିକି କରୁଣା କର ହେ ମହାବାହୁ। ନମସ୍କାର, ନମସ୍ତେ, ଶୁଭ ସକାଳ। ନୂତନ ସକାଳର ଶୁଭେଚ୍ଛା ଓ ଶୁଭକାମନା ସହ ସ୍ୱାଗତ କରୁଛି ଆଜିର ଖୋଲା ଝରକାର ଅଧ୍ୟାୟକୁ।

ଶ୍ରୋତା ବନ୍ଧୁ, ଆଜି ଆମେ କଥା ହେବା ଏମିତି ଏକ ବିଷୟ ଉପରେ ଯାହା ଆମ ସମସ୍ତଙ୍କ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ପୋଷଣ। ପ୍ରତିବର୍ଷ ସେପ୍ଟେମ୍ବର 1ରୁ 7 ତାରିଖ ପର୍ଯ୍ୟନ୍ତ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ, ପୋଷଣ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନ କରିବା। ଶ୍ରୋତାବନ୍ଧୁ, ଆମେ ପ୍ରାୟ କହିଥାଉ ସ୍ୱାସ୍ଥ୍ୟ ହିଁ ସମ୍ପଦ, କିନ୍ତୁ ଏହି ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ଦରକାର ସଠିକ୍ ପୋଷଣ। କେବଳ ପେଟ ଭରିବା ହିଁ ଖାଦ୍ୟ ଖାଇବାର ଉଦ୍ଦେଶ୍ୟ ନୁହେଁ। ଶରୀରକୁ ଆବଶ୍ୟକ ପ୍ରୋଟିନ୍, ଶର୍କରା, ଚର୍ବି, ଭିଟାମିନ୍, ଖଣିଜ ଲବଣ, ଫାଇବର ଓ ପାଣି ଯଥେଷ୍ଟ ପରିମାଣରେ ମିଳିବା ହେଉଛି ସୁସ୍ଥ ପୋଷଣର ମୁଖ୍ୟ ଆଧାର। ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶଠାରୁ ଆରମ୍ଭ କରି ବୟସ୍କଙ୍କ ଶକ୍ତି ଓ କାର୍ଯ୍ୟକ୍ଷମତା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପୋଷଣର ଗୁରୁତ୍ୱ ରହିଛି। ଉପଯୁକ୍ତ ପୋଷଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରେ, ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ସଠିକ୍ ଭାବେ କାମ କରିବାରେ ସହାୟତା କରେ ଏବଂ ଆମକୁ ସକ୍ରିୟ ରଖେ। ଅନ୍ୟପକ୍ଷରେ ପୋଷଣର ଅଭାବ ଶରୀରରେ ଦୁର୍ବଳତା, ରକ୍ତହୀନତା, ଶିଶୁଙ୍କ ବିକାଶରେ ବାଧା ଓ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ସେହିପରି ଅତ୍ୟଧିକ ତେଲ, ଲୁଣ, ଚିନି ଓ ପ୍ରକ୍ରିୟାଜାତ ଖାଦ୍ୟ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଆମ ଦୈନନ୍ଦିନ ଖାଦ୍ୟରେ ଭାତ କିମ୍ବା ରୁଟି ସହିତ ଡାଲି, ଶାଗ, ସବୁଜ ପନିପରିବା, ବିଭିନ୍ନ ଋତୁକାଳୀନ ଫଳ, କ୍ଷୀର କିମ୍ବା ଦହି, ଅଣ୍ଡା, ମାଛ, ମାଂସ କିମ୍ବା ଉପଯୁକ୍ତ ଉଦ୍ଭିଦ ଜାତ ପ୍ରୋଟିନ୍ ରହିବା ଆବଶ୍ୟକ। ସମ୍ଭବ ହେଲେ ସ୍ଥାନୀୟ ଓ ଋତୁକାଳୀନ ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ଅତି ଉତ୍ତମ। ଆମ ଓଡ଼ିଶାର ପାରମ୍ପରିକ ଖାଦ୍ୟରେ ମଧ୍ୟ ପୋଷଣର ଅନେକ ଉତ୍ସ ରହିଛି। ମାଣ୍ଡିଆ, ଡାଲି, ବିଭିନ୍ନ ଶାଗ, କନ୍ଦମୂଳ, ପନିପରିବା, ଫଳ ଓ ଅନ୍ୟାନ୍ୟ ସ୍ଥାନୀୟ ଖାଦ୍ୟକୁ ଆମ ଖାଦ୍ୟ ତାଲିକାରେ ସାମିଲ କରିପାରିବା। ଜାତୀୟ ପୋଷଣ ସପ୍ତାହର ଏକ ବଡ଼ ବାର୍ତ୍ତା ହେଉଛି ମା ଓ ଶିଶୁଙ୍କ ପୋଷଣ ପ୍ରତି ବିଶେଷ ଧ୍ୟାନ ଦେବା। ଗର୍ଭାବସ୍ଥାରେ ମାଆଙ୍କୁ ପର୍ଯ୍ୟାପ୍ତ ଓ ବିବିଧ ପୋଷଣ ଖାଦ୍ୟ ଦରକାର। ଶିଶୁ ଜନ୍ମ ପରେ ମାଆଙ୍କ କ୍ଷୀର ଶିଶୁ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ଶିଶୁର ବୟସ ବଢ଼ିବା ସହିତ ତା'ର ଆବଶ୍ୟକତା ଅନୁଯାୟୀ ପୌଷ୍ଟିକ ଅନୁରୂପକ ଖାଦ୍ୟ ଦେବା ଆବଶ୍ୟକ। ଶିଶୁର ସୁସ୍ଥ ବିକାଶ ହେଉଛି ଦେଶର ସୁସ୍ଥ ଭବିଷ୍ୟତର ଭିତ୍ତି। ଭଲ ଖାଇବା ସହିତ ଖାଦ୍ୟ ପ୍ରସ୍ତୁତି ଓ ସଂରକ୍ଷଣରେ ପରିଚ୍ଛନ୍ନତା ମଧ୍ୟ ଜରୁରୀ। ଖାଇବା ପୂର୍ବରୁ ଓ ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ହାତ ଧୋଇବା, ପରିଷ୍କାର ପାଣି ପିଇବା, ଖାଦ୍ୟକୁ ଠିକ୍ ଭାବେ ରାନ୍ଧିବା ଏବଂ ଖାଦ୍ୟକୁ ଢାଙ୍କି ରଖିବା ଭଳି ସରଳ ଅଭ୍ୟାସ ଆମକୁ ଅନେକ ରୋଗରୁ ସୁରକ୍ଷା ଦେଇଥାଏ। ଜାତୀୟ ପୋଷଣ ସପ୍ତାହ କେବଳ ଏକ ସପ୍ତାହର ସଚେତନତା କାର୍ଯ୍ୟକ୍ରମ ନୁହେଁ, ଏହା ଆମକୁ ବର୍ଷସାରା ନିଜ ଖାଦ୍ୟ ଓ ଜୀବନଶୈଳୀ ପ୍ରତି ସଚେତନ ରହିବାର ବାର୍ତ୍ତା ଦିଏ। ପୌଷ୍ଟିକ ଓ ସନ୍ତୁଳିତ ଖାଦ୍ୟ ଖାଇବା, ଜଙ୍କ୍ ଫୁଡ୍ ଓ ଅତ୍ୟଧିକ ଚିନି, ଲୁଣ, ତେଲକୁ ନିୟନ୍ତ୍ରଣ କରିବା, ପରିଚ୍ଛନ୍ନତା ରକ୍ଷା କରିବା ଏବଂ ନିଜ ସହ ନିଜ ପରିବାରକୁ ମଧ୍ୟ ପୋଷଣ ସମ୍ପର୍କରେ ସଚେତନ କରିବା। ସଠିକ୍ ପୋଷଣ ସୁସ୍ଥ ଜୀବନ, ସୁସ୍ଥ ଜୀବନ ସୁସ୍ଥ ସମାଜ।

ଶ୍ରୋତାବନ୍ଧୁ, ଆଜିର ଦିନରେ ଗୋଟିଏ ମେସେଜ୍ ପଠାଇବାକୁ କେଇ ସେକେଣ୍ଡ ଲାଗେ। ମୋବାଇଲରେ ଗୋଟିଏ ଟିକ୍, ଦୁଇଟି ଟିକ୍ ଆଉ ଆମ କଥା ପହଞ୍ଚିଯାଏ ହଜାର ହଜାର କିଲୋମିଟର ଦୂରରେ ଥିବା ମଣିଷ ପାଖରେ। କିନ୍ତୁ କେବେ ଭାବିଛନ୍ତି କି ହାତରେ ଲେଖା ଗୋଟିଏ ଚିଠିର ଅନୁଭବ କେମିତି? କାଗଜରେ ନିଜ ହାତର ଅକ୍ଷର, ଶବ୍ଦ ମଧ୍ୟରେ ଲୁଚିଥିବା ଭାବନା ଆଉ ଚିଠିଟିକୁ ଖୋଲିବା ସମୟରେ ମନରେ ଜାଗି ଉଠୁଥିବା ଏକ ଅଲଗା ଉତ୍ସାହ। ଏହି ହାତଲେଖା ଚିଠିର ସୁନ୍ଦର ପରମ୍ପରାକୁ ମନେ ପକାଇଦିଏ ବିଶ୍ୱ ଚିଠି ଲେଖନ ଦିବସ, ଯାହା ପ୍ରତିବର୍ଷ ସେପ୍ଟେମ୍ବର ଏକ ତାରିଖ ଅର୍ଥାତ୍ ଆଜିର ଦିନରେ ପାଳନ କରାଯାଏ। ଚିଠି କେବଳ ଯୋଗାଯୋଗର ଏକ ମାଧ୍ୟମ ନୁହେଁ, ଏହା ହେଉଛି ସ୍ମୃତିର ଏକ ଦସ୍ତାବିଜ, ଭାବନାର ଏକ ଠିକଣା ଏବଂ ସମ୍ପର୍କର ଏକ ନିରବ ସାକ୍ଷୀ। ଏକ ଚିଠିରେ ଆମେ ଆମର ଦୁଃଖ, ସୁଖ, ଅଭିମାନ, ଭଲ ପାଇବା, କୃତଜ୍ଞତା ଓ ଆଶାକୁ ମନ ଖୋଲି ଲେଖିପାରୁ। ତେଣୁ ଗୋଟିଏ ଚିଠି ବର୍ଷ ବର୍ଷ ପରେ ମଧ୍ୟ ଏକ ମଣିଷର ସ୍ମୃତିକୁ ଜୀବନ୍ତ ରଖିପାରେ। ଆଜି ଇମେଲ, ମେସେଜ୍ ଓ ସୋସିଆଲ ମିଡ଼ିଆ ଆମ ଯୋଗାଯୋଗକୁ ଅତ୍ୟନ୍ତ ସହଜ କରିଦେଇଛି, କିନ୍ତୁ ଏହି ତ୍ୱରିତ ଯୋଗାଯୋଗ ମଧ୍ୟରେ ଚିଠିର ଧୀର, ଆତ୍ମୀୟ ଓ ବ୍ୟକ୍ତିଗତ ଅନୁଭବ ଆଜି ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି। ଏହି ଦିବସର ପ୍ରତିଷ୍ଠାତା ଅଷ୍ଟ୍ରେଲିଆର ରିଚାର୍ଡ ସିମ୍ପକିନ୍ ତାଙ୍କ ଅଷ୍ଟ୍ରେଲିଆନ୍ ଲେଜେଣ୍ଡସ୍ ପ୍ରକଳ୍ପ ସମୟରେ ସେ ନିଜ ଦୃଷ୍ଟିରେ ଅଷ୍ଟ୍ରେଲିଆର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ହାତଲେଖା ଚିଠି ପଠାଇଥିଲେ। ଅନେକ ବ୍ୟକ୍ତି ତାଙ୍କୁ ଚିଠିର ଉତ୍ତର ଦେଇଥିଲେ। ସେହି ଚିଠିଗୁଡ଼ିକର ବ୍ୟକ୍ତିଗତ ସ୍ପର୍ଶ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ପରେ ଏହି ଅନୁଭବ ଚିଠି ଲେଖନର ପରମ୍ପରାକୁ ସମ୍ମାନ ଦେବା ପାଇଁ ଏକ ସ୍ୱତନ୍ତ୍ର ଦିବସ ଆରମ୍ଭ କରିବାର ପ୍ରେରଣା ଦେଇଥିଲା। 2014 ସେପ୍ଟେମ୍ବର 1 ସିଡ୍ନିର ୱେଲଭେରି କଲେଜରେ ୱାର୍ଲ୍ଡ ଲେଟର ରାଇଟିଂ ଡେ ଅର୍ଥାତ୍ ବିଶ୍ୱ ଚିଠି ଲେଖନ ଦିବସର ଶୁଭାରମ୍ଭ ହୋଇଥିଲା। ଆଜି ଆମେ କାହାକୁ ମନେ ପକାଇଲେ ହୁଏତ ଗୋଟିଏ ଫୋନ୍ କରୁ କିମ୍ବା ଏକ ଛୋଟ ମେସେଜ୍ ପଠାଇ ଦେଇଥାଉ, କିନ୍ତୁ ଏକ ଚିଠି ଲେଖିବା ପାଇଁ ଆମେ କିଛି ସମୟ ନେଉ, ଭାବୁ, ଶବ୍ଦ ବାଛୁ ଏବଂ ତାପରେ ଲେଖୁ। ଏହି ସମୟ ଦେବାଟା ହିଁ ଚିଠିର ସବୁଠାରୁ ବଡ଼ ସୌନ୍ଦର୍ଯ୍ୟ। ବହୁଦିନ ହେଲା ଆପଣଙ୍କର ଜଣେ ପୁରୁଣା ବନ୍ଧୁଙ୍କ ସହ କଥା ହୋଇନାହଁ, ଆଜି ତାଙ୍କୁ ଗୋଟିଏ ଚିଠି ଲେଖନ୍ତୁ। ଏହା ହିଁ ଥିଲା ସେହି ସମୟର ଏକ ବାର୍ତ୍ତା, ଯାହା ବନ୍ଧୁଙ୍କୁ ଆଉ ଏକ ବନ୍ଧୁ ସହ ଯୋଡ଼ି ରଖୁଥିଲା। ହୁଏତ କିଛି ଧାଡ଼ି ତାଙ୍କ ମୁହଁରେ ହସ ଆଣି ଦେଉଥିଲା, କାରଣ ଆଜିର ଡିଜିଟାଲ ଯୁଗରେ ଡାକରେ ଆସିଥିବା ହାତଲେଖା ଚିଠି ନିଜେ ଏକ ଅପେକ୍ଷାତୀତ ଉପହାର। ଶ୍ରୋତାବନ୍ଧୁ,

ଏହି ଦିନଟିକୁ ଆମେ ଏକ ଛୋଟ ପ୍ରୟାସରେ ପାଳନ କରିବା। ମେସେଜ ପହଞ୍ଚେ ତୁରନ୍ତ, କିନ୍ତୁ ଚିଠି ପହଞ୍ଚେ ହୃଦୟରେ। ଏହି ବିଶ୍ୱ ଚିଠି ଲେଖନ ଦିବସରେ ଆସନ୍ତୁ ଆମେ ହାତରେ କଲମ ଧରିବା, ମୋବାଇଲର ସ୍କ୍ରିନ୍ରୁ କିଛି ସମୟ ପାଇଁ ଦୂରେଇ ଯାଇ କାଗଜରେ ନିଜ ମନର କଥା ଲେଖିବା। ଚିଠି ଲେଖନ୍ତୁ, ସମ୍ପର୍କକୁ ସମୟ ଦିଅନ୍ତୁ, ଭାବନାକୁ ଅକ୍ଷର ଦିଅନ୍ତୁ।

ଭୋର ସକାଳରେ ଝରକା ଖୋଲିଲେ ଯେଉଁ ଥଣ୍ଡା ପବନ ମୁହଁକୁ ଛୁଇଁଯାଏ, ଗଛର ପତ୍ରରେ ଯେଉଁ ଶିଶିର ବିନ୍ଦୁ ଝଲମଲ କରେ, ପକ୍ଷୀଙ୍କ କିଚିରି ମିଚିରି ଯେଉଁ ସକାଳକୁ ମଧୁର କରେ, ଏସବୁ ହେଉଛି ଆମ ପରିବେଶର ଅଂଶ। ଆମେ ଯେଉଁ ବାୟୁରେ ନିଶ୍ୱାସ ନେଉ, ଯେଉଁ ପାଣି ପିଉ, ଯେଉଁ ମାଟିରେ ଫସଲ ଫଳାଉଁ ଏବଂ ଯେଉଁ ପ୍ରକୃତିର କୂଳରେ ଜୀବନ ବିତାଉଁ, ସେସବୁକୁ ନେଇ ଗଠିତ ହେଉଛି ଆମ ପରିବେଶ। ଆଉ ଏହି ପରିବେଶର ଉପରେ ହିଁ ନିର୍ଭର କରୁଛି ଆମ ସମାଜ। ତେଣୁ ପରିବେଶ ଓ ସମାଜ ପରସ୍ପରଠାରୁ ଅଲଗା ନୁହେଁ, ବରଂ ଦୁଇଟି ଏକ ଅନ୍ୟ ସହ ଗଭୀର ଭାବେ ଜଡ଼ିତ। ଶ୍ରୋତାବନ୍ଧୁ, ମଣିଷ ବିନା ପରିବେଶ ରହିପାରେ, କିନ୍ତୁ ପରିବେଶ ବିନା ମଣିଷର ଅସ୍ତିତ୍ୱ କଳ୍ପନା କରିବା ଅସମ୍ଭବ। ଆମ ଖାଦ୍ୟ ମାଟିରୁ ଆସେ, ଆମର ପାଣି ନଦୀ ହ୍ରଦ ଭୂତଳ ଜଳ ଓ ବର୍ଷାରୁ ମିଳେ, ଗଛ ଆମକୁ ଅମ୍ଳଜାନ ଦିଏ, ଜଙ୍ଗଲ ଅନେକ ଜୀବଜନ୍ତୁଙ୍କ ଘର, ନଦୀ ଓ ଜଳାଶୟ ଆମ କୃଷି ଓ ଜୀବନକୁ ସମୃଦ୍ଧ କରେ। ଅର୍ଥାତ୍ ପ୍ରକୃତି କେବଳ ଆମ ଚାରିପାଖର ଦୃଶ୍ୟ ନୁହେଁ, ପ୍ରକୃତି ହିଁ ଆମ ଜୀବନର ଭିତ୍ତି। ସଭ୍ୟତାର ବିକାଶ ସହିତ ମଣିଷ ପ୍ରକୃତିକୁ ବ୍ୟବହାର କରିଛି, କୃଷି ପାଇଁ ଜମି, ଘର ତିଆରି ପାଇଁ କାଠ ଓ ଅନ୍ୟାନ୍ୟ ସମ୍ପଦ, ଶିଳ୍ପ ପାଇଁ ଖଣିଜ ସମ୍ପଦ, ସବୁକିଛି ପ୍ରକୃତିରୁ ହିଁ ଆସିଛି। ବିକାଶ ଆବଶ୍ୟକ। ରାସ୍ତା, ବିଦ୍ୟାଳୟ, ହସ୍ପିଟାଲ,

ଓ ସହର ଏସବୁ ସମାଜର ଉନ୍ନତିର ଅଂଶ। କିନ୍ତୁ ବିକାଶର ଅର୍ଥ ଯଦି ପ୍ରକୃତିର ଅତ୍ୟଧିକ ଶୋଷଣ ହୋଇଯାଏ ତେବେ ତାହାର ପରିଣାମ ସମାଜକୁ ହିଁ ଭୋଗିବାକୁ ପଡ଼େ। ଆଜି ଆମେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ପ୍ଲାଷ୍ଟିକ ଆବର୍ଜନା, ଜଙ୍ଗଲ ଧ୍ୱଂସ, ମାଟିର ଅବକ୍ଷୟ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମ୍ମୁଖୀନ। ପରିବେଶର ଅବନତିର ପ୍ରଭାବ କେବଳ ଗଛ, ନଦୀ କିମ୍ବା ପଶୁପକ୍ଷୀ ଉପରେ ପଡ଼େ ନାହିଁ, ଏହାର ସିଧାସଳଖ ପ୍ରଭାବ ମଣିଷର ଜୀବନ ଓ ସମାଜ ଉପରେ ପଡ଼େ। ବାୟୁ ପ୍ରଦୂଷଣ ବଢ଼ିଲେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ। ଜଳ ପ୍ରଦୂଷିତ ହେଲେ ପାନୀୟ ଜଳର ସମସ୍ୟା ଦେଖାଦିଏ। ଜଙ୍ଗଲ ନଷ୍ଟ ହେଲେ ଜୈବ ବିବିଧତା କ୍ଷତିଗ୍ରସ୍ତ ହୁଏ। ଅନିୟମିତ ବର୍ଷା, ଅତ୍ୟଧିକ ଉତ୍ତାପ, ବନ୍ୟା, ମରୁଡ଼ି ଭଳି ଘଟଣା କୃଷି ଓ ଜୀବିକାକୁ ପ୍ରଭାବିତ କରିପାରେ। ଏହାର ପ୍ରଭାବ ସମାଜର ଦୁର୍ବଳ ଓ ନିର୍ବଳଶୀଳ ବର୍ଗ ଉପରେ ଅଧିକ ପଡ଼ିପାରେ। ତେଣୁ ପରିବେଶ ସୁରକ୍ଷା କେବଳ ପ୍ରକୃତିର ସୁରକ୍ଷା ନୁହେଁ, ଏହା ସାମାଜିକ ନ୍ୟାୟର ମଧ୍ୟ ଏକ ଅଂଶ। ଭାରତୀୟ ସଂସ୍କୃତିରେ ପ୍ରକୃତି ପ୍ରତି ସମ୍ମାନର ଏକ ଦୀର୍ଘ ପରମ୍ପରା ରହିଛି। ନଦୀ, ପାହାଡ଼, ବୃକ୍ଷ ଓ ଜଙ୍ଗଲକୁ ପବିତ୍ର ମନେ କରିବାର ପରମ୍ପରା ଆମ ସମାଜରେ ଦେଖାଯାଏ। ଓଡ଼ିଶାର ଅନେକ ଗ୍ରାମୀଣ ଓ ଆଦିବାସୀ ସମୁଦାୟର ଜୀବନ ପ୍ରକୃତି ସହିତ ଗଭୀର ଭାବେ ଜଡ଼ିତ। ଜଙ୍ଗଲ, ନଦୀ, ଜମି ଓ ଜୀବଜନ୍ତୁଙ୍କ ସହ ସେମାନଙ୍କର ଜୀବିକା, ପରମ୍ପରା ଓ ସଂସ୍କୃତିର ସମ୍ପର୍କ ରହିଛି। ଏହି ପାରମ୍ପରିକ ଜ୍ଞାନ ଆମକୁ ଶିଖାଏ ପ୍ରକୃତିକୁ କେବଳ ସମ୍ପଦ ଭାବେ ନୁହେଁ, ଜୀବନର ସହଯାତ୍ରୀ ଭାବେ ଦେଖିବା ଆବଶ୍ୟକ।

0: ਸੈਨਾ ਸਵਯਮ ਹੀ ਘਟ ਪੜੇ।
1: ਭਾਰਤੀਯ ਸੈਨਾ।
2: ଆମ ଜୀବନରେ କିଛି ମଣିଷ ଅଛନ୍ତି ଯେଉଁମାନେ ଆମକୁ କେବଳ ଜନ୍ମ ଦେଇନାହାନ୍ତି, ଆମକୁ ଜୀବନ ଜିଇଁବାର ପଥ ମଧ୍ୟ ଦେଖାଇଛନ୍ତି। ଆମେ ପ୍ରଥମେ ଯେଉଁମାନଙ୍କ ହାତ ଧରି ଚାଲିବା ଶିଖିଥିଲୁ, ସେହି ହାତ ହେଉଛି ଆମ ବାପା ମା, ଜେଜେବାପା, ଜେଜେମା, ଆଈ, ଅଜା ଓ ପରିବାରର ଅନ୍ୟ ବୟୋଜ୍ୟେଷ୍ଠମାନଙ୍କର। ସେମାନେ ଆମ ଅତୀତର ସାକ୍ଷୀ, ବର୍ତ୍ତମାନର ଆଶ୍ରୟ ଏବଂ ଭବିଷ୍ୟତ ପାଇଁ ଅନୁଭବର ଭଣ୍ଡାର। ଭାରତୀୟ ସଂସ୍କୃତିରେ ବୟୋଜ୍ୟେଷ୍ଠଙ୍କ ପ୍ରତି ସମ୍ମାନର ପରମ୍ପରା ବହୁ ପୁରାତନ। ମାତୃଦେବ ଭବ, ପିତୃଦେବ ଭବ, ଆଚାର୍ଯ୍ୟ ଦେବ ଭବ, ଏହି ଚିନ୍ତାଧାରା ଆମ ସଂସ୍କୃତିରେ ବଡ଼ମାନଙ୍କ ସ୍ଥାନକୁ ପ୍ରକାଶ କରେ। ଆଜି ଆମ ହାତରେ ମୋବାଇଲ ଅଛି, ଇଣ୍ଟରନେଟ୍ ଅଛି, ଗୋଟିଏ କ୍ଲିକ୍ରେ ଅସଂଖ୍ୟ ତଥ୍ୟ ଆମ ସମ୍ମୁଖରେ ଆସିଯାଉଛି, କିନ୍ତୁ ତଥ୍ୟ ଓ ଅନୁଭବ ଏକ ଜିନିଷ ନୁହେଁ। ଗୋଟିଏ ପୁସ୍ତକରୁ ଆମେ ଅନେକ କଥା ଜାଣିପାରିବା, କିନ୍ତୁ ଜୀବନର ଅନେକ ଶିକ୍ଷା ଆମେ ଜଣେ ଅଭିଜ୍ଞ ବୟୋଜ୍ୟେଷ୍ଠଙ୍କ ଜୀବନରୁ ପାଇଥାଉ। ସେମାନେ ଦେଖିଛନ୍ତି ସମୟର ପରିବର୍ତ୍ତନ, ଦେଖିଛନ୍ତି ସୁଖ ଓ ଦୁଃଖ, ସଫଳତା ଓ ବିଫଳତା। ସେମାନଙ୍କ ଜୀବନର ଅଭିଜ୍ଞତା ଆମ ପାଇଁ ଏକ ଅମୂଲ୍ୟ ସମ୍ପଦ। ସେଥିପାଇଁ ବଡ଼ମାନଙ୍କ କଥା ଶୁଣିବା ମାନେ କେବଳ ସେମାନଙ୍କୁ ସମ୍ମାନ ଦେବା ନୁହେଁ, ଏହା ହେଉଛି ନିଜ ଜୀବନକୁ ଅନୁଭବରେ ସମୃଦ୍ଧ କରିବା। ଆଜିର ଜୀବନଶୈଳୀ ଦ୍ରୁତଗତିରେ ବଦଳୁଛି। ଚାକିରି, ଶିକ୍ଷା, ବ୍ୟବସାୟ ଓ ଅନ୍ୟାନ୍ୟ କାରଣରୁ ପରିବାରର ସଦସ୍ୟମାନେ ଅନେକ ସମୟରେ ପରସ୍ପରଠାରୁ ଦୂରରେ ରହୁଛନ୍ତି। ଯୁକ୍ତ ପରିବାରର ସ୍ଥାନରେ ଛୋଟ ପରିବାର ବଢ଼ୁଛି। ଏହି ପରିବର୍ତ୍ତନ ଜୀବନକୁ ସୁବିଧାଜନକ କରିଥିଲେ ମଧ୍ୟ କେତେକ ବୟୋଜ୍ୟେଷ୍ଠଙ୍କ ମଧ୍ୟ

ଏକାକୀପଣର ଅନୁଭବ ସୃଷ୍ଟି କରିପାରେ। କେବେ କେବେ ସେମାନଙ୍କ ଆବଶ୍ୟକତା କେବଳ ଔଷଧ, ଖାଦ୍ୟ କିମ୍ବା ଆର୍ଥିକ ସହାୟତା ନୁହେଁ, ସେମାନଙ୍କୁ ଦରକାର କିଛି ସମୟ, କିଛି କଥା ଓ ଆତ୍ମୀୟତା। ପାଖରେ ବସି ଦୁଇ ମିନିଟ୍ କଥା ହେବା, ସେମାନଙ୍କ ପୁରୁଣା କଥା ଶୁଣିବା, ସେମାନଙ୍କ ମତାମତ ପଚାରିବା, ଏହି ଛୋଟ ଛୋଟ କାମ ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ହୋଇପାରେ। ଆମେ ବଡ଼ମାନଙ୍କୁ ପ୍ରମାଣ କରୁ, ସମ୍ମାନର ସହିତ କଥା ହେଉ, କିନ୍ତୁ ପ୍ରକୃତ ସମ୍ମାନ ଏହାଠାରୁ ଅଧିକ। ସେମାନଙ୍କ କଥାକୁ ଧୈର୍ଯ୍ୟର ସହିତ ଶୁଣିବା, ମତାମତକୁ ଗୁରୁତ୍ୱ ଦେବା, ଆବଶ୍ୟକ ସମୟରେ ସହାୟତା କରିବା, ସେମାନଙ୍କ ଆତ୍ମସମ୍ମାନକୁ ସୁରକ୍ଷା କରିବା ଏବଂ ସେମାନଙ୍କୁ ପରିବାରର ଏକ ସକ୍ରିୟ ଅଂଶ ଭାବେ ଅନୁଭବ କରାଇବା, ଏସବୁ ମଧ୍ୟ ବୟୋଜ୍ୟେଷ୍ଠଙ୍କ ପ୍ରତି ସମ୍ମାନର ଅଂଶ। ବୟସ ବଢ଼ିବା ସହିତ ମଣିଷର ସମ୍ମାନ କମିଯାଏ ନାହିଁ, ବରଂ ତାଙ୍କ ଜୀବନ ଅନୁଭବର ମୂଲ୍ୟ ଆହୁରି ବଢ଼ିଯାଏ। ବୟୋଜ୍ୟେଷ୍ଠ ଓ ଯୁବପିଢ଼ି ମଧ୍ୟରେ ଚିନ୍ତାଧାରାର ପାର୍ଥକ୍ୟ ରହିବା ସ୍ୱାଭାବିକ। ପୁରୁଣା ପିଢ଼ି ଯେଉଁ ଜୀବନଶୈଳୀରେ ବଢ଼ିଛନ୍ତି, ଯୁବପିଢ଼ି ସେହି ପରିବେଶରେ ବଢ଼ିନାହାନ୍ତି। ତେଣୁ ମତଭେଦ ହୋଇପାରେ, କିନ୍ତୁ ମତଭେଦର ଅର୍ଥ ଅସମ୍ମାନ ନୁହେଁ। ଯୁବପିଢ଼ି ବୟୋଜ୍ୟେଷ୍ଠଙ୍କ ଅନୁଭବରୁ ଶିଖିପାରେ, ଆଉ ବୟୋଜ୍ୟେଷ୍ଠମାନେ ମଧ୍ୟ ନୂଆ ପିଢ଼ିର ଚିନ୍ତାଧାରା, ପ୍ରଯୁକ୍ତି ଓ ଜୀବନଶୈଳୀକୁ ବୁଝିବାକୁ ଚେଷ୍ଟା କରିପାରନ୍ତି। ଏହି ପାରସ୍ପରିକ ବୁଝାମଣା ହିଁ ଦୁଇ ପିଢ଼ି ମଧ୍ୟରେ ଏକ ସୁନ୍ଦର ସେତୁ ତିଆରି କରିପାରେ। ଆମ ବୟୋଜ୍ୟେଷ୍ଠମାନେ କେବଳ ପୁରୁଣା ସ୍ମୃତିର ଭଣ୍ଡାର ନୁହନ୍ତି, ସେମାନଙ୍କ ଜୀବନରେ ରହିଛି ଧୈର୍ଯ୍ୟ, ସଂଘର୍ଷ, ତ୍ୟାଗ ଓ ଅନୁଭବର ଅନେକ କାହାଣୀ। ସେମାନଙ୍କଠାରୁ ଆମେ ଶିଖିପାରିବା କମ୍ରେ ସନ୍ତୁଷ୍ଟ ରହିବା, ସମ୍ପର୍କକୁ ମୂଲ୍ୟ ଦେବା, କଠିନ ସମୟରେ ଧୈର୍ଯ୍ୟ ରଖିବା, ପରିବାର ପାଇଁ ତ୍ୟାଗ କରିବା ଏବଂ ଜୀବନର ଛୋଟ ଛୋଟ ଖୁସିକୁ ଉପଭୋଗ କରିବା। ଏସବୁ ହେଉଛି ଏମିତି ଶିକ୍ଷା ଯାହା କୌଣସି ମୋବାଇଲ ଆପ୍ରୁ ମିଳେ ନାହିଁ। ଶ୍ରୋତାବନ୍ଧୁ, ଆପଣଙ୍କ ଘରେ ଯଦି ଜଣେ ବୟୋଜ୍ୟେଷ୍ଠ ଅଛନ୍ତି, ଆଜି ତାଙ୍କ ପାଖରେ କିଛି ସମୟ ବସନ୍ତୁ। ଆଜି ଆମେ ଯେଉଁଠି ଅଛୁ ସେଠାରେ ପହଞ୍ଚିବା ପଛରେ ଅନେକ ବୟୋଜ୍ୟେଷ୍ଠଙ୍କ ତ୍ୟାଗ, ଆଶୀର୍ବାଦ ଓ ଭଲ ପାଇବା ରହିଛି। ସେମାନଙ୍କ ଆଙ୍ଗୁଠି ଧରି ଆମେ ଚାଲିବା ଶିଖିଥିଲୁ, ଆଜି ସମୟ ଆସିଛି ସେମାନଙ୍କ ହାତ ଧରିବାର। କାରଣ ଯେଉଁ ପିଢ଼ି ନିଜ ବୟୋଜ୍ୟେଷ୍ଠଙ୍କୁ ସମ୍ମାନ କରେ, ସେହି ପିଢ଼ି ନିଜ ଭବିଷ୍ୟତକୁ ମଧ୍ୟ ସମ୍ମାନ କରେ। ଆମେ ଏମିତି ଏକ ସମାଜ ଗଢ଼ିବା ଯେଉଁଠି ବୟସ୍କ ହେବା ଏକାକୀପଣର କାରଣ ନୁହେଁ, ବରଂ ସମ୍ମାନ, ସ୍ନେହ ଓ ନିରାପତ୍ତାର ଅନୁଭବ ହେବ। ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନ କରିବା, ସେମାନଙ୍କ କଥା ଶୁଣିବା, ସେମାନଙ୍କ ସହ ରହିବା।

ଭାରତ ଏକ ଦେଶ, ଏକ ଭୂଖଣ୍ଡ, କିନ୍ତୁ ଏହାର ପରିଚୟ କେବଳ ତାହାର ଭୌଗୋଳିକ ସୀମା ମଧ୍ୟରେ ସୀମିତ ନୁହେଁ। ହଜାର ହଜାର ବର୍ଷ ଧରି ଜ୍ଞାନ, ଧ୍ୟାନ, ତପସ୍ୟା, ଯୋଗ, ଦର୍ଶନ ଓ ମାନବିକତାର ସନ୍ଦେଶ ବହନ କରି ଆସୁଥିବା ଏହି ଭୂମିକୁ କୁହାଯାଏ ଆଧ୍ୟାତ୍ମିକ ଭାରତ। ଭାରତୀୟ ସଂସ୍କୃତିର ମୂଳରେ ରହିଛି ଏକ ମହାନ ଚିନ୍ତା, ମଣିଷ କେବଳ ଶରୀର ନୁହେଁ, ତା ଭିତରେ ରହିଛି ଏକ ଚେତନା, ଏକ ଆତ୍ମା। ସେହି ଆତ୍ମାକୁ ଜାଣିବା, ନିଜକୁ ଜାଣିବା ଏବଂ ଜୀବନର ପ୍ରକୃତ ଅର୍ଥକୁ ଖୋଜିବା ହେଉଛି ଆଧ୍ୟାତ୍ମିକତାର ମୂଳ ଲକ୍ଷ୍ୟ। ବେଦ, ଉପନିଷଦ, ଭଗବଦ୍ ଗୀତା ଓ ଭାରତୀୟ ଦର୍ଶନ ମଣିଷକୁ କେବଳ ବାହ୍ୟ ଜଗତକୁ ଜାଣିବା ପାଇଁ ନୁହେଁ, ନିଜ ଅନ୍ତରକୁ ଜାଣିବା ପାଇଁ ମଧ୍ୟ ପ୍ରେରଣା ଦେଇଛି। ଭାରତର ଆଧ୍ୟାତ୍ମିକ ପରମ୍ପରାର ସବୁଠାରୁ ବଡ଼ ବିଶେଷତା ହେଉଛି ବିଭିନ୍ନତା ମଧ୍ୟରେ ଏକତା। ଏଠାରେ ବିଭିନ୍ନ ଧର୍ମ, ଦର୍ଶନ ଓ ଉପାସନା ପଦ୍ଧତି ଥିଲେ ମଧ୍ୟ ମଣିଷକୁ ସତ୍ୟ, ପ୍ରେମ, ଦୟା, ଶାନ୍ତି ଓ ସେବାର ପଥ ଦେଖାଇବା ଏହାର ମୂଳ ଭାବନା। ଭାରତର ଅନେକ ସ୍ଥାନ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହୋଇ ରହିଛି। ହିମାଳୟର ନିରବ ପରିବେଶରୁ ଆରମ୍ଭ କରି ଗଙ୍ଗା କୂଳର ଆଧ୍ୟାତ୍ମିକ ପରିବେଶ, ପୁରୀର ଶ୍ରୀଜଗନ୍ନାଥ ଧାମରୁ କାଶୀର ଘାଟ, ବୋଧଗୟାରୁ ଅମୃତସର, ପ୍ରତ୍ୟେକ ସ୍ଥାନ ଭାରତର ଆଧ୍ୟାତ୍ମିକ ବିବିଧତାର ଏକ ଏକ ଅଧ୍ୟାୟ। ବିଶେଷକରି ଓଡ଼ିଶାର ପୁରୀ ଶ୍ରୀଜଗନ୍ନାଥ ଧାମ ଭାରତୀୟ ଆଧ୍ୟାତ୍ମିକ ଚେତନାର ଏକ ଅନନ୍ୟ ପ୍ରତୀକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ଜାତି, ବର୍ଣ୍ଣ ଓ ଭାଷାର ସୀମା ଅତିକ୍ରମ କରି ମଣିଷ ଏକତାର ଅନୁଭବ କରେ। ରଥଯାତ୍ରା ଏହି ସାର୍ବଜନୀନ ଭାବନାର ଏକ ଅଦ୍ଭୁତ ପ୍ରକାଶ। ଆଧ୍ୟାତ୍ମିକ କେବଳ ମନ୍ଦିର ଯିବା, ପୂଜା କରିବା କିମ୍ବା ଧାର୍ମିକ ଆଚାର ପାଳନ କରିବାରେ ସୀମିତ ନୁହେଁ। ଅନ୍ୟର ଦୁଃଖ ବୁଝିବା, ଅସହାୟଙ୍କୁ ସାହାଯ୍ୟ କରିବା, ସତ୍ୟ କହିବା, ପ୍ରକୃତିକୁ ଭଲ ପାଇବା ଏବଂ ନିଜ ମନକୁ ଶାନ୍ତ ରଖିବା ମଧ୍ୟ ଆଧ୍ୟାତ୍ମିକତାର ଅଂଶ। ଆଜିର ଦ୍ରୁତଗତିର ଜୀବନରେ ମଣିଷ ଅନେକ କିଛି ପାଇଛି। ବିଜ୍ଞାନ ଓ ପ୍ରଯୁକ୍ତି ଆମ ଜୀବନକୁ ସହଜ କରିଛି, କିନ୍ତୁ ଏହି ଦୌଡ଼ ମଧ୍ୟରେ ମନର ଶାନ୍ତି କେଉଁଠି ହଜିଯାଇଛି? ଚିନ୍ତା, ଅସନ୍ତୋଷ, ଅସ୍ଥିରତା ଓ ପ୍ରତିଯୋଗିତା ମଣିଷକୁ ଭିତରୁ ଅଶାନ୍ତ କରୁଛି। ଏହି ସମୟରେ ଭାରତର ଆଧ୍ୟାତ୍ମିକ ଚିନ୍ତାଧାରା ଆମକୁ ଏକ ସରଳ ସନ୍ଦେଶ ଦିଏ, ବାହାରେ ସୁଖ ଖୋଜିବା ସହିତ ନିଜ ଭିତରକୁ ମଧ୍ୟ ଦେଖ। କିଛି ସମୟ ନୀରବ ରୁହନ୍ତୁ, ନିଜ ମନକୁ ଶୁଣନ୍ତୁ, ନିଜ କାର୍ଯ୍ୟକୁ ପରୀକ୍ଷା କରନ୍ତୁ, ଅନ୍ୟ ପ୍ରତି ଦୟା ଓ ସହାନୁଭୂତି ରଖନ୍ତୁ। ଏହି ଛୋଟ ଛୋଟ ପଦକ୍ଷେପ ହିଁ ଜୀବନକୁ ଅର୍ଥପୂର୍ଣ୍ଣ କରିପାରେ। ଭାରତର ଆଧ୍ୟାତ୍ମିକ ପରମ୍ପରା ଆମକୁ ଶିଖାଏ ସମଗ୍ର ମାନବ ଜାତି ଏକ ପରିବାର। ଏହି ଚିନ୍ତାଧାରା ଆମକୁ ଭେଦଭାବ ନୁହେଁ ଭାଇଚାରା ଶିଖାଏ, ଘୃଣା ନୁହେଁ ପ୍ରେମ ଶିଖାଏ, ହିଂସା ନୁହେଁ ଶାନ୍ତିର ପଥ ଦେଖାଏ। ଆଜି ଆବଶ୍ୟକ ହେଉଛି ଭାରତର ଏହି ଆଧ୍ୟାତ୍ମିକ ମୂଲ୍ୟବୋଧକୁ କେବଳ ପୁସ୍ତକ ଓ ଧାର୍ମିକ ସ୍ଥାନରେ ସୀମିତ ନ ରଖି ଆମ ଦୈନନ୍ଦିନ ଜୀବନରେ ଅନୁସରଣ କରିବା, କାରଣ ଆଧ୍ୟାତ୍ମିକତାର ପ୍ରକୃତ ଅର୍ଥ ହେଉଛି ନିଜକୁ ଜାଣିବା, ଅନ୍ୟକୁ ସମ୍ମାନ କରିବା ଏବଂ ସମଗ୍ର ଜୀବଜଗତ ପ୍ରତି ଦୟା ଓ ପ୍ରେମ ରଖିବା। ଭାରତର ଶକ୍ତି କେବଳ ତାହାର ଅର୍ଥନୀତି, ବିଜ୍ଞାନ କିମ୍ବା ପ୍ରଯୁକ୍ତିରେ ନୁହେଁ, ଭାରତର ଆତ୍ମା ରହିଛି ତାହାର ମାନବିକତା, ସହିଷ୍ଣୁତା ଓ ଆଧ୍ୟାତ୍ମିକ ଚେତନାରେ।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ସମୟ ହୋଇଯାଇଛି ଆଜିର ଇତିହାସର ପୃଷ୍ଠାରେ ନଜର ପକାଇବା। 1859 ସେପ୍ଟେମ୍ବର 1 ତାରିଖରେ ଘଟିଥିବା କ୍ୟାରିଂଟନ୍ ଇଭେଣ୍ଟ ରେକର୍ଡ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଭୂଚୁମ୍ବକୀୟ ଝଡ଼ ମଧ୍ୟରୁ ଅନ୍ୟତମ। ଏହାର ପ୍ରଭାବରେ ଟେଲିଗ୍ରାଫ ବ୍ୟବସ୍ଥାରେ ବିଭ୍ରାଟ ଓ କେତେକ ସ୍ଥାନରେ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା। 1923 ସେପ୍ଟେମ୍ବର 1 ଜାପାନର କାଣ୍ଟୋ ଅଞ୍ଚଳରେ ପ୍ରାୟ 7.9 ତୀବ୍ରତାର ଭୂମିକମ୍ପ ଜଣାପଡ଼ିଥିଲା। ଟୋକିଓ ଓ ୟୋକୋହାମା ସହିତ ବ୍ୟାପକ ଅଞ୍ଚଳ ଧ୍ୱଂସ ହୋଇଥିଲା। ଭୂମିକମ୍ପ ପରେ ବ୍ୟାପକ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା ଏବଂ ମୃତ୍ୟୁ ସଂଖ୍ୟା 1,00,000 ଅଧିକ ଥିଲା। 1939 ସେପ୍ଟେମ୍ବର 1 ଇତିହାସର ଏକ ଅତ୍ୟନ୍ତ ଦୁଃଖଦ ଦିନ। ଏହି ଦିନ ନାଜି ଜର୍ମାନୀ ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ୟୁରୋପୀୟ ପର୍ଯ୍ୟାୟର ଦ୍ୱିତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି ଧରାଯାଏ। ଜର୍ମାନ ସେନା ବିଶାଳ ସାମରିକ ଶକ୍ତି ସହ ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲା। 1961 ସେପ୍ଟେମ୍ବର 1 ଆମେରିକାର ଚିକାଗୋର ମିଡ୍ୱେ ଏୟାରପୋର୍ଟରୁ ଉଡ଼ାଣ ପରେ TWA ଫ୍ଲାଇଟ୍ 529 ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା 78 ଜଣଙ୍କର ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଏହା ଆମେରିକାର ଏକକ ବିମାନ ଦୁର୍ଘଟଣାରେ ସର୍ବାଧିକ ମୃତ୍ୟୁର ଘଟଣା ଥିଲା। 1969 ସେପ୍ଟେମ୍ବର 1 ଲିବିଆରେ ଏକ ସାମରିକ ଅଭ୍ୟୁତ୍ଥାନ ମାଧ୍ୟମରେ ରାଜା ଇଦ୍ରିସ୍ଙ୍କ ଶାସନର ଅବସାନ ଘଟିଥିଲା। ଏହି ଘଟଣା ପରେ ମୁଆମର ଗଦ୍ଦାଫି ଲିବିଆର ରାଜନୈତିକ ମଞ୍ଚରେ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଥିଲେ। 1983 ସେପ୍ଟେମ୍ବର 1 କୋରିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ 007 ନାମକ ଯାତ୍ରୀବାହୀ ବିମାନ ସୋଭିଏତ ଆକାଶ ସୀମାରେ ପ୍ରବେଶ କରିବା ପରେ ସୋଭିଏତ ଯୁଦ୍ଧ ବିମାନ ଦ୍ୱାରା ଗୁଳି କରି ଖସାଇ ଦିଆଯାଇଥିଲା। ବିମାନରେ ଥିବା 269 ଜଣଙ୍କର ସମସ୍ତଙ୍କର ମୃତ୍ୟୁ ଘଟିଥିଲା। 1985 ସେପ୍ଟେମ୍ବର 1 ଆମେରିକୀୟ ଓ ଫରାସୀ ଅଭିଯାନକାରୀ ଦଳ ଉତ୍ତର ଆଟଲାଣ୍ଟିକରେ ବୁଡ଼ିଯାଇଥିବା RMS ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଆବିଷ୍କାର କରିଥିଲେ। 1912 ବୁଡ଼ିଯାଇଥିବା ଏହି ଜାହାଜର ଅବଶେଷ ଖୋଜିବା ଥିଲା ସାମୁଦ୍ରିକ ଅନୁସନ୍ଧାନର ଏକ ବଡ଼ ସଫଳତା।

ବର୍ତ୍ତମାନ ନଜର ପକାଇବା ସ୍ଥାନୀୟ ଖବର ଓ ସ୍ଥାନୀୟ ପାଣିପାଗ ଉପରେ। ନିଖିଳ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସ୍ଥାନୀୟ ଭବାନୀପାଟଣା ସ୍ଥିତ ପୌରପାଳିକା ଆନୁକୂଲ୍ୟରେ ସ୍ଥାନୀୟ ଟାଉନହଲ୍ଠାରେ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସ୍କୁଲ ଓ ମହାବିଦ୍ୟାଳୟ ସ୍ତରରେ ଓ ମହିଳାମାନଙ୍କ ନିମନ୍ତେ ଅନେକ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଗତକାଲି 31/8/2026 ରବିବାର ଦିନ ସ୍ଥାନୀୟ ଟାଉନହଲ୍ଠାରେ ଅନୁଷ୍ଠିତ ବୈଠକରେ ପୁରସ୍କୃତ କରାଯାଇଥିଲା। ଆଜି ସ୍ଥାନୀୟ ଭବାନୀପାଟଣାସ୍ଥିତ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ କୁଳପତି ପବନ କୁମାର ଅଗ୍ରୱାଲ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ନଜର ପକାଇବା ପାଣିପାଗ ଉପରେ। ଆଜି ସ୍ଥାନୀୟ ଭବାନୀପାଟଣା ଓ ଆଖପାଖ ଅଞ୍ଚଳରେ ପାଗ ମୁଖ୍ୟତଃ ମେଘୁଆ ରହିବ। ସକାଳ ସମୟରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଦିନ ବଢ଼ିବା ସହ ବର୍ଷାର ପରିମାଣ କମିପାରେ ବୋଲି ଆଶଙ୍କା କରାଯାଉଛି। ଆଜି ସର୍ବନିମ୍ନ ତାପମାତ୍ରା ପ୍ରାୟ 24 ଡିଗ୍ରୀ ସେଲସିୟସ୍ ଥିବାବେଳେ ସର୍ବୋଚ୍ଚ ପ୍ରାୟ 28 ଡିଗ୍ରୀ ସେଲସିୟସ୍ ରହିବ ବୋଲି ଅନୁମାନ କରାଯାଉଛି।

ଶ୍ରୋତାବନ୍ଧୁ, ଦେଖୁ ଦେଖୁ ସମୟ କେମିତି ଗଡ଼ିଗଲା ଜଣା ମଧ୍ୟ ପଡ଼ିଲା ନାହିଁ। ଏବେ ଆପଣଙ୍କଠାରୁ ବିଦାୟ ନେବାର ବେଳ। ଯିବା ପୂର୍ବରୁ କହି ରଖୁଛୁ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା, ଚିଠି ପାଇଛୁ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, କଳାହାଣ୍ଡି, ପିନ୍ 766001। ଆପଣମାନେ ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ବର୍ତ୍ତମାନ ଆପଣଙ୍କଠୁ ବିଦାୟ ଚାହୁଁଛୁ। ପୁଣି ସାକ୍ଷାତ ହେବ ଖୋଲା ଝରକାର ଏକ ନୂତନ ଅଧ୍ୟାୟରେ। ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ସେନାବଳର ଅଳଙ୍କରଣ ଉତ୍ସବ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶୁଣୁଥିଲେ ସେନାବଳର ଅଳଙ୍କରଣ ଉତ୍ସବ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ପ୍ରସେନଜିତ ମହାନ୍ତି। ଗୀତ ରଚନା କରିଛନ୍ତି କ୍ଷୀରୋଚନ୍ଦ୍ର ପୁଥାଳ।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ମାନନୀୟସୁ କାର୍ଯ୍ୟକ୍ରମକୁ। ମାନନୀୟସୁ କାର୍ଯ୍ୟକ୍ରମ ଏକ ଅନନ୍ୟ କାର୍ଯ୍ୟକ୍ରମ, ବରିଷ୍ଠ ନାଗରିକମାନଙ୍କର ଅନୁଭୂତି ଅନୁଭବକୁ ନେଇ ଏହି କାର୍ଯ୍ୟକ୍ରମ। ଏହି ମର୍ମରେ ଆଜି ଆମ ସହିତ ଏମିତି ଜଣେ ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କ ପରିଚୟ ଆସନ୍ତୁ ତାଙ୍କରି ମୁହଁରୁ ହିଁ ଶୁଣିନେବା। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର।
0: ଆପଣଙ୍କର ନାଁ କ'ଣ?
1: ମୁରଲୀ ମାଝି।
0: ଆପଣ କେନୁ ଆସିଛନ୍?
1: ମଦନପୁର ରାମପୁର ତୁଜୁ ପଞ୍ଚାୟତ ପଣ୍ଟକାମାଲ ବ୍ଲକ ଏମ ରାମପୁର।
0: ଆପଣ କ'ଣ କରୁଛନ୍? ଆଜ୍ଞା
1: ଚାଷବାସ କରିଛି।
0: ଚାଷବାସ କରୁଛନ୍? ପରିବାରରେ କିଏ କିଏ ଅଛନ୍?
1: ପରିବାରରେ ଆଠ ଜଣ, ମୋର ପୁଅ ବୋହୁ ନାତି ନାତୁଣୀ ଚାରିଟା।
0: ଏ ଚାଷବାସ କରିବା ସହିତ ଆମେ ଶୁଣିଛୁ ଆପଣ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦିଅନ୍ତି।
1: ହଁ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବି ଯୋଗ ଦେଇଥିଲେ।
0: ଆପଣ କ'ଣ କରନ୍ତି?
1: ଦଣ୍ଡ କାମନା ଦଣ୍ଡର ଗୁରୁ।
0: ଆପଣ କାମନା ଦଣ୍ଡର ଗୁରୁ?
1: ହଁ,
0: କାମନା ଦଣ୍ଡ ଶିଖାନ୍ତି। ଆଚ୍ଛା ଆଜ୍ଞା, ଆମେ କାମନା ଦଣ୍ଡ କହିଲେ କ'ଣ ବୁଝିବା?
1: କାମନା, କାମନା ଅର୍ଥ ମାନସିକ, ମାନସିକ ଯୋଉଟାକି ଆମର ମନର ଗୋଟେ

0: ଚେତନା ପୁରୁଷ ମାନସିକ ପୂର୍ଣ୍ଣ ହେଲା କାମନା ଦଣ୍ଡ କରନ୍ତି।
1: ଆଚ୍ଛା, ଯେକୌଣସି ମାନସିକ କରିଥାନ୍ତି ତାପରେ
0: କାମନା ଦଣ୍ଡ କରନ୍ତି।
1: ଆପଣ କେତେ ବର୍ଷ ହେଲା ଏ ଦଣ୍ଡ କରୁଛନ୍ତି?
0: ମୋତେ କାମନା ଦଣ୍ଡରେ 60 ବର୍ଷ ହେଲା। ମୋର ଜନ୍ମଟା ହେଉଛି 20 ତାରିଖ 5 ମାସ 51 ସାଲ
1: 1951ରେ ଆପଣଙ୍କର ଜନ୍ମ।
0: 1951 ସାଲ।
1: ଆପଣ କେବେଠାରୁ ଏ କାମନା ଦଣ୍ଡ କରିବା ଆରମ୍ଭ କଲେଣି?
0: 66 ସାଲରୁ।
1: ଆଚ୍ଛା, କେତେ ବର୍ଷ ହେଇଥିଲା ସେତେବେଳେ ଆପଣଙ୍କୁ?
0: ମୋତେ ସେତେବେଳେ 12 ବର୍ଷ ହେଇଛି।
1: ଆପଣଙ୍କୁ 12 ବର୍ଷ ହେବା ବୟସଠୁ ଆପଣ କାମନା ଦଣ୍ଡ କରୁଛନ୍ତି। ଆପଣ କାହାଠାରୁ ଶିଖିଥିଲେ ଏ କାମନା ଦଣ୍ଡ?
0: ମୋ ଗୁରୁ ହେଉଛି ବିପ୍ର ଦଣ୍ଡସେନା, ମୋ ରାମପୁର ତଳସାଘର ପଡ଼ା। ଦ୍ୱିତୀୟ ଗୁରୁ ହେଲେ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ।
1: ପ୍ରଥମେ ଯେତେବେଳେ କାମନା ଦଣ୍ଡ କରିଥିଲେ ସେ ସମୟରେ କେମିତି ଲାଗିଥିଲା ଆପଣଙ୍କୁ?
0: 5 ଦିନ ପର୍ଯ୍ୟନ୍ତ ମୁଁ ଘରେ ଖାଇ ନାହିଁ କି ରହିବି ନାହିଁ। କେମିତି ଗୋଟେ ସେ ଶିବଙ୍କର ମା କାଳୀଙ୍କର ଦୟା ହେଇଗଲା, ବାହାରେ ରହିଗଲି ଆଉ ସିଧା ଦଣ୍ଡକୁ ପଳେଇଲି।
1: ଆପଣ ଘରୁ ବାହାରେ 5 ଦିନ ପର୍ଯ୍ୟନ୍ତ?
0: 5 ଦିନ ପର୍ଯ୍ୟନ୍ତ କିଛି ଖାଇ ନାହିଁ, ପିଇ ନାହିଁ, କିଛି ନାହିଁ।
1: କାମନା ଦଣ୍ଡ ଶିଖୁଥିଲେ?
0: ହଁ।
1: ତାପରେ ସେଠୁ କାମନା ଦଣ୍ଡ କରିବା ପାଇଁ ଗଲେ? ଆପଣ ତ କହିଲେ କାମନା ଦଣ୍ଡ ମାନେ ଯାହା କିଛି ମାନସିକ ପୂରଣ ହୁଏ ତାପରେ ଦଣ୍ଡ
0: କରନ୍ତି,
1: ଏହା କେତେ ପ୍ରକାରର କ'ଣ କ'ଣ ଅଛି?
0: କାମନା ଦଣ୍ଡ ମୁଁ ଜାଣିବାରେ 2 ପ୍ରକାର, କୃଷି ରସ, ହାସ୍ୟ ରସ।
1: କୃଷି ରସ କହିଲେ କ'ଣ ବୁଝିବା ଆମେ?
0: କୃଷି ରସ କହିଲେ ଆମେ ଯେଉଁଟାକି ମଣିଷ ପରିବାରରେ ଯେମିତି ଆମେ ପୋଷୁଛୁ ଧୂଳିଆ ଦଣ୍ଡ, ତାକୁ କହୁଛେ କୃଷି ରସ। ରାତ୍ରରେ ହାସ୍ୟ ରସ, ଲୋକଙ୍କୁ ଆମେ କେମିତି କରି ମନ ମୁଗ୍ଧ କରିବାର।
1: ଆଚ୍ଛା, କୃଷି ରସଟା ଦିନରେ ପରିବେଷଣ, ହାସ୍ୟ ରସଟା ରାତିରେ ପରିବେଷଣ?
0: ହଁ, ହାସ୍ୟ ରସଟା ରାତିରେ ହେଉଛି।
1: ଆଚ୍ଛା, କୃଷି ରସର କିଛି ଗୀତ ଆପଣଙ୍କ ମନେ ଅଛି କି?
0: ଅଛି। ପାର୍ବତୀ କହନ୍ତି ଈଶ୍ୱରକୁ ଚାହିଁ ମୋର ବଳ ଏବେ କର, ବାଣ ବଣି ଜୋରେ ପେଟ ନ ପୁରୋଇ ଯେ ଚାଷକୁ ଆରମ୍ଭ କର। ଚାଷୀ ହିଁ ଜଗତ, ଚାଷୀ ହିଁ ଭଗତ, ଚାଷୀ ବଡ଼ ଲୋକ ଜାଣ, ତୁମେ ଚାଷ କଲେ ସୁସ୍ଥରେ ରହିବା ଯେ ଘରେ ବସିବା ଆପଣ। ଈଶ୍ୱର ବୋଲନ୍ତି ଦେବାକୁ ଅଛନ୍ତି ଆମର ଜନ୍ମ କର, ତା ସେ ନାମଙ୍କୁ ପଳି ଦେଉଛନ୍ତି ଯେ ତୁମେ କିମ୍ପା କର ଚିନ୍ତା।
1: ଆପଣ ତ କୃଷି ରସ ବିଷୟରେ ଗୀତଟା ଗାଇଲେ,
0: ଶାସ୍ତ୍ରୀୟଟା ଗାଇବା? ଓ ସୁଦାସ ଫାଟିକଂ ଶଙ୍କାଶଂ ମହାକାଳ ତ୍ରିଲୋଚନଂ ଦିଗମ୍ବରଂ ଚ ଦ୍ୱିଭୁଜଂ କାଳୀପାଦଂ ବ୍ୟବସ୍ଥିତଂ ଉର୍ଦ୍ଧ୍ୱଲିଙ୍ଗଂ ଚନ୍ଦ୍ରଚୂଡଂ ସଦାଶିବଂ ଧ୍ୟାୟେ ପରମାନନ୍ଦ ଦେବଂ ବାମନ ମୂର୍ତ୍ତି ବନ୍ଦୈ ଲକ୍ଷ୍ମୀ ନୃସିଂହ ଚରଣ ନିରାକାର ନିର୍ବିକାର ସଗୁଣ ଚାରି ବେଦ ବର୍ଣ୍ଣିନ ପାରେ କହି ବ୍ରହ୍ମାଣ୍ଡ ମୁଖ ଯାହାର ବିଶ୍ୱ ଦେଇ ମହାଭୟଙ୍କର ମୂର୍ତ୍ତି ବିକଟ ଦର୍ଶନ ସିଂହ ମୁଖ ଜାଣ ଯେ ଅନଳ ପ୍ରାୟ ଜାଜ୍ୟତି ଦୀର୍ଘ ବାହୁ ତୀକ୍ଷ୍ଣ ନଖ ଭୀଷଣ ପ୍ରଳୟ ପ୍ରାୟ ମେଘ ଯା ଗର୍ଜନ ଯାଅଟ ହାସରେ ଅସୁର ଗଣ ଉଡ଼ିଲେ ଆକାଶ ମାର୍ଗେ ଯାଇଣ ଶୁଖିଲା ପତ୍ର ପରାଏ ଉଡ଼ିଗଲେ ଖରେ ନ ରହି ପାଖରେ ଯେ ଯାର ନିଶ୍ୱାସ ହାଇରେ ଯେଉଁ ମୂର୍ତ୍ତି ଦେଖି ହିରଣ୍ୟ ଦୈତ୍ୟ ମେଦିନୀରେ ପଡ଼ି ହେଲା ମୂର୍ଚ୍ଛିତ।

ପାଖରେ ଯେ ଯାର ନିଶ୍ୱାସ ହାଇର ଯେଉଁ ମୂର୍ତ୍ତି ଦେଖି ହିରଣ୍ୟ ଦୈତ୍ୟ ମେଦିନୀରେ ପଡ଼ି ହେଲା ମୂର୍ଚ୍ଛିତ ଜାଗ୍ର ତେଜ ପ୍ରଭାବ ଦକ୍ଷିଣ ରହି ନ ପାରିଲେ ଦେବତା ଗଣ ଭୟରେ ହେଲେ କାତର କେ ବନି ପାରିବ ମହିମା ତୁମ୍ବର ଯେ ବ୍ରହ୍ମା ଶିବେ ଓ ଗୋଚର ସର୍ବମଙ୍ଗଳ ପରେ ଯେ ନାୟକ ବକ୍ଷେ କମୁ ଦିବାମେ ଧନୁ ଶଙ୍ଖ ଭକ୍ତଙ୍କ ମୁଖେ ଯେନ ସୁଧା ବୃଷ୍ଟି ବୁଦ୍ଧି ବି ବନ୍ତୀ ଯେ ଲୋଭ ମୋହ କାଟି ସର୍ବଜନ ଅନ୍ତର୍ଯ୍ୟାମୀ ବ୍ରହ୍ମାଣ୍ଡ କାରଣ ପାଇ ହେତୁ ଦେଇ ଯେ ଆପେ ଆପଣାକୁ ଚିହ୍ନି କ୍ଷୀର ସମୁଦ୍ର ରତ୍ନ ପଳଙ୍କରେ ଶୟନ କରି ଅନନ୍ତ ଶଯ୍ୟାରେ କୋଟି ଭୂଷଣେ ଶ୍ରୀ ଅଙ୍ଗ ଉଜ୍ଜଳ ନେତ୍ର ତ୍ରୟ ସୋହେ ଚନ୍ଦ୍ରା କନଳ କୋଟି କୋଟି ଶିବ ହେବେ ସେ ତପ୍ତ ହାଟକ ନୃସିଂହ ରୂପକୁ ଯେ ସମନ୍ୱୟ ଭେଟି କେବେ ସେ ପ୍ରଭୁ ପାଦେ ପଶୁଛି ସ

0: ବିଶ୍ୱାସ ମୁରଲୀ କୁରଖ ହେ ପିତବାସ ମୁରଲୀ କୁରଖ ହେ ପିତବାସ ତୁମ୍ଭ ପାଖରେ ରଖିଛି ତ ମୁରଲୀ ଭଜ୍ଞାନ ଭଣେ ପଦ ମାନ ଯେ ମୁଁ ତୁମ୍ଭ ଭୃତ୍ୟର ଅଭୃତ୍ୟ।
1: ବହୁତ ବଢିଆ ଗାଇଲେ। 60 ବର୍ଷ ଧରିକି ଆପଣ ଏଇ କାମନା ଦଣ୍ଡ ପରିବେଷଣ କରୁଛନ୍ତି, ପରିବାରରେ ଆପଣଙ୍କୁ କିଛି ଅସୁବିଧା ହୁଏ କି ଏ ଦଣ୍ଡ ପରିବେଷଣ କଲାବେଳେ? ଆପଣ ପରିବାରକୁ ସମୟ ଦେଇପାରନ୍ତି? ଦେଇପାରନ୍ତି। ଆଚ୍ଛା, ଆପଣ ପରିବେଷଣ କରୁଛନ୍ତି, ଆପଣଙ୍କର ପର ପିଢ଼ି, ଆପଣଙ୍କର ପୁଅ କିମ୍ବା ନାତି ନାତୁଣୀକୁ ମଧ୍ୟ ଏ ଜ୍ଞାନ ଦେଇଛନ୍ତି?
0: ହଁ ଆଜ୍ଞା।
1: ସେମାନେ ମଧ୍ୟ ଏଥିରେ ସଂଶ୍ଲିଷ୍ଟ?
0: ହଁ।
1: କେଉଁଠି ପରିବେଷଣ କଲେଣି ଆଜି ପର୍ଯ୍ୟନ୍ତ?
0: ମୁଁ ପ୍ରଥମରେ ହେଲା ରାମପୁର ତଳସେକରପଡ଼ା, ଦ୍ୱିତୀୟରେ ହେଲା ପଣ୍ଡିକାମାଲ କଲୋନୀପଡ଼ା, ତୃତୀୟରେ ହେଲା ନୁନପୁର ଡୁମେରପାଲି, ଚତୁର୍ଥରେ ଏଇଟା ଉଇଲାପାଲି, ପଞ୍ଚମରେ ଆମଗାଁ।
1: ମାନେ ବିଭିନ୍ନ ଗାଁରେ ଆପଣ ପରିବେଷଣ କରୁଛନ୍ତି।
0: ହଁ ସାର।
1: ଏ 60 ବର୍ଷ ଭିତରେ ଆପଣଙ୍କର ଏମିତି କିଛି ଅନୁଭୂତି ଅଛି ଯେଉଁଟା ଆଜି ଆପଣଙ୍କୁ ମନେ ପଡ଼େ ଏ କାମନା ଦଣ୍ଡକୁ ନେଇକି?
0: ପାଦ ପବିତ୍ରମ ଯଦି ତୀର୍ଥ ଗାମି, ହସ୍ତ ପବିତ୍ରମ ଯଦି ପୁଣ୍ୟ ଦାନୀ, ମୁଖ ପବିତ୍ରମ ଯଦି କୃଷ୍ଣ ନାମ, ଚିତ୍ତ ପବିତ୍ରମ ଯଦି ବ୍ରହ୍ମଜ୍ଞାନ, ଅଚିରମ ଜୀବିତ ଶୂନ୍ୟ, ଅଚିରମ ଧନ ଯୌବନ, ଅଚିରମ ଦାରା ପୁତ୍ରାଦି ଧର୍ମ କୀର୍ତ୍ତି ସ୍ଥିର। ଆର କାଣ ସାର, ଏ କଳାରେ ଯେଉଁଦିନ ଆମେ ଡେଥ୍ ହେଇଯିମୁ, ଏ କଳା ତ ଧରିକରି ଯିମୁ, ଆର କାଣ ନେମୁ? କେ କ'ଣ ଧନ ସମ୍ପତ୍ତି ନେମୁ, ନା ପୁଅ ଝିଅ ମାଇଯିବି କି ନେମୁ? କେ କଳାଟା ଯେନ୍ଟା ଆମେ ଏ ସଂସ୍କୃତିରେ ଧରିକରି ଆମେ ଯିମୁ। ପ୍ରଥମରେ ପଣ୍ଡିକାମାଲ କଲୋନୀପଡ଼ା ଦଣ୍ଡ କଲି ନୁନପୁର ବିନୋଦ ରଣା, ସେ ତାଙ୍କ ଘରେ ଗୋଟେ ଦେବୀ ଲାଗିଥିଲା। ଗୁରୁ ଭାଇ ଆମର ଘରକେ ଟିକେ ଆସବ, କାଣ ନାଇଁ ଟିକେ ଆସ। ସେ ଦେବତା ଯେତେ ଲୋକ ପିଟୁଥିଲା ଯେ ତାର ସୀମା ନାହିଁ, ଯେତେ ଗୁନିଆ ମାନକେ। ସେଦିନ ଗଲା, ତାକୁ କୌଣସି ପୂଜାପାଠ ବି ମନେ କରି ଅଇଁଲା ପାଲେ ଯୋଗେଶ୍ୱର ମାଛି, 24 ବର୍ଷ ହେଇଥିଲା, ପୁଅ ଝିଅ ନାଇଁ ହେଇଥାଏ। ସେ ମୋତେ କହିଲେ, ହେବ ଭାଇ ଆମର ଘରେ ତ ପିଲା ଛୁଆ ନାହିଁ, ଆର କିଛି ଗୋଟେ ତୁଇ କିଛି ତୁ ଦଣ୍ଡ ନାଚୁଛୁ। ଭାଇ ନାଚୁଛେ, ହେଲେ ଗୁରୁଟା ହେଇଛେ, ଗୁଆ ବସେଇ ଦେଖ, ଯଦି ତୁମର ଭାଗ୍ୟରେ ଥିବା ତ ପୁଅ ଝିଅ ହେବା। ଗୁଆ ବସା ହେଲା, ତାର ଘରେ ପୁଅ ଗୋଟେ ହେଲା।
1: କାମନା ଦଣ୍ଡ ଯେତେବେଳେ ଆପଣ ପରିବେଷଣ କରୁଛନ୍ତି ସେଥିରେ କେତେ ଲୋକ ରହୁଛନ୍ତି?
0: ପ୍ରାୟ ସାର 100 ଉପରେ।
1: ଆପଣଙ୍କ ସହିତ ଦଣ୍ଡ ନାଚ 100 ଉପରେ ଲୋକ ନାଚିଥାନ୍ତି?
0: ହଁ ସାର।
1: ସେଠି ଆପଣ କଣ ପରିବେଷଣ କରନ୍ତି
0: ଦଣ୍ଡ ନାଚରେ? ପ୍ରଥମେ ବାହାରିବ ଶିବ ପାର୍ବତୀ, ଦ୍ୱିତୀୟରେ କାଳୀ, ତୃତୀୟରେ ଚଢ଼େଇଆ, ଚତୁର୍ଥରେ ଚଢ଼େଇଆଣୀ, ପଞ୍ଚମରେ ଶବର, ଷଷ୍ଠରେ ରାଧାକୃଷ୍ଣ, ଅଷ୍ଟମରେ ସୌରା, ନବମରେ ବୀଣାକାର।
1: ଏଇ କାମନା ଦଣ୍ଡ କରିବାକୁ ଆପଣ କେତେ ସମୟ ଲାଗେ?
0: 10ଟାରୁ ଦିନ 10ଟା ହେଲେ ବି ମଧ୍ୟ ସରିବ ନାହିଁ,
1: 10-12 ଘଣ୍ଟା ମଧ୍ୟ ଲାଗେ।
0: ହଁ ସାର।
1: ଲୋକମାନେ ଧୈର୍ଯ୍ୟର ସହିତ ଦେଖନ୍ତି?
0: ଦେଖନ୍ତି ସାର, ବୀଣାକାରକୁ ଚାହିଁ ରହିଥାନ୍ତି।
1: କାମନା ଦଣ୍ଡ ଆପଣ କେମିତି ପରିବେଷଣ କରନ୍ତି, କଣ କଣ କରନ୍ତି?
0: ପ୍ରଥମରେ ନଦୀ କିମ୍ବା ପୋଖରୀକୁ ଯାଇକରି ସେଠି ହୋମ ହେବ, ତାପରେ ଆସିବେ। ସେଦିନ କୌଣସି ଭକ୍ତ ଖାଇବେ ନାହିଁ, ଉପବାସରେ ରହିବେ। ସକାଳ ହେଲେ ଶିବ ମନ୍ଦିର ଯିବେ, ଶିବ ମନ୍ଦିରରେ ପଇତା ଧାରଣ କରିବେ, ତାପରେ ଆସି ଗାଁ ବୁଲିବେ, ଯେତେ ଦେବାଦେବୀ ଥିବେ ସବୁକୁ ବନ୍ଦନା କହିବେ। ଗାଁ ବୁଲି ସାରିଲା ପରେ ସନ୍ଧ୍ୟା ହେବ, ସନ୍ଧ୍ୟା ହେଲେ ସେଦିନ ପଣା ପାଣିରେ ଚଳିବେ, ଅନ୍ନପ୍ରସାଦ ହେବ ନାହିଁ।
1: ମାନେ ପ୍ରଥମ ଦିନରେ ଉପାସ ରହିକି ତାପର ଦିନ ଖାଲି ପାଣି ପିଇକି ତାପର ଦିନ ଖାଇଥାନ୍ତି, ଆଉ 100 ଜଣ ସମସ୍ତେ ଉପାସ ରହିଥାନ୍ତି କି?
0: ସମସ୍ତେ।
1: ତାପରେ ଆପଣ ପୋଖରୀ କିମ୍ବା ନଦୀ ପାଖରୁ ଦଣ୍ଡକୁ ଆଣିଲା ପରେ କଣ କରନ୍ତି?
0: ଦଣ୍ଡ ଆଣିଲେ ସେ ରାତିରେ ତ ଉପବାସରେ ସମସ୍ତେ ରହିବେ, ସକାଳ 7ଟା ହେଲେ ଗାଧି ଗୁଧା କରି ସବୁ ଶିବ ମନ୍ଦିର ଯିବାକୁ ପଡ଼ିବ। ଶିବ ମନ୍ଦିରରେ କିଛି ଜଣାଣ କରିବାକୁ ପଡ଼ିବ, ଆଉ ସେଠୁ ପଇତା ଗୁସାଇ ଦେବ। ପଇତା ଦେଲା ପରେ, ପଇତା ଧାରଣ କରିସାରିଲା ପରେ ଆସିକରି ଗାଁରେ ଦେବାଦେବୀ ସମସ୍ତେ ଜଣାଣ କରିବାକୁ ପଡ଼ିବ, ତାପରେ ଗାଁ ବୁଲିବାକୁ ପଡ଼ିବ।
1: ଗାଁ ବୁଲି ସାରିଲା ପରେ ଆପଣ କ'ଣ କରନ୍ତି?
0: ଗାଁ ବୁଲି ସାରିଲା ପରେ ନାଟ କରନ୍ତି।
1: ସେ ନାଟଟି କେମିତି ଆରମ୍ଭ କରନ୍ତି?
0: ନାଟ ପ୍ରଥମରେ 7ଟା ବେଳେ ଝୁଣା ଲଗା ହେବ, ଝୁଣା ଖେଳି ଖେଳି ଦାତା ଦୁଆରକୁ ଯିବାକୁ ପଡ଼ିବ, ସେଠୁ ଅଗ୍ନିଦଣ୍ଡ ଖେଳ ହେବ।
1: ଅଗ୍ନିଦଣ୍ଡ ଖେଳ କ'ଣ?
0: ଅଗ୍ନିଦଣ୍ଡ ଖେଳ ବେଳେ କେଉଁଟା ଅଙ୍ଗ ବଳି ଦଣ୍ଡ, 13ଟା ଦଣ୍ଡ ଅଛି,
1: 13ଟା ଦଣ୍ଡ ଅଛି,
0: 13ଟା ଦଣ୍ଡ ଭୋଗ କରିବ।
1: କ'ଣ କ'ଣ 13ଟା ଦଣ୍ଡ?
0: ଆହାର, ମୈଥୁନ, ଉଜାଗର, ପାଦଗାମୀ, ଶ୍ମଶାନ ଭୂମି, ଗୃହ।

0: ତ୍ୟାଗ ଏଭଳିଆ 13ଟା ଦଣ୍ଡ।
1: ଆପଣ କୋଉ ଦଣ୍ଡ ବେଶୀ କରନ୍ତି?
0: 13ଟା ଦଣ୍ଡ ଗଲା ପରେ ତାପରେ ଯେ ଆମର ହାସ୍ୟରସ ଦଣ୍ଡ ହେବ।
1: 13ଟା ଦଣ୍ଡ ସରିଲା ପରେ ଆପଣଙ୍କର ହାସ୍ୟରସ ଦଣ୍ଡ ଆରମ୍ଭ। ଆଚ୍ଛା, ହାସ୍ୟରସ ଦଣ୍ଡଟି କେମିତି ଆରମ୍ଭ କରନ୍ତି?
0: ପ୍ରଥମେ ହାଡ଼ି ବାହାରିବ, ସଫା କରିବ ଜାଗା। ଜାଗା ସଫା କଲା ପରେ ମାଳି ବାହାରିବ, ମାଳି ପୂଜା କରିବ, ତାପରେ ଈଶ୍ୱର ପାର୍ବତୀ ବାହାରିବେ।
1: ତାପରେ କ'ଣ ହୁଏ?
0: ତାପରେ ହାସ୍ୟରସ, ତାପରେ କାଳୀ ବାହାରିବ, ଦେବୀ, ଦେବୀ ଦର୍ଶନ କରିବେ। ତାପରେ ଚଢ଼ିଆ 3 ନମ୍ବରରେ ବାହାରିବ।
1: ତାପରେ କ'ଣ ହୁଏ?
0: ତାପରେ ତ ସେ ନାଟର ସୁଆଙ୍ଗ ଗୁଡ଼ାକ ଚାଲିବ, ଆଉ ଶେଷ ବେଳକୁ ବୀଣାକାର ବାହାରିବ, ସେ ଯାହା ଯେତେ ଶାସ୍ତ୍ରୀୟ ଗୀତ ସବୁ କହିବ। ସୌରା ବାହାରିବ, ଦ୍ରୌପଦୀ ଲାଖବିନ୍ଧା ଧରିବ, ଶବର ଅଶ୍ୱମେଧ ଯଜ୍ଞ ଧରିବ, ରାମଙ୍କ ଚରିତ୍ର।
1: ଆଉ କାମନା ଦଣ୍ଡର କିଛି ବିଶେଷ ଗୀତ ଯେଉଁଟା ଆପଣ ଅନେକ ସମୟ ଧରି ପରିବେଷଣ କରନ୍ତି
0: ଅଛି?
1: ମନେ ଅଛି?
0: ଅଛି, ରସ ପଞ୍ଚକ, ତାର ଓଲଟା ହେଉଛି କଚ ପସର। ଚଳିଆ ଯେତେବେଳେ ଡାକିବ ଚଳିଆ ଆଣି ଆସିବ। ରଙ୍ଗେ ଆସରେ ରସିକ କୁଳ ମଣ୍ଡନା, ରଙ୍ଗେ ଆସରେ ରମଣୀ ରତନ ମୋର, ଲୋ ରମଣୀ ରତନ ମୋର, ରଙ୍ଗେ ଆସ ମୋ ପାସର, ରସ ଦେଇ ତୋଷ କର, ରଙ୍ଗେ ମୋ ରଙ୍କର ତନା, ରଙ୍ଗେ ଆସ ରେ। ହରେ, ତ ରବର୍ଣ୍ଣ ଗଲା, ରବର୍ଣ୍ଣ ପରେ କୋଉ ବର୍ଣ୍ଣ ଆସିବ? ସ

ଯେଉଁ ଜନ ଏହି ବ୍ରତ କରିବ ଜାତି ଭେଦକୁ ମନେ ଧରିବ ସମଦୃଷ୍ଟିରେ ଚାହିଁବ ଜଗତ ତେବେ ସେ ହୋଇବ ଶିବଙ୍କ ଭକ୍ତ ଦଣ୍ଡ ଯେବେ ନ ପାଇବ ଯେତେ ଚେଷ୍ଟା କଲେ କୌଣସି ପ୍ରକାରେ ଯେ ଦଣ୍ଡ ସେ ହୁନ ପାଇବ ରାଗ ଅହଙ୍କାର ମନୁ ଛାଡ଼ିବ ହୃଦୟରେ ଶିବ ନାମ ଜପିବ ଅନ୍ନ ଜଳକୁ ନ କରିବ ଆଶା ବାଧିବ ନାହିଁ ବାଧା କ୍ଷୁଧା ତୃଷା ପାଞ୍ଚିଥିବ ମନେ ଯାହା ଆସି।

0: ପାରିବ ହୃଦୟରେ ଶିବ ନାମ ଜପିବ ଅନ୍ନ ଜଳକୁ ନ କରିବ ଆଶା ବାଧିବ ନାହିଁ ବାଧା କ୍ଷୁଧା ତୃଷା ପାଞ୍ଚିଥିବ ମନେ ଯାହା ଶିବ ଶିବଙ୍କର କୃପାରୁ ନିକର ଯେ ଅବଶ୍ୟ ମିଳିବ ତାହା ତେର ବର୍ଷ ଯେଉଁ କରିବ ବ୍ରତ ଅନ୍ଧ ହୋଇଥିଲେ ପାଇବ ନେତ୍ର ଅପୁତ୍ରିକ ଥିଲେ ପୁତ୍ର ପାଇବ ଦିନୁ ଦିନୁ କୂଳ ଉଜ୍ଜ୍ୱଳ ହେବ ନିର୍ଦ୍ଧନୀ ପାଇବ ଧନ ମୂର୍ଖ ହୋଇଥିଲେ ପଣ୍ଡିତ ହୋଇବ ଯେ ଅଜ୍ଞାନୀ ପାଇବ ଜ୍ଞାନ ଗୋରୁ ମହିଷୀ ହୋଇବେ ବର୍ଦ୍ଧିତ ବାଣିଜ୍ୟ କଲେ ଲାଭ ହେବ ଅର୍ଥ ଯଶ ଶ୍ରୀ ଆୟୁଷ ହେବ ଅପାର ଗୃହେ ପୁରିବ ଅମାର ଖମାର ସର୍ବରିଷ୍ଟ ଶାନ୍ତି ହେବ ରଣେ ବଣେ କଲେ ଶିବଙ୍କ କୃପାରୁ ଯେ ଭୟ କିଛି ନ ରହିବ ମୂଳ କେବଳ ଅଟଇ ବିଶ୍ୱାସ ବିଶ୍ୱାସ ବିନା ଫଳ ନାହିଁ ଲେସ ଏ ଦଣ୍ଡ ବ୍ରତରେ କଲେ ଅନୀତି ତକ୍ଷଣ ଗ୍ରାସ କରାଏ ବିପତ୍ତି ଅନ୍ୟ ବ୍ରତ ଏ ନୁହଇ ମହା ମହା ଋଷି ନ ପାରି ଭରସି ଯେ ରହିଛନ୍ତି ମୌନ ହୋଇ ସଚେତ୍ରେ ତୟା ଯେ ଦ୍ୱାପର କଳି ଚାରି ଯୁଗେ ବ୍ରତ ରହିଛି ଝଳି ଏ ବ୍ରତକୁ ଯେଉଁ ନିନ୍ଦା କରିବ କିଓ ବା ଜାତି ଭେଦକୁ ବାଛିବ ଶିବଦ୍ରୋହୀ ସେ ହୋଇବ କାଳୀଙ୍କ ଖପରେ ପଡ଼ିବ କାଳରେ ଯେ ବହୁ ଅନିଷ୍ଟ ଘଟିବ ଏହିପରି ଦଣ୍ଡ ବ୍ରତ ନିୟମ ଶୁଣିଲେ ଲୋକେ ହେବେ ପୂର୍ଣ୍ଣ କାମ ଶିବ କାଳୀଙ୍କର ଚରଣ ଯାଇ ଭିକାରୀ ଚରଣ ଦାସକ ହୋଇ ତାଙ୍କ ବିନୁ ନାହିଁ ଆନ ସେଇ ନାମ ସ୍ମରି ଅନ୍ତକାଳେ ମୋର ଯେ ପିଣ୍ଡରୁ ଯାଉ ପରାଣ ଏଇଟା ହେଲା ଦାତି ଦ୍ୱାରକେ ଗଲେ କନକୁ ଦେଣ ସୁଜ୍ଞଜନ ଶୁଣ ଏ ଦଣ୍ଡର ସମାଚାର ବନ୍ଧାଣ କରିଣ ଯାଉଅଛୁ ପୁଣ ଯେ ଦେଖାଓ ବସାମ୍ବର ଦୁଇ ପହରକୁ ଆସିବୁ ଏଠାକୁ କରିବୁ ଧୂଳିଆ ଦଣ୍ଡ ପ୍ରଭୁଙ୍କୁ ଏଠାରେ ବସାଇବୁ ବାରେ ଯେ ଦେବଶାଳୀ ଏକ ଖଣ୍ଡ ତ ହିଁ ପାହାଡ଼ ପକାଇ ଗୁଆ ତଣ୍ଡୁଳ ବାଡ଼ିବ ଘିଅ ଦୀପ ଜାଣ ଲିଆ ସଙ୍ଗେ ପୁଣ ଯେ ନୈବେଦ୍ୟ କରାଇବ ଉପର ଉଳିର ଶୁଣ ସମାଚାର ଅରୁଆ ଚାଉଳ ଆଣ କଞ୍ଚା ମୁଗ ଡାଳି ସାତ ଓଡ଼ା ଦେବ ଯେ ଚାଉଳରୁ ନ ମାଣ କାଠ ଦୁଇ ଭାର ତିନି ଗୋଟି ହାଣ୍ଡି ମରିଚ ସୋଳାଏ ଦେବ ଘିଅ ଏକ ସୋଲା ଲୁଣ ଏକ ସୋଲା ଯେ ମାପରୁ ଉଣା ନଥିବ ରନ୍ଧାବଡ଼ା ସାରି ନୈବେଦ୍ୟ କରି ପ୍ରସାଦ ଆମେ ସାରିବୁ ସେଠା ଭରୁ ପୁଣ ତୁମ୍ବ ଦ୍ୱାରେ ଜାଣ ଯେ ନୈବେଦ୍ୟ କରାଇବୁ ଝୁଣା ଗୁଣ୍ଡ ତହିଁ ମଧ୍ୟରେ ଲଗାଇ ଆସୁଥିବୁ ନୃତ୍ୟ କରି ଦ୍ୱାରେ ତୁମେ ପୁଣି
1: ପୁଖୁଛୁ ନମସ୍କାର।

ଓ ଫୋନ୍ କରି ନିଜ ନିଜ ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବର ହେଲା 0667029562 3, 0667029562 8।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆଜି ଦିନ 1:20 ଶକ୍ତିରୂପ କାର୍ଯ୍ୟକ୍ରମରେ ହେଲୋ ଡକ୍ଟର କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥରର ବିଷୟବସ୍ତୁ ରହିଛି ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଓ ଆବଶ୍ୟକତା। ବିଶେଷଜ୍ଞ ଭାବରେ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ଡକ୍ଟର ଦୀନବନ୍ଧୁ ସାହୁ, ଭେଷଜ ବିଶେଷଜ୍ଞ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଳାହାଣ୍ଡି। ଶ୍ରୋତାବନ୍ଧୁଙ୍କ ଅନୁରୋଧ, ଏହି କାର୍ଯ୍ୟକ୍ରମ

0: ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, କୁନ୍ଦୁରୁ, ମାଖନ୍ ଆରୁ, ଲଇନି। ତ ଏସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ସେମାନେ ତାଙ୍କର ସମୟ ବାହାର କରି କରି ଇ ଗେଣ୍ଡୁ ଫୁଲ୍ ଚାଷ୍ ବି କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ଭିନ୍ନ ଭିନ୍ନ ରଙ୍ଗର ଫୁଲ୍ ଗଛ୍ମାନେ ଆମର୍ ବଗିଚାର ଶୋଭାକେ ବଢ଼େଇଥିସନେ। ସେ ଭିତରୁ ଦେଖ୍ମା ବୋଇଲେ ଅଧିକା ସଂଖ୍ୟାନେ ଇ ଗେଣ୍ଡୁ ଫୁଲ୍ ଏକା ରହିଥିସିଏ। ପୂଜା ହେଲା, ପରବ ହେଲା, ତିହାର ହେଲା, ବିହା, ବନ୍ଦନା ଆରୁ ଘରର ବଗିଚାର ଶୋଭାକେ ବଢ଼ାବାର୍ ଲାଗ୍ତି ଇଟାର ଚାହିଦା ବେଶୀ ଅଛେ। ଆମର୍ ରାଜ୍ୟର କିଛି ଚାଷୀ ଦାଦାମାନେ ଇ ଫୁଲ୍କେ ଚାଷ୍ କରି କରି ଆତ୍ମନିର୍ଭରଶୀଳ ବି ହେଇପାରିଛନେ। ଇ ଫୁଲ୍ର ଚାହିଦା ବେଶୀ ଥିବା କାରଣରୁ ଇଟା ଦେଶ ବାହାରକେ ବି ରପ୍ତାନି କରାଯାଉଛେ। ସାଧାରଣ ହିପାସେ ଦେଖ୍ମା ବୋଇଲେ ଲୋକମାନେ ନିଜର ବ୍ୟବହାର କାଜେ ନିଜର ବାଡ଼ି ବଗିଚାନେ ଇ ଗଛ୍କେ ଲଗେଇଥିସନ୍। ମାତ୍ର ଏବେ ବଜାରନେ ବୈଜ୍ଞାନିକ ପଦ୍ଧତିନେ ସବୁଦିନିଆ କିସମ୍ ବି ବିକ୍ରି ହଉଛେ, ଯେନ୍ଟାକେ କି ବ୍ୟବହାର କରିକିନା ଆମର୍ ଚାଷୀ ଦାଦାମାନେ ବରଷସାରା ଇ ଗେଣ୍ଡୁ ଚାଷ୍ କରିପାର୍ବେ। ଆମର୍ ରାଜ୍ୟନେ ଗେଣ୍ଡୁ ଫୁଲ୍ର ଚାହିଦା ଅଧିକା ଥିଲେ ବି ଆମ୍କେ ପଡ଼ୋଶୀ ରାଜ୍ୟମାନଙ୍କର ଉପରେ ନିର୍ଭର କର୍ବାକେ ପଡ଼ୁଛେ। ସେଥିର୍ଲାଗି ଚାଷୀ ଦାଦାମାନେ ଉନ୍ନତ ପ୍ରଣାଳୀନେ ବାସନ୍ତୀ, ଡବଲ୍ ଅରେଞ୍ଜ, ଦୁର୍ଗା, କୋଲକାତା ଇସବୁ କିସମର ଗେଣ୍ଡୁ ଚାଷ୍ କର୍ବେ ବୋଇଲେ ଆର୍ଥିକ ଦୃଷ୍ଟିନୁ ଲାଭବାନ ହେଇପାର୍ବେ। ଇ ଚାଷ୍ ଲାଗି ଆମ୍କେ ନିଗିଡ଼ା ଦୋର୍ସା, ବାଲିଆ ଦୋର୍ସା ଆର୍ ଅଧିକା ଜୈବ ଅଙ୍ଗାର ଥିବାର ମାଇଟ୍ ଆମ୍କେ ଚୟନ କର୍ବାକେ ପଡ଼୍ବା। ପ୍ରତିକୂଳ ପରିବେଶନେ ବି ଇ ଗେଣ୍ଡୁ ଫୁଲ୍ ଚାଷ୍ ଆମର୍ ଚାଷୀ ଦାଦାମାନେ କରିପାର୍ବେ। ସେଥିର୍ଲାଗି ମାଇଟ୍କେ 2-3 ଓଡ଼ ହଲ୍ କରି ଦେଇକରି ଭଲ୍ ହିପାସେ ଗୁଣ କରିଦେବାକେ ପଡ଼୍ବା। ବେକାର ଯେତ୍କି ଘାସ ପତର ଚେର୍ ମୂଲ୍ ଇସବ୍କେ ସଫା କରି ଦେଇକରି ତାକେ ଆମେ ସମତଲ କରି କରି ଚାଷ୍ କର୍ମା ବୋଇଲେ ଇଟା ଆର୍ ଟିକେ ବନେ ହେବା। ଶେଷ ଓଡ଼ ଚାଷ୍ ସମିଆନେ ହେକ୍ଟର ପିଛା 10-20 ଟ୍ରାକ୍ଟର ଗୋବର ଖତ ଆମେ ଇନେ ମିଶେଇ ପାର୍ମାଏ। ଇ ଖତ୍ ମାଇଟ୍କେ ଫସଫସିଆ କର୍ବାର ସନେ ସନେ ମାଟିର ଜଲ ଧାରଣ କର୍ବାର ଶକ୍ତିକେ ବି ବୃଦ୍ଧି କରିଥିସିଏ। ସେନ୍ତା ଫୁଲ୍ ଗଛର ସବୁ ଶାଖା ଆଗରୁ 2-3 ଗୁଣ ଛାଡ଼ି କରି ଡାଲମନ୍କେ କାଟି ଦେଇକରି ବାଲିଆ ମାଇଟ୍ନେ ଖତ୍ ମିଶା ପଟାଲିନେ ଚାରା ଲଗେଇ ଦେଇକରି ପାଣି ଦେବାକେ ପଡ଼୍ବା। ଏ ପ୍ରାୟ 1 ସପ୍ତାହ ଭିତରେ ଏକା ଚେର୍ ବାହାରିବାର ଆରମ୍ଭ ହେଇଯାଇସିଏ। ମଞ୍ଜିକେ ପଟାଲିନେ ବୁନି କରି ବି ଚାରା ପ୍ରସ୍ତୁତ କରାଯାଇ ପାର୍ବା। ଏ ପାକଲ ଫୁଲ୍ର ମଞ୍ଜିକେ ଚାରା ଲାଗି ବ୍ୟବହାର କର୍ମା ବୋଇଲେ ଫୁଲ୍ର ଆକାର ବଡ଼ ଆରୁ ସୁନ୍ଦର ହେଇଥିସିଏ। ସେନ୍ତା ଜମିନେ ଚାରା ଗଛ ମାନ୍କେ ଧାଡ଼କେ ଧାଡ଼ 45-45 ସେଣ୍ଟିମିଟର ଆରୁ ଗଛ୍କେ ଗଛ୍ 30-40 ସେଣ୍ଟିମିଟର ଇ ଭଳିଆ ବ୍ୟବଧାନ ଇ ଚାରା ରୋପଣ କର୍ବାରଟା ଭଲ୍ ହେବା। ଇନ ସପ୍ତାହକେ ଗୁଟେକ ନେଇ

0: ଦୁଇ ଥର ହାଲକା ଜଲସେଚନ ଆମେ କରିପାରମା। ଚାରା ଲଗାବାର ଠିକ 15 ନୁ 20 ଦିନ ଭିତରେ ଚାରା ମନକେ କୁଡ଼ା ଖୁସା ଆରୁ ଘାସ ବାଛି ଦେବାକେ ବି ପଡ଼ବା। ଉଇ ଆରୁ ଅଲଗା ରୋଗ ପୋକର ଦମନ ଲାଗି ଭିନେ ଭିନେ ଜୈବିକ ସାର ପ୍ରୟୋଗ କରବାକେ ବି ପଡ଼ବା। ଏ ଯଦି ଅଧିକା ଅମଲ ଆରୁ ବ୍ୟବସାୟିକ ଭିତ୍ତିନେ ଚାଷ କରବାର ଲାଗି ଆମର ଚାଷୀ ଦାଦାମାନେ ଇଚ୍ଛା କରୁଛନ୍ ବୋଇଲେ ସଠିକ ସାରର ପ୍ରୟୋଗର ଆବଶ୍ୟକ ଥିବାର ବେଲ୍କେ ହେକ୍ଟର ପିଛା 60 ନୁ 30 କିଲୋଗ୍ରାମ ଯବକ୍ଷାର ଯାନ ଫସଫରସ ସଙ୍ଗେ ପଟାସ ପ୍ରୟୋଗ କରବାକେ ପଡ଼ବା। ଏ ରାସାୟନିକ ସାର ସନେ ଜୀବାଣୁ ସାରର ପ୍ରୟୋଗ ବି ଆମେ ଇନ କରିପାରମା। ଜୀବାଣୁ ସାରର ପ୍ରୟୋଗ 25 ନୁ 50% ରାସାୟନିକ ସାରର ପରିମାଣକେ କମାବାର୍ତ୍ତି ସାହାଯ୍ୟ କରିଥିସି। ଆଜୋଟା ବ୍ୟାକ୍ଟେରିୟମ ଆରୁ ଫସଫରସ ଇ ଭଳିଆ ଦ୍ରବୀଭୂତ ଅଣୁଜୀବ ମନକେ ହେକ୍ଟର ପିଛା 2 କିଲୋଗ୍ରାମ କଲଚର ଗୁଣ ହିପା ସେଇଟାକେ ଆମେ ମାଇଟନେ ପକାଇ ପାରମା। ଇ କଲଚର ଗୁଣକେ 1 କ୍ୱିଣ୍ଟାଲ ପରିଷ୍କାର ଗୁଣ ଖସନେ ପାଣିନେ ମିଶେଇ ଦେଇକରି ଆମେ ଏଇଟାକେ ସିଞ୍ଚନ କରିଦେମା ବୋଇଲେ ଏଇଟା ଟିକେ ଭଲ ହେବା।
1: ଶୁଣିଲେ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

0: ହାଇ ଫିଭର ବା ଅତି ମାତ୍ରାଧିକ ଜ୍ୱର ଯାହାକୁ ଆମେ ହାଇପର ପାଇରେକ୍ସିଆ ବୋଲି କହିଥାଉ, ଯେତେବେଳେ ଶରୀରର ତାପମାତ୍ରା 106 ଡିଗ୍ରୀରୁ ଅଧିକ ହୋଇଯାଇଥାଏ। ସେହିଭଳି କଣ୍ଟିନ୍ୟୁଅସ୍ ଏବଂ ରିମିଟେଣ୍ଟ ଆଉ ଇଣ୍ଟରମିଟେଣ୍ଟ ଫିଭର ତିନି ପ୍ରକାର ଦେଖାଯାଇଥାଏ। ଯେଉଁଟା କଣ୍ଟିନ୍ୟୁଅସ୍ ଫିଭର ଯେଉଁଟାକି ଅଳ୍ପ ଅଳ୍ପ ହୋଇକି ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ ଏବଂ ଅତ୍ୟଧିକ ତାପମାତ୍ରା ଯୁକ୍ତ ହୋଇଥାଏ ଶରୀର, ଯେମିତିକି ଆମର ଆନ୍ତରିକ ଜ୍ୱର ବା ଟାଇଫଏଡ୍ ଜ୍ୱର। ସେମିତି ରେମିଟେଣ୍ଟ ଫିଭର ଯେଉଁଗୁଡ଼ାକ ଆମର ଜ୍ୱରର ତାପମାତ୍ରା ସାଧାରଣତଃ 2 ଡିଗ୍ରୀରୁ ଅଧିକ ପରିବର୍ତ୍ତନ ହୋଇଥାଏ ନର୍ମାଲ ତାପମାତ୍ରାଠୁ, ଏବଂ ଇଣ୍ଟରମିଟେଣ୍ଟ ଫିଭର ଯେଉଁଗୁଡ଼ାକ ଆମର ଯେମିତି ମ୍ୟାଲେରିଆ ଜ୍ୱର ହେଲା, ଯେଉଁଠିକି କିଛି ଘଣ୍ଟା ପାଇଁ ସେ ଜ୍ୱର ରହିଥାଏ ଏବଂ ପୁଣି ଜ୍ୱର ଝାଳ ଦେଇକି ଛାଡ଼ି ଯାଇଥାଏ। ସେମିତି ଜ୍ୱରକୁ ଯଦି ଆମେ ଦେଖିବା ଆକ୍ୟୁଟ୍ ଫିଭର ଆମେ କହିଥାଉ, ଯଦି 7 ଦିନରୁ କମ୍ ଜ୍ୱର ରହିଲା, ଯେମିତି ଥଣ୍ଡା କାଶ ଜ୍ୱର ରହୁଛି, ଭାଇରାଲ୍ ଫିଭର ରହୁଛି, ସବ୍ ଆକ୍ୟୁଟ୍ ବା 2 ସପ୍ତାହ ଭିତରେ ଯଦି ଜ୍ୱରର ଅବଧି ରହୁଛି ତାକୁ ଆମେ ସବ୍ ଆକ୍ୟୁଟ୍ ଫିଭର ବୋଲି କହିଥାଉ। ଆଉ କ୍ରୋନିକ୍ ଫିଭର ଯଦି ଆମେ କହିବା, ଯେତେବେଳେ ତାହା ସାଧାରଣତଃ 2 ସପ୍ତାହରୁ ଅଧିକ ଦିନ ଧରି ଦେହରେ ଜ୍ୱର ଲାଗି ରହିଥାଏ।
1: ତ ମାନେ ଆମ ଶରୀର ସହିତ ଜ୍ୱରର ସମ୍ପର୍କ କେତେ ବୋଲି କହିବେ?
0: ଦେଖନ୍ତୁ, ଜଳ ହିଁ ଜୀବନ। ଆମ ଶରୀରର ଈଶ୍ୱର ଏଭଳି ସୃଷ୍ଟି କରିଛନ୍ତି ଯେ ପ୍ରାୟ 60%-70% ହେଉଛି ଆମ ଦେହର ହେଉଛି ଜଳୀୟ ଅଂଶରେ ତିଆରି। ତ ଯେତେବେଳେ ଜ୍ୱରର ଶିକାର ହୋଇଥାଏ, ଶରୀରରେ ଜ୍ୱର ବା ତାପମାତ୍ରା ବଢ଼ିଥାଏ, ସେତେବେଳେ ଜଳୀୟ ଅଂଶ ମଧ୍ୟ ପ୍ରଭାବିତ ହୋଇଥାଏ। ଏହି ସମୟରେ ରୋଗୀଟି ସାଧାରଣତଃ ଭାବେ ତା'ର ଯେଉଁ ଜଳୀୟ ଅଂଶ ହ୍ରାସ ହୋଇଥାଏ ସ୍ୱାଭାବିକ ପ୍ରକ୍ରିୟାରେ, ଯେମିତି ସ୍ୱେଟିଂ ହେବା ଦ୍ୱାରା ବା ଝାଳ ମାଧ୍ୟମରେ ହେଉ ବା ଆମର ରେସ୍ପିରେସନ୍ ମାଧ୍ୟମରେ ହେଉ, ସେଇ ତା'ର ଅଧିକ ପରିମାଣରେ ଏହି ଜଳୀୟ ଅଂଶ ହ୍ରାସ ପାଇଥାଏ। ତା ଛଡ଼ା ରୋଗୀଟି ଜ୍ୱର ଅବସ୍ଥାରେ ଠିକ୍ ଭାବରେ ଖାଦ୍ୟପେୟ ଗ୍ରହଣ କରିନଥାଏ, ତାଙ୍କର ସଫିସିଏଣ୍ଟ ପରିମାଣରେ ଜଳ ପାନ ନ କରିବା ଯୋଗୁଁ, ଠିକ୍ ଖାଦ୍ୟ ନ ଖାଇବା ଯୋଗୁଁ, ଏବଂ ଏଇ ସମୟରେ ଶରୀରର ମେଟାବଲିଜିମ୍ ବା ରାସାୟନିକ କ୍ରିୟା ତ୍ୱରାନ୍ୱିତ ହୋଇଥାଏ, ଯାହାଦ୍ୱାରା କି ଶରୀର ଅଧିକ ପରିମାଣରେ ଜଳୀୟ ଅଂଶର ଆବଶ୍ୟକ କରିଥାଏ, ଅଧିକ ପରିମାଣରେ ଅମ୍ଳଜାନ ଉପଯୋଗ ହୋଇଥାଏ ଏବଂ ବଡ଼ିର ମେଟାବଲିଜିମ୍ ବଢ଼ିଯିବା ଦ୍ୱାରା ରୋଗୀର ଏନର୍ଜି କଞ୍ଜପ୍ସନ୍ ମଧ୍ୟ ଅଧିକ ହୋଇଥାଏ ଏବଂ ଜଳୀୟ ଅଂଶର ଆବଶ୍ୟକତା ଏହି ସମୟରେ ଅଧିକ ଦେଖାଦେଇଥାଏ।
1: ଧରିନିଅନ୍ତୁ କେହି ରୋଗୀ ଜ୍ୱର ହେଇଛି ତାଙ୍କୁ, ସେମାନେ ଆଗରୁ ପାଣି ବେଶୀ ଭଲ ଭାବରେ ପିଅନ୍ତିନି, ତ ଜ୍ୱର ସମୟରେ ତାଙ୍କର ଅବସ୍ଥା କ'ଣ ହେବ?
0: ଦେଖନ୍ତୁ, ଯେତେବେଳେ ରୋଗୀଟି ଠିକ୍ ଭାବରେ ଜଳ ପାନ ନ କରୁଛି ବା ତା'ର ଜଳୀୟ ଅଂଶ ଶରୀରରୁ ହ୍ରାସ ପାଉଛି, ସେତେବେଳେ ତା'ର ଯେଉଁ ବଡ଼ିର ମେଟାବଲିଜିମ୍ ତା ମଧ୍ୟ ଠିକ୍ ଭାବରେ ସଂଗଠିତ ହୋଇପାରିବ ନାହିଁ। ରୋଗୀ ଦୁର୍ବଳ ଅନୁଭବ କରିବ ଏବଂ ଥକା ଅନୁଭବ କରିବ। ବେଳେବେଳେ କ'ଣ ହୁଏ, ଯେତେବେଳେ ସେ ତା'ର ଖାଦ୍ୟ ଅଭାବ ଘଟେ ବା ଠିକ୍ ଭାବରେ ଖାଦ୍ୟ ଖାଏ ନାହିଁ, ସେତେବେଳେ ଆମ ରକ୍ତରେ ଯେଉଁ ଇଲେକ୍ଟ୍ରୋଲାଇଟ୍ସ ଅଛନ୍ତି, ସୋଡ଼ିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଏଗୁଡ଼ିକର ଅଭାବ ହୋଇକି ରୋଗୀଟିର ମସଲ୍ କ୍ରାମ୍ପ ହେବ, ମସଲ୍ ଟାଇଟ୍ ହେବ, ଦୁର୍ବଳ ଅନୁଭବ କରିବ, ରୋଗୀ ଆଉ ଉଠି ବସିପାରିବ ନାହିଁ, ସ୍ୱାଭାବିକ ଭାବରେ କଥାବାର୍ତ୍ତା କରିପାରିବ ନାହିଁ ଏବଂ ତା'ର ବଡ଼ିର ଯେଉଁ ଷ୍ଟାମିନା ଥାଏ ସେଇ ଷ୍ଟାମିନା ଧୀରେ ଧୀରେ କମିଯିବ।
1: ତ ଶରୀରରେ ଆମର ଜଳୀୟ ଅଂଶ
0: ନିହାତି ଆବଶ୍ୟକ
1: ମାତ୍ରାରେ ମାନେ ଖର୍ଚ୍ଚ ହୁଏ ଜଳୀୟ ଅଂଶ?
0: ଦେଖନ୍ତୁ, ଜଳୀୟ ଅଂଶ ଆମର ତ ଯାହା ମୁଁ କହିଲି

0: ବିଭିନ୍ନ ରାସାୟନିକ ଯେଉଁ ପ୍ରତିକ୍ରିୟା ଆମର ଅହରହ ସଂଗଠିତ ହେଉଛି ଆମ ଶରୀରରେ, ବଡ଼ିର ମେଟାବଲିଜିମ୍ ଏବଂ ଯେଉଁ କୋଷ ସବୁ ରହିଛି ସେଇ ସେଲୁଲାର ଲେଭେଲରେ ଯେଉଁ ସେଲ୍ ମେଟାବଲିଜିମ୍ ସଂଗଠିତ ହେଉଛି ସେଇଥିରେ ଏଇ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତା ବାଦ ଆମର ମୁଁ ଯାହା କହିଲି ଯେ ଜଳୀୟ ଅଂଶ ଶରୀରରୁ ହ୍ରାସ ପାଇବାର ଦୁଇଟି ପ୍ରମୁଖ ମାଧ୍ୟମ ହେଉଛି, ଗୋଟିଏ ହେଉଛି ଆମର ରେସ୍ପିରେସନ୍ ବା ଯେଉଁଟା ଆମେ ନିଶ୍ୱାସ ପ୍ରଶ୍ୱାସ ନେଉଛେ, ତାକୁ ଆମେ ହୁଏତ ଦେଖିପାରୁନଥାଏ ବା ଅନୁଭବ କରିପାରୁନଥାନ୍ତି, କିନ୍ତୁ ସେଇଟା ହେଉଛି ଗୋଟେ ଇନସେନ୍ସିବୁଲ୍ ଲସ୍ ଅଫ୍ ୱାଟର୍ କଣ୍ଟେଣ୍ଟ ଅଫ୍ ଆୱାର୍ ବଡ଼ି। ଆଉ ଗୋଟେ ମାଧ୍ୟମ ହେଉଛି ଆମର ସ୍ୱେଟିଂ ମାଧ୍ୟମରେ, ସ୍ୱେଟିଂ ମାଧ୍ୟମରେ ପ୍ରାୟ 700 ml ଜଳୀୟ ଅଂଶ ହ୍ରାସ ପାଉଥିବା ବେଳେ ଅନ୍ୟୁନ 300 ml ଆମର ଶ୍ୱାସ ପ୍ରଶ୍ୱାସରେ ହିଁ ଉପଯୋଗ ହୋଇଥାଏ ବା ବାହାରକୁ ଚାଲି ଆସିଥାଏ।
1: ଆଜ୍ଞା, ତ ଜଣେ ସୁସ୍ଥ ମଣିଷ ସେ କେତେ ପାଣି ପିଇବା କଥା?
0: ସାଧାରଣତଃ ଆମେ ଯଦି ଦେଖିବା ଗୋଟେ ସୁସ୍ଥ ସବଳ ମଣିଷ 60-70 kg ଯଦି ତା'ର ଓଜନ ରହୁଛି, ଆମେ ଆନୁମାନିକ ଭାବରେ 20 kg ପ୍ରତି 20 kgରେ ଗୋଟିଏ ଲିଟର, ଯଦି 60 kgର ବ୍ୟକ୍ତିଟିଏ ଅଛି ଅନ୍ୟ 2.5 ଲିଟରରୁ 3 ଲିଟର ପାଣି ସେ ପିଇବା ଆବଶ୍ୟକ।
1: ତା ଭିତରେ ବ୍ୟବଧାନ କେତେ ରହିବା କଥା ପାଣି ପିଇବା?
0: ଯଦି ପାଣି ପିଇବାର ସମୟ ସକାଳୁ ଆରମ୍ଭ ହୋଇକି ସନ୍ଧ୍ୟା ସୁଦ୍ଧା ଆମେ ତାକୁ ଯଦି ପିଇପାରିବା ତାହେଲେ ଭଲ। ରାତିରେ ୟୁଜୁଆଲି ପାଣି ଯଦି ଅଧିକ ପରିମାଣରେ ପିଇବା ବେଳେବେଳେ ତାହା ଆମର ନିଦରେ ବ୍ୟାଘାତ ସୃଷ୍ଟି କରିଥାଏ ଏବଂ ବାରମ୍ବାର ପରିସ୍ରା ହେବାର ସମ୍ଭାବନା ରହିଥାଏ।
1: ତ ପାଣି ପିଇ ଜଣେ ଖାଦ୍ୟ ଖାଇସାରିଲା ପରେ କେତେ ବ୍ୟବଧାନରେ ପାଣି ପିଇବା ଉଚିତ?
0: ଦେଖନ୍ତୁ, ଯଦି ଆମେ ସାଇଣ୍ଟିଫିକାଲି ତାକୁ ଆମେ ଆଲୋଚନା କରିବା, ଖାଦ୍ୟ ଖାଇଲା ପରେ ପାକସ୍ଥଳୀରେ ବିଭିନ୍ନ ପ୍ରକାର ପାଚକ ରସ ସେ ଖାଦ୍ୟ ସହିତ ମିଶିଥାନ୍ତି, ଏବଂ ଯଦି ଆମେ ଖାଦ୍ୟ ଖାଇବା ପରେ ପରେ ସାଙ୍ଗେ ସାଙ୍ଗେ ଯଦି ପାଣି ପିଇବା ତାହେଲେ ସେ ପାଚକ ରସର ଗୁଣାତ୍ମକ ମାନ ହୁଏତ ପରିବର୍ତ୍ତିତ ହୋଇଯାଇପାରେ, ତେଣୁ ଆମେ ଖାଇବାର 1/2 ଘଣ୍ଟା ପରେ ପାଣି ପିଇବା ଉଚିତ।
1: ତ କେତେ ପିଇବା କଥା କହିବେ?
0: ସେଇଟା ପିଇପାରିବେ ଆପଣ, ନଟ୍ ଦ୍ୟାଟ୍ ଗୋଟେ ଏକାଥରକେ ଆପଣ 1 ଲିଟର 2 ଲିଟର ସେମିତି ପିଇପାରିବେନି, କିନ୍ତୁ 1/2 ଲିଟର ବା ତାଠୁ କମ୍ ଆପଣ ବିଭିନ୍ନ ଫ୍ରିକ୍ୱେଣ୍ଟ ଇଣ୍ଟରଭାଲରେ ଆପଣ ପିଇପାରିଲେ ଭଲ।
1: ତ ଜଳୀୟ ଅଂଶ ହ୍ରାସ ପାଇଲେ ତାର ଲକ୍ଷଣ ଗୁଡ଼ାକ କ'ଣ ସାଧାରଣ ଭାବେ ଆମେ ଦେଖିପାରିବା ବୁଝିପାରିବା ତାକୁ?
0: ହଁ, ଆମେ ସାଧାରଣତଃ ଦେଖୁଛେ ଯେତେବେଳେ କୌଣସି ବ୍ୟକ୍ତି ଯଦି ଝାଡ଼ା ବା ବାନ୍ତିର ଶିକାର ହେଉଛନ୍ତି ସେତେବେଳେ ବିଶେଷ କରି ଜଳୀୟ ଅଂଶ ହ୍ରାସ ପାଇଥାଏ, ଏବଂ ସେହି ସମୟରେ ରୋଗୀଟି ଯେଭଳି ଦେଖାଯାଉଥାଏ ଯଥା ଓଠ ଶୁଖିଯିବା, ଆଖି ପଶିଯିବା ଏବଂ ଚର୍ମ ଲୋଚାକୋଚା ହୋଇଯିବା, ଠିକ୍ ଭାବରେ କଥା ନ କହିପାରିବା, ଏସବୁ ହେଉଛି ଜଳ ହ୍ରାସ ପାଇବାର ଲକ୍ଷଣ। ତେବେ ମାଇଲ୍ଡ ଆଉ ମଡ୍ରେଟ୍ ଯଦି ଆମର ଜଳୀୟ ହ୍ରାସ ଅଂଶ ହ୍ରାସ ପାଇଛି ସେତେବେଳେ ରୋଗୀର ଓଠ ଶୁଖିଯିବା, ତାକୁ ଶୋଷ ଅନୁଭବ ହେବା ଏବଂ କ୍ଳାନ୍ତି ଲାଗିବା, ତା'ର ମେଣ୍ଟାଲ ଓରିଏଣ୍ଟେସନ୍ ଠିକ୍ ନ ରହିବା, ଏଇଭଳି ଲକ୍ଷଣ ସବୁ ପ୍ରକାଶ ପାଇଥାଏ। ଯଦି ସିଭିୟର ଡିହାଇଡ୍ରେସନ୍ ରହୁଛି ସେତେବେଳେ ତା'ର ଆଖି କରୋଡ଼ଗତ ହୋଇଯାଏ, ସ୍କିନ୍ ଗୁଡ଼ିକ ଆପଣ ଲୋଚାକୋଚା ହୋଇଯାଏ, ଆଉ ପେସେଣ୍ଟ କନସେନ୍ଟ୍ରେଟ୍ କରିପାରିନି, ଅତ୍ୟଧିକ ଦୁର୍ବଳ ହୋଇଯାଏ, ବ୍ଲଡ୍ ପ୍ରେସର ତା'ର କମିଯାଏ, ଏସବୁ ଲକ୍ଷଣ ଦେଖା ଦେଇଥାଏ।
1: ତ କହିବେ କି ଏଥିରେ ମୃତ୍ୟୁ ବି ହୋଇପାରେ?
0: ନିଶ୍ଚିତ ଭାବରେ ଯଦି ସିଭିୟର ଡିହାଇଡ୍ରେସନ୍ ହେଲା ଏବଂ ବ୍ଲଡ୍ ପ୍ରେସର ଫଲ୍ କଲା ତାହେଲେ ନିଶ୍ଚିତ ଭାବରେ ରୋଗୀ ପାଇଁ ଏହା ବିପଦଜନକ।
1: ତ ପାଣି ନ ପିଇଲେ ଆମର ବିପି ଲୋ ହୁଏ କି?
0: ହଁ, ପାଣି ଯଦି ନ ପିଇବା ଦେହରୁ ଜଳୀୟ ଅଂଶ ହ୍ରାସ ପାଇବ ତାହେଲେ ବ୍ଲଡ୍ ପ୍ରେସର ମଧ୍ୟ କମିଯିବାର ସମ୍ଭାବନା ରହିଛି।
1: ଆଜ୍ଞା ଆଜ୍ଞା, ତ ଜ୍ୱର ହେଲେ କେତେ ପରିମାଣରେ ପାଣି ବା ତରଳ ପଦାର୍ଥ ପିଇବା ଉଚିତ କହିବେ?
0: ଜ୍ୱର ସମୟରେ ଫ୍ରିକ୍ୱେଣ୍ଟଲି ଆମେ ହାଇଡ୍ରେସନ୍ ଆଉ ନ୍ୟୁଟ୍ରିସନ୍ ଏ ଦୁଇଟା ଯାକୁ ଗୁରୁତ୍ୱ ଦେବା ଉଚିତ। ଜଳୀୟ ଅଂଶକୁ ଠିକ୍ ରଖିଲେ ଆମର ଶରୀରରେ ଆମେ କ୍ଳାନ୍ତି ଅନୁଭବ କରିବା ନାହିଁ, ଯଦି କାଶ ରହୁଛି ବା ପତଳା ଝାଡ଼ା ହେଉଛି ବା ବାନ୍ତି ହେଉଛି ଜ୍ୱର ସହିତ ତାହେଲେ ତ ନିଶ୍ଚିତ ଭାବରେ ଆମେ ଫ୍ରିକ୍ୱେଣ୍ଟଲି ଆମେ ଜଳୀୟ ଅଂଶକୁ ଆମେ ବଜାୟ ରଖିବା ପାଇଁ ଗୋଟେ ସନ୍ତୁଳନ ରକ୍ଷା କରିବା ପାଇଁ ଆମେ ଓ ଆର୍ ଏସ୍ ନେଇପାରିବା, ଆଉ ଘରୋଇ ତରଳ ଖାଦ୍ୟ ଯାହା ଅଛି

0: ତାକୁ ଆମେ ନେବା ଉଚିତ।
1: ତେବେ ଆପଣ ଓଆରଏସ୍ର କଥା କହିଲେ, ତ ଏହାର ଉପକାରିତା ସମ୍ପର୍କରେ ଆମକୁ
0: ନିଶ୍ଚିତ ଭାବରେ ଓଆରଏସ୍ଟା ହେଉଛି ଗୋଟେ ଓରାଲ୍ ରିହାଇଡ୍ରେସନ୍ ସଲ୍ୟୁସନ୍ ଯେଉଁଟା ଆମେ କହୁଛେ। WHO ଦ୍ୱାରା ପ୍ରସ୍ତୁତ ଗୋଟେ ନିର୍ଦ୍ଦିଷ୍ଟ ଭାଗମାପରେ ପ୍ରସ୍ତୁତ, ଯାହାକି ଯେଉଁଥିରେ କି ଆମର ସୋଡ଼ିୟମ୍ ପୋଟାସିୟମ୍ ଭଳି ଲବଣ ଅଂଶ ରହୁଛି, ସେଥିରେ ମିଶିକି ରହୁଛି, ଏବଂ ଯେଉଁଟାକି ଆମର ଶରୀରର ଯେଉଁ ଫ୍ଲୁଇଡ୍ ଅଛି ତା ସହିତ ଏଇଟା ଏକ ପ୍ରକାର ଅନୁପୂରକ, ଯାହାକି ଆମର ଡିହାଇଡ୍ରେସନ୍ ଷ୍ଟେଟ୍ରୁ ଆମର ଶରୀରକୁ ଅତି ଶୀଘ୍ର ସୁରକ୍ଷିତ ରଖିଥାଏ ଏବଂ ରାପିଡ଼ଲି ହାଇଡ୍ରେସନ୍ କରିଥାଏ।
1: ଆମକୁ ଇସାରା ହେଲାଣି ସାର୍, ଆମର ଜଣେ ଶ୍ରୋତା ଫୋନ୍ କରିଛନ୍ତି, ତେବେ ଆମେ ତାଙ୍କୁ ସେ କ'ଣ କହୁଛନ୍ତି କ'ଣ ପ୍ରଶ୍ନ ପଚାରୁଛନ୍ତି ଶୁଣିବା।
0: ନିଶ୍ଚୟ।
1: ହ୍ୟାଲୋ ହ୍ୟାଲୋ, ଫୋନ୍ଟି ତ ଆମ ପାଖକୁ ଆସୁଛି। ହ୍ୟାଲୋ, ବୋଧହୁଏ ପହଞ୍ଚି ଯାଇପାରିବେ ପାଖକୁ। ତେବେ ଡାକ୍ତର ଆଜ୍ଞା, ଓଆରଏସ୍ କେମିତି ମାନେ ଗୋଳିକି ପିଇବେ?
0: ଦ୍ୱାରା ପ୍ରସ୍ତୁତ ହୋଇଛି ବା ଆମେ ହସ୍ପିଟାଲରେ ଯେଉଁ ଯାହା ଉପଲବ୍ଧ ହୋଇଥାଏ ତାହା, ତାକୁ ସମ୍ପୂର୍ଣ୍ଣ ପ୍ୟାକେଟ୍ଟିକୁ ଆମେ ଗୋଟିଏ ଲିଟର ପାଣିରେ ତାକୁ ଗୋଳିକି ରଖିବା ଏବଂ 24 ଘଣ୍ଟା ଭିତରେ ଆମେ ତାକୁ ଶେଷ କରିବା ପାଇଁ ଚେଷ୍ଟା କରିବା। ଯଦି ତାକୁ ଆଂଶିକ ଭାବରେ କିଛି କିଛି ଅଳ୍ପ ଅଳ୍ପ ପାଉଡ଼ର ଏବଂ ଗୋଟିଏ ଗ୍ଲାସ୍ ପାଣିରେ ଯଦି ଆମେ ଗୋଳିକି ପିଇବା ତାହେଲେ ସେ ଠିକ୍ ଅନୁପାତରେ ପ୍ରସ୍ତୁତ ହେବ ନାହିଁ ଏବଂ ଆମର ଶରୀର ପ୍ରତି ମଧ୍ୟ ସେତେଟା ଉପଯୋଗୀ ହେବ ନାହିଁ।
2: ହ୍ୟାଲୋ
0: ହ୍ୟାଲୋ, କୁହନ୍ତୁ।
1: ଆଜ୍ଞା
2: ନମସ୍କାର। ଆଜ୍ଞା
0: ନମସ୍କାର। ନମସ୍କାର,
1: ପରିଚୟ ଦେବେ?
2: ଆଜ୍ଞା, ମୋର ଗୋଟେ ପ୍ରଶ୍ନ ଥିଲା ତ।
0: ଆଜ୍ଞା କୁହନ୍ତୁ।
2: ଏ ଜ୍ୱର ସମୟରେ ସାଧାରଣତଃ ପାଣି ପିଇବାକୁ ଇଚ୍ଛା ଲାଗେନି।
0: ଆଜ୍ଞା,
2: ତ କ'ଣ କଲେ ପାଣି ପିଇବାକୁ ଇଚ୍ଛା ଲାଗିବ ଆଉ ସୁସ୍ଥତା ଲାଗିବ?
0: ଶୁଣନ୍ତୁ, ସେଇ ସମୟରେ ଆପଣ ଆମର ଜଳୀୟ ଅଂଶ ଯେହେତୁ ଟିକେ ହ୍ରାସ ପାଇଥାଏ ଏବଂ ଜଳୀୟ ଅଂଶକୁ ଆମେ ମେଣ୍ଟେନ୍ କରିବା ନିହାତି ଜରୁରୀ। ଇଚ୍ଛା ହେଉ କି ନ ହେଉ, ଆମେ ଅଳ୍ପ ଅଳ୍ପ ପରିମାଣର ହେଉ ପଛେ ଫ୍ରିକ୍ୱେଣ୍ଟଲି ଆମେ ଜଳପାନ କରିବା କଥା। ଯଦି ଆପଣ ସାଧା ପାଣି ପିଇବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ତେବେ ଯେଉଁ ORS ପାଣି କିମ୍ବା ବେଳେବେଳେ କିଛି କମର୍ସିଆଲ୍ ପ୍ରଡ଼କ୍ଟ ମଧ୍ୟ ଆସୁଛି, ORS ଦ୍ରବଣ ଆସୁଛି ଯେଉଁଟାକି ଟିକେ ଟେଷ୍ଟ ଫ୍ୟାକ୍ଟର ରହୁଛି, ତାକୁ ମଧ୍ୟ ଆପଣ ନେଇପାରିବେ, ଯେଉଁଟାକି ଆପଣଙ୍କୁ ସେହି ସମୟରେ ଯେଉଁ ଦୁର୍ବଳ ଫିଲ୍ ହେବ ସେଥିରୁ ମଧ୍ୟ ମୁକ୍ତି ଦେବା ସହିତ ଆମର ହାଇଡ୍ରେସନ୍କୁ ସେ ମେଣ୍ଟେନ୍ କରିପାରିବ। ତା ଛଡ଼ା ଘରୋଇ ଖାଦ୍ୟ, ଘରେ ଉପଲବ୍ଧ ଆମର ଯାହା ତରଳ ପଦାର୍ଥ, ତାକୁ ଟିକେ ରୁଚିକର ହେଲା ଭଳି ଆପଣ ପର୍ଯ୍ୟାପ୍ତ ପରିମାଣରେ ନହେଲେ ବି ସ୍ୱଳ୍ପ ସ୍ୱଳ୍ପ କରି ଆପଣ ଫ୍ରିକ୍ୱେଣ୍ଟଲି ତାକୁ ନେଇପାରିଲେ ସେଇଟା ଆମର ଶରୀର ପ୍ରତି ଉପକାରୀ ହେବ। ହଁ, ପିଇପାରିବେ, କିଛି ଅସୁବିଧା ନାହିଁ, ଲେମ୍ବୁ ଟିକେ ପକାଇ ପିଇପାରିବେ, କିଛି ଅସୁବିଧା ନାହିଁ, ତାକୁ ମଧ୍ୟ ଆମେ ନେଇପାରିବା।
1: ନିଶ୍ଚୟ ଆଜ୍ଞା, ତାଙ୍କର ପ୍ରଶ୍ନର ଉତ୍ତର ପାଇଯାଇଥିବେ। ତେବେ ଡାକ୍ତର ସାହୁ, ଝାଡ଼ା ବାନ୍ତି ହେଲାବେଳେ ପିଲା ଓ ବୟସ୍କଙ୍କ କ୍ଷେତ୍ରରେ ଜଳୀୟ ଅଂଶ ବଜାୟ ରଖିବା କେତେ ଜରୁରୀ କହିବେ?
0: ପିଲାମାନଙ୍କ କ୍ଷେତ୍ରରେ ଯଦି ସେମାନେ ତରଳ ଝାଡ଼ାର ଶିକାର ହୋଇଥାନ୍ତି ତାହେଲେ ଜଳ ହ୍ରାସ ପାଇବାର ସମ୍ଭାବନା ବହୁତ ଅଧିକ, ଏବଂ ପର୍ଟିକୁଲାର୍ଲି ଶିଶୁମାନଙ୍କ କ୍ଷେତ୍ରରେ ବା ପିଲାମାନଙ୍କ କ୍ଷେତ୍ରରେ ଆମେ ଅଭିଭାବକମାନେ ବାପା ମାଆମାନେ ନିହାତି ଏକ ସତର୍କ ରହିବା ଦରକାର ଯେ ପିଲାଟି ଅବେଳରେ ସିଭିୟର ଡିହାଇଡ୍ରେସନର ଶିକାର ନ ହେଉ, ଯାହାକି ତା ଜୀବନ ପ୍ରତି ଏକ ପ୍ରକାର ବିପଦ ହୋଇଥାଏ। ସେମିତି ଯଦି ବୃଦ୍ଧ ଅବସ୍ଥାରେ ଆମେ ଦେଖିବା, ୟୁଜୁଆଲି ବୁଢ଼ା ବୟସରେ ତାଙ୍କର ପ୍ରୋଷ୍ଟେଟ୍ ଭଳି ସମସ୍ୟା ଥାଏ, ସେମାନେ ଏମିତି ହିଁ ବାରମ୍ବାର ପରିସ୍ରା ଯାଇଥାନ୍ତି। ତ କିଛି କିଛି ଲୋକ ଅଛନ୍ତି।
1: ଡାକ୍ତର ସାହୁ, ଆଉ ଗୋଟେ ଫୋନ୍ ଆସି ପହଞ୍ଚି ଗଲାଣି। ହ୍ୟାଲୋ।
0: ଓକେ,
3: ହ୍ୟାଲୋ, ମୁଁ ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦେବେ, ଆପଣ ତ ଆମର ନିୟମିତ ଶ୍ରୋତା।
0: ନମସ୍କାର। ନମସ୍କାର
3: ଆଜ୍ଞା, ମୋର ନାଁ କ୍ଷମା ସାଗର ସାହୁ।
0: ଆଜ୍ଞା,
3: ଜିଲ୍ଲା କଳାହାଣ୍ଡି, ପୋଷ୍ଟ ମୁଡିଂ, ପାକେଲପଡ଼ା।
0: ଓକେ,
3: ମୋର ପ୍ରଶ୍ନ ହେଲା ଯେ ଆଜ୍ଞା, ଇ ଝାଡ଼ା ବାନ୍ତି ଯେନ୍ ହଉଛେ ସାର୍, ବର୍ଷା ଦିନେ ହଉ ଅବା କି ଅନ୍ୟ ଟାଇମ୍ରେ ବି ହଉ, ମାନେ ଆମର ଦେହର କେନ୍ଟା ଅଭାବ ହେଲେ ଏଇଟା ହଉଛେ, କି କେନ୍ ଖାଦ୍ୟଟା ଯଦି ଆମେ

0: ଖାଇଦେଲା ଭୁଲ ବଶତରେ ବୋଲେ ସେ ଜିନିଷଟା ଝାଡ଼ା ବାନ୍ତିଟା ହଉଛି ସାର୍, କିମ୍ବା ଆମେ କୌଣସି ହାତ ହୁତା ନେଇ ଧୋଇଲା କି କିଛି ଅସୁବିଧା ହେଲା ମାନେ ସେ ଯୋଗୁରୁ ହଉଛେ ନା, ଦେହର କିଛି ଅସୁବିଧା ଥିଲେ ଏକା ଜଣେ ଲୋକେ ଝାଡ଼ା ବାନ୍ତିଟା ହେଇଯାଉଛି? ଆଜ୍ଞା
1: ଦେଖନ୍ତୁ, ଆମର ସବୁରି ମୂଳରେ ହେଲା ରୋଗ ପ୍ରତିରୋଧକ ଶକ୍ତି। ଯଦି କୌଣସି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଠିକ୍ ଭାବରେ ନାହିଁ ଏବଂ କୌଣସି କାରଣରୁ ଯଦି ଯେମିତି ଆମର ପରିଷ୍କାର ପରିଚ୍ଛନ୍ନତା ଆମେ ନ ରହିବା, କୌଣସି ପ୍ରକାର ଷ୍ଟେଲ୍ ଫୁଡ଼୍ ବା ବାସି ଖାଦ୍ୟ ପଦାର୍ଥ ଖାଇବା, ହୋଟେଲରେ ଯେଉଁଟାକି ଆମର ଅପରିଷ୍କାର ଅପରିଚ୍ଛନ୍ନ ପରିବେଶରେ ଯେଉଁଟା ପ୍ରସ୍ତୁତ ହେଉଥିବା ଖାଦ୍ୟ ବା ବାସି ଖାଦ୍ୟ ତାକୁ ଆମେ ଯଦି ଗ୍ରହଣ କରିବା, ତାରି ଦ୍ୱାରା କ'ଣ ହୁଏ ନା ଆଇଦର ବ୍ୟାକ୍ଟେରିଆ କିମ୍ବା ଭାଇରସ୍ ଜୀବାଣୁ ବା ଭୂତାଣୁମାନଙ୍କ ଦ୍ୱାରା ଆମ ଶରୀରରେ ଗୋଟେ ପ୍ରକାର ସଂକ୍ରମଣ ହୋଇଥାଏ ଏବଂ ସେଇ ସଂକ୍ରମଣ ଦ୍ୱାରା ଆମେ ଡାଇରିଆ ଭଳି ଗୋଟେ ରୋଗର ଶିକାର ହୋଇଥାଉ, ଯେଉଁଥିରେ କି ଆମକୁ ପ୍ରଚୁର ପରିମାଣରେ ଝାଡ଼ା ବାନ୍ତି ଏସବୁ ଦେଖାଦେଇଥାଏ। ତ ତେଣୁ ଏଥିରୁ ନିରାକରଣ ପାଇବା ପାଇଁ ଆମେ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଆମେ ସତେଜ ତଟକା ଖାଦ୍ୟ ଖାଇବା ଉଚିତ ଏବଂ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍ ରଖିବା ପାଇଁ ଆମେ ସୁଷମ ଖାଦ୍ୟ ସହିତ ଆମର ନିତ୍ୟ ନୈମିତିକ ଭାବରେ ବ୍ୟାୟାମ ଏବଂ ଭିଟାମିନ୍ସ ଏସବୁ ଜିନିଷ ଆମେ ନେବା ଉଚିତ।
0: ଆଜ୍ଞା, ଫେର୍ ଗୋଟେ ପ୍ରଶ୍ନ ଆଜ୍ଞା, ଯେ ଯଦି ଝାଡ଼ା ବାନ୍ତି ହେଇଗଲା ମାନେ ଆମେ ପ୍ରଥମରେ ଘରେ କେନ୍ ପ୍ରକାର ସୁବିଧା କରିପାରମା, ଆର୍ ଯଦି ନାଇଁ କମିଗଲା ମାନେ ହସ୍ପିଟାଲକେ ନେବାକେ ପଡ଼ବା, ଏଇଟା ଆଗଲି ଘରେ କେନ୍ ପ୍ରକାର ଉପଚାର କରବାକେ ଟିକେ ପଡ଼ବା ଆଜ୍ଞା ପ୍ରଥମରେ ଆମେ?
1: ଦେଖୁନ୍, ଝାଡ଼ା ବାନ୍ତି ଯେ ଯଦି ଆରମ୍ଭ ହେଲା ତାହେଲେ ଆପଣଙ୍କର ଘରୋଇ ଯାହା ଅଛି ହୋମ୍ ମେଡ୍ ଫ୍ଲୁଇଡ୍, ଯାହା ଆମର ଲେମ୍ବୁ ଲୁଣ ପାଣିଠୁ ଆରମ୍ଭ କରିକି ଆପଣଙ୍କର ଚିନି ସର୍ବତଠୁ ଆରମ୍ଭ କରିକି କିମ୍ବା ସାଧା ଯେକୌଣସି ତରଳ ଖାଦ୍ୟ ଅଛି ଆମେ ରୋଗୀକୁ ଦେଇପାରିବା, ଏବଂ ଯଦି ଅତ୍ୟଧିକ ଝାଡ଼ା ହେଉଛି ତାହେଲେ ଆମେ ନିଶ୍ଚିତ ଭାବେ ଔଷଧ ସେବନ କରିବାକୁ ପଡ଼ିବ ଆମର ଇନଫେକ୍ସନ୍କୁ କଣ୍ଟ୍ରୋଲ୍ କରିବାର ଲାଗି। ଯଦି ଅଧିକ ପରିମାଣରେ ଝାଡ଼ା ହେଉଛି, ଝାଡ଼ା କଣ୍ଟ୍ରୋଲ୍ ହେଉନାହିଁ ଆଉ ରୋଗୀଟି ଦୁର୍ବଳ ଅନୁଭବ କରୁଛି, ବାନ୍ତି କମୁନାହିଁ, ଝାଡ଼ା କମୁନାହିଁ, ତାହେଲେ ତ ନିଶ୍ଚିତ ଭାବରେ ତାର ଜଳୀୟ ଅଂଶ ଅତ୍ୟଧିକ ପରିମାଣରେ ହ୍ରାସ ପାଇବାରେ ଲାଗିଛି ବୋଲି ଆମେ ବୁଝିବା, ଯେଉଁଠିକି ତା ରୋଗୀ ପାଇଁ ସାଲାଇନ୍ ଫାଲାଇନ୍ ଦେବା ନିହାତି ଜରୁରୀ ଏବଂ ସେହି ପରିସ୍ଥିତିରେ ଆମେ ନିକଟସ୍ଥ ହସ୍ପିଟାଲ ଯାଇକି ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ, ସେ ସଠିକ୍ ଔଷଧ ଆଉ ସାଲାଇନ୍ ମାଧ୍ୟମରେ ଆମେ ରୋଗକୁ ଆମେ କଣ୍ଟ୍ରୋଲ କରିପାରିବା ବା ନିୟନ୍ତ୍ରଣ।
0: ଧନ୍ୟବାଦ ଆଜ୍ଞା, ଯାହା ବି ହଉ ଏ ଜିନିଷଟା ଆମେ କିଛି ବହୁତ ଆଗକେ ଜାଣିପାରୁନୁ, ଅଧା ଜାଣିଥିଲୁ, ଆର ଅନେକ ଶ୍ରୋତା ମାନେ ବି ଥିବେ ଆଜ୍ଞା, ମୁଁ କଲ୍ଟା ରଖୁଛେ ରହୁଛେ, ନମସ୍କାର ଆଜ୍ଞା।
2: ନମସ୍କାର। ନମସ୍କାର। ତେବେ ଡାକ୍ତର ସାହୁ, ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ହିତକାରୀ କହିବେ?
1: ହଁ, ମୁଁ କହୁଥିଲି ଆପଣଙ୍କୁ ଯେ ଯେଉଁ ବୃଦ୍ଧ ଲୋକମାନେ ବେଳେବେଳେ କ'ଣ କରନ୍ତି, ସେମାନେ ବାରମ୍ବାର ପରିସ୍ରା ଯିବାକୁ ପଡ଼ିବ ବୋଲିକି ସେମାନେ ପାଣି ପିଅନ୍ତି ନାହିଁ, ତେଣୁ ସେମାନଙ୍କୁ ମଧ୍ୟ ଦେଖିକି ତାଙ୍କ ପରିସ୍ଥିତି ଦେଖିକରି ତାଙ୍କ ଠିକ୍ ଭାବରେ ଯେଭଳି ତଳୀୟ ଅଂଶ ହ୍ରାସ ନପାଏ ସେଥିପ୍ରତି ଆମେ ଦୃଷ୍ଟି ଦେବା କଥା ଏବଂ ସେହି ପରିମାଣରେ ପାଣି ପିଇବା କଥା। ଅଧିକ ପାଣି ପିଇବା ଯେ ଦେହ ପାଇଁ ହିତକାରୀ ତାହା ତ ମୁଁ କହିବି ନାହିଁ, ବରଂ କେତେ ଗୁଡ଼ିଏ ପରିସ୍ଥିତି ଅଛି ଯେଉଁଠିକି ଆମର ହାର୍ଟ ଫେଲୁଅର୍ ହେଲା, ଯେଉଁଠିକି ହାର୍ଟ ଠିକ୍ରେ କାମ କରୁନାହିଁ, କିମ୍ବା କିଡ଼ନୀ ପେସେଣ୍ଟ ଅଛନ୍ତି, ସେସବୁ କ୍ଷେତ୍ରରେ ଅତ୍ୟଧିକ ପାଣି ପିଇବା ଦେହ ପ୍ରତି କ୍ଷତିକାରକ। ଆମର ଜଳୀୟ ଅଂଶ ଯେତିକି ପରିମାଣରେ ଆମେ ପରିସ୍ରା ମାଧ୍ୟମରେ ଆମେ ବାହାରକୁ ଚାଲିଯାଉଛି ତାଠୁ ଆଉ ଅଧା ଲିଟର ଅଧିକ ପାଣି ଆମେ କିଡ଼ନୀ ରୋଗୀମାନଙ୍କୁ ଦେଇପାରିବା। ସେମିତି ଆବଶ୍ୟକତା ଅନୁସାରେ ଆମେ ଜଳ ଗ୍ରହଣ କରିବାକୁ ପଡ଼ିବ, ଯେମିତି ମୁଁ କହିଲି ଯେ ପ୍ରତି 20 kg ଓଜନର ବ୍ୟକ୍ତି ପିଛା 1 liter ପାଣି ଆମେ ରଫ୍ଲି ହିସାବ କରିପାରିବା, ଏବଂ ପର୍ଟିକୁଲାର୍ଲି ଜ୍ୱର ସମୟରେ ବା ଝାଡ଼ା ବାନ୍ତି ସମୟରେ ଆମେ ଅଳ୍ପ ପରିମାଣରେ ହେଉ ପଛେ ଫ୍ରିକ୍ୱେଣ୍ଟଲି ଆମେ ୱାଟର୍ ଇନଟେକ୍ କରିବା ବା ଜଳପାନ କରିବା ଉଚିତ।
2: ଆପଣ କହିଲେ ଯେ ହୃଦରୋଗୀ ବି ବେଶୀ ପାଣି ପିଇବା କଥା ନୁହେଁ, ତେବେ ତାର କାରଣଟା କ'ଣ ବୋଲି କହିବେ?
1: ଯେହେତୁ ଆମର ହୃତ୍ପିଣ୍ଡର କାର୍ଯ୍ୟକାରୀ କ୍ଷମତା ହ୍ରାସ ପାଇଥାଏ, ହାର୍ଟ ଠିକ୍ ଭାବରେ କାମ ପମ୍ପ କରିପାରେ ନାହିଁ, ତେଣୁ ହାର୍ଟ ଉପରେ ସେଇଟା ଲୋଡ୍ ପଡ଼େ, ସେଥିପାଇଁ ହାର୍ଟ କିଡ଼ନୀ ରୋଗରେ ଥିବା ରୋଗୀଙ୍କୁ ଆମେ ଅପେକ୍ଷାକୃତ କମ୍ ପାଣି ପିଇବା ପାଇଁ କହିଥାଉ।
2: ତ ଅତିଶୟ ଜଳୀୟ ଅଂଶ ହ୍ରାସ ହୋଇଛି ମାନେ ହେଲେ କ'ଣ ହୁଏ ଅବସ୍ଥା?
1: ଯାହା ମୁଁ କହିଲି କିଛି ସମୟ ପୂର୍ବରୁ ଯେ ଯଦି ସିଭିଅର୍ଲି ଡିହାଇଡ୍ରେଟେଡ୍ ଅଛି କୌଣସି ବ୍ୟକ୍ତି, ସେ ସମୟରେ ସେ ରୋଗୀଟି ସମ୍ପୂର୍ଣ୍ଣ ଅସୁସ୍ଥ ଅନୁଭବ

0: ଅନୁଭବ କରିଥାଏ, ଦୁର୍ବଳ ଅନୁଭବ କରିଥାଏ, ତା'ର ଇଲେକ୍ଟ୍ରୋଲାଇଟ୍ ଡିଷ୍ଟର୍ବାନ୍ସ ଯୋଗୁଁ ସେ ତା'ର ମାଂସପେଶୀ ସଙ୍କୁଚିତ ହୋଇଥାଏ, ମସଲ କଣ୍ଟ୍ରାକ୍ସନ୍ ହୋଇଥାଏ, ମସଲ ସ୍ପାଜମ୍ ହୋଇଥାଏ, ଫ୍ୟାଟିଗ୍ ଲାଗିଥାଏ, ଗୋଡ଼ ହାତ ଅବଶ ହୋଇଯାଏ, ହେଲା ଗୋଡ଼ ହାତ ବସିଯାଏ ଯେଉଁଟା ଆମେ କହିଥାଉ, ତ ସେଇଭଳିଆ ସ୍ଥିତି ହୋଇଥାଏ। ଆଉ ଯେମିତି ତାର ଲକ୍ଷଣ ଗୁଡ଼ିକ ଯାହା ମୁଁ କହିଲି, ଯେ ଓଠ ଶୁଖିଯିବା, ଆଖି ପଶିଯିବା ଭିତରକୁ, ଗୋଡ଼ ହାତ ଦୁର୍ବଳ ଲାଗିବା, ମାନେ ସ୍କିନ୍
1: ଲୋଚାକୋଚା
0: ହୋଇଯିବା, ଏସବୁ ଲକ୍ଷଣ ସବୁ ତାର ପ୍ରକାଶ ପାଇଥାଏ।
1: ତେବେ ଡେଙ୍ଗୁ, ମ୍ୟାଲେରିଆ, ଭାଇରାଲ ଜ୍ୱରରେ ଜଳୀୟ ଅଂଶର ଗୁରୁତ୍ୱ କିପରି ରହିଛି?
0: ଡେଙ୍ଗୁ ମ୍ୟାଲେରିଆ ଭଳି ଜ୍ୱରରେ, ବିଶେଷ କରି ଡେଙ୍ଗୁ ହେଉଛି ଗୋଟେ ଭାଇରସ୍ ଜନିତ ରୋଗ, ଏବଂ ମ୍ୟାଲେରିଆ ହେଉଛି ଆମର ମସ୍କିଟୋ ବା ଏନୋଫିଲିସ୍, ମସ୍କିଟୋ କାମୁଡ଼ିବା ଦ୍ୱାରା, ଏଇଟା ଗୋଟେ ପ୍ଲାସ୍ମୋଡିୟମ୍ ଭାଇଭାକ୍ସ ଫାଲ୍ସିଫାରମ୍ ଭଳି ଗୋଟେ ପାରାସାଇଟ୍ ଦ୍ୱାରା ରୋଗ। ତ ତାଦ୍ୱାରା କ'ଣ ହୁଏ, ସେଲୁଲାର ଲେଭେଲରେ ଯାହା ତ କ୍ଷତି ପହଞ୍ଚିଥାଏ, ତା ସହିତ ବଡ଼ିର ରାସାୟନିକ ପ୍ରତିକ୍ରିୟା ଯୋଗୁଁ ରୋଗୀଟିର ବ୍ଲଡ଼ ପ୍ରେସର ଏମିତି କମିଯାଇଥାଏ, ଏବଂ ସେହି ସମୟରେ ତା'ର ବ୍ଲଡ଼ ପ୍ରେସର ମେଣ୍ଟେନ୍ ରଖିବା ବହୁତ ଜରୁରୀ। ଯଦି ରୋଗୀଟି ଠିକ୍ ଭାବରେ ସେ ପାଣି ନେଉନାହିଁ, ବା ତା'ର IV ଫ୍ଲୁଇଡ଼ ଯଦି ଆମେ ତାକୁ ଠିକ୍ ଭାବରେ ନ ଦେଉଛେ, ତାହେଲେ ରୋଗୀର ବ୍ଲଡ଼ ପ୍ରେସର ଆହୁରି ଫଲ୍ କରିଯାଇଥାଏ ଏବଂ ରୋଗୀଟି ମୃତ୍ୟୁମୁଖରେ ପଡ଼ିଥାଏ।
1: ଆଜ୍ଞା, ଜଣେ ଜଣେ ଥାନ୍ତି ପାଣି ଜମାରୁ ପିଅନ୍ତିନି, ଖାଇଲେ ମାନେ ଗୋଟେ ଢୋକା ପିଇବେ, ତାପରେ ସେମାନେ ଦିନସାରା ପିଅନ୍ତିନି, ତ ସେମାନେ କୁହନ୍ତି ସେମିତି କିଛି ଅସୁବିଧା ହୁଏନି, ତ ସେ ସମ୍ପର୍କରେ ଆପଣ କ'ଣ କହିବେ?
0: ନାଇଁ, ସେଠି ଯଦି ସେମାନେ କହୁଛନ୍ତି ତାହେଲେ ଭୁଲ କହୁଛନ୍ତି, ସେଇଟା ଠିକ୍ ଅଭ୍ୟାସ ନୁହଁ। କାରଣ ଖାଦ୍ୟ ସହିତ ନ୍ୟୁଟ୍ରିସନ୍ ସହିତ ହାଇଡ୍ରେସନ୍ ବି ବହୁତ ଜରୁରୀ, ଏବଂ ଯାହା ବି ଆମେ ଖାଦ୍ୟ ଖାଉଛେ, ସେ ଖାଦ୍ୟ ଆମ ଠିକ୍ ଭାବରେ ହଜମ ହେବା ପାଇଁ ଜଳୀୟ ଅଂଶର ମଧ୍ୟ ଆବଶ୍ୟକତା ରହିଛି। ଏବଂ ଆପଣ ଦେଖନ୍ତୁ, ଯଦି ଆପଣ କିଛି ଗରିଷ୍ଠ ଖାଦ୍ୟ ଖାଇଛନ୍ତି ଏବଂ ପାଣି ପିଇ ନାହାନ୍ତି, ନିଶ୍ଚିତ ଭାବରେ ଆପଣ ଘଣ୍ଟେ ଦୁଇ ଘଣ୍ଟା ପରେ ନିଶ୍ଚୟ ଅସ୍ୱସ୍ତି ଅନୁଭବ କରିବେ, ଆପଣ ପେଟ ଭାରି ଭାରି ଲାଗିବ, ଅମ୍ଳ ହେବ, ଏସିଡ଼ିଟି ହେବ, ଏବଂ ଏସବୁ ଡେରି ସମୟ ପର୍ଯ୍ୟନ୍ତ ଆପଣ ଖାଦ୍ୟ ହଜମ ହେବ ନାହିଁ। ଏବଂ ଯଦି ଦିନବେଳା ଖାଇଛନ୍ତି, ତାହେଲେ ହୁଏତ ବେଳେବେଳେ ଇଚ୍ଛା ପ୍ରକାଶ ନ କରିପାରନ୍ତି ଯେ ମୁଁ ରାତିରେ ଆଜି ମୋତେ ଭଲ ଲାଗୁନି, ମୁଁ ଖାଇବିନି, ଏଇଭଳିଆ ଗୋଟେ ସ୍ଥିତି ଉପୁଜିପାରେ। ତେଣୁ ଖାଦ୍ୟ ସହିତ ଜଳପାନର ମଧ୍ୟ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ।
1: ତାପରେ ଆପଣ କହୁଥିଲେ ବ୍ୟାୟାମ ବି ନିହାତି ଦରକାର।
0: ନିଶ୍ଚିତ ଭାବରେ, ଶରୀର ସୁସ୍ଥତା ପାଇଁ, ସାମଗ୍ରିକ ସୁସ୍ଥତା ପାଇଁ, ମାନସିକ ସୁସ୍ଥତା ପାଇଁ, ଉଭୟ ଶାରୀରିକ ଓ ମାନସିକ ୱେଲବିଙ୍ଗ ପାଇଁ ଆମେ ବ୍ୟାୟାମର ଏବଂ ଯୋଗ ବ୍ୟାୟାମ ଏସବୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
1: ଯେକୌଣସି କାମଟି ଆମେ କରିବା ପାଇଁ ମନ ଦେଇଥାଉ, ନିଶ୍ଚୟ କାମଟି ସଫଳ ହୋଇଥାଏ। ଠିକ୍ ସେମିତି ଶରୀର ପାଇଁ ବି ଯଦି ଆମେ ଧ୍ୟାନ ଦେଲୁ, ତାର ଧ୍ୟାନ ଦେଲୁ, ମାନେ ସେ ନିଶ୍ଚୟ ଠିକ୍ ରହିବ।
0: ଆଜ୍ଞା,
1: ଯେହେତୁ ଆମେ ଅଣଦେଖା କରୁଛୁ, ମାନେ ଶରୀର ଚାଲିଛି ତ ଚାଲିଛି, ସେପରି ଆମର ଭାବନା ରହୁଛି, କିନ୍ତୁ ଏମିତି ହେଇପାରେ କି ଭବିଷ୍ୟତରେ କିଛି ଅସୁବିଧା ଆସିପାରେ?
0: ଯେଉଁ ଶରୀରକୁ ନେଇକରି ଆମେ ଦୁନିଆକୁ ଉପଭୋଗ କରୁଛେ, ଆମ ଜୀବନ ଜିଉଁଛେ, ଯେମିତି ଆମର ବ୍ୟବହାର୍ଯ୍ୟ ଜିନିଷର ଆମେ ଯତ୍ନ ନେଉଛେ, ସେମିତି ଆମ ଶରୀରର ମଧ୍ୟ ଯତ୍ନ ନେବା ନିହାତି ଆବଶ୍ୟକ। କାରଣ ଆମ ଦେହର ମାଲିକ ଆମେ ନିଜେ, ଯେମିତି ଆମ ଗାଡ଼ିର ମାଲିକ ଆମେ ନିଜେ, ଆମ ଗାଡ଼ି ସର୍ଭିସିଂ କରୁଛେ, ଗାଡ଼ିରେ ଠିକ୍ ସମୟରେ ତେଲ ପକାଉଛେ, ଗାଡ଼ିକୁ ମେଣ୍ଟେନ୍ କରୁଛେ, ସେମିତି ଆମ ବଡି ବି ହେଉଛି ଗୋଟେ ପ୍ରକାର ଗାଡ଼ି ସଦୃଶ। ଆମ ବଡିକୁ ମଧ୍ୟ ଠିକ୍ ତତ୍ତ୍ୱାବଧାନ କରିବା, ତା'ର ସୁରକ୍ଷା ଦିଗରେ ଧ୍ୟାନ ଦେବା, ତାକୁ ମେଣ୍ଟେନ୍ କରିବା ଆମର ଦାୟିତ୍ୱ।
1: ତେବେ ଶେଷରେ ଡାକ୍ତର ସାହୁ, ଜଳୀୟ ଅଂଶକୁ ଠିକ୍ ରଖିବା ପାଇଁ ରୋଗୀଙ୍କୁ ଆପଣ କି ପରାମର୍ଶ ଦେବେ?
0: ନିଶ୍ଚିତ ଭାବରେ ମୁଁ କହିବି ଯେ ଯେଉଁ ବ୍ୟକ୍ତିମାନେ ଯଦି କୌଣସି ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି, ସେତେବେଳେ ସେମାନେ ସତର୍କ ରୁହନ୍ତୁ, ତାଙ୍କର ଜଳୀୟ ଅଂଶ ଯେମିତି ହ୍ରାସ ନ ପାଉ, ସେମାନେ ଇଚ୍ଛା ହେଉ ନ ହେଉ, ସ୍ୱଳ୍ପ ହେଉ ବରଂ ଫ୍ରିକ୍ୱେଣ୍ଟ ଇଣ୍ଟରଭାଲରେ ସେମାନେ ଘର ତିଆରି ତରଳ ଖାଦ୍ୟ ବା କୌଣସି ତରଳ ପଦାର୍ଥ ଯାହା ତାଙ୍କ ପାଖରେ ଆଭେଲେବୁଲ୍ ରହୁଛି, ORS ହେଲା, ପାଣି ହେଲା, ତାକୁ ଆମେ ପିଇକି ଆମର ହାଇଡ୍ରେସନ୍ ଷ୍ଟାଟସ୍କୁ ଆମେ ଠିକ୍ ରଖିବା। ଏବଂ ପର୍ଟିକୁଲାର୍ଲି ଅଭିଭାବକମାନେ, ଯେଉଁମାନେ ତାଙ୍କର ଛୋଟ ଛୋଟ ପିଲାମାନେ ଯଦି ତରଳ ଝାଡ଼ା ବା ବାନ୍ତି ଏସବୁର ଶିକାର ହେଉଛନ୍ତି, ଜ୍ୱରରେ ପଡ଼ୁଛନ୍ତି, ସେତେବେଳେ ମଧ୍ୟ ସେମାନେ ଟିକେ ନିଜେ ଡାକ୍ତରର ଭୂମିକା ନିର୍ବାହ କରିବା ପଡ଼ିବ। ତାଙ୍କ ପିଲାଟିର ଜଳ ହ୍ରାସର ଲକ୍ଷଣ କିଛି ଦେଖାଦେଉଛି କି ପିଲାଟିର, ବା ପିଲାଟି ତା'ର ଚଳଚଞ୍ଚଳତାରେ କୌଣସି ପରିବର୍ତ୍ତନ ହେଉଛି କି,

0: ଯଦି ସିଏ ନୋଟିସ୍ କରନ୍ତି ଏବଂ ତା'ର ହାଇଡ୍ରେସନ୍ ଦିଗରେ ସିଏ ଯଦି କିଛି ଷ୍ଟେପ୍ସ ନିଅନ୍ତି ତାହେଲେ ହୁଏତ ପିଲାଗୁଡ଼ିକ ପିଲାମାନେ ବିଭିନ୍ନ ପ୍ରକାର ଜଟିଳ ପରିସ୍ଥିତିକୁ ଆଉ ସାମ୍ନା କରିବେ ନାହିଁ। ଏବଂ ଯାହା ମୁଁ କହିଲି ହୃଦରୋଗୀ କିଡ଼ନୀ ରୋଗୀ ଏମାନଙ୍କ କ୍ଷେତ୍ରରେ ଏ ଯେଉଁ ପାଣି ଉପର ପାଣି ବ୍ୟୟର ବ୍ୟବହାର ବା ଜଳପାନର ମଧ୍ୟ ଏକ ନିୟମ ରହିଛି, ସେଇ ନିୟମରେ ଆମେ ଯଦି ରହିବା ତାହେଲେ ନିଶ୍ଚିତ ଭାବରେ ଆମର ଶରୀର ସୁସ୍ଥ ରହିବ ଏବଂ ଆମେ ଜ୍ୱରର ପ୍ରକୋପରୁ ନିଜକୁ ଆଉ ଟିକେ ହାଲକା କରିପାରିବା।
1: ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ଖାଦ୍ୟ ସହିତ ଜଳ ଆମ ଶରୀର ପାଇଁ ଖୁବ୍ ଆବଶ୍ୟକ, ଏହାକୁ ମାନେ ହୃଦୟଙ୍ଗମ କରିବା, ଅନୁଭବ କରିବା। ଯେହେତୁ ଆମେ ଅନୁଭବ କରୁନୁ ତେଣୁ ମାନେ ଆମେ ପାଣି ପିଇବାକୁ ମାନେ କଣ୍ଟ୍ରୋଲ କରିଦେଉଛୁ, ପାଣି ପିଉନୁ, ପିଇବାକୁ ଚାହୁଁନୁ।
0: ଆଜ୍ଞା,
1: ତ ଜଳର ଭୂମିକା ବେଶ୍ ରହିଛି। ବାର୍ତ୍ତା ଆମ ଶ୍ରୋତାଙ୍କ ପାଖକୁ ପହଞ୍ଚିଗଲାଣି ଯାହା ଡାକ୍ତର ଆଜ୍ଞା କହିଲେ। ତେବେ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ଏବେ ଶେଷ ପର୍ଯ୍ୟାୟରେ, ଏଠୁ ବିଦାୟ ନେବା ଆଗରୁ ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଓ ଆବଶ୍ୟକତାକୁ ନେଇ ଆମ ପ୍ରିୟ ଶ୍ରୋତାଙ୍କର ପ୍ରଶ୍ନର ତାଙ୍କ ମନକୁ ପାଇଲା ଭଳି ଉତ୍ତର ଦେଇଥିବାରୁ ଡାକ୍ତର ଦୀନବନ୍ଧୁ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ରହୁଛୁ। ଦୀପ୍ତିମୁନ୍, ନମସ୍କାର।
0: ନମସ୍କାର।
2: ଶୁଣିଲି ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା, ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ।
3: ଆଦାବ, ୟେ ଆକାଶବାଣୀ ହେ ଖବରୋଁ କେ ସାଥ।
4: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିସ୍କେକ୍ଠାରେ ସାଂଘାଇ ସହଯୋଗ ସଂଗଠନର 26ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ, ସଂଗଠନର 25ତମ ବାର୍ଷିକୀ ଘୋଷଣାନାମାରେ ସ୍ୱାକ୍ଷର କଲେ ସଦସ୍ୟ ରାଷ୍ଟ୍ର, ବିଶ୍ୱ ଅର୍ଥନୀତି ପରିବର୍ତ୍ତନ ସହ ଭାରତ ତାଳ ଦେଇ ଅଗ୍ରସର କରୁଛି କହିଲେ ଅର୍ଥମନ୍ତ୍ରୀ, ଜର୍ମାନ ପ୍ରତିପକ୍ଷଙ୍କ ସହ ଆର୍ଦ୍ରଭୂମି ଅଞ୍ଚଳ ସଂରକ୍ଷଣ ନେଇ ଆଲୋଚନା କଲେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ, ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଆଜି ପାଳନ କରୁଛି 25ତମ ବାର୍ଷିକୀ, ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ 6ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 26ତମ ସାଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀକୁ କିର୍ଗିସ୍ତାନର ରାଜଧାନୀ ବିସ୍କେକ୍ଠାରେ ସମ୍ବୋଧନ କରିଛନ୍ତି। ଶ୍ରୀ ମୋଦି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆତଙ୍କବାଦୀ ପାଣ୍ଠି, ନିଯୁକ୍ତି, ଉଗ୍ରବାଦୀ ଏବଂ ନିରାପଦ ଆଶ୍ରୟସ୍ଥଳର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଭଙ୍ଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଜି କିର୍ଗିସ୍ତାନରେ ସମ୍ମିଳନୀ ପରେ ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ରାଷ୍ଟ୍ର ନେତାମାନେ ସଂଗଠନର 25ତମ ବାର୍ଷିକୀର ବିସ୍କେକ୍ ଘୋଷଣାନାମାରେ ସ୍ୱାକ୍ଷର କରିଛନ୍ତି। 25ତମ ବିସ୍କେକ୍ ଘୋଷଣାପତ୍ର ସହିତ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସଂସ୍ଥାଗତ ଢାଞ୍ଚା ଉନ୍ନତ କରିବା ଏବଂ ଆଧୁନିକ ସୁରକ୍ଷା ଆତଙ୍କର ମୁକାବିଲା କରିବା ପାଇଁ ବ୍ୟାପକ ସଂକଳ୍ପ ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି। ଶ୍ରୀ ମୋଦି ବିଶ୍ୱର ବିଭିନ୍ନ ସ୍ଥାନରେ ଚାଲିଥିବା ସଂଘର୍ଷ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଯୁଦ୍ଧ ଏବଂ ଦ୍ୱନ୍ଦ୍ୱ କୌଣସି ସମସ୍ୟାର ସମାଧାନ ନୁହେଁ। ସମସ୍ତ ବିବାଦଗୁଡ଼ିକୁ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବଜାରକୁ ସଂଯୋଗ କରୁଥିବା ବାଣିଜ୍ୟକୁ ସହଜ ଏବଂ ସରଳ କରିବା ଓ ବିକାଶ ଦିଗରେ ନୂତନ ପଥ ଉନ୍ମୁକ୍ତ କରିବା କ୍ଷେତ୍ରରେ ସମସ୍ତ ପ୍ରୟାସକୁ ସମର୍ଥନ କରେ। ଏପରି ଉଦ୍ୟମ ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ଗତବର୍ଷ ସାଂଘାଇ ସହଯୋଗ ସଂଗଠନ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଥିଲା। ସେ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଏହାର ପ୍ରଥମ ଅଧିବେଶନ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର 7.8% ପହଞ୍ଚିବା 140 କୋଟି ନାଗରିକଙ୍କ କଠିନ ପରିଶ୍ରମ ଏବଂ ସାମୂହିକ ସଂକଳ୍ପର ପ୍ରତିଫଳନକୁ ସୂଚିତ କରୁଛି। ସାମାଜିକ ଗଣମାଧ୍ୟମରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ଶ୍ରୀ ମୋଦି କହିଛନ୍ତି, COVID-19 ମହାମାରୀ ପରଠାରୁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଯୁଦ୍ଧ ଏବଂ ଅସ୍ଥିରତା ଭଳି ସମସ୍ୟା ସତ୍ତ୍ୱେ ଭାରତ ଅର୍ଥନୀତି କ୍ଷେତ୍ରରେ ପ୍ରଗତି କରୁଛି। ଦେଶର ଏହି ଅଭିବୃଦ୍ଧି ବଜାୟ ରଖିବା ପାଇଁ ଆତ୍ମନିର୍ଭର ଭାରତ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ନାଗରିକମାନଙ୍କୁ ସ୍ୱଦେଶୀ ସାମଗ୍ରୀ ଗ୍ରହଣ କରିବା, ଭାରତୀୟ ତିଆରି ଉତ୍ପାଦ ବ୍ୟବହାର ପାଇଁ ଆହ୍ୱାନ ଜଣାଇଛନ୍ତି।

ଭାରତ ନିଜର ଆର୍ଥିକ ଅଭିବୃଦ୍ଧିରୁ ପଥଚ୍ୟୁତ ନ ହୋଇ ବିଶ୍ୱ ଅର୍ଥନୀତିର ପରିବର୍ତ୍ତନ ସହ ତାଳ ଦେଇ ଅଗ୍ରସର କରୁଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଦେଶର ଆମଦାନୀ ଶକ୍ତି ଏବଂ ସାର ଉପରେ ନିର୍ଭରଶୀଳତାକୁ ସ୍ୱୀକାର କରି ଶ୍ରୀମତୀ ସୀତାରମଣ କହିଛନ୍ତି, ଭାରତ ନିକଟରେ ବାହ୍ୟ ଆହ୍ୱାନକୁ ପରିଚାଳନା କରିବା ଲାଗି ସାମର୍ଥ୍ୟ ରହିଛି। ଭାରତ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ୍ ଉତ୍ପାଦ କ୍ଷେତ୍ରରେ ବିଶ୍ୱର ବୃହତ୍ ଆମଦାନୀକାରୀଙ୍କ ମଧ୍ୟରେ ଅନ୍ୟତମ। ଦେଶର ଅର୍ଥନୈତିକ ପ୍ରଦର୍ଶନ, ବିଦେଶର ବିକାଶ ଏବଂ ଏହାର ଅଭିବୃଦ୍ଧି କ୍ଷେତ୍ରରେ ନିଜର କ୍ଷମତା ପ୍ରଦର୍ଶନ କରିଛି। ଅର୍ଥମନ୍ତ୍ରୀ କହିଛନ୍ତି, 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟୋମାସିକରେ ଦେଶର ଅଭିବୃଦ୍ଧି ହାର 7.8% ରେକର୍ଡ କରାଯାଇଛି। ଶ୍ରୀମତୀ ସୀତାରମଣ ଦେଶର ନାଗରିକ ଅର୍ଥନୈତିକ ସଂସ୍କାର ଏବଂ ଡିଜିଟାଲ୍ ଭିତ୍ତିଭୂମିର ପ୍ରସାରକୁ ସୁଦୃଢ଼ କରିବା ପାଇଁ ଅଗ୍ରାଧିକାର ଦେଇଛନ୍ତି। G20 ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଶ୍ରୀମତୀ ସୀତାରମଣ ଏବେ ଆସ୍ବିଲ୍ରେ ଅଛନ୍ତି।

ନୂଆଦିଲ୍ଲୀଠାରେ ଆଜିଠାରୁ ଦୁଇଦିନିଆ ଜଳଶକ୍ତି ସମ୍ମିଳନୀ ଆରମ୍ଭ ହେବ। ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ସମବାୟ ସଂଘୀୟତାକୁ ସୁଦୃଢ଼ କରିବା ଏବଂ ଜାତୀୟ ପ୍ରାଥମିକତା ପ୍ରସଙ୍ଗଗୁଡ଼ିକୁ ସମନ୍ୱିତ ପ୍ରୋତ୍ସାହନ ପ୍ରଦାନ କରିବା ତଥା କେନ୍ଦ୍ର ଓ ରାଜ୍ୟ ସହଯୋଗ ମାଧ୍ୟମରେ କାର୍ଯ୍ୟାନ୍ୱୟନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଏହି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜନ କରାଯାଉଛି। ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ଜଳସଞ୍ଚୟ କ୍ଷେତ୍ରରେ ସାମୁହିକ ଭାଗିଦାରୀ, କ୍ୟାଚ୍ ଦ ରେନ୍ ଅଭିଯାନ, ପାନୀୟ ଜଳ ଉତ୍ସଗୁଡ଼ିକର ସୁରକ୍ଷା ଏବଂ ଜଳ ଜୀବନ ମିଶନ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି ଚାରୋଟି ପ୍ରମୁଖ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ନୂଆଦିଲ୍ଲୀରେ ତାଙ୍କ ଜର୍ମାନ ପ୍ରତିପକ୍ଷ କାର୍ଷ୍ଟନ୍ ସ୍ନାଇଡର୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଶିଳ୍ପ, ଅଙ୍ଗାରକାମ୍ଳ ନିରୋଧ ଏବଂ ଜୈବ ବିବିଧତା ସଂରକ୍ଷଣ ସହିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏହି ବୈଠକ ଚତୁର୍ଥ ଭାରତ ଜର୍ମାନ ପରିବେଶ ଫୋରମ ଅବସରରେ ଅନୁଷ୍ଠିତ ହୋଇଛି। ଉଭୟଙ୍କ ମଧ୍ୟରେ ଆର୍ଦ୍ରଭୂମି ଅଞ୍ଚଳ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଯାଦବ କହିଛନ୍ତି, ଚତୁର୍ଥ ଭାରତ ଜର୍ମାନ ପରିବେଶ ଫୋରମ ଭାରତ ଏବଂ ଜର୍ମାନୀ ମଧ୍ୟରେ ସହଭାଗିତାକୁ ପ୍ରତିଫଳିତ କରୁଛି। ଆକାଶବାଣୀର ଏଫ୍ଏମ୍ ଗୋଲ୍ଡ ଆଜି ଏହାର 25ତମ ବାର୍ଷିକୀ ପାଳନ କରୁଛି। 2001 ସେପ୍ଟେମ୍ବର 1 ତାରିଖରେ ଏହାର ଶୁଭାରମ୍ଭ ହୋଇଥିଲା। ବର୍ଷ ବର୍ଷ ଧରି ଏଫ୍ଏମ୍ ଗୋଲ୍ଡ ଆକାଶବାଣୀର ଏକ ପ୍ରମୁଖ ରେଡିଓ ସେବାରେ ଦେଶରେ ସେବା ଯୋଗାଇ ଆସୁଛି, ଯାହାକି ସୂଚନା, ବିଶ୍ଳେଷଣ ଏବଂ ମନୋରଞ୍ଜନର ମିଶ୍ରଣ ସହିତ ଶ୍ରୋତାମାନଙ୍କୁ ସେବା ଯୋଗାଇଥାଏ। ଚ୍ୟାନେଲ୍ଟି ନିୟମିତ ଭାବରେ ଖବର ବୁଲେଟିନ୍ ଏବଂ ହେଡ୍ଲାଇନ୍ସ ପ୍ରଦାନ କରିଥାଏ। ଏହା ସହିତ ସାମ୍ପ୍ରତିକ ଘଟଣାବଳୀ ଏବଂ ଜାତୀୟ ସ୍ତରରେ ଥିବା ପ୍ରମୁଖ ଖବରଗୁଡ଼ିକୁ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରସ୍ତୁତ କରି ସୂଚନା ପ୍ରଦାନ କରିଥାଏ। ପାରମ୍ପରିକ ରେଡିଓ ପ୍ରସାରଣକୁ ବିସ୍ତାର କରିବା ପାଇଁ ଏହି ଏଫ୍ଏମ୍ ଗୋଲ୍ଡ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ଗ୍ରହଣ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦରଠାରେ ଆଜି ସନ୍ଧ୍ୟାରେ ହବ୍ ଆଣ୍ଡ ସ୍ପୋକ୍ ଆନ୍ତର୍ଜାତୀୟ ବିମାନ ଚଳାଚଳର ଶୁଭାରମ୍ଭ କରିବେ। ଏୟାର ଇଣ୍ଡିଆ ଦ୍ୱାରା ଏହି ଯୋଗାଯୋଗ ସେବାର ଉଦ୍ଘାଟନ ହେଉଛି। AI-1121 ବିମାନ ଅହମ୍ମଦାବାଦରୁ ଯାତ୍ରା ଆରମ୍ଭ କରି ଦିଲ୍ଲୀ ଦେଇ ବିଶ୍ୱର ବିଭିନ୍ନ ଦେଶକୁ ଯାତ୍ରା କରିବ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ଏହି ଐତିହାସିକ ବିମାନ ଚଳାଚଳ କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତରେ ଏହି ହବ୍ ଆଣ୍ଡ ସ୍ପୋକ୍ ଆନ୍ତର୍ଜାତୀୟ ନେଟୱର୍କ ମାଧ୍ୟମରେ ଅହମ୍ମଦାବାଦ, ବାରାଣସୀ ଏବଂ ଅମୃତସର ସହିତ ଯୋଗାଯୋଗ ସ୍ଥାପନ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଏହି ହବ୍ ଆଣ୍ଡ ସ୍ପୋକ୍ ଆନ୍ତର୍ଜାତୀୟ ବିମାନ ଚଳାଚଳ ଯୋଜନା ହାତକୁ ନିଆଯାଇଛି। ଏହାଦ୍ୱାରା ଦେଶର 44ଟି ବିମାନ ବନ୍ଦରକୁ ସମନ୍ୱିତ କରାଯାଇ ବିମାନ ଯାତ୍ରା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ବିଦେଶୀ ଲୋକଙ୍କ ଶବ ହସ୍ତାନ୍ତର ଲାଗି ଅନେକ ତଥ୍ୟର ଆବଶ୍ୟକତା ରହିଥିବା କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ମୃତ ବ୍ୟକ୍ତିଙ୍କ ଫଟୋ, ଶବ ବ୍ୟବଚ୍ଛେଦ ରିପୋର୍ଟ, ମୃତ୍ୟୁର କାରଣ, ଔପଚାରିକ ପରିଚୟ, ଫିଙ୍ଗର ପ୍ରିଣ୍ଟ, ଡିଏନ୍ଏ ଏବଂ ଅନ୍ୟାନ୍ୟ ତଥ୍ୟର ଆବଶ୍ୟକତା ରହିଛି ବୋଲି ସୂଚନା ଦିଆଯାଇଛି। ମୃତ ବ୍ୟକ୍ତିଙ୍କ ପରିବାର ସେମାନଙ୍କ ସମ୍ପର୍କୀୟଙ୍କୁ ନେବା ଲାଗି ଫଟୋ, ପରିଚୟପତ୍ର ଏବଂ ନେପାଳ ପୋଲିସ ୱେବ୍ସାଇଟ୍ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଯୋଗାଯୋଗ କରିପାରିବେ। ଏହାଦ୍ୱାରା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇପାରିବ। କେତେକ କ୍ଷେତ୍ରରେ ଶବ ହସ୍ତାନ୍ତର ସମୟରେ ଡିଏନ୍ଏ ମ୍ୟାଚିଂର ଆବଶ୍ୟକତା ରହିଛି। ଦୂତାବାସ ପକ୍ଷରୁ ସମସ୍ତ ବିଷୟରେ ଆବଶ୍ୟକ ତଥ୍ୟ ଜାଣିବା ଲାଗି ହେଲ୍ପଲାଇନ୍ ନମ୍ବର 9789851317 9709010 0750 9779801032 6117 ଜାରି କରାଯାଇଛି। ପୂର୍ବ କେନ୍ଦ୍ରୀୟ ରେଳବାଇର ସମସ୍ତିପୁର ଡିଭିଜନର 21 ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ବ୍ୟବସ୍ଥା ପାଇଁ ଭାରତୀୟ ରେଳବାଇ 233 କୋଟି ଟଙ୍କା ମଞ୍ଜୁର କରିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଧୁନିକ ସିଗ୍ନାଲ ବ୍ୟବସ୍ଥା ସମଗ୍ର ଡିଭିଜନରେ ରେଳବାଇ ଭିତ୍ତିଭୂମିକୁ ସୁଦୃଢ଼ କରିବ ଏବଂ ସ୍ୱଦେଶୀ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚକୁ କାର୍ଯ୍ୟକାରୀ କରିବାରେ ସହଜ ସାଧ୍ୟ କରିବ। ଏହା ଉଚ୍ଚ ନିର୍ଭରଯୋଗ୍ୟ, ତ୍ରୁଟି ନିର୍ଣ୍ଣୟକାରୀ, ସହଜ ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିଥାଏ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାଣିପାଗ, ଭାରତୀୟ ପାଣିପାଗ ବିଭାଗ ଆଜି ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲି ଓଡ଼ିଶା ସମେତ ହିମାଚଳ ପ୍ରଦେଶ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ପ୍ରକୃତ GDP 7.8% ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ଏହା 140 କୋଟି ନାଗରିକଙ୍କ କଠିନ ପରିଶ୍ରମ ଓ ସାମୂହିକ ସଂକଳ୍ପର ପ୍ରତିଫଳନ। ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଓଡ଼ିଶା ଲୋକଭବନକୁ ମିଳିଲା ସବୁଜ ସୌଧ ମାନ୍ୟତା। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟ ନେଇ ଆସନ୍ତା 8 ତାରିଖରୁ UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଦେଶର ପ୍ରକୃତ ଘରୋଇ ଉତ୍ପାଦ ବା ରିଅଲ GDP 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ 7.8% ଅଭିବୃଦ୍ଧି ହାସଲ କରିଛି। ଏହି ଆର୍ଥିକ ପ୍ରଗତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରି ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ଏହି ଅଭିବୃଦ୍ଧି 140 କୋଟି ନାଗରିକଙ୍କ କଠିନ ପରିଶ୍ରମ ଏବଂ ସାମୂହିକ ସଂକଳ୍ପର ପ୍ରତିଫଳନକୁ ସୂଚିତ କରୁଛି। ଶ୍ରୀ ମୋଦି କହିଛନ୍ତି, COVID-19 ମହାମାରୀ ପରଠାରୁ ବିଶ୍ୱରେ ବିଭିନ୍ନ ସ୍ଥାନରେ ଯୁଦ୍ଧ ଓ ଏବଂ ଅସ୍ଥିରତା ଭଳି ସମସ୍ୟା ସତ୍ତ୍ୱେ ଭାରତ ଅର୍ଥନୀତି କ୍ଷେତ୍ରରେ ପ୍ରଗତି କରୁଛି। ଦେଶର ଏହି ଅଭିବୃଦ୍ଧି ବଜାୟ ରଖିବା ପାଇଁ ଆତ୍ମନିର୍ଭର ଭାରତ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶର ନାଗରିକମାନଙ୍କୁ ସ୍ୱଦେଶୀ ସାମଗ୍ରୀ କ୍ରୟ ଓ ଭୋକାଲ୍ ଫର୍ ଲୋକାଲ୍ ଉତ୍ପାଦ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
1: को बहुत बहुत बधाई, 7.8% ग्रोथ, देश खुशियों से भर गया। देशवासियों को मैं बधाई देता हूं उनके संकल्प शक्ति के लिए, उनके पुरुषार्थ के लिए। एक सामूहिक शक्ति का एक प्रतिबिंब है। दुनिया युद्ध में डूबी हुई है, चारों तरफ युद्ध की खबरें आ रही, विश्व संकटों से घिरा हुआ है, सप्लाई चेन पूरी तरह डिस्टर्ब है। 2020 में कोविड काल से लेकर अब तक कहीं पर भी स्थिरता नजर

ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡ଼ନ୍ତି ସେଥିପ୍ରତି ସଜାଗ ରହିବାକୁ ସେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ବୈଠକରେ ଜିଲ୍ଲାର ସମସ୍ତ ଇଆର୍ଓଙ୍କ ସହ କାର୍ଯ୍ୟକ୍ରମର ଅଗ୍ରଗତି, ଭୋଟର ତାଲିକାର ଶୁଦ୍ଧତା ଏବଂ ଏକ ଆଦର୍ଶ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପରବର୍ତ୍ତୀ କାର୍ଯ୍ୟ ଯୋଜନା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ବିଟିପୁର ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ବିଭାଗୀୟ ଶିଳ୍ପ ଅଧିକାରୀ, ସରପଞ୍ଚ ପ୍ରମୁଖ ଯୋଗଦେଇ ଉଦ୍ୟୋଗୀମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଋଣ ସହାୟତା, ଉତ୍ପାଦିତ ସାମଗ୍ରୀର ବିକ୍ରିବଟା, ବ୍ୟବସାୟୀକରଣ, କୌଶଳ ବୃଦ୍ଧି ଦ୍ୱାରା ସଫଳ ଉଦ୍ୟୋଗୀ ହେବାର ପରାମର୍ଶ ଦେଇଥିଲେ। ଶିବିରରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର 60 ଜଣ ମହିଳା ସଦସ୍ୟ, ସିଆର୍ପି, ଏମ୍ବିକେ ଅଂଶଗ୍ରହଣ କରିଥିଲେ। ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଉଦ୍ଯାପିତ ହୋଇଯାଇଛି। ପାରମ୍ପରିକ କ୍ରୀଡ଼ାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କ୍ରୀଡ଼ା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପୁଲିସ ପଡ଼ିଆଠାରୁ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ପଦଯାତ୍ରାରେ ଯୁବ କ୍ରୀଡ଼ାବିତ୍ ଏବଂ ସାଧାରଣ ନାଗରିକ ସାମିଲ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରାଉତ, ଏସ୍ବିଆଇ ମୁଖ୍ୟ ପ୍ରବନ୍ଧକ ଏବଂ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଏହି କାର୍ଯ୍ୟକ୍ରମ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବା ସହ ଲୁକ୍କାୟିତ ଯୁବ ପ୍ରତିଭା ଚିହ୍ନଟର ଏକ ମାଧ୍ୟମ ବୋଲି କହିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପାଣିପାଗ। ଉତ୍ତର ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 17 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି 309.2 mm ବର୍ଷା ରେକର୍ଡ କରାଯାଇଛି। ସେହିପରି ସାରସକଣାରେ 297, ଜାମଶଳାଘାଟରେ 285.2 mm ଓ ଚନ୍ଦନପୁରରେ 269 mm ବର୍ଷା ରେକର୍ଡ କରାଯାଇଛି। ବୁଢ଼ାବଳଙ୍ଗ ନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ପ୍ରକୃତ GDP 7.8% ଅଭିବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ଏହା 140 କୋଟି ନାଗରିକଙ୍କ କଠିନ ପରିଶ୍ରମ ଓ ସାମୂହିକ ସଂକଳ୍ପର ପ୍ରତିଫଳନ। ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷାରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଓଡ଼ିଶା ଲୋକଭବନକୁ ମିଳିଲା ସବୁଜ ସୌଧର ମାନ୍ୟତା। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟ ନେଇ ଆସନ୍ତା 8 ତାରିଖରୁ UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶିଳ୍ପୀ ହେଲେ ମୋହିତ ଚୌହାନ, ଗୀତ ରଚନା କରିଛନ୍ତି ରକିବ ଆଲାମ, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ, କଥାଚିତ୍ର ପେଡ଼ି।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ମନନ ଭରଦ୍ୱାଜ। ଗୀତ ଏବଂ ସଙ୍ଗୀତ ମନନ ଭରଦ୍ୱାଜ। କଥାଚିତ୍ର ୟାରିଆ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ 5:30। ଆଜି ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିବେ ଝୁମେର ଗୀତ, ପରିବେଷଣ କରିବେ ମାଲାବତୀ ଦେବୀ। 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ, ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ ପରେ ଶୁଣିବେ 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା 8:00। 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ, ପରିବେଷଣ କରିବେ ହରିଓମ ଶରଣ, ପଣ୍ଡିତ ସୁଖଦେବ ଏବଂ ପଣ୍ଡିତ ଗୋପାଳ ଶର୍ମା। ସ୍ପୋର୍ଟସ୍ ସ୍କେନ୍ 8:30, ସ୍ପଟଲାଇଟ୍ 9:15। 9:30 ମନିଟକ୍ ଆଣ୍ଡ ମନ୍ଥନ, ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 10:00। 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ତବଲା ଏବଂ ସାରଙ୍ଗୀ ବାଦନ। ଶ୍ରୋତାବନ୍ଧୁ, ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ଓ 1206 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଜରେ। ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ସିଆଇଇଟି ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଶୁଣନ୍ତୁ ଏହାର 1362 ଅଧ୍ୟାୟ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ସେପ୍ଟେମ୍ବର ମାସର ପହିଲା ଶୁଭ ସନ୍ଧ୍ୟାରେ ଜୀବବାଣୀର ଲାଇଫ୍ ଓନ୍ ଇନ୍ ଗୀତଟି ମିତଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ।

0: ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ସେପ୍ଟେମ୍ବର ମାସର ଏକ ତାରିଖ ମଙ୍ଗଳବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଦିନ ଆମ ସମସ୍ତଙ୍କ ପ୍ରିୟ ଲାଇଫ୍ ଓନ୍ ଇନ୍ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ରହିଥାଏ, ଯେଉଁଠି ଆମକୁ ଆପଣଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ମିଳିଥାଏ। ତେବେ ଆଉ ଡେରି ନକରି ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ ଆଉ ଡାଏଲ୍ କରନ୍ତୁ 0667029562 8। ଆଉ ଏକ ନମ୍ବରଟି ହେଉଛି 0667029562 3। ଆଉ ଥରେ କହି ରଖୁଛି 0667029562 8। ଆଉ ଏକ ନମ୍ବରଟି ହେଉଛି 0667029562 3। ତେବେ ଆଜି ଆମ ପାଖରେ କିଛି ହିନ୍ଦୀ ଚଳଚ୍ଚିତ୍ରରୁ, କିଛି ଓଡ଼ିଆ ଚଳଚ୍ଚିତ୍ରରୁ ଏବଂ କିଛି ଭକ୍ତିଭରା ଭୋଜନ ରହିଛି। ଯେମିତିକି ହିନ୍ଦୀ ଚଳଚ୍ଚିତ୍ରରେ ମେ ଖିଲାଡ଼ି, ତୁ ଅନାଡ଼ି, କ୍ରିଶ, ମହବତେ, ସେମିତି ଓଡ଼ିଆ ଚଳଚ୍ଚିତ୍ରରୁ ଆଦିମ ବିଚାର, ଲୋଫର, ଇଡିଅଟ୍ ଆଉ କିଛି ଓଡ଼ିଆ ଭକ୍ତିଭରା ଭୋଜନ ରହିଛି। ତେବେ ଶୀଘ୍ର ଶୀଘ୍ର ଫୋନ୍ କରନ୍ତୁ ଆଉ ଢେର ସାରା ଗପସପ ହେବା ସହ ଗୀତ ଗାଇବା, ଶୁଣିବା ଏବଂ ଅନେକ କିଛି। ତେବେ ଲାଗୁଛି ଫୋନ୍ଟା ଆସିସାରିଛି, ଆସନ୍ତୁ କଥାବାର୍ତ୍ତା ହେବା। ହ୍ୟାଲୋ
1: ହ୍ୟାଲୋ
0: ଭାଇ, ନମସ୍କାର। ଶୁଭ ସନ୍ଧ୍ୟା।
1: ନମସ୍କାର ପୁରୋହିତ ଆଜ୍ଞା, ନମସ୍କାର
0: ଭାଇ, କେମିତି ଅଛନ୍ତି?
1: ପୁରା ଭଗବାନଙ୍କର ଦୟାରୁ ତ ମୁଇଁ ଭଲ ଅଛେ ଆଜ୍ଞା। ଆପଣ କେନ୍ତା ଅଛନ୍? ସବୁ ଯୁବବାଣୀର ପରିବାର ମାନେ ସବୁ ଭଲ ଅଛନ୍ କେ?
0: ମୁଁ ଭଲ ଅଛି ଭାଇ, ଆମେ ସମସ୍ତେ ବହୁତ ବଢିଆ ଅଛୁ। ଫିଲହାଲ ତ ଆପଣ ଆମକୁ ମିସ୍ କରୁଛୁ ଆପଣଙ୍କୁ।
1: ହଁ, ତାହେଲେ ମୋର ପରିଚୟଟା ଦେଇ ଦଉଛେ
0: ଆଜ୍ଞା। ଭାଇ,
1: କଳାହାଣ୍ଡି ଜିଲ୍ଲା ପାକେଲପଡ଼ା ମୁଡିଙ୍ଗରୁ ରେଡିଓ ସାଥୀ କ୍ଷମା ସାଗର ସାହୁ କହୁଛି
0: ଆଜ୍ଞା। ଭାଇ, ଆଉ ଭାଇ କେମିତି ଅଛନ୍ତି କ୍ଷମା ସାଗର ଭାଇ?
1: ଆଜ୍ଞା, ମୁଇଁ ତ ଭଗବାନଙ୍କ ଦୟାରୁ ଭଲ ଅଛେ ବୋଲୁଛେ।
0: ତେବେ ଆଜି କୋଉ ଗୀତ ଶୁଣିବେ କୁହନ୍ତୁ?
1: ଆଜି ଦେଇଦେବେ ଆଦିମ ବିଚାର ଗୀତଟେ ଦେଇଦେବେ, ଓଡ଼ିଆ ଗୀତ।
0: କୋଉଟା ଶୁଣିବେ, ଲିକ୍ରି ଚିକ୍ରି ଶୁଣିବେ
1: ନା? ହଁ, ସେଟା ଲିକ୍ରି ଚିକ୍ରି ଦାଲ କୁରିଆ,
0: ସେଟା ତ ବହୁତ ଫେଭରେଟ ନା, ସମସ୍ତଙ୍କର ଫେଭରେଟ।
1: ହଁ, ସମସ୍ତଙ୍କର ଫେଭରେଟ, ଶୁଣବାର ଲାଗି ତ ବହୁତ ଖୁସି ଲାଗ୍ସି। ଆଉ
0: ମାନେ ସର୍ବିସ ଭାଇଙ୍କ କଥା ଆସିଲା, ଲିକ୍ରି ଚିକ୍ରି ଆଗ ମନେ ପଡେ।
1: ହଁ
0: ହଁ ହଁ, ସମସ୍ତେ ଘରେ କେମିତି ଅଛନ୍ତି?
1: ହଁ, ଆମର ପରିବାର ଭଲ ଅଛୁ। ଆଉ ମୋର ତ ଝିଅ ତିନିଟା ବାହା କଲି ନା, ଗୋଟେ ପୁଅ ଅଛେ, ଆଉ କପଡ଼ା ଦୋକାନଟେ ଦେଇଛେ, ବଜାର ବଜାର ବୁଲଉଛେ, ଏନ୍ତା ବିକା ବିକି କରୁଛେ। ଆଉ ଏନ୍ତା ଗୀତ ଫିତ ଗାଉଛେ, ଲେଖୁଛେ, ଚାଷବାସ ଟିକେ କରୁଛେ, ସବୁ ପ୍ରକାର ଜିନିଷ କେ ଏବେ ଦେଖବାକେ ପଡୁଛେ। ଆରୁ
0: ସିଆଡେ ଭାଇ ବର୍ଷା କେମିତି ହଉଛେ? ସିଆଡେ
1: ବର୍ଷା ଆମର ଆଡେ ଟିକେ ଝିପି ଝିପି ବର୍ଷା ଭଳିଆ ହେଲା, ଦୁଇ ତିନି ଦିନ ଖଣ୍ଡେ। ଆଜି ବର୍ଷା କମିଯାଇଛି,
0: ଟିକେ କମିଛି, ରାଇଟ? ହଁ
1: ହଁ, ରବିବାର ଦିନ ତ ଆମର ଚିତ୍ର ସବର, ମନୋଜ ପୁଟେଲ, ସୀମାନ୍ତ ସବର ମୋର ନିକେ ଆସବାର ଥିଲା। ଆମେ ଶ୍ରୋତା ହିସାବରେ ଗୋଟେ ସାଙ୍ଗ ହେଇକିରି ମୋର ଘରକେ ଆସବାର ଥିଲା, ସେମାନେ ବର୍ଷା ଅଧିକ ହେଇଯିବାର ଲାଗି ସେମାନେ ଆସିନି ପାରିଲେ, ନହେଲେ ରବିବାର ଦିନ ଆସିଥିତେ ମୋର ନିକେ। ଆଉ ଏସ ରେଡିଓ ଶ୍ରୋତା ଯେହେତୁ ଆମେ ଚାର ଜଣ, ବାର୍ଷିକ 90ତମ ବର୍ଷ ପାଳନ ବିଲକେ ଯେନ୍ତା ଯାଇଥିନୁ ଭାଡ଼ିପାଟନା, ସେ ଶ୍ରୋତା ଚାରିଟା ଆମେ ଗୋଟେ ଜୁଡ଼ି ହେଇଛୁ ଆମର କଳାହାଣ୍ଡିରୁ। ଆରୁ
0: ଆଚ୍ଛା ଆଚ୍ଛା, ଠିକ୍ ଭାଇ, ଆମେ ସମସ୍ତେ ଆଉ କେବେ ଗୋଟେ ମିଶିବା, ସମସ୍ତେ ମିଶିକି।
1: ହଁ, ସମସ୍ତେ ମିଶିବା ବୋଲି ତ ଆମେ ସବୁବେଳେ ଭାବୁଛୁ ଆଜ୍ଞା, ବୁଝିଲେ?
0: ମାନେ ଆମେ ଯୁବବାଣୀ ପରିବାର ଆଉ ଆପଣଙ୍କ ପରିବାର, ଦି ଜଣ ମିଶିକି ଗୋଟେ ପରିବାର ହେଇଯିବ।
1: ଦୁଇଟା ପରିବାର ମିଶିକରି ଆମେ ରେଡିଓରେ ବାନ୍ଧି ହେଇଛୁ, ମାନେ ତ ମିଶିବାକେ ପଡ଼ବା।
0: ଆଜ୍ଞା ଆଜ୍ଞା ଭାଇ, ତେବେ ଭାଇ ଆସନ୍ତୁ, ଆପଣଙ୍କ ମନ ପସନ୍ଦର ଗୀତଟେ ଶୁଣି ନେବା।
1: ହଉ ଠିକ୍ ଅଛି,
0: ରହିଲି ଭାଇ, ନମସ୍କାର।

0: ତେବେ ଆସନ୍ତୁ ବର୍ତ୍ତମାନ କଥାବାର୍ତ୍ତା ହୋଇଯିବା ଆଉ ଏକ ଶ୍ରୋତା ବନ୍ଧୁଙ୍କ ସହ।
1: ହ୍ୟାଲୋ
0: ଭାଇ ନମସ୍କାର, ଶୁଭ ସନ୍ଧ୍ୟା।
1: ଭାଇ ନମସ୍କାର।
0: ଭାଇ କିଏ କହୁଥିଲେ, କୋଉଠୁ କହୁଥିଲେ, ପରିଚୟ ଦେଇ?
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ।
0: ଆଉ ଭାଇ କେମିତି ଅଛନ୍ତି?
1: ଆଜ୍ଞା ହଁ, ସେମିତି ଚାଲିଛି ସୁଖ ଦୁଃଖ। ଆଉ ମୋର ତ ଆଇସକ୍ରିମ ବିକ୍ରି କରେ, ଆଉ ଏବେ ତ ଟିକେ ବର୍ଷ ବର୍ଷ ହେଉଛି, ମୋର ମଧ୍ୟ ଆଇସକ୍ରିମ ବେପାର ବନ୍ଦ ଅଛି ଏବେ। ଆଉ
0: ଆଚ୍ଛା ଆଚ୍ଛା, ଠିକ୍ ଅଛି। କୋଉ ଗୀତ ଶୁଣିବେ ଭାଇ?
1: ମୋତେ ଗୋଟେ ଭଜନ ଶୁଣନ୍ତୁ। ଆଜ୍ଞା
0: ଭଜନ ଶୁଣିବେ।
1: ଆଜ୍ଞା
0: ଆଉ ଭାଇ ଏବେ ବର୍ତ୍ତମାନ କ'ଣ କରୁଥିଲେ? ଆଇସକ୍ରିମ ବେପାର ମାନେ ଯେ ଏତେ ନାହିଁ ନା ବର୍ଷା ପାଇଁ?
1: ହଁ, ଆଜି ଯାଇଥିଲି, ବେପାର ଟିକେ ଅଳ୍ପ ହେଇଥିଲା। ଆଉ ଯୋଉଦିନ ଟିକେ ପାଗ ଟିକେ ଦେଖଉଛି, ଖରା ଟିକେ ହଉଛି ଯାଉଛି, ଆଉ ବର୍ଷା ତ ପ୍ରାୟ ଅଧିକାଂଶ ହଉଛି, ମୋତେ ବି ଘରେ ବସିବାକୁ ପଡ଼ୁଛି। ଆଉ
0: ହଁ, କାଲି ସକାଳୁ ହିଁ ଚିପିଚିପି ବର୍ଷା ହଉଛି ସବୁଆଡେ।
1: ଆଜ୍ଞା
0: କାଲି ସକାଳୁ ହିଁ ବର୍ଷା ହଉଛି ଭାଇ।
1: ଆଜ୍ଞା ଆଜ୍ଞା
0: ସବୁଆଡେ। ତେବେ ଭାଇ ଆପଣ ନୂଆଖାଇ ତ ଥିବ ଆପଣଙ୍କର?
1: ପୁଅ ଆଜ୍ଞା ଏଇଟା
0: ନୂଆଖାଇ ଭାଇ ଆପଣଙ୍କର ଅଛି?
1: ଆଜ୍ଞା
0: ନୂଆଖାଇ ପର୍ବ ଅଛି ନା ନାହିଁ ଆପଣଙ୍କର?
1: ନା, ଆମ ଗଞ୍ଜାମ ପଟେ ନୂଆଖାଇ ପର୍ବ ଆମର ହଉନି, ଆମର ସେଟା ପଶ୍ଚିମ ଓଡ଼ିଶାରେ ବେଶୀ ହୁଏ। ଆମ ଗଞ୍ଜାମରେ ଦଶହରା, କୁମାର ପୂର୍ଣ୍ଣିମା, ରଜ, ଗମା ପୂର୍ଣ୍ଣିମା ଏସବୁ ହୁଏ ଆମର।
0: ଆଚ୍ଛା ଆଚ୍ଛା,
1: ଗଣେଶ ପୂଜା ହୁଏ, ଆଉ ଆମର ପ୍ରସିଦ୍ଧ ହେଲା ଦଣ୍ଡଯାତ୍ରା ଗଞ୍ଜାମରେ।
0: ଦଣ୍ଡଯାତ୍ରା କୋଉ ଭଳିଆ ପାଳନ କରନ୍ତି ଭାଇ?
1: ଦଣ୍ଡଯାତ୍ରା
0: ହଁ,
1: ଦଣ୍ଡଯାତ୍ରା ଆମର ହୁଏ ଯାଇକିରି ଖରାଦିନରେ, ସେଟା ଚୈତ୍ର ମାସରେ ପାଳନ ହୁଏ,
0: ଚୈତ୍ର ମାସରେ। ହଁ, ସେ ମାର୍ଚ୍ଚ ଏପ୍ରିଲ ସିଆଡ଼େ।
1: ଆଜ୍ଞା
0: ହଁ ହଁ,
1: ଆଉ ଆମର ଗୋଟେ ତାରାତାରିଣୀ ଯାତ୍ରା ହୁଏ ମାଙ୍କ ପୀଠରେ ମଧ୍ୟ।
0: ମୁଁ ଯାଇଥିଲି ଭାଇ ତାରାତାରିଣୀ, ବହୁତ ବଢିଆ ଜାଗା।
1: ଆଜ୍ଞା, ଆମର ହଉଛି ବୁଦ୍ଧଗଲ ବୁଗୁଡ଼ା, ବୁଦ୍ଧଗଲ ଆଗେ ଆସନ୍ତୁ ଥରେ। ଆମର ବୁଦ୍ଧଗଲ ମଧ୍ୟ ବହୁତ ବଢିଆ ଜାଗା ଅଛି, ପାହାଡ଼ ଅଛି, ତାପରେ ପାହାଚ ଯିବ ଚଢିକି 400, ଆଉ ଝରଣା ଅଛି, ପାର୍କ ଅଛି, ପଞ୍ଚମହାଦେବ ଅଛନ୍ତି ବଢିଆ। ଆମର ବୁଦ୍ଧଗଲ, ତାପରେ ଆମର ବୁଗୁଡ଼ାରେ ଅଛି ବୀରେନ୍ଦ୍ର ନାରାୟଣ ମନ୍ଦିର, ଯୋଉଟାକି ଓଡ଼ିଶାର ଦ୍ୱିତୀୟ ଆର୍କ କ୍ଷେତ୍ର ଭାବେ ପରିଚିତ। କାଷ୍ଟ ମନ୍ଦିର ପାଖରେ ତିଆରି ମନ୍ଦିର, ପୁରା ବହୁତ ପୁରା ପ୍ରଚଳିତ ମନ୍ଦିର ସେ।
0: ଯାହା ଲାଗୁଛି ଭାଇଙ୍କ ଫୋନ୍ଟା କଟିଯାଇଛି, ତେବେ ଆସନ୍ତୁ ବର୍ତ୍ତମାନ ଶୁଣି ନେବା ଭାଇଙ୍କ ମନ ପସନ୍ଦର ଗୀତ।

0: ତେବେ ଏହି ସୁନ୍ଦର ଭକ୍ତିପରା ଭଜନ ପରେ ଆସନ୍ତୁ ଶୁଣି ନେବା କିଏ କୋଉଠୁ ଫୋନ କରିଛନ୍ତି।
1: ହ୍ୟାଲୋ,
0: ହ୍ୟାଲୋ ଅପା, ନମସ୍କାର, ଶୁଭ ସନ୍ଧ୍ୟା।
1: ଦାଦା ନମସ୍କାର।
0: ନମସ୍କାର ନମସ୍କାର ଅପା, କେମିତି ଅଛନ୍ତି?
1: ମୁଁ ବହୁତ ଭଲ ଅଛି ଦାଦା। କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ କର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି ଦାଦା।
0: ଆଜ୍ଞା ଅପା, ଆଉ କଣ କରୁଥିଲେ?
1: ବର୍ତ୍ତମାନ ଏବେ ରେଡିଓ ଷ୍ଟେସନ କୁ କଲ୍ ଲଗାଉଥିଲି ଦାଦା।
0: ଯାହା ହଉ, ଫାଇନାଲି ଲାଗିଗଲା ତାହେଲେ।
1: ହଁ ଦାଦା,
0: ତେବେ ଆଜି କୋଉ ଗୀତ ଶୁଣିବେ ଅପା?
1: ମତେ ବି ଭଜନ ଶୁଣେଇ ଦେବେ।
0: ଭଜନ ଶୁଣିବେ? ଓକେ, ଠିକ ଅଛି, ଆପଣଙ୍କ ପାଇଁ ଭକ୍ତିପର ଭଜନ ଟେ ଲଗେଇ ଦବା। ତେବେ କଣ କରୁଥିଲେ ତାହେଲେ?
1: ଏମିତି କଲ୍ କରିବା ସହ ମୁଁ ଯୁବବାଣୀ ଶୁଣୁଥିଲି ଦାଦା। ଆଉ ତା ଆଗରୁ ଏମିତି ମୁଁ ତ ଭଜନ ପ୍ରେମୀ, ମାନେ ଭଜନ ମଧ୍ୟ ମୁଁ ସେମିତି ଗାଏ।
0: ତାହେଲେ ଆଜି ଶୁଣିବା ଆପଣଙ୍କ ମୁହଁରୁ କିଛିଟା ଭଜନ।
1: ହଁ ଦାଦା, ମୁଁ ଗୋଟେ ଭଜନ ଗାଉଛି।
0: ଆଜ୍ଞା ବାପା,
1: ଗୋଟେ ଶିବ ଭଜନ ଗାଉଛି।
0: ଆଜ୍ଞା ବାପା।
1: କଳାସିରେ ଗଙ୍ଗା ଗଳା ଥାଳିରେ ମୋର ଶହେ ଆଠ ବେଳା ପତର, କଳସିରେ ଗଙ୍ଗା ଜଳ ଥାଳିରେ ମୋର ଶହେ ଆଠ ବେଳା ପତର, ଯାଉଛି ମନ୍ଦିର ପୂଜି ବିହାର।

0: କି ସୁନ୍ଦର ସ୍ୱର ବାପା ଆପଣଙ୍କର।
1: ହଁ ଦାଦା,
0: ବହୁତ ବହୁତ ସୁନ୍ଦର କଣ୍ଠ ଆପଣଙ୍କର
1: ହେଇଥିବ ଦାଦା। ମତେ ତ କିଛି ମାନେ ମୋ ମନକୁ ତ ଏମିତି ଲାଗୁନି ଯେ, କିନ୍ତୁ ମୋ ସ୍ୱରଟା କେମିତି ହଉଛି ମୁଁ ତ ଜାଣିପାରିବିନି ଦାଦା।
0: ବହୁତ ବହୁତ ସୁନ୍ଦର ମୁଁ କହୁଛି ପରା।
1: ହଁ ଦାଦା,
0: ସ୍ୱର ବହୁତ ସୁନ୍ଦର, ଏମିତି ଗାଇ ଚାଲନ୍ତୁ ସବୁଦିନ।
1: ହଁ ଦାଦା,
0: ଆମକୁ ବି ମୌକା ମିଳିଛି ଆପଣଙ୍କ ସ୍ୱରରୁ ଶୁଣିବା ପାଇଁ।
1: ମୁଁ ଗୀତ ଗାଇବାକୁ ମତେ ଆସୁ।
0: ଆଜ୍ଞା ଆଜ୍ଞା ବାପା, ତେବେ ବାପା ଆସନ୍ତୁ, ସମୟ ହେଇଗଲାଣି ଆପଣଙ୍କ ମନ ପସନ୍ଦର ଗୀତ ଶୁଣି ନେବା।
1: ହଁ ଦାଦା, ନମସ୍କାର ଦାଦା,
0: ରହିଲେ ବାପା, ନମସ୍କାର।

0: ତେବେ ଆସନ୍ତୁ ବର୍ତ୍ତମାନ ଦେଖିବା କିଏ କୋଉଠୁ ଫୋନ କରିଛନ୍ତି।
1: ହ୍ୟାଲୋ
0: ହ୍ୟାଲୋ
1: ହ୍ୟାଲୋ ଶିବଶକ୍ତି ଭାଇ ନମସ୍କାର।
0: ନମସ୍କାର ନମସ୍କାର ଭାଇ, ଶୁଭ ସନ୍ଧ୍ୟା ମନୋଜ ଭାଇ।
1: ଆପଣଙ୍କ ମଧ୍ୟ ଶୁଭ ସନ୍ଧ୍ୟା। ମୁଁ ମନୋଜ କୁମାର ପଟେଲ, ଡୁମାଲୁ ଦିନାଳପୁର, କଳାହାଣ୍ଡିରୁ।
0: ଜାଣିପାରିଲି ଆପଣଙ୍କ ସ୍ୱର ଶୁଣିକି।
1: ଆଉ କେମିତି ଅଛନ୍ତି?
0: ମୁଁ ବହୁତ ବଢ଼ିଆ ଅଛି, ଆମେ ସମସ୍ତେ ବହୁତ ବଢ଼ିଆ ଅଛୁ, ଆଉ ଆପଣଙ୍କୁ ବହୁତ ମିସ୍ କରୁଛୁ।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ତେବେ ଆଜି କୋଉ ଗୀତ ଶୁଣିବେ କହିଥାନ୍ତୁ?
1: ଆଜି ଆପଣଙ୍କ ପସନ୍ଦରୁ ଯେକୌଣସି ଗୀତ ଶୁଣେଇ ଦେବେ। ଆଜ୍ଞା, ମୁଁ ତ ପ୍ରଥମରୁ ଶୁଣି ନାହିଁ।
0: ଆଜି ହିନ୍ଦୀ ଶୁଣିବେ ନା ଓଡ଼ିଆ ଶୁଣିବେ?
1: ହଁ, ହିନ୍ଦୀର ଯେକୌଣସି ଗୀତ ଶୁଣେଇ ଦେବେ। ଆଜ୍ଞା,
0: ତାହେଲେ ହିନ୍ଦୀର ମହାପାତ୍ର ଗୀତ ଶୁଣିବେ?
1: ହଁ ଠିକ୍ ଅଛି। ଆଜ୍ଞା
0: ଠିକ୍ ଅଛି, ତାହେଲେ ମହାପାତ୍ର ଚଳଚ୍ଚିତ୍ରର କିଛି ଗୀତ ଶୁଣିଲେ।
1: ଆଜ୍ଞା, ଆଉ କେମିତି ଅଛନ୍ତି?
0: ମୁଁ ବହୁତ ବଢ଼ିଆ ଅଛି, ଆଉ ଆପଣ ସିଆଡ଼େ କ'ଣ କରୁଛନ୍ତି ବର୍ତ୍ତମାନ?
1: ହଁ ଘରେ ଅଛି, ବସିଛି ଆଉ।
0: ରେଡ଼ିଓ ଶୁଣୁଥିଲେ?
1: ଆଜ୍ଞା ଆଜ୍ଞା।
0: ତାହେଲେ ଘରେ ସମସ୍ତେ କେମିତି ଅଛନ୍ତି?
1: ହଁ ସମସ୍ତେ ଭଲ ଅଛନ୍ତି। ଆଜ୍ଞା, ଗୋଟେ କଥା କହିବି। ଆଜ୍ଞା
0: ଆଜ୍ଞା ଭାଇ,
1: ଏଇ କାର୍ଯ୍ୟକ୍ରମ ହେଉଛି ମାନେ ଆମ ସମସ୍ତଙ୍କର, ତ ବେଶୀ କଥା ହୁଅନ୍ତୁ ନାହିଁ, ମାନେ କଥାଟା ବେଶୀ ଲମ୍ବା ହେଇଯାଉଛି, ତ ଟିକେ କମ୍ କରିଦିଅନ୍ତୁ। ମାନେ ଅନ୍ୟ ଶ୍ରୋତା ମାନେ ମଧ୍ୟ ଅପେକ୍ଷା କରିଛନ୍ତି, ତ ସେମାନେ ମଧ୍ୟ ରାଗି ଯାଉଛନ୍ତି।
0: ନାଇଁ, ଆମେ ଆକ୍ଚୁଆଲି 1 ମିନିଟ 1.5 ମିନିଟ ଆମେ କଥାବାର୍ତ୍ତା ହେଉଛୁ, କେବେ କେବେ କ'ଣ ହୁଏ ନା ମାନେ କଣ୍ଟ୍ରୋଲ ରହେନି, ଆମେ ଏତେ କଥାରେ ଆମେ ମଜି ଯାଉ ନା ଆମେ ଜାଣି ବି ପାରୁନୁ ସମୟ କେତେବେଳେ ଅତିବାହିତ
1: ହେଉଛି। ଆଉ ଅନ୍ୟ ଶ୍ରୋତା ମାନେ ମଧ୍ୟ ମାନେ କଥା ଲମ୍ବା ହେବାକୁ ଚାହାନ୍ତି ନା, ତ ସେଥିପାଇଁ ଆପଣ ଟିକେ କଣ୍ଟ୍ରୋଲ କଲେ ସେମାନେ କଣ୍ଟ୍ରୋଲ ହେଇଯିବେ। ଆଉ
0: ଆକ୍ଚୁଆଲି ଆମେ ବି ଚାହୁଁ ସମସ୍ତଙ୍କ ସାଙ୍ଗେ କଥାବାର୍ତ୍ତା ହେବା ପାଇଁ,
1: ନିହାତି ନିହାତି,
0: ଯେତେ ଅଧିକ ହବ କାର୍ଯ୍ୟକ୍ରମ ସେତିକି ବହୁତ ସୁନ୍ଦରମୟ ହବ।
1: ଆଜ୍ଞା ଆଜ୍ଞା। ଆଉ ଆପଣ କେମିତି ଅଛନ୍ତି? ଆଜ୍ଞା,
0: ମୁଁ ତ ବହୁତ ଭଲ ଅଛି ଭାଇ।
1: ଆଜ୍ଞା ଆଜ୍ଞା, ଆପଣ ଚିଠି ପତ୍ରରେ ଆସିଲେ ତ ବହୁତ ଭଲ ଲାଗେ, ଗତ ସପ୍ତାହରେ ଆସିଥିଲେ ବହୁତ ଭଲ ଲାଗିଲା।
0: ଆଜ୍ଞା ଧନ୍ୟବାଦ ଧନ୍ୟବାଦ ଭାଇ।
1: ଆଜ୍ଞା ଆଜ୍ଞା, ଆଉ ମୁଁ ସବୁ ସପ୍ତାହରେ ଚାହେଁ କି ସବୁ ସପ୍ତାହରେ ମୁଁ ଚିଠି ସାମିଲ ହଉ ବୋଲି ଚାହେଁ, କିନ୍ତୁ ଗୋଟେ ଗୋଟେ ସପ୍ତାହ କ'ଣ ହଉ କି ମୋ ଆଡ଼ୁ ସେ ଚିଠିଟା କେମିତି ହୁଏ କେଜାଣି ଯାଏ ନାହିଁ,
0: ବୋଧେ କିଛି ଏରର୍ ଥାଇପାରେ। କିନ୍ତୁ ଭାଇ ଆପଣ ଯେଉଁ ଲେଖନ୍ତି କବିତାଟି ବହୁତ ସୁନ୍ଦରମୟ ହୋଇଥାଏ।
1: ଆଜ୍ଞା ନିହାତି ଆଜ୍ଞା,
0: ଷ୍ଟାର୍ଟିଂରେ ଯେଉଁ କବିତା ଲେଖନ୍ତି ନା ସବୁବେଳେ ଆମେ ସବୁବେଳେ ଖୁସି ହେଇଯାଉ,
1: ନିହାତି ଆଜ୍ଞା,
0: ଏମିତି ଲେଖୁଥାନ୍ତୁ ଭାଇ।
1: ମୁଁ କବିତା ନ ଲେଖିଲେ ମାନେ ଚିଠିଟା ଆରମ୍ଭ କରିବା ମୋତେ ଭଲ ଲାଗେ ନାହିଁ। ଆଜ୍ଞା, ତ ସେଥିପାଇଁ ଆଗ କବିତା ଲେଖିକି ତାପରେ ଚିଠିଟା ଆରମ୍ଭ କରେ।
0: ଆଚ୍ଛା ଆଚ୍ଛା, ଠିକ୍ ଠିକ୍। ଆଜ୍ଞା,
1: ମୋତେ ମାନେ ଗୋଟେ କଥା କହିବି। ଆଜ୍ଞା, ମୁଁ ସାପ୍ତାହିକ କାର୍ଯ୍ୟକ୍ରମକୁ ବହୁତ ଭଲ ପାଏ, ତ ସେଥିପାଇଁ ମୁଁ କବିତା ନ ଲେଖିଲେ ଭଲ ଲାଗିଲା।
0: ଆଜ୍ଞା ଆଜ୍ଞା ଭାଇ, ସେଟା ବହୁତ ଭଲ କଥା ସେଇଟା।
1: ଆଜ୍ଞା ଆଜ୍ଞା,
0: ଆପଣ ଏମିତି ଚିଠି ଲେଖି ପଠାଉଥାନ୍ତୁ, ଅପେକ୍ଷାରେ ରହିଲୁ।

0: ଆଜ୍ଞା ଆଜ୍ଞା, ଅନ୍ୟ ଶ୍ରୋତା ମାନଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି ଆଜ୍ଞା, ମାନେ ସପ୍ତାହରେ ଆମେ ମାନେ ଫୋନ କରିପାରୁଛୁ, ତ ଚିଠି ଖଣ୍ଡେ ଲେଖିବା ଆମ ପାଇଁ କଷ୍ଟ କି ସପ୍ତାହରେ ଥରେ? ତ ଆମେ ସମସ୍ତେ ମିଶିକି ଚେଷ୍ଟା କରିବା କଥା ଯେ ଚିଠି ଖଣ୍ଡେ ଲେଖିବା,
1: ଲେଖି ନ ପାରିଲେ ବି ସେ ଭଏସ୍ ମାଧ୍ୟମରେ ପଠେଇ ପାରିବେ, ଆମେ ତାକୁ ସାମିଲ
0: ନିହାତି ନିହାତି ମୁଁ ସେଇ କଥା ମଧ୍ୟ କହୁଛି ଆଜ୍ଞା, ଯେଉଁ ଯେଉଁମାନେ ଦୃଷ୍ଟିବାଧିତ ମାନେ ସେମାନେ ଭଏସ୍ ମେସେଜ୍ ଜରିଆରେ ମଧ୍ୟ
1: ଲେଖିକି ପଠେଇ ପାରିବେ।

0: ଏମିତିକୁ ସାମିଲ
1: ନିହାତି
0: କରନ୍ତୁ।
1: ନିହାତି ମୁଁ ସେ କଥା ମଧ୍ୟ
0: ହଁ
1: କହୁଛି ଆଜ୍ଞା, ଯେଉଁ ଯେଉଁମାନେ ଦୃଷ୍ଟିହୀନ ଦୃଷ୍ଟିବାଧିତ
0: ହଁ
1: ମାନେ ସେମାନେ ଭଏସ୍ ମେସେଜ ଜରିଆରେ ମଧ୍ୟ
0: ହଁ ଲେଖିକି ପଠେଇ ପାରିବେ।
1: ପଠାନ୍ତୁ ବୋଲି ମୁଁ ଅନୁରୋଧ କରୁଛି ସମସ୍ତଙ୍କୁ ଆଜ୍ଞା।
0: ଆଜ୍ଞା ଆଜ୍ଞା ଭାଇ,
1: ନିଜେ ଫୋନ କରି କରି ମଧ୍ୟ କହୁଛି ଆଜ୍ଞା, ମାନେ ନିଜେ ଫୋନ କର ଇଏ ଭଏସ୍ ମେସେଜ ଛାଡ଼ନ୍ତୁ ବୋଲି କହୁଛି, କିନ୍ତୁ ଛାଡ଼ୁନାହାନ୍ତି, କ'ଣ କରିବା ଆଜ୍ଞା।
0: ଆଜ୍ଞା ଆଜ୍ଞା ଠିକ୍ ଅଛି ଭାଇ, ତାହେଲେ ସମୟ ହେଇଗଲାଣି,
1: ହଁ ଠିକ୍
0: ଆସନ୍ତୁ
1: ଅଛି ଆଜ୍ଞା,
0: ଶନିବାର
1: ରହିଲି,
0: ଆଲୋଚନା କରିବା।
1: ନମସ୍କାର।
0: ନମସ୍କାର ଭାଇ।

0: ତେବେ ଆଜିର କାର୍ଯ୍ୟକ୍ରମ ଏଠିରେ ଶେଷ ହେବାକୁ ଯାଉଛି। ଆପଣମାନଙ୍କ ସହ କଥାବାର୍ତ୍ତା ହୋଇ ସତରେ ବହୁତ ଖୁସି ଲାଗିଲା। ଏମିତି କଲ୍ କରୁଥାନ୍ତୁ ଏବଂ ଭଲ ପାଇବା ଦେଉଥାନ୍ତୁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛି 8895994143। ତେବେ ଶ୍ରୋତା ବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।
1: ଆମ ଟକ୍ ଷ୍ଟୁଡ଼ିଓରୁ ଶୁଣୁଥିଲେ ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ଏଥର ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି, ଶିଳ୍ପୀ ହେଲେ ସୁରେଶ ଚଡ଼େକର, ଅନୁସୟ ନାଥ ଏବଂ ଘନଶ୍ୟାମ ପଣ୍ଡା। ଚାଷର କଥା ପାଇଁ ସମୟ ରହିଛି 7:40। ସକାଳ 7:45ରେ ପ୍ରଚାର କରିବୁ ପୁରାତନ କ୍ରମରେ ଛାନ୍ଦ, 8:30ରେ ସଙ୍ଗୀତ ଲହରୀ, ଶିଳ୍ପୀ ହେଲେ ନମିତା ନମ୍ରତା ମହାନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେଶ ବିଳାସ ପ୍ରଚାର କରିବୁ 8:45। 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ, ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:30, ଏବଂ ପରେ ପରେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 10:10। ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଲୋକଗୀତ କେନ୍ଦ୍ରା ଗୀତ, ଶିଳ୍ପୀ ହେଲେ ରବିନାରାୟଣ ନାଥ। ସୁଗମ ସଙ୍ଗୀତ 12:30, ଶିଳ୍ପୀ ହେଲେ ବୁଦ୍ଧପ୍ରସାଦ ରାଓ, ସସ୍ମିତା ସାହୁ, ଦେବାଶିଷ ମହାପାତ୍ର ଏବଂ ଶିଶିରା ଦାସ। ଚାଷର କଥା ପାଇଁ ସମୟ ରହିଛି 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଅପରାହ୍ନ 5:30 ଯୁବବାଣୀରେ ଶୁଣିବେ ଖେଳ ଓ ଖେଳାଳି। ସନ୍ଧ୍ୟା 6:30 କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, 7:25 ଜିଲ୍ଲା ହଲଚାଲ କ୍ରମରେ ଶୁଣିବେ ଜିଲ୍ଲା କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। ରାତି 8:00 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ, ଶିଳ୍ପୀ ହେଲେ ହେରି ଆନନ୍ଦ ଏବଂ ପଙ୍କଜ ଉଦ୍ଧାସ। ରାତି 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ, ଶିଳ୍ପୀ ହେଲେ କ୍ଷିତିରାମ ସାହୁ ଏବଂ ସାଥୀ। ସ୍ପୋର୍ଟସ୍ କ୍ୟାନ୍ 8:30, ସ୍ପଟଲାଇଟ୍ 9:15, ଚର୍ଚ୍ଚା କା ବିଷୟ ହେ 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶୋଭା ଗୁର୍ତ୍ତଙ୍କ ଶାସ୍ତ୍ରୀୟ ଗାୟନ। ଏଥିରେ ଶୁଣିବେ ଠୁମ୍ରି ଯୋଗିଲା, ଦାଦ୍ରା ମିଶ୍ର ପିଲୁ ଏବଂ କାଜରେଇ। ଶୁଣୁଥିଲେ ଚଳିତ ଅଧିବେଶନରେ ଏବଂ ଆଗାମୀକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ପରେ।

ଆକାଶବାଣୀ ଭବାନୀପାଟଣାରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆଦିବାସୀ ଗୀତ କ୍ରମରେ ବର୍ତ୍ତମାନ ଶୁଣନ୍ତୁ ମାଳବତୀ ଦେବୀ ପରିବେଷଣ କରିଥିବା ଝୁମେର ଗୀତ।

0: ଲୋକଗୀତ କ୍ରମରେ ଶୁଣୁଥିଲେ ଶିଳ୍ପୀ ମାୟାବତୀ ଦେବୀ ପରିବେଷଣ କରିଥିବା ଝୁମର ଗୀତ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଥିଲେ ପ୍ରଫେସର ଅଜୟ କୁମାର ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ମାଧ୍ୟମରେ ସାମୂହିକ ଦାୟିତ୍ୱବୋଧ ବିକାଶ କରିବା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। ଏଥିରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଛନ୍ତି। ବିଦେଶ ଶିକ୍ଷାବୃତ୍ତି ଯୋଜନାରେ ରାଜ୍ୟର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଦେଶ ବାହାରକୁ ପଠାଇବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦେଶର ଶ୍ରେଷ୍ଠ 200 ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ପିଏଚ୍ଡି ପାଠ୍ୟକ୍ରମ ଅଧ୍ୟୟନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପଠାଯିବ। ବାର୍ଷିକ ପରିବାର ଆୟ 12 ଲକ୍ଷ ପର୍ଯ୍ୟନ୍ତ ଥିବା ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଯୋଜନା ଅଧୀନରେ 50 ଜଣ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯିବ। 2025-26 ଓ 26-27 ଶିକ୍ଷାବର୍ଷ ନିମନ୍ତେ ଏହି ଛାତ୍ରବୃତ୍ତି ପାଇବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ www.scholarship.odisha.gov.in ମାଧ୍ୟମରେ ଆବେଦନ କରିପାରିବେ। ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଘରୋଇ ବଜାରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ଏବଂ କଳାବଜାରୀ ରୋକିବା ପାଇଁ କେନ୍ଦ୍ର ସରକାର ଚିନି ବ୍ୟବସାୟୀଙ୍କ ମହଜୁଦ ପରିମାଣ ସୀମାକୁ 4,000 କ୍ୱିଣ୍ଟାଲରୁ 2,000 କ୍ୱିଣ୍ଟାଲକୁ ହ୍ରାସ କରିଛନ୍ତି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ବ୍ୟବସାୟୀ 30 ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଚିନି ମହଜୁଦ କରି ରଖିପାରିବେ ନାହିଁ। ମୂଲ୍ୟରେ ସ୍ଥିରତା ନିଶ୍ଚିତ କରିବା ଓ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା 15 ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇ ନଭେମ୍ବର 30 ପର୍ଯ୍ୟନ୍ତ ବଳବତ୍ତର ରହିବ। ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ମହଜୁଦ ରଖିବା ସହ ଋତୁକାଳୀନ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ବଫର ଷ୍ଟକ୍ସର ଯୋଜନାବଦ୍ଧ ଆବଣ୍ଟନ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବଜାର ସ୍ଥିତି ଓ ମୂଲ୍ୟକୁ ଦୃଷ୍ଟିରେ ରଖି ପ୍ରାୟ 1,000 ମେଟ୍ରିକ୍ ଟନ୍ ପିଆଜ ସଡ଼କ ପଥରେ ପରିବହନ କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଖାଉଟିଙ୍କ ପାଇଁ ପର୍ଯ୍ୟାପ୍ତ ଓ ସୁଲଭ ମୂଲ୍ୟରେ ପିଆଜ ଉପଲବ୍ଧତା ସୁନିଶ୍ଚିତ କରିବା ସହ ପିଆଜ ଚାଷୀମାନଙ୍କୁ ସହାୟତା କରିବା ପାଇଁ ସରକାର ପ୍ରତିବଦ୍ଧ। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ନେତୃତ୍ୱରେ ଜିଲ୍ଲାର 91 ଜଣିଆ କଳାକାର ପ୍ରତିନିଧି ଦଳ ଆଜି ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରତିନିଧି ଦଳରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ସଂସ୍କୃତି ଅଧିକାରୀଙ୍କ ସମେତ 5ଟି ଆଦିବାସୀ ନୃତ୍ୟ ଦଳର କଳାକାରମାନେ ଉପସ୍ଥିତ ଥିଲେ। ସାକ୍ଷାତ ସମୟରେ କଳାକାରଙ୍କ ସହ ଭାବ ବିନିମୟ କରି ରାଷ୍ଟ୍ରପତି କହିଛନ୍ତି, ପୂର୍ବପୁରୁଷମାନଙ୍କଠାରୁ ମିଳିଥିବା ଅମୂଲ୍ୟ କଳା ଓ ସାଂସ୍କୃତିକ ପରମ୍ପରାକୁ ନିରନ୍ତର ସଂରକ୍ଷଣ, ଅଭ୍ୟାସ ଓ ପ୍ରଚାର କରିବା ସମସ୍ତଙ୍କ ଦାୟିତ୍ୱ। ଯୁବ କଳାକାରମାନଙ୍କୁ ନିଜ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଗତ ଅଗଷ୍ଟ 4 ତାରିଖରେ ଗଞ୍ଜାମ ଜିଲ୍ଲାର ତପ୍ତପାଣି ଗସ୍ତରେ ଆସି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ଓ ପାରମ୍ପରିକ କଳାକୁ ପ୍ରଶଂସା କରିବା ସହ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି କରାଯିବ। ଏନେଇ ଆସନ୍ତାକାଲି ଅପରାହ୍ନ 2:30ରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ଆଜି ମଧ୍ୟ ଜାରି ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଗଣତି କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଗଣତି ମଣତି ସମ୍ପର୍କରେ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି,
1: ଯାହା କାଲି ସୂଚନା ଦିଆ ହେଇଥିଲା ଆମେ କାର୍କେଟର ମାପ ନେଲୁ, ତା ପାଇଁ ନୂଆ କାର୍କେଟ ତିଆରି କରିବୁ, ସେଟା ତା ଭିତରେ ଯୋଉ ଜିନିଷ ବି ଅଛି କଣ ଅଛି ଆମେ ଏପର୍ଯ୍ୟନ୍ତ ଦେଖିନୁ, କାରଣ ତାକୁ ଖୋଲା ଯାଇନି। ତାକୁ ସେମିତି ଆମେ କନା ବାନ୍ଧି ସିଲ୍ କରିକିରି ଯେତେବେଳେ ଉଦ୍ଧାର କରିଥିଲୁ ତାକୁ ରଖିଦେଇ କାର୍କେଟ କିନ୍ତୁ ଏ ଧ୍ୱଂସ ଆଡକୁ ଯାଇଛି ବୋଲି ଆମର ସେତେବେଳେ ଅନୁମାନ ହେଇଥିଲା। ତେଣୁ ସେ କାର୍କେଟ ଭିତରେ ସେ ଜିନିଷ ସୁରକ୍ଷିତ ରହିବ ନାହିଁ। ତେଣୁ ଉଦ୍ୟମ ସରକାରଙ୍କର ଏସଓପି ଆସିଛି, ଉଦ୍ୟମ ହଉଛି ନୂଆ କାର୍କେଟ କରି ତାକୁ କେମିତି ପୁଣି 50 ବର୍ଷ କି 100 ବର୍ଷ ପାଇଁ ସୁରକ୍ଷିତ।
0: ଜାତୀୟ ମହିଳା କମିଶନ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପ୍ରଥମ ଶକ୍ତି ସମ୍ମିଳନୀ ରାଜ୍ୟ WCD ନେତୃତ୍ୱ ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ସମନ୍ୱୟ ସମ୍ବାଦ

0: ଗଳ୍ପ ଓ ସମାଧାନ ଶୀର୍ଷକକୁ ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାୟରେ 25ଟି ରାଜ୍ୟର ଅଂଶୀଦାରମାନେ ଭାଗ ନେଇଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଆସନ୍ତାକାଲି ଢେଙ୍କାନାଳ ଜିଲ୍ଲାରୁ ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମର ଉଦ୍ଘାଟନ କରି ସମସ୍ତ ତୀର୍ଥଯାତ୍ରୀଙ୍କ ମଙ୍ଗଳମୟ ଯାତ୍ରା ପାଇଁ କାମନା କରିଥିଲେ। ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ଆସନ୍ତାକାଲି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବାରଣାସୀ ଗସ୍ତ କରିବେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଯୋଜନା ଅଧୀନରେ 108 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିବେ। ଏନେଇ ଆଜି ଜିଲ୍ଲା ସଂସ୍କୃତି ଭବନରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ଶିକ୍ଷାର ବିକାଶ କ୍ଷେତ୍ରରେ ଏହି ବିଦ୍ୟାଳୟକୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ଶିକ୍ଷା ଗବେଷଣା ଓ ସଂସ୍କୃତି କ୍ଷେତ୍ରରେ ଅଗ୍ରଣୀ ହୋଇ ଉଜ୍ଜଳ ଭବିଷ୍ୟତ ଗଠନ କରୁ ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଉଚ୍ଚଶିକ୍ଷା ଅନୁଷ୍ଠାନ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ସ୍ଥାନୀୟ ଅଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବସୁଧୈବ କୁଟୁମ୍ବକମ୍ ଏବଂ ସର୍ବ ଧର୍ମ ଜାତି ଭାଷାକୁ ଏକାଠି ନେଇ ଚାଲିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ବାରୋସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ପିଏମ୍ ବିଶ୍ୱକର୍ମା ଯୋଜନା ଇ କମର୍ସ ଓ ମାର୍କେଟିଂ ରଣନୀତି ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏମ୍ଏସ୍ଏମ୍ଇ ଡିଏଫ୍ଓ କଟକ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାରିଗର ଓ ଉଦ୍ୟୋଗୀମାନେ ନିଜ ଦକ୍ଷତା ଉତ୍ପାଦକୁ ଆଧୁନିକ ବଜାର ସହ ଯୋଡ଼ିବା ସହିତ ଡିଜିଟାଲ୍ ମାଧ୍ୟମ ଓ ଇ କମର୍ସର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଉଦ୍ୟମିତାର ବିକାଶ ଓ ନୂତନ ବଜାର ସୁଯୋଗ ସଦୁପଯୋଗ କରିବା ପାଇଁ ଜିଲ୍ଲା ପାଳ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ଡିଏଫ୍ଓ କଟକର ଯୁଗ୍ମ ନିର୍ଦ୍ଦେଶିକାଙ୍କ ସମେତ ଜିଲ୍ଲା ପ୍ରକଳ୍ପ କେନ୍ଦ୍ର ଅଧିକାରୀ ଏବଂ ମାଷ୍ଟର ଟ୍ରେନରମାନେ ଉପସ୍ଥିତ ଥିଲେ। ଭଦ୍ରକ ସହରରେ ଅପମିଶ୍ରିତ ଖାଦ୍ୟକୁ ନେଇ ଖାଦ୍ୟ ନିରାପତ୍ତା ବିଭାଗ ପୌର ପ୍ରଶାସନର ଏନ୍ଫୋର୍ସମେଣ୍ଟ ଟିମ୍ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ଥିବା ହୋଟେଲ ଢାବା ଏବଂ ଜଳଖିଆ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଅର୍ଥ ଜରିମାନା ଆଦାୟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଲିସି ପାଣି ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ରଠାରେ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ଓଡ଼ିଶା କୃଷି ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମ ମାଧ୍ୟମରେ ଗୁଣାତ୍ମକ ଧାନ ବିହନ ଉତ୍ପାଦନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ସହରକୁ ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ପୌର ପରିଷଦ ପକ୍ଷରୁ ମା' ମଝିଘରିଆଣୀଙ୍କ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପିଂୟାର୍ଡରେ ଜମା ହୋଇ ରହିଥିବା ଆବର୍ଜନାକୁ ଲିଗାସି ୱେଷ୍ଟର ବାୟୋ ମାଇନିଂ ପ୍ରକଳ୍ପକୁ ଆଜି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଦୁଇଦିନିଆ ଶିଖର ସମ୍ମିଳନୀ ଆଜିଠାରୁ ଆରମ୍ଭ। ଆସନ୍ତାକାଲି ଉଦ୍ଯାପନୀ ଅଧିବେଶନରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶ ପଠାଇବେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାହୁ ରେଖା ଲାଗି ନୀତି ପାଇଁ ଆସନ୍ତାକାଲି 4.5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆଜିର ପ୍ରସଙ୍ଗ
2: ବିରାଟ ରାଜା ପ୍ରଧାନ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ଡେଙ୍ଗୁ ହେଉଛି ଏକ ମଶାବାହିତ ଭୂତାଣୁ ଜନିତ ରୋଗ। ସଂକ୍ରମିତ ମାଇ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଏହା ସୁସ୍ଥ ଲୋକଙ୍କୁ ବ୍ୟାପିଥାଏ। ଏହା ଫ୍ଲାଭି ଭାଇରସ୍ ଗୋଷ୍ଠୀର ଏକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଭୂତାଣୁର 4 ପ୍ରକାରର ସିରୋଟାଇପ୍ ରହିଛି। ଡେଙ୍ଗୁ ରୋଗର ମୂଳ କାରଣ ଏଡିସ୍ ମଶା 2 ପ୍ରକାରର, ଗୋଟିଏ ହେଲା ଏଡିସ୍ ଇଜିପ୍ଟି ଓ ଅନ୍ୟଟି ଏଡିସ୍ ଆଲବୋପିକ୍ଟିସ୍। ଏହି ମଶା ଦେଖିବାକୁ ଅନ୍ୟ ମଶା ତୁଳନାରେ ଆକାରରେ ଛୋଟ, ଅର୍ଥାତ୍ ପ୍ରାୟ 5 ମିଲିମିଟର ହୋଇଥାଏ। ଦେଖିବାକୁ କଳା, ଯାହାର ଦେହରେ ଧଳା ଧଳା ଗାର ଥାଏ। ଏଣୁ ଏହାକୁ ବାଘୁଆ ମଶା ବା ଟାଇଗର ମସ୍କ୍ୟୁଟୋ ବୋଲି କୁହାଯାଏ। ଏହା ସାଧାରଣତଃ ଦିନରେ କାମୁଡ଼େ। ଏଡିସ୍ ମଶାର ଜୀବନଚକ୍ର ଅନ୍ୟ ମଶାଙ୍କ ପରି ପ୍ରାୟ 4ଟି ପର୍ଯ୍ୟାୟ ଦେଇ ଗତି କରିଥାଏ। ସେଗୁଡ଼ିକ ହେଉଛି ଡିମ୍ବ, ଲାର୍ଭା, ପିଉପା ଓ ପୂର୍ଣ୍ଣାଙ୍ଗ ଅବସ୍ଥା। ଡିମ୍ବରୁ

ପୂର୍ଣ୍ଣାଙ୍ଗ ମଶା ହେବା ପାଇଁ ପ୍ରାୟ ଗୋଟିଏ ସପ୍ତାହରୁ ଦଶ ଦିନ ଲାଗିଥାଏ। ପୂର୍ଣ୍ଣାଙ୍ଗ ମଶା ପ୍ରାୟ ଚାରି ସପ୍ତାହ ପର୍ଯ୍ୟନ୍ତ ବଞ୍ଚିଥାଏ। ସାଧାରଣତଃ ଏଡିସ୍ ମଶା କଠିନ ସ୍ତର ଥିବା ସ୍ୱଚ୍ଛ ପାଣିରେ ବଂଶ ବିସ୍ତାର କରିଥାଏ, ଏପରିକି ଛୋଟ ଛୋଟ ପାତ୍ରରେ ମଧ୍ୟ ବଂଶ ବିସ୍ତାର କରିପାରେ। ସେଗୁଡ଼ିକ ମଧ୍ୟରେ ଅବ୍ୟବହୃତ ଟାୟାର, ଡ୍ରମ୍, ବ୍ୟାରେଲ, ମାଟିପାତ୍ର, ଭଙ୍ଗା ହାଣ୍ଡି ମାଠିଆ, ଜାର୍, ଫୁଲକୁଣ୍ଡ, ପ୍ଲାଷ୍ଟିକ୍ ମୁଣି, ଗଛର ସମ୍ଭାର, ଅବ୍ୟବହୃତ ପାତ୍ର ବା ପ୍ଲାଷ୍ଟିକ୍ ଗ୍ଲାସ୍ ଓ ବୋତଲ, ନଡ଼ିଆ ଖୋଳପା, ବେଲ ଖୋଳପା, ପଇଡ଼ ଠୋଲା, ରୁମ୍ କଲର୍, ଛାତ ଉପରର ଖୋଲା ପାଣି ଟାଙ୍କି, ଖୋଲା ମୁହଁ ସିମେଣ୍ଟ ଟାଙ୍କି, ଗଛ କରଡ଼, ପଥର ଖୋଲ, ବାଉଁଶ ଖୋଳ ଆଦି ଅନ୍ତର୍ଭୁକ୍ତ ସ୍ଥାନରେ ବଂଶ ବିସ୍ତାର କରିଥାଏ। ଡେଙ୍ଗୁର ଲକ୍ଷଣଗୁଡ଼ିକ ହେଉଛି ଅତ୍ୟଧିକ ଜ୍ୱର ଏବଂ ଆଣ୍ଠୁଗଣ୍ଠି ଭୀଷଣ ଯନ୍ତ୍ରଣା ହେବା। ସ୍ଥଳବିଶେଷରେ ଏହାକୁ ହାଡ଼ଭଙ୍ଗା ଜ୍ୱର ମଧ୍ୟ କୁହାଯାଏ। ଦେହରେ ମିଳିମିଳି ଭଳି ଲାଲ ଲାଲ ଦାଗ ଦେଖାଯାଏ। ଆଖି କୋରଡ଼ର ପଛଭାଗ ଭୀଷଣ ଯନ୍ତ୍ରଣା ହୁଏ। ତୀର୍ଯ୍ୟକ କିମ୍ବା ତୀବ୍ର ଆଲୋକକୁ ଅନାଇ ହୁଏ ନାହିଁ। ମୁଣ୍ଡ ବ୍ୟଥା ହୁଏ, ମୁହଁ ଲାଲ ଦେଖାଯାଏ, ବାନ୍ତି ବାନ୍ତି ଲାଗିବା ସହ ବେଳେବେଳେ ବାନ୍ତି ହୁଏ। ଶରୀର ସାଧାରଣତଃ ମାନ୍ଦା ଲାଗିଥାଏ। ସାଧାରଣ ଡେଙ୍ଗୁ ଜ୍ୱର ଅନ୍ୟ ଭୂତାଣୁ ଜ୍ୱର ଭଳି ଭଲ ହୋଇଗଲେ ମଧ୍ୟ ସାଂଘାତିକ କ୍ଷେତ୍ରରେ

0: ହାଡ଼ଭଙ୍ଗା ଜ୍ୱର ମଧ୍ୟ କୁହାଯାଏ। ଦେହରେ ମିଳିମିଳି ଭଳି ଲାଲ ଲାଲ ଦାଗ ଦେଖାଯାଏ। ଆଖି କୋରଡ଼ର ପଛଭାଗ ଭୀଷଣ ଯନ୍ତ୍ରଣା ହୁଏ। ତୀର୍ଯ୍ୟକ କିମ୍ବା ତୀବ୍ର ଆଲୋକକୁ ଅନାଇ ହୁଏ ନାହିଁ। ମୁଣ୍ଡ ବ୍ୟଥା ହୁଏ, ମୁହଁ ଲାଲ ଦେଖାଯାଏ। ବାନ୍ତି ବାନ୍ତି ଲାଗିବା ସହ ବେଳେବେଳେ ବାନ୍ତି ହୁଏ। ଶରୀର ସାଧାରଣତଃ ମାନ୍ଦା ଲାଗିଥାଏ। ସାଧାରଣ ଡେଙ୍ଗୁ ଜ୍ୱର ଅନ୍ୟ ଭୂତାଣୁ ଜ୍ୱର ଭଳି ଭଲ ହୋଇଗଲେ ମଧ୍ୟ ସାଂଘାତିକ କ୍ଷେତ୍ରରେ ତୁରନ୍ତ ଚିକିତ୍ସା କରାଯିବା ଆବଶ୍ୟକ। ଡେଙ୍ଗୁର ସାଂଘାତିକ ଅବସ୍ଥା ମୁଖ୍ୟତଃ ଦୁଇ ପ୍ରକାରର, ଡେଙ୍ଗୁ ରକ୍ତସ୍ରାବୀ ଜ୍ୱର ଏବଂ ଡେଙ୍ଗୁ ପ୍ରଭାବଜନିତ ଲକ୍ଷଣ। ଡେଙ୍ଗୁ ରକ୍ତସ୍ରାବୀ ଜ୍ୱର କ୍ଷେତ୍ରରେ ହଠାତ୍ ଦେହରେ ଉତ୍ତାପ ବୃଦ୍ଧି ପାଏ। ନାକ, ଦାନ୍ତ ମାଢ଼ି, ଆଖି, କାନ, ଝାଡ଼ା ଓ ପରିସ୍ରା ଦ୍ୱାରରୁ ରକ୍ତସ୍ରାବ ହୋଇପାରେ। କେତେକ କ୍ଷେତ୍ରରେ ସଂକ୍ରମିତଙ୍କୁ କଳା ଝାଡ଼ା ମଧ୍ୟ ହୋଇପାରେ। ଡେଙ୍ଗୁ ପ୍ରଭାବଜନିତ ଲକ୍ଷଣ କ୍ଷେତ୍ରରେ ରୋଗୀ ବହୁ ସମୟ ପର୍ଯ୍ୟନ୍ତ ଅଚେତ ହେବା ସହ ବାଉଳି ଚାଉଳି ମଧ୍ୟ ହୋଇଥାଏ। ଏଲିସା ପଦ୍ଧତି ଦ୍ୱାରା ରକ୍ତ ପରୀକ୍ଷା କରାଯାଇ ଡେଙ୍ଗୁ ରୋଗ ଚିହ୍ନଟ କରାଯାଏ। ରୋଗ ହୋଇଥିବାର ସନ୍ଦେହ ହେଲେ ରୋଗୀଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଏ। ଏହି ପରୀକ୍ଷାର ବ୍ୟବସ୍ଥା ଆମ ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡ଼ିକାଲ କଲେଜ ଏବଂ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ ରହିଛି। ରାଜ୍ୟର 30 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗର ପରୀକ୍ଷାର ସୁବିଧା ରହିଛି। ଏହି ରୋଗ ନ ହେବା ପାଇଁ ଏଡିସ୍ ମଶାର ବଂଶବୃଦ୍ଧିକୁ ରୋକିବା ଆବଶ୍ୟକ। ଏହାଛଡ଼ା ଆମେ କେତେକ ସାଧାରଣ ପଦକ୍ଷେପ ନେଲେ ଏହି ରୋଗଠାରୁ ଆମେ ରକ୍ଷା ପାଇବା। ଘର ଭିତରେ ଅଧିକ ଦିନ ଜମି ରହୁଥିବା ସ୍ଥିର ପାଣିରେ ଏଡିସ୍ ମଶା ବଂଶ ବିସ୍ତାର କରୁଥିବାରୁ ଘରର କୌଣସି ପାତ୍ର କିମ୍ବା ଅନ୍ୟ ସ୍ଥାନରେ ପାଣି ଜମିବାକୁ ଦିଆଯିବା ଉଚିତ ନୁହଁ। ଅତ୍ୟନ୍ତ ପ୍ରତି 3-4 ଥରେ ପାଣି ରଖାଯାଉଥିବା ସମସ୍ତ ପାତ୍ରଗୁଡ଼ିକୁ ସଫା କରି ଶୁଖାଇ ଦେବାକୁ ପଡ଼ିବ। ରୁମ୍ କୁଲର୍ରେ ପ୍ରତି 3-4 ଥରେ ପାଣି ବାହାର କରିଦେବା ଉଚିତ। ପାଣିପାତ୍ର, ଖୋଲା ମୁହଁ ପାଣି ଟାଙ୍କି, ଛାତ ଉପରେ ଥିବା ପାଣି ଟାଙ୍କିର ଘୋଡ଼ଣୀକୁ ଭଲ ଭାବରେ ଘୋଡ଼ାଇ ରଖିବାକୁ ପଡ଼ିବ। ମଶା କାମୁଡ଼ାରୁ ସୁରକ୍ଷା ପାଇଁ ଗୋଡ଼ ହାତ ତଥା ପୁରା ଶରୀରକୁ ଘୋଡ଼ାଇ ପାରୁଥିବା ପୋଷାକ ପିନ୍ଧିବା ଉଚିତ। ଘର ଚାରିପାଖେ ଥିବା ଘାସ, ଅନାବନା ଗଛ, ବୁଦା ଆଦିକୁ କାଟି ସଫା କରି ଦିଆଯିବା ଉଚିତ। ଘର ପାଖରେ ଥିବା ଖାଲଖମା ପୋତିଦେବା ସହ ଏଠାରେ ପାଣି ଜମିବାକୁ ଦେବେ ନାହିଁ। ନିଜକୁ ଏସବୁ କରିବା ସହ ଅନ୍ୟକୁ ସଚେତନ କରିବାକୁ ପଡ଼ିବ। ଆମେ ସଚେତନ ରହିଲେ ହିଁ ଏହି ରୋଗର ପ୍ରାଦୁର୍ଭାବରୁ ରକ୍ଷା ପାଇପାରିବା। ଆସନ୍ତୁ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଏଥିପାଇଁ ପ୍ରୟାସ କରିବାକୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଡେଙ୍ଗୁ ପାଇଁ ପ୍ରତିଷେଧକ ଜରୁରୀ। ଆଲେଖ୍ୟ ବିରାଟ ରାଜା ପ୍ରଧାନ ଏବଂ ଉପସ୍ଥାପନା ମହେଶ୍ୱର ସାହୁ।
2: ଆକାଶବାଣୀ ସମ୍ବଲପୁର ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିରତି ପରେ

ଆଉ ସଶକ୍ତିକରଣ ଉପରେ ହେଉଛି ଆଲୋଚନା। ଆଉର୍ ଲଘୁଚାପର ପ୍ରଭାବତି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଇବା କାଲି ତକ ଜବର ବର୍ଷାର ସମ୍ଭାବନା। ଏଥର ପୁରା ଖବର। ଶକ୍ତି ସଂରକ୍ଷଣ ଆଉ ପରିବେଶ ସୁରକ୍ଷା ଥି ଉଲ୍ଲେଖନୀୟ ପଦକ୍ଷେପ ଲାଗି ଦେଶର ପହିଲା ଲୋକଭବନ ହିସାବରେ ଓଡ଼ିଶା ଲୋକଭବନକେ ସବୁଜ ସୌଧର ମାନ୍ୟତା ମିଳିଛି। ଏ ଅବସରରେ ଭୁବନେଶ୍ୱର ଲୋକଭବନ ଆୟୋଜିତ ଖାସ କାର୍ଯ୍ୟକ୍ରମ ଥି ଭାରତୀୟ ସବୁଜ ସୌଧ ପରିଷଦର ଅଧ୍ୟକ୍ଷ ଏ ପ୍ରମାଣପତ୍ର ଦେଇଛନ୍। ଏ ଅବସରରେ ରାଜ୍ୟପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଭିନ୍ ଭିନ୍ ପ୍ରଶ୍ନର ଉତ୍ତର ରଖିକିରି କହିଛନ୍, ଲୋକଭବନ ଇହାଦେ ପୂରାପୂରି ସୌରଶକ୍ତି ପରିଚାଳିତ ହୋଇପାରିଛି। ପିଏମ୍ ସୂର୍ଯ୍ୟ ଘର ଯୋଜନା ଥି 3 kW ତକ ରୁଫ୍ଟପ୍ ସୋଲାର ପ୍ୟାନେଲ ସ୍ଥାପନା ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାର ପାଖାପାଖି 1,38,000 ଟଙ୍କା ରିହାତି ଦେଉଛନ୍। ସଭେ ଇତାର ସୁବିଧା ନେବାର ସହିତ ରୁଫ୍ଟପ୍ ସୋଲାର ପ୍ରକଳ୍ପ ଲଗାବାର କଥା ବୋଲି ରାଜ୍ୟପାଳ କହିଛନ୍। କାର୍ଯ୍ୟକ୍ରମଟି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍, ଓଡ଼ିଶାନ ଆଇବା ଦିନେ ସବୁ ସରକାରୀ କୋଠାମାନଙ୍କୁ ସବୁଜ ସୌଧ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯିବା। ସେବା ଆଉ ସୁଶାସନ, ଜନସେବା ଆଉ ସୁଶାସନର ଦୃଷ୍ଟିକୋଣଥି ପରିଚାଳିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଭାରତ ସ୍ଥାୟୀ ବିକାଶର ଆଗଧାଡ଼ିର ଦେଶ ଭାବେ ଉଭା ହୋଇଛି। ଏ ଦୃଷ୍ଟିକୋଣକେ କାମଥି ଲଗେଇକରି ରାଜ୍ୟପାଳଙ୍କର ମାର୍ଗଦର୍ଶନଥି ଲୋକଭବନ ସବୁଜ ଆଉ ଜଳବାୟୁ ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନ ଗଠନ ଦିଗେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ରାଇଜା ଅତକାନୁ ଅତକା ପୁଞ୍ଜିନିବେଶ ଆନବାର ଲକ୍ଷ୍ୟଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଗୋଟିଏ ପ୍ରତିନିଧି ଦଳ ସଂଯୁକ୍ତ ଆରବ ଏମିରେଟ୍ସ UAE ଗସ୍ତ କରିବେ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍। ଦୁବାଇନ ଏବେ 8-11 ତାରିଖ ତକ ହେବାରକେ ଥିବାର ଖାସ କାର୍ଯ୍ୟକ୍ରମଥି ଭିନ୍ ଭିନ୍ ନିବେଶକାରୀଙ୍କ ସଙ୍ଗେ ଆଲୋଚନା କରାଯିବା। ଏ ଅବସରରେ ଗୋଟିଏ ରୋଡ୍ ଶୋ ଆଉ ପ୍ରବାସୀ ଓଡ଼ିଆ କାର୍ଯ୍ୟକ୍ରମ ଭିଲ୍ ହେବା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତରଫରୁ ଆଜିଠାରୁ ନୂଆଦିଲ୍ଲୀନ ଦୁଇଦିନିଆ ଶିଖର ସମ୍ମିଳନୀ ମୂଲ ହୋଇଛି। ସମ୍ମିଳନୀଥି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିତରେ ତାଲମେଲ ରଖିକରି ସହଯୋଗକେ ବରକସ କରିବାର ବାବଦେ ଆଲୋଚନା କରାଯିବା। ଏଥି ଜଳ ସଂରକ୍ଷଣ ପ୍ରକଳ୍ପମାନଙ୍କର ଧାରି ସମୟ ଭିତରେ କାର୍ଯ୍ୟାନ୍ୱୟନ ଆଉ ଜନଭାଗିଦାରୀ ଉପରେ ଆଲୋକପାତ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଥି ଯୋଗ ଦେବାର ଲାଗି ଦୁଇଦିନିଆ ଦିଲ୍ଲୀ ଗସ୍ତଥି ଯାଇଛନ୍। କାର୍ଯ୍ୟକ୍ରମଥି ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀ ଆଉ ପ୍ରତିନିଧିମାନେ ଭିଲ୍ ଯୋଗ ଦେଉଛନ୍। ଚିନି କଳାବଜାରକେ ବନ୍ଦ କରିବାର ଲାଗି କେନ୍ଦ୍ର ସରକାର ଡିଲରମାନଙ୍କର ମହଜୁଦ ପରିମାଣ ସୀମାକେ କମେଇକରି ଅଧା କରିଦେଇଛନ୍। ଏହାଦେ ଡିଲରମାନେ 4,000 କ୍ୱିଣ୍ଟାଲ ବଦଲା ସବୁନୁ ଅଧିକା 2,000 କ୍ୱିଣ୍ଟାଲ ଚିନି ମହଜୁଦ ରଖିପାରିବେ। ଏ ନିୟମ ଆଇବା 15 ଲାଗୁ ହୋଇକରି ନଭେମ୍ବର 30 ତାରିଖ ତକ ବଳବତ୍ତର ରହିବା ବୋଲି ଖାଉଟି ବ୍ୟାପାର ଖାଦ୍ୟ ଆଉ ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସ୍କ୍ରବ୍ ଟାଇଫସ୍ ମାମଲାକେ ନେଇକରି ନାଇଁ ଡରବାର ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ବିଭାଗର ସୂଚନା ଅନୁସାରେ ସ୍କ୍ରବ୍ ଟାଇଫସ୍କେ ନେଇକରି ନିୟମିତ ଭାବେ ଲୋକର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ସହିତ ନମୁନା ସଂଗ୍ରହ କରାଯାଉଛି। ପରିସ୍ଥିତି ଉପରେ ନଜର ରଖାଯାଇକରି ନିୟମିତ ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି। ହେଲେ ନିଜର ଆଖରପାଖର ପରିବେଶକେ ସଫାସୁତର ରଖବାର ସହିତ ଜଙ୍ଗଲ ବୁଦା ଆଉ ଅତ୍କା ଘାସ ଥିବାର ଜାଗାମାନଙ୍କେ ଯିବାର ସମୟଥି ସତର୍କ ରହିବାରକେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଅନୁସୂଚିତ ଜାତି ଆଉ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ଲାଗି ବିଦେଶର ଶ୍ରେଷ୍ଠ 200 QS ରାଙ୍କ ଥିବାର ଶିକ୍ଷାନୁଷ୍ଠାନ ଆଉ ବିଶ୍ୱବିଦ୍ୟାଳୟନ ସ୍ନାତକୋତ୍ତର ଆଉ PhD ପାଠ୍ୟକ୍ରମ ଲାଗି ବିଦେଶ ଶିକ୍ଷାବୃତ୍ତି ଯୋଜନା ମୂଲ ହୋଇଛି। ଏହି ଯୋଜନା ଅଧୀନଥି ମୋଟ 50 ଛାତ୍ରଛାତ୍ରୀଙ୍କୁ ସାହସ ଦିଆଯିବା। 2025-26 ଆଉ 2026-27 ଶିକ୍ଷା ବର୍ଷ ଲାଗି ଇତାର ଆବେଦନ ସମୟକେ ଆଜିଠାନୁ ଆଇବା 28 ତକ ବଢ଼ାଯାଇଛି। ଏ ଛାତ୍ରବୃତ୍ତି ପାଇବାରକେ ଇଚ୍ଛୁକ ଛାତ୍ରଛାତ୍ରୀମାନେ OSS ପୋର୍ଟାଲ scholarship.odisha.gov.in ଜରିଏ ଅନଲାଇନ୍ ଆବେଦନ କରିପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଜାତୀୟ ମହିଳା କମିଶନ ଆଉ ରାଜ୍ୟ ସରକାରଙ୍କ ତରଫରୁ ଆଜିଠାନୁ ଭୁବନେଶ୍ୱରର ଶକ୍ତି ସମ୍ମିଳନୀ ମୂଲ ହୋଇଛି। ସମାରୋହଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ତାର ଉଦ୍ଘାଟନ କରିଛନ୍। ଏଥି ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକର ଉପସ୍ଥିତ ରହିକରି ସମ୍ମିଳନୀର ଉଦ୍ଦେଶ୍ୟ ବାବଦେ ବକ୍ତବ୍ୟ ଦେଇଛନ୍। ସମ୍ମିଳନୀଥି 22 ରାଜ୍ୟର ଆଉ 29 ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀ କମିଶନର ନିର୍ଦ୍ଦେଶକ ଆଉ ଯୁଗ୍ମ ନିର୍ଦ୍ଦେଶକମାନେ ଯୋଗ ଦେଇଛନ୍। ଏ ସମ୍ମିଳନୀଥି ମହିଳାମାନଙ୍କର ସୁରକ୍ଷା ଆଉ ସଶକ୍ତିକରଣ ଉପରେ ଆଲୋଚନା ହୋଇଛି। ଭିନ୍ ଭିନ୍ ରାଜ୍ୟନୁ ଆସିଥିବାର ବରିଷ୍ଠ ଅଧିକାରୀମାନେ ମହିଳାମାନଙ୍କର ସୁରକ୍ଷା ବାବଦେ ନିଜର ମତ ରଖିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାମ ଆଇଜଭିଲ୍ ଜାରି ରହିଛି। ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଗଣତି କାମ ଠିକ୍ ଭାବେ କରାଯାଉଛି। ମହାପ୍ରଭୁ

ପୁଷ୍କର ସକାଳ ଧୂପ ନୀତି ସର୍ବା ଋତୁରୁ ଗନ୍ତି ମୂଲ କରାଯାଇଥିଲା। ଗଲାକାଲି ଗନ୍ତିବନ୍ତି ସେ ସେବାର ଉତ୍ତରୁ ମହାପ୍ରଭୁଙ୍କର ଶ୍ରୀଅଙ୍ଗନ ଲାଗି ହେଉଥିବାର ଝୋବାକଣ୍ଠୀର ଗନ୍ତି କରାଯାଇକିରି ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯାଇଛି। ଇତାର ସହିତ ଦାନସୂତ୍ରଟି ଆସୁଥିବାର ଅଳଙ୍କାରମାନଙ୍କର ତାଲିକା ତିଆରି କରାଯାଇଥିଲା। ଆଇବା ଦିନ ମାନକେ କାଠ ବାକ୍ସଟି ଥିବାର ଜିନିଷମାନଙ୍କର ଗନ୍ତି କରାଯାଇକିରି ଭିତର ରତ୍ନଭଣ୍ଡାରନ ରଖାଯିବ ବୋଲି ଆମର ସମ୍ବାଦଦାତା ସୂଚନା ଦେଇଛନ୍। ଭୁଦ ମାସର ଅନ୍ଧାର ପଖର ପଞ୍ଚମୀ ତିଥିନ ଆଇବା କାଲ ପୁରୀ ଶ୍ରୀମନ୍ଦିର ନ ଶ୍ରୀ ବିଗ୍ରହ ମାନଙ୍କ ରାହୁରେଖା ଲାଗି ନୀତି ହେବା। ଏଇଟା ଗୋଟିଏ ଗୁପ୍ତ ନୀତି ହେଇଥିବା ନୁ ପହେଲା ଭୋଗ ମଣ୍ଡପ ଭୋଗ ସେ ସେବାର ଉତ୍ତରୁ ଏ ଖାସ ନୀତି କରାଯିବା। ଏଥିଲାଗି ଆଇବା କାଲ ଉପରବେଳା 8:30 ନୁ ସଞ୍ଜର 7 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର 6 ସ୍ଥାପନା ଦିବସ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ହେଇଥିବାର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷାର ବିକାଶ ଲାଗି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକେ ସବୁ ପ୍ରକାରର ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍। ଏ ଅବସରରେ ବିଶ୍ୱବିଦ୍ୟାଳୟର ବାର୍ଷିକ ସ୍ମରଣିକାକେ ଭିଲ ସେ ଉନ୍ମୋଚନ କରିଛନ୍। କଳାହାଣ୍ଡି ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରନ ଭିଲ ତାର 6 ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇକରି ଉଚ୍ଚ ଶିକ୍ଷାର ପ୍ରସାର ଆଉ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଉପରେ ଜୋର ଦେଇଥିଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଲ୍ସିପାଣି ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ରନ ଓଡ଼ିଶା କୃଷି ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମ ଜରିଏ ଗୁଣାତ୍ମକ ଧାନ ବିହନ ଉତ୍ପାଦନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି 6 ଭିନ୍ ଭିନ୍ ଗାଁର 50 ଏତକା ଚାଷୀ ଭାଗ ନେଇଥିଲେ। ଏ ଅବସରରେ ଚାଷୀମାନଙ୍କୁ ଧାନ ଚାଷ ଆଉ ଆଇବା ଦିନେ କେନ୍ତା କରି ଗୁଣାତ୍ମକ ଧାନ ବିହନ ଉତ୍ପାଦନ କରିପାରିବେ ତାର ବାବଦେ ବୈଷୟିକ ଜ୍ଞାନ କୌଶଳ ତାଲିମ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମାନ ଥିବାର ଇଣ୍ଡୋର ଷ୍ଟାଡିୟମ ପରିସରନ ଜାତୀୟ କ୍ରୀଡ଼ା ଦିବସ ଉଦ୍ଯାପିତ ହୋଇଯାଇଛି। ପାରମ୍ପରିକ ଖେଲକେ ବଞ୍ଚେଇ ରଖବାର ଉଦ୍ଦେଶ୍ୟ ଆୟୋଜିତ ଏହି କ୍ରୀଡ଼ା ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା ହୋଇଥିଲା। ଏ ଅବସରରେ ପୁଲିସ ପଡ଼ିଆଠାରୁ ଇଣ୍ଡୋର ଷ୍ଟାଡିୟମ ତକ ପଦଯାତ୍ରା ଥି ଯୁବ କ୍ରୀଡ଼ାବିତ ଆଉ ସାଧାରଣ ନାଗରିକ ସାମିଲ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରାଉତ, SBI ମୁଖ୍ୟ ପ୍ରବନ୍ଧକ ଆର୍ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଯୋଗ ଦେଇକରି କାର୍ଯ୍ୟକ୍ରମ ମାନ ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦେବାର ସହିତ ଲୁକି ଯାଉଥିବାର ଯୁବ ପ୍ରତିଭାମାନଙ୍କୁ ଚିହ୍ନଟର ଗୋଟିଏ ମାଧ୍ୟମ ବୋଲି କହିଥିଲେ। ଏ ଅବସରରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷା ଅଧିକାର ଆଇନ ଅଧୀନତି ବେସରକାରୀ ବିଦ୍ୟାଳୟମାନଙ୍କେ ଲଟେରୀ ଜରିଏ ବଛା ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଆଇଷ୍ଠାନୁ ନାଁ ଲେଖା ମୂଲ ହୋଇଛି। ପାରଦର୍ଶୀ ପୋର୍ଟାଲ ଜରିଏ 999 ଆବେଦନ ଭିତରୁ ଲଟେରୀ ଜରିଏ 501 ଜଣ ଛାତ୍ରଛାତ୍ରୀଙ୍କୁ ନାଁ ଲେଖାବାର ଲାଗି ବଛାଯାଇଛି। ଇ ନାଁ ଲେଖା ପୁରାପୁରି ମାହାଲିଆ ଏ ଆଉ ଇଥିଲାଗି ବେସରକାରୀ ବିଦ୍ୟାଳୟମାନେ କେନ୍ସି ପ୍ରକାରର ଫିସ୍ ନାଇଁ ନେଇପାରନ୍। ନାଁ ଲେଖା ହେବା 19 ତକ ଚାଲ୍ବା। ଚଲତି ବୟର୍ଥି ପ୍ରଭାବିତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଖାସ୍ ପ୍ୟାକେଜ୍ ଜରିଏ କୃଷି ଇନ୍ପୁଟ୍ ସାହାଯ୍ୟ ଦିଆଯିବା। ସୂଚନା ଅନୁସାରେ ଅଣଜଳସେଚିତ 33% ନୁ ଏତକା ଫସଲ ନୁକସାନ ହୋଇଥିବାର ଚାଷୀମାନଙ୍କୁ 2 ତକ 8,500 ଟଙ୍କା, ଜଳସେଚିତ ଅଞ୍ଚଳର ହେକ୍ଟର ପିଛା 17,000 ଟଙ୍କା ଆଉ 12 ଫସଲ ଲାଗି ହେକ୍ଟର ପିଛା 22,500 ଟଙ୍କା ସାହାଯ୍ୟ ଦିଆଯିବା। ବୟଡ଼ି ଉତ୍ତରୁ ଫସଲର ରୋଗ ପୋକ ପରିଚାଳନା ଲାଗି କୀଟନାଶକ ଘିନ୍ବାର୍କେ 75% ସବସିଡ଼ି ଭିଲ୍ ଦିଆଯିବ ବୋଲି ଜଣାପଡ଼ିଛି। ପାଣିପାଗ ଉତ୍ତର ପଶ୍ଚିମବଙ୍ଗ, ଉତ୍ତର ସମୁଦ୍ର ଖଣି, ଓଡ଼ିଶା ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରକେ ଲାଗିକରି ଥିବାର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥର ପ୍ରଭାବତୀ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବାକାଲି ସକାଳ ତକ ବରଗଡ଼ ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାନ ଜବରନୁ ଅତି ଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଇ ସମ୍ୟାଥି ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା ଆର୍ ବଲାଙ୍ଗୀର ଜିଲ୍ଲାନ ଧୋକା ପବନ ସାଙ୍ଗେ ବିଜୁଳି ମାରିକରି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଶେଷ ମୁଖିଆ ଖବର ଫେର ଘାଏ ଶକ୍ତି ସଂରକ୍ଷଣ ଆଉ ପରିବେଶ ସୁରକ୍ଷା ଥି ଉଲ୍ଲେଖନୀୟ ପଦକ୍ଷେପ ଲାଗି ଓଡ଼ିଶା ଲୋକଭବନକେ ମିଳିଲା ସବୁଜ ସୌଧ ମାନ୍ୟତା। ରାଜ୍ୟ ଐତକା ପୁଞ୍ଜିନିବେଶ ଲକ୍ଷ୍ୟ ନେଇକରି ଆଇବା 8 ନୁ UAE ଗସ୍ତ ଥିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଆଇଷ୍ଠାନ ମୂଲ ହେଲା ଜାତୀୟ ସ୍ତରୀୟ ଶକ୍ତି ସମ୍ମିଳନୀ। ମହିଳାମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଉପରେ ହେଉଛି ଆଲୋଚନା। ଆଉ ଲଘୁଚାପର ପ୍ରଭାବତି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଇବା କାଲି ତକ ଜବର ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆ
2: ହେଲେ କେତୋଟି ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
3: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, କିର୍ଗିଜିସ୍ତାନକୁ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ସମ୍ବନ୍ଧୀୟ ଛାତ୍ର ଆନ୍ଦୋଳନକୁ ନେଇ ଦେଶରେ ରୁଜୁ ହୋଇଥିବା ସମସ୍ତ ଏଫ୍ଆଇଆର୍କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 987କୁ ବୃଦ୍ଧି, 4000 ଲୋକ ଏବେ ମଧ୍ୟ ନିଖୋଜ, ଏବଂ ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଏବଂ ଚିନିର ଉପଲବ୍ଧତା ସୁନିଶ୍ଚିତ କରିବା ନେଇ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ। କିର୍ଗିଜିସ୍ତାନକୁ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିର୍ଗିଜିସ୍ତାନର ରାଜଧାନୀ ବିଶ୍କେକ୍ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନର ରାଷ୍ଟ୍ର ମୁଖ୍ୟ ପରିଷଦର 26ତମ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଣ, ନିଯୁକ୍ତି, ଉଗ୍ରବାଦୀକରଣ ଏବଂ ସେମାନଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ସମସ୍ତ ସଦସ୍ୟ ଦେଶମାନଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଆତଙ୍କବାଦ ପ୍ରସଙ୍ଗରେ ଦୋମୁହା ନୀତି ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ। ଏତଦ୍ବ୍ୟତୀତ ବୈଷୟିକ ସଂଘର୍ଷକୁ ନେଇ ଶ୍ରୀ ମୋଦି ଚିନ୍ତା ପ୍ରକଟ କରିବା ସହ ଯୁଦ୍ଧ ଏବଂ ସଂଘର୍ଷ କୌଣସି ସମସ୍ୟାର ସମାଧାନ ନୁହେଁ ଓ ସମସ୍ତ ବିବାଦର ସମାଧାନ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହେବା ଆବଶ୍ୟକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବଜାରଗୁଡ଼ିକୁ ଯୋଡ଼ିବା, ବାଣିଜ୍ୟକୁ ସହଜ କରିବା ଏବଂ ବିକାଶର ନୂତନ ପନ୍ଥା ଉନ୍ମୁକ୍ତ କରୁଥିବା ସମସ୍ତ ପ୍ରୟାସକୁ ଭାରତ ସମର୍ଥନ କରେ। ଏଭଳି ପ୍ରୟାସରେ ସମସ୍ତ ଦେଶର ସାର୍ବଭୌମ୍ୟ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ପୂର୍ଣ୍ଣ ସମ୍ମାନ ମିଳିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଭାରତ ଗତବର୍ଷ ସାଂଘାଇ ସହଯୋଗ ସଂଗଠନ ସଭ୍ୟତା ଆଲୋଚନା ଫୋରମ ଗଠନ ପାଇଁ ପ୍ରସ୍ତାବ ଦେଇଥିଲା। ଏହାର ପ୍ରଥମ ଅଧିବେଶନ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ହୋଇଥିବା ବିଭିନ୍ନ ବୈଠକ ଭାରତ ପାଇଁ ବେଶ୍ ଲାଭଦାୟକ ପ୍ରମାଣିତ ହେବ। ଏଥିସହ ସେ ଆଗାମୀ 25 ବର୍ଷ ପାଇଁ ସଂଗଠନର ଯୋଜନା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ମଧ୍ୟ ସେୟାର କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି

0: ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ସକାରାତ୍ମକ ଆଲୋଚନା ଏବଂ ସଫଳତାପୂର୍ଣ୍ଣ ଥିଲା, ଯାହା ଏହି ଅଞ୍ଚଳ ସହିତ ଭାରତର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ସମ୍ବନ୍ଧୀୟ ଛାତ୍ର ଆନ୍ଦୋଳନକୁ ନେଇ ସାରା ଦେଶରେ ରୁଜୁ ହୋଇଥିବା ସମସ୍ତ ଏଫ୍ଆଇଆର୍କୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଏହି ମାମଲାଗୁଡ଼ିକର ଆଉ ଅନୁସନ୍ଧାନ କିମ୍ବା ତଦନ୍ତ କରାଯିବ ନାହିଁ ଏବଂ ସମସ୍ତ ଉଦ୍ଦେଶ୍ୟରେ ଏହାକୁ ରଦ୍ଦ ବୋଲି ଧରାଯିବ। ଏଥିସହ କେନ୍ଦ୍ର ସରକାର, ଦିଲ୍ଲୀ ପୋଲିସ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଆସାମ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଉଲ୍ଲେଖ ଥିବା ଛାତ୍ର ଆନ୍ଦୋଳନ ସମ୍ପର୍କିତ ଏଫ୍ଆଇଆର୍ଗୁଡ଼ିକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ରଦ୍ଦ କରିଛନ୍ତି। ଅଦାଲତ ଏହି ନିର୍ଦ୍ଦେଶକୁ ସାରା ଦେଶରେ ଲାଗୁ କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଆନ୍ଦୋଳନରେ ସଦିଚ୍ଛା ବା ସରଳ ବିଶ୍ୱାସର ସହ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ 20ରୁ 25 ତାରିଖ ମଧ୍ୟରେ ହୋଇଥିବା ଆନ୍ଦୋଳନ ଘଟଣା ସମ୍ପର୍କରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ନୂତନ ଏଫ୍ଆଇଆର୍ ରୁଜୁ କରିପାରିବେ ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯନ୍ତର୍ମନ୍ତର ଆନ୍ଦୋଳନରେ ଉପସ୍ଥିତ ଥିବା ଓ ଅପରାଧିକ ପୃଷ୍ଠଭୂମି ଥିବା 2,873 ଜଣଙ୍କ ବିରୁଦ୍ଧରେ ଗୋଟିଏ ଏଫ୍ଆଇଆର୍ର ତଦନ୍ତ ଜାରି ରଖିବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍କୁ ଅନୁମତି ଦେଇଛନ୍ତି। ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 142 ଅଧୀନରେ ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର କ୍ଷମତାର ପ୍ରୟୋଗ କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାରେ ସ୍ୱତନ୍ତ୍ର ତଥ୍ୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହାକୁ ଭବିଷ୍ୟତ ପାଇଁ ଏକ ନଜିର ଭାବେ ଗ୍ରହଣ କରାଯିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ସେପ୍ଟେମ୍ବର 5 ତାରିଖରେ ହେବାକୁ ଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ସିଜେପି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସରକାର ସ୍ୱାଗତ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରି ନିଆଯିବ ଏବଂ ଭବିଷ୍ୟତରେ ସେମାନଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।
1: हमने छात्रों के भविष्य को ध्यान में रखते हुए आश्वासन दिया था कि प्रदर्शनकारी छात्रों पर दर्ज किए गए मामले वापस लिए जाएंगे। उसी क्रम में हमने भारतीय जनता पार्टी शासित प्रदेशों में जो सरकारें थी उनसे भी चर्चा की थी और हम उस आश्वासन को पूरा करने जा रहे हैं। सीजेपी के प्रवक्ता ने प्रेस कॉन्फ्रेंस करके 5 सितंबर को प्रस्तावित विरोध प्रदर्शन को वापस लेने का जो निर्णय लिया है हम उसका स्वागत करते हैं।
0: ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 987କୁ ବୃଦ୍ଧି ପାଇଛି। ଦେଶର 8 ଜିଲ୍ଲାରୁ ଉଦ୍ଧାରକାରୀ ଦଳ ଆହୁରି ଅଧିକ ମୃତଦେହ ଉଦ୍ଧାର କରିବା ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଅଧିକାରୀମାନେ କହିଛନ୍ତି। ମଝିରେ ମଝିରେ ବର୍ଷା ଜାରି ରହିଥିବା ଏବଂ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ନୂତନ ବନ୍ୟା ସତର୍କତା ଜାରି କରାଯାଇଛି, ଫଳରେ ବନ୍ୟା ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ସଂଘର୍ଷ କରୁଛନ୍ତି। ନେପାଳର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସୂଚନା ଅନୁସାରେ 583 ଜଣ ବିଦେଶୀ ନାଗରିକ ଏବଂ କେତେକ ସୁରକ୍ଷା କର୍ମୀଙ୍କ ସମେତ ପ୍ରାୟ 4,000 ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ 12,000 ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ପ୍ରାଧିକରଣ ସୂଚନା ଦେଇଛି। ନେପାଳ ବିପର୍ଯ୍ୟୟ ସମୟରେ ମାନବୀୟ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ ସଶସ୍ତ ସୀମାବଳ ଏସ୍ଏସ୍ବିର ଭୂମିକାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ସଶସ୍ତ ସୀମାବଳର ଦୀକ୍ଷାନ୍ତ ସମାରୋହରେ ଏକ ଲିଖିତ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ସଙ୍କଟ ସମୟରେ ସଶସ୍ତ ସୀମାବଳ ଦ୍ୱାରା ନିଆଯାଇଥିବା ଦ୍ରୁତ ସମନ୍ୱିତ ଏବଂ ସମ୍ବେଦନଶୀଳ ପଦକ୍ଷେପ ଏହାର ମୂଳ ମନ୍ତ୍ର ସେବା, ସୁରକ୍ଷା ଏବଂ ଭ୍ରାତୃତ୍ୱର ଏକ ଜୀବନ୍ତ ପ୍ରତିଫଳନ। ସେ କହିଛନ୍ତି ସୀମାରେ ମୁତୟନ ଥିବା ପ୍ରତ୍ୟେକ ଏସ୍ଏସ୍ବି ଯବାନ ଦେଶର ଜଣେ ସତର୍କ ପ୍ରହରୀ, ବିପର୍ଯ୍ୟୟ ସମୟରେ ପ୍ରଥମ ପ୍ରତିକ୍ରିୟାଶୀଳ ଏବଂ ଭାରତର ସଦ୍ଭାବନାର ଦୂତ ଭାବେ ଯବାନମାନେ କାର୍ଯ୍ୟ କରିଥାନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହି ସମାରୋହରେ ଏସ୍ଏସ୍ବିର 18 ଜଣ କର୍ମଚାରୀଙ୍କୁ ବୀରତ୍ୱ ପଦକ ଏବଂ 5 ଜଣ କର୍ମଚାରୀଙ୍କୁ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଓଡ଼ିଶାର ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଏକ କଳାକାର ଦଳଙ୍କ ସହ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ସେମାନଙ୍କୁ ସେମାନଙ୍କର ଆଗାମୀ ପିଢ଼ିକୁ ଶିକ୍ଷା ପ୍ରଦାନ କରିବା ଏବଂ ପ୍ରାସଙ୍ଗିକ ଦକ୍ଷତା ହାସଲ କରିବା ପାଇଁ ପ୍ରୋତ୍ସାହିତ ତଥା ସହାୟତା କରିବାକୁ ଅନୁରୋଧ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଛତିଶଗଡ଼ର ରାୟପୁର ଗସ୍ତ କରିବେ। ଗସ୍ତ ଅବସରରେ ସେଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ରାୟପୁରର ତୃତୀୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ନୂଆଦିଲ୍ଲୀସ୍ଥିତ ରୟାଲ ନରୱେ ଦୂତାବାସକୁ ଯାଇ ନରୱେର ରାଜା ହେରାଲ୍ଡ ପଞ୍ଚମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଉପରାଷ୍ଟ୍ରପତି ସେଠାରେ ଶୋକ ପୁସ୍ତିକାରେ ସ୍ୱାକ୍ଷର କରିବା ସହ ଭାରତ

0: ସରକାର ଏବଂ ଜନସାଧାରଣଙ୍କ ପକ୍ଷରୁ ନରୱେର ରାଜ୍ୟ ପରିବାର ଏବଂ ସେଠାକାର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପଲବ୍ଧ ରହିଛି ଏବଂ ଋତୁକାଳୀନ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କାନ୍ଦା ଏକ୍ସପ୍ରେସ୍ ଏବଂ ସଡ଼କ ପରିବହନ ମାଧ୍ୟମରେ ବଫର ଷ୍ଟକ୍ସର ଯୋଜନାବଦ୍ଧ ବଣ୍ଟନ ଆରମ୍ଭ କରାଯାଇଛି ବୋଲି ସରକାର କହିଛନ୍ତି। ପିଆଜର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 30ରୁ ଅଧିକ ଟ୍ରକ୍ ସାହାଯ୍ୟରେ 19ଟି ସହରରେ ଖୁଚୁରା ବଜାରକୁ ପିଆଜ ଯୋଗାଣ ହୋଇଛି। ନାସିକ୍ରୁ 2ଟି କାନ୍ଦା ଏକ୍ସପ୍ରେସ୍ କନ୍ସାଇନ୍ମେଣ୍ଟ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ 450 ମେଟ୍ରିକ୍ ଟନ୍ ପିଆଜ ଦିଲ୍ଲୀରେ ପହଞ୍ଚିଥିଲା ଏବଂ ପରେ ଏହାକୁ ବାରାଣସୀ, ଲକ୍ଷ୍ନୌ, ଚଣ୍ଡିଗଡ଼ ଏବଂ ଅମୃତସର ସମେତ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବଣ୍ଟନ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ 840 ମେଟ୍ରିକ୍ ଟନ୍ ପିଆଜ ଗତକାଲି ଚେନ୍ନାଇରେ ପହଞ୍ଚିଛି। ଏହାକୁ ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ବଣ୍ଟନ କରାଯିବାର ସମ୍ଭାବନା ରହିଛି। ବଜାର ସ୍ଥିତି ଓ ମୂଲ୍ୟକୁ ଦୃଷ୍ଟିରେ ରଖି ପ୍ରାୟ 1000 ମେଟ୍ରିକ୍ ଟନ୍ ପିଆଜ ସଡ଼କ ପଥରେ ପରିବହନ କରାଯାଉଛି ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଉଲ୍ଲେଖ କରିଛି। ସମୟ ଅନୁସାରେ 3400 ପିଆଜ ଚାଷୀଙ୍କୁ ସିଧାସଳଖ 210 କୋଟି ଟଙ୍କା ପ୍ରଦାନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଖାଉଟିଙ୍କ ପାଇଁ ପର୍ଯ୍ୟାପ୍ତ ଓ ସୁଲଭ ମୂଲ୍ୟରେ ପିଆଜ ଉପଲବ୍ଧତା ସୁନିଶ୍ଚିତ କରିବା ସହ ପିଆଜ ଚାଷୀମାନଙ୍କୁ ସହାୟତା କରିବା ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ମାସ 15 ତାରିଖରୁ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଚିନି ବ୍ୟବସାୟୀଙ୍କ ଗଚ୍ଛିତ ରଖିବା ସୀମାକୁ ସରକାର 4000 କ୍ୱିଣ୍ଟାଲରୁ 2000 କ୍ୱିଣ୍ଟାଲକୁ ହ୍ରାସ କରିଛନ୍ତି। ଘରୋଇ ବଜାରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ଏବଂ କଳାବଜାରୀ ରୋକିବା ସହ ମୂଲ୍ୟରେ ସ୍ଥିରତା ନିଶ୍ଚିତ କରିବା ଓ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ଅଗଷ୍ଟ 1 ତାରିଖରୁ ସମଗ୍ର ଦେଶରେ ଚିନି ବ୍ୟବସାୟୀଙ୍କ ପାଇଁ 4000 କ୍ୱିଣ୍ଟାଲ ଗଚ୍ଛିତ ରଖିବା ସୀମା ବଳବତ୍ତର ରହିଛି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଜଣେ ଚିନି ବ୍ୟବସାୟୀ ଷ୍ଟକ୍ ଗ୍ରହଣ କରିବା ତାରିଖଠାରୁ 30 ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଷ୍ଟକ୍ ରଖିପାରିବେ ନାହିଁ। ଏତଦ୍ବ୍ୟତୀତ କୌଣସି ସମୟରେ ଏବଂ କୌଣସି ସ୍ଥାନରେ 2000 କ୍ୱିଣ୍ଟାଲରୁ ଅଧିକ ଚିନି ଗଚ୍ଛିତ ରଖିବେ ନାହିଁ। ତେବେ କୋଲକାତା ଓ ଏହାର ଆଖପାଖ ମହାନଗର ଅଞ୍ଚଳର ବଜାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଠାରେ ଷ୍ଟକ୍ ସୀମା 4000 କ୍ୱିଣ୍ଟାଲ ରହିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କିର୍ଗିଜ୍ ସ୍ଥାନକୁ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ନିଟ୍ ପ୍ରଶ୍ନପତ୍ର ପ୍ରକଟ ମାମଲା ସମ୍ବନ୍ଧୀୟ ଛାତ୍ର ଆନ୍ଦୋଳନକୁ ନେଇ ଦେଶରେ ରୁଜୁ ହୋଇଥିବା ସମସ୍ତ ଏଫ୍ଆଇଆର୍କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 987କୁ ବୃଦ୍ଧି, 4000 ଲୋକ ଏବେ ମଧ୍ୟ ନିଖୋଜ ଏବଂ ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଏବଂ ଚିନିର ଉପଲବ୍ଧତା ସୁନିଶ୍ଚିତ କରିବା ନେଇ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ସମ୍ବୋଧନ କରିବା ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ସଭାକକ୍ଷରେ ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଓ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା କହିଥିଲେ,
3: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଖେଳ ଯେମିତି ସାରା ବିଶ୍ୱରେ ଭାରତର ନାଁ ରହିବ ସେଥିପାଇଁ ସେ ଆହ୍ୱାନ ଦେଇଥିଲେ। ବିଶେଷ କରି ଯୁବଶକ୍ତିକୁ ସେ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଥିଲେ। ଏହା ପରେ ତାଙ୍କ ନିଶାମୁକ୍ତ ଭାରତକୁ ଗଠନ କରିବା ପାଇଁ ସେ ଆପ୍ରାଣ ଚେଷ୍ଟା କରୁଛନ୍ତି, ସେଥିପାଇଁ ସମସ୍ତଙ୍କର ସଂକଳ୍ପ କରିବାକୁ ଆହ୍ୱାନ ଦେଇଥିଲେ।
2: କାର୍ଯ୍ୟକ୍ରମରେ ଅତିଥି ଭାବେ ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଆଗାମୀ ଅଲମ୍ପିକ୍ସରେ ଯୁବକମାନଙ୍କ ଭାଗିଦାରୀ ବୃଦ୍ଧି ନେଇ ପ୍ରୟାସ କରାଯାଉଥିବା କହିଥିଲେ।
4: ଆମେ ସମସ୍ତେ ମୋଦିଜୀଙ୍କ ଅଭିଭାଷଣ ଶୁଣିଲୁ, ଭାରତକୁ ଦୀର୍ଘ 12 ବର୍ଷରେ କରାଯାଇଥିବା ଇନଫ୍ରାଷ୍ଟ୍ରକ୍ଚରାଲ ଗ୍ରୋଥ ଯାହାକି ଖେଳ ଦିଗରେ କରାଯାଇଛି, ଆଗାମୀ ବିକଶିତ ଭାରତର ସ୍ୱପ୍ନରେ ଆଗକୁ ଆହୁରି କ'ଣ କ'ଣ କରିବାକୁ ହେବ, ଯୁବକମାନଙ୍କର କଥା ଶୁଣିବା ପାଇଁ, ଯୁବକମାନଙ୍କୁ ସନ୍ଦେଶ ଦେବା ପାଇଁ, କ୍ରୀଡ଼ାପ୍ରେମୀ କରିବା ପାଇଁ ଏବଂ ଆଗାମୀ ଅଲମ୍ପିକ୍ରେ ଯୁବକମାନଙ୍କର ଭାଗିଦାରିତା କେମିତି ବଢ଼ିବ, ଭାରତକୁ ଆହୁରି କେମିତି ପଦକ ଆସିବ ସେଇ ଦିଗରେ ଏକ ପ୍ରୟାସ ହେଇଛି। ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶାରୀରିକ କ୍ରୀଡ଼ା, ମାନସିକ କ୍ରୀଡ଼ା ଏବଂ ବୌଦ୍ଧିକ କ୍ରୀଡ଼ା ଉପରେ ମଧ୍ୟ ଆଲୋଚନା କରିଛନ୍ତି, ଯାହା ଆମ ଛାତ୍ରଛାତ୍ରୀମାନଙ୍କୁ ବହୁତ ମାତ୍ରାରେ ପ୍ରେରଣା ଦେବ।
2: କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର 220 ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଅନେକ ପ୍ରଭାବିତ କରିଛି ବୋଲି

0: କହିଛନ୍ତି ଛାତ୍ର ସୁଶାନ୍ତ ନାୟକ।
1: ସର୍ବପ୍ରଥମେ ତ ମୁଁ ପ୍ରଧାନମନ୍ତ୍ରୀ କୁ ମୋର ଧନ୍ୟବାଦ ଜଣେଇବି ଯେ ତାଙ୍କର ଏଇ ପ୍ରୋଗ୍ରାମ ଦ୍ୱାରା ଆମେ ଅନେକ କିଛି ଶିକ୍ଷା ପାଇଲୁ, ଯେମିତି ଆମେ ଖେଳ ଦ୍ୱାରା ଆମ ସ୍ୱାସ୍ଥ୍ୟ କେମିତି ଭଲ ରହିବ, ଆମ ଜୀବନର ଖେଳର କେତେ ଗୁରୁତ୍ୱପୂର୍ଣ୍ଣ ରହିଛି, ଏହି ବିଷୟରେ ଆମକୁ ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତା ମାଧ୍ୟମରେ ଆମକୁ ସଚେତନତା କଲେ ଏବଂ ପ୍ରଧାନମନ୍ତ୍ରୀଙ୍କର ସେଇ 2036 ସୁଦ୍ଧା ଆମ ସ୍ୱପ୍ନକୁ କେମିତି ସାକାର କରିପାରିବା, ଖେଳ କୁଦରେ ଅଲିମ୍ପିକ୍ କ୍ରୀଡ଼ା ଆମ ଭାରତରେ କେମିତି ସଂଗଠିତ ହୋଇପାରିବ ସେ ବିଷୟରେ ଆମକୁ ବାର୍ତ୍ତା ଦେଇଥିବାରୁ ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବି।
0: କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ବିଭିନ୍ନ ଅଞ୍ଚଳରୁ 82 ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ 10 ତୁରନ୍ତ ସମାଧାନ କରାଯାଇଥିଲା। ଘରଡିହ, ଭତ୍ତା, ପାନୀୟ ଜଳ, ଜମି ବିବାଦ, ରେସନ କାର୍ଡ, ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ସମେତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭବାନୀପାଟଣାରେ ଇସଲାମ ଧର୍ମଗୁରୁ ହଜରତ ମହମ୍ମଦଙ୍କ 1501 ଜନ୍ମଜୟନ୍ତୀ ଉତ୍ସାହ ଓ ଶାନ୍ତିର ସହ ପାଳିତ ହୋଇଛି। ଏହି ଅବସରରେ ଜାମା ମସଜିଦରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପୁଣି ମସଜିଦକୁ ଫେରିଥିଲା ଓ ଭାଇଚାରା, ପ୍ରେମ ଓ ଶାନ୍ତିର ବାର୍ତ୍ତା ଦିଆଯାଇଥିଲା। ସନ୍ଧ୍ୟାରେ ଲଙ୍ଗରର ବ୍ୟବସ୍ଥା କରାଯାଇଥିଲା। ରକ୍ଷାବନ୍ଧନ ଅବସରରେ ଭବାନୀପାଟଣା ନିକଟ ଅଟାଙ୍ଗଗୁଡ଼ାସ୍ଥିତ 64 CRPF ବାଟାଲିୟନ କ୍ୟାମ୍ପରେ ଯବାନମାନଙ୍କ ପାଇଁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ହୋଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ଓ ବିଭିନ୍ନ ବର୍ଗର ମହିଳାମାନେ ଯବାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ଭବାନୀପାଟଣା ଟାଉନ୍ ହଲ୍ରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନା ପ୍ରଦାନ ସମାରୋହ ମଧ୍ୟ ଆୟୋଜିତ ହୋଇଥିଲା। କଳାହାଣ୍ଡି ଜିଲ୍ଲାର 4,08,571 ଜଣ ହିତାଧିକାରୀଙ୍କୁ ପ୍ରତି ଜଣ ପିଛା 5,000 ଲେଖାଏଁ DBT ମାଧ୍ୟମରେ ପ୍ରଦାନ କରାଯାଇଛି। ହର ଘର ତ୍ରିରଙ୍ଗା ଓ ବନ୍ଦେ ମାତରମ୍ ନାରାରେ ଭବାନୀପାଟଣା ସହର ମୁଖରିତ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ପ୍ରାୟ 600 ଫୁଟ ଲମ୍ବା ତ୍ରିରଙ୍ଗା ସହ ଏହି ଶୋଭାଯାତ୍ରା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନିକଟରୁ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଷ୍ଟାଚ୍ୟୁ ଛକ ପର୍ଯ୍ୟନ୍ତ ଯାଇ ପୁଣି ଫେରିଥିଲା। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, CRPF ଯବାନ, NCC କ୍ୟାଡେଟ୍, ରେଡ୍କ୍ରସ୍ ସଦସ୍ୟ, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାଧାରଣ ଲୋକେ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ।

0: ପାରମ୍ପରିକ ଚାଷ ଗୁଡା କରିକରି ଜମା ଲାଭ ଉଠୁନି, କେମିତି ଘର ଚଲେଇବି କହିଲ ଟିକେ?
1: ହଇରେ ଦାମା, ତମେ ଦି ଅକ୍ଷର ପାଠ ପଢିଛ, ବିଲ ବାଡି ଅଛି, ଏ ବାପା ବା ତମର ଚାଷ କରନ୍ତି, ପାଞ୍ଚ ଖଣ୍ଡ ଗାଁରେ ନାଁ ଅଛି, ତମେ ଏମିତି ଭାଙ୍ଗି ପଡିଲେ ହବ? ଆମେ ପରା ଅଛୁ, କଣ ଅସୁବିଧା ହେଇଛି କହୁନା।
0: ଅପା ଭାଙ୍ଗିବିନି, କେମିତି ଭାଙ୍ଗିବିନି କହିଲ? ଗଛ ବା ପୋକ ଖାଇଲେ ଭାଙ୍ଗି ଯାଉଛି, ଆଉ ମୁଁ ଗୋଟେ ମଣିଷ, କିନ୍ତୁ ଯଦି ଲାଭ ଟିକେ ନ ବାହାରେ କେମିତି କଣ ବଞ୍ଚିବ? ଆମ ପରିବାର କେମିତି ଚଲେଇବି? ମୋର ବା ଗୋଟେ ଛୁଆଟେ ହେଲାଣି, ଟିକେ କିଛି ଉପାୟ ଦିଅ।
1: ହଇରେ ଦାମା, ତମେ ଏମିତି କାନ୍ଦୁଣି ମାନ୍ଦୁଣି ହଉଛ, ଏ ଚାଷବାସ ଅଛି ତ, ପୋକ ରୋଗ ରହିଛି, ହେଲେ ଆମେ ଚାଷୀ ବନ୍ଦୀ ଲୋକ କଣ ଏମିତି ଭାଙ୍ଗି ପଡିବା? ଅଣ୍ଟା ସଳଖିବା, ଚାଷବାସ କରିବା। ଓହୋ, ମୁଁ ବୁଝିଲି ବୁଝିଲି, ଆମେ ବିଲରେ ମୁଖ୍ୟ ଫସଲ କରିବା ଯେ, ଏ ଧାନ ହେଲା, ବିରି ହେଲା, ମୁଗ ହେଲା, ତା ସହିତ ଆମେ ଅଣପାରମ୍ପରିକ ଚାଷକୁ ମଧ୍ୟ ଗୁରୁତ୍ୱ ଦବା, କାହିଁକି କହୁନା?
0: କଣ ସେ ଅଣପାରମ୍ପରିକ, ମତେ ଟିକେ କୁହ, ମୁଁ ବୁଝିପାରୁନି କଣ ଏଇଟା।
1: ଶୁଣ, ଚାଷ ସାଙ୍ଗରେ ଆମେ ଏ ସବୁ ଚାଷକୁ ଏକା ସାଙ୍ଗରେ କରିପାରିବା।
0: ସତେ ନା କଣ?
1: ମାନେ କଣ କହିଲ? ଆମର ଦିଟା ଲାଭ ହବ ପରା।
0: କେମିତି କଣ ମତେ ଟିକେ ବୁଝାଅ ବୁଝାଅ, ଟିକିନିକି କରି ବୁଝାଅ, ମୁଁ ଜାଣିବାକୁ ଚାହୁଁଛି ଅପା।
1: ଶୁଣ, ଆମେ ପୁରୁଖା ଲୋକ ସବୁ ଧାନ, ବିରି, ମୁଗ ଏଇସବୁ ଚାଷରେ ରହୁଥିଲୁ, କିନ୍ତୁ ବର୍ତ୍ତମାନ ସମୟରେ ଏ ସବୁ ଚାଷର ଚାହିଦା ରହିଛି, ଜାଣିଛଟି ଦାମା? ଏବେ ବିନା ପାଣିରେ ଚାଷ ହେଇପାରୁଛି।
0: ସତେ ନା କଣ?
1: ଆଉ ପାଣିପାଗ ତ ଆମେ ଦେଖୁଛେ, କିନ୍ତୁ ଏଇ ଯୋଉ ଅଣ ପାରମ୍ପରିକ ଚାଷ ନୁହଁ, କମ ପାଣି, ତାର ଅବଧି ବି ଅଳ୍ପ ଦିନ, ରୋଗ ପୋକ ସମସ୍ୟା କମ, ସେଇଥିପାଇଁ ପରା ଏନେ ଟିଭି ରେଡିଓ ଖାଲି କହୁଛନ୍ତି ଏହି ସବୁ ଚାଷ କର।
0: ବଢିଆ ହେଲା ଅପା, ଆଉ ତାହେଲେ ମୁଁ ଏଥର ଆଉ ମୋର ପାରିବାରିକ ସମସ୍ୟାରୁ ଆଉ ବଞ୍ଚିଯିବି, ମୋର ଭଲ ଦି ପଇସା ବାହାରିବ, ଆଉ ମୋ ଘରଟା ସୁରୁଖୁରୁରେ ଚାଲିବ, ମୋ ପୁଅ ଖିଲିକିଲେଇ ହସିବ ଅବା।
1: ଆରେ ଦାମା, ଚାଷୀ ହସିଲେ ପରା ଦୁନିଆ ହସେ। ଆମେ ବିନା ପାଣିରେ ଚାଷ କରିପାରିବା, ଔଷଧୀୟ ଗଛ ଲଗେଇ ପାରିବା, ସେଥିରୁ ମଧ୍ୟ ଭଲ ଦି ପଇସା ରୋଜଗାର କରିପାରିବା, ଛତୁ ଚାଷ କରିପାରିବା, ମହୁ ଚାଷ କରିପାରିବା, ଆଉ ଜାଣିଛଟି, ଏଇ ଯୋଉ ମାଣ୍ଡିଆ କୋଦ ସବୁ କହୁଥିଲେ ବା,
0: ଗରିବର ଖାଦ୍ୟ ପରା ମୁଁ ଶୁଣୁଥିଲି।
1: ହେ, କୋଉ କାଳେ ଗରିବର ଖାଦ୍ୟ ଥିଲା? ହଇରେ, ଏଇ ନେବା ଯାଇକି ବିଦେଶରେ ନାଁ କଲାଣି।
0: ଏରେ ବାପରେ, ବିଦେଶରେ ନାଁ କଲାଣି ମାନେ ତ ଆମେ ନିଶ୍ଚିତ କରିବା। ଆଉ
1: ଆଉ ସବୁଠାରୁ ବଡ କଥା କଣ ଜାଣିଛ?
0: ଏଥିରେ ରୋଗ ପୋକ ପରା କମ ଲାଗେ ଅପା।
1: ହଁ, ଆମେ ଧାନ ପନିପରିବା ଏସବୁ ଚାଷ କରୁଛେ, କେତେ କେତେ ପାଣି ଦଉଛେ, କେତେ ଦିନରେ ହଉଛି, କିନ୍ତୁ ଏସବୁ ଚାଷ ଅଳ୍ପ ଦିନରେ ହବ। ଆଉ ହେଇଟି ବା ଦାମା, ଏସବୁ ଚାଷ ପ୍ରକ୍ରିୟାକରଣ କରିକି ଆମେ ଦି ପଇସା ଲାଭ ପାଇପାରିବା। ହଇରେ, ଏଇ ଯୋଉ ବଥୁଆ ଶାଗ ପା।
0: ଓ ବଥୁଆ, ବଥୁଆ ବା ମୋ ଘରଣୀ ଖାଲି କହେ ବଥୁଆ ଆଣ ବଥୁଆ ଆଣ, ପେଟ ଭଲ ହେଇଯିବ, ଜ୍ୱର ଭଲ ହେଇଯିବ।
1: ହଇରେ, ବଥୁଆ ଶାଗ ପରା ଏଇନେ ଦୁନିଆ ଆଡେ ଦୁନିଆ ବିକ୍ରି
0: ହଟା। ସତେ ନା କଣ?
1: ଏ ଯୋଉ ବଥୁଆର ମଞ୍ଜି ନାହିଁ, ତାକୁ ଏବେ ରାମଦାନା କହୁଛନ୍ତି।
0: ଓହୋ, ମୁଁ ଶୁଣେ ରାମଦାନା ରାମଦାନା ହୁଅନ୍ତି ସବୁ, ତାହେଲେ ସେ ବଥୁଆ ଶାଗ ରହିଛି ରାମଦାନା ଭିତରେ?
1: ହଁ, ଆରେ କୃଷି ବିଜ୍ଞାନ କେନ୍ଦ୍ର ଗଲେ ପରା ଦୁନିଆ କଥା ଆମେ ଜାଣିପାରିବା। ହଉ ଦାମାରେ, ତମେ ତ ବହୁତ ଦିନ ପରେ ଆସିଛ, ଆଉ ଆମେ ଗୋଟେ ପଲ୍ଲୀ ଗୀତ ଶୁଣିବା, ତାପରେ ଚାଷବାସ ଉପରେ।
0: ଗୋଟେ ପଲ୍ଲୀ ଗୀତ ନ ଶୁଣିଲେ ଭଲ ଲାଗୁନି ମନଟା।
1: ହଁ।

0: ରାମା
1: କଣ
0: ବା ଏତେ ଚିନ୍ତାରେ କାଇଁ ବସୁଛ? ହଇରେ ଉଦ୍ଯୋଗୀ ପୁରୁଷଙ୍କୁ ପରା ଲକ୍ଷ୍ମୀ ମିଳନ୍ତି।
1: ହଁ ଯେ ଅପା, ଏ ବରଷା ପାଗଟା ମତେ ଭାରି ଛାନିଆ କରୁଛି ଅପା, କଣ କରିବି? ପାଗ ଯୋଗ କିଛି ଠିକ ରହୁନି।
0: ଆମେ ଚାଷ କରିବା, ଚାଷୀ ହସିଲେ ଦୁନିଆ ହସିବ। ଏଇ ଅଣପାରମ୍ପରିକ ଫସଲ ପାଇଁ କଣ କଣ ସବୁ ରହିଛି, କେମିତି କଣ ତାର ବିକ୍ରି ବଟା କରିବା, ସେ ସବୁକୁ ନେଇକି କେମିତି ଆମେ ଦି ପଇସା ଲାଭ ପାଇବା, ଆରେ ସେଇ ଉପରେ ପରା ଆଜି ଆଲୋଚନା ରହିଛି।
1: ସତେ ନା କଣ ଅପା?
0: ହଁ, ଆଜିର ଆଲୋଚନା ରହିଛି କ୍ଷୁଦ୍ର ଚାଷୀଙ୍କ ପାଇଁ ଅଣ ପାରମ୍ପରିକ ଫସଲରୁ ଅତିରିକ୍ତ ଆୟ। ଏ ବିଷୟରେ ଆଲୋଚନା କରିବେ ସର୍ବଭାରତୀୟ ପ୍ରଯୋଜିତ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପର ବୈଜ୍ଞାନିକ ଡକ୍ଟର କୌଶିକ କୁମାର ପାଣିଗ୍ରାହୀ। ସେ ବିଷୟରେ ଶୁଣିବା।
1: ମୁଁ ମନ ଦେଇ ଶୁଣିବି ତାହେଲେ।
2: କୌଶିକ ବାବୁ, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର
2: କୌଶିକ ବାବୁ, ଆଜି ଆମେ ଗୋଟେ ସମୟୋପଯୋଗୀ ଆଲୋଚନା ରଖିଛେ ଚାଷକୁ ନେଇକି। ଏବେ ତ ବିଭିନ୍ନ ପ୍ରକାର ଉଦ୍ୟୋଗ ଆମେମାନେ କରୁଛୁ, ଚାଷର ସଂଜ୍ଞା ମଧ୍ୟ ବଦଳିବାରେ ଲାଗିଲାଣି। ବର୍ତ୍ତମାନ ସମୟରେ ଆମର ପାରମ୍ପରିକ ଚାଷକୁ ଛାଡି ବର୍ତ୍ତମାନ ଆମର ଚାଷୀ ଭାଇ ଭଉଣୀମାନେ ଯେଉଁମାନେ କିଛି ଉଦ୍ୟୋଗ କରିବାକୁ ଚାହୁଁଛନ୍ତି, ବେଶୀ ମନୋନିବେଶ କରିବାକୁ ଚାହୁଁଛନ୍ତି ଅଣ ପାରମ୍ପରିକ ଚାଷକୁ, କାରଣ ଏଥିରେ ଲାଭ ଅଧିକା ଏବଂ ବର୍ତ୍ତମାନ ସମୟରେ ଶିକ୍ଷିତ ଯୁବକ ଯୁବତୀମାନେ ଚାଷକୁ ଆପଣେଇଲେଣି। ଏଇ ଯୋଉ ଅଣ ପାରମ୍ପରିକ କହୁଛେ, ସେ ଚାଷ କହିଲେ ଆମେ କଣ ବୁଝିବା?
3: ଭଲ ପ୍ରଶ୍ନ। ଅଣପାରମ୍ପରିକ ଚାଷ କହିଲେ ଆମର ଯେଉଁ ଫସଲ ଗୁଡାକ ପାରମ୍ପରିକ ଭାବରେ ଚାଷ ହୋଇ ଆସୁଥିଲା, କିନ୍ତୁ ବର୍ତ୍ତମାନ ସମୟରେ ସେଇ ଫସଲ ଗୁଡାକ ମୁଖ୍ୟ ଚାଷ ପଦ୍ଧତିରେ କମ୍ ପରିମାଣରେ ଚାଷ ହେଉଛି, କିମ୍ବା ସେଗୁଡାକର ଚାଷ ଆଉ ଚାଷ ଜମିରେ ଦେଖିବାକୁ ମିଳୁନାହିଁ, ସେଗୁଡ଼ିକୁ ଅଳ୍ପ ବ୍ୟବହୃତ ଫସଲ କିମ୍ବା ଅବହେଳିତ ଫସଲ। ଏଗୁଡ଼ିକ ପ୍ରଚୁର ପୋଷଣ ସମୃଦ୍ଧ, ସ୍ଥାନୀୟ ପରିବେଶ ଖାପ ଖାଉଥିବା ଏବଂ ଜଳବାୟୁ ସହନଶୀଳ ଅଟନ୍ତି। ସଠିକ ବଜାର ବ୍ୟବସ୍ଥା ଓ ପ୍ରକ୍ରିୟାକରଣ ସୁବିଧା ମିଳିଲେ ଏହି ଫସଲ ଗୁଡ଼ିକ ଚାଷୀମାନଙ୍କ ପାଇଁ ଏକ ଭଲ ଆୟର ଉତ୍ସ ହୋଇପାରିବେ।
2: ବର୍ତ୍ତମାନ ସମୟରେ ସେଇ ଭୁଲି ଯାଇଥିବା ଖାଦ୍ୟକୁ ନେଇ ଆମର ଚାଷ ଶିଳ୍ପ ଆଗେଇବାରେ ଲାଗିଛି ଏବଂ ଚାଷୀ ଭାଇ ଭଉଣୀମାନେ ମଧ୍ୟ ଏକୁ ନେଇକି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଏ ବିଷୟରେ ଆପଣ କଣ କହିବେ?
3: ଭୁଲି ଯାଇଥିବା ଖାଦ୍ୟକୁ ନେଇକି କୃଷି ବିଭାଗ ଓଡ଼ିଶା ସରକାର ଯତ୍ନବାନ ହେଇ 2022-23 ମସିହାରୁ ଗୋଟେ ପ୍ରକଳ୍ପ ଆରମ୍ଭ କଲେ, ତାକୁ କୁହାଯାଉଛି ଫର୍ଗଟନ୍ ଫୁଡ୍ ମିଶନ। ପୂର୍ବରୁ ସ୍ଥାନୀୟ ଲୋକମାନଙ୍କ ପାଇଁ ଖାଦ୍ୟ ଓ କୃଷି ବ୍ୟବସ୍ଥାର ମୁଖ୍ୟ ଅଂଶ ଥିବା ଫସଲ ସବୁ ଆଧୁନିକ ଖାଦ୍ୟ ସଂସ୍କୃତି ଯୋଗୁଁ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି, ଆଉ ସେଇ ଫସଲ ସବୁକୁ ଆମେ ଭୁଲି ଯାଇଥିବା ଖାଦ୍ୟ କୁହାଯାଏ। ଏଥିରେ ସ୍ଥାନୀୟ ମିଲେଟ୍ ଯେପରିକି ସୁଆ, ଗୁରୁଜି, କାଙ୍ଗୁ, ପାରମ୍ପରିକ କନ୍ଦମୂଳ, ଦେଶୀ ଡାଲି ଓ ବଣୁଆ ପନିପରିବା ଅନ୍ତର୍ଭୁକ୍ତ। ଏଗୁଡ଼ିକ ପୁନଃପ୍ରଚାର, ଜନସାଧାରଣଙ୍କର ପୋଷଣ ସୁରକ୍ଷା ଏବଂ ଚାଷୀ ଭାଇମାନଙ୍କର ଆୟ ବୃଦ୍ଧି ଉଭୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।
2: ଆପଣ ତ ଏ ଦିଗରେ କାମ କରୁଛନ୍ତି, ଆପଣଙ୍କର ତ ବହୁତ ଦକ୍ଷତା ରହିଛି, ଏ ଯୋଉ ଅଳ୍ପ ବ୍ୟବହୃତ ଫସଲ କଣ କଣ ସବୁ ରହିଛି?
3: ଓଡ଼ିଶାରେ ଦେଖିବାକୁ ଗଲେ ମାଣ୍ଡିଆ, ଟାଙ୍ଗୁ, ସୁଆ, କୋଦୁଅ ଭଳି କ୍ଷୁଦ୍ର ଶସ୍ୟ, ତା ସହିତ ବଣୁଆ କନ୍ଦା, ଲେଉଟିଆ କନ୍ଦା, ଦେଶୀ ଓଲୁଅ, କାଙ୍କଡ଼, ଛୋଟ କାଙ୍କଡ଼, ସ୍ଥାନୀୟ ସିମ୍ବ ଏବଂ କାନ୍ଦୁଳ ଭଳି ପାରମ୍ପରିକ ଫସଳ ଗୁଡ଼ିକ।

0: ଅଟନ୍ତି।
1: ଆଚ୍ଛା, ଯୋଉ ଆପଣ କହିଲେ ଶାଗ ବଣୁଆ ପନିପରିବା ଯାହା ରହୁଛି ଏସବୁ ଅଣପାରମ୍ପରିକ ଫସଲରେ ଯାଉଛି ଏବେ,
0: କାଙ୍କଡ଼ ପନିପରିବାରେ ଯାଉଛି, କିନ୍ତୁ ଛୋଟ କାଙ୍କଡ଼ ଯୋଉଟା ତାକୁ ଏବେ ଆମେ ଏ ସର୍ବଭାରତୀୟ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପରେ ସ୍ପାଇନିଗଡ଼ ବା ଛୋଟ କାଙ୍କଡ଼କୁ ଆମେ ଏକ କ୍ଷମତାଯୁକ୍ତ ଫସଲ ଭାବରେ ବିବେଚିତ କରୁଛୁ। ଆଗାମୀ ଦିନରେ ଚାଷୀମାନଙ୍କର ଆୟକୁ ବଢ଼େଇବାରେ ବିଶେଷ ଭାବରେ ସାହାଯ୍ୟ କରିବେ।
1: କୌଶିକ ବାବୁ, ଆମ ସମସ୍ତଙ୍କ ମନରେ ଗୋଟେ ଧାରଣା ଥିଲା ମାଣ୍ଡିଆ ଗରିବଙ୍କର ଖାଦ୍ୟ, କିନ୍ତୁ ବର୍ତ୍ତମାନ ସମୟରେ ମାଣ୍ଡିଆର ଚାହିଦା ବିଦେଶରେ ମଧ୍ୟ ଉଠିଲାଣି ଏବଂ ସବୁ ବର୍ଗର ଲୋକମାନେ ମଧ୍ୟ ଏ ଖାଦ୍ୟକୁ ଖାଇପାରିବେ। ଏ ବିଷୟରେ ଆପଣ କ'ଣ କହିବାକୁ ଚାହିଁବେ, ମାଣ୍ଡିଆରୁ କେମିତି ଜଣେ ଭଲ ଆୟ କରିପାରିବ?
0: ମାଣ୍ଡିଆ କମ୍ ଜଳରେ ଏବଂ ପ୍ରତିକୂଳ ଜଳବାୟୁରେ ଚାଷ ହୋଇପାରୁଥିବାରୁ ଏକ ପ୍ରମୁଖ ଖାଦ୍ୟଶସ୍ୟ। ଏହାକୁ କେବଳ କଞ୍ଚାଦାନ ଭାବରେ ବିକ୍ରି ନ କରି ଏହାର ମୂଲ୍ୟ ସଂଯୋଜନା ବା ଭାଲ୍ୟୁ ଏଡିସନ୍ କରି ଅଟା, ଲଡ଼ୁ, ବିସ୍କୁଟ, ଚକୁଳି ଭଳି ପ୍ରକ୍ରିୟାକୃତ ଖାଦ୍ୟ ପ୍ରସ୍ତୁତ କଲେ ଚାଷୀମାନେ ଅଧିକ ଲାଭ ପାଇପାରିବେ। ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ଚାଷୀ ସଂଗଠନ ମାଧ୍ୟମରେ ସିଧାସଳଖ ବଜାର ବା ମିଲେଟ୍ ଶକ୍ତି କ୍ୟାଫେ ସହ ଜଡ଼ିତ ହେଲେ ମଧ୍ୟ ଆୟ ବହୁଗୁଣିତ ହୋଇପାରିବ।
1: ମିଲେଟ୍ କହିଲେ ତା ଭିତରେ ଆମର କାଙ୍ଗୁ ଯାଉଛି, ସୁଆଁ ଯାଉଛି, କୋଦୋ ଯାଉଛି, ଏସବୁ ଜିନିଷ ଆମେ ବର୍ତ୍ତମାନ ସମୟରେ ଦେଖୁଛୁ ସେମାନଙ୍କର ସବୁ ଚାହିଦା ରହୁଛି। ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱ କ'ଣ କେମିତି ରହିବ ଏଇଟା ତ ଆମେ ସମସ୍ତେ ଜାଣିଛେ, ଆମ ଶରୀର ପାଇଁ ଭଲ, ବିଶେଷ କରି ମହିଳା ଓ ଯୁବତୀଙ୍କ ପାଇଁ ଏସବୁ ଖାଦ୍ୟ ଦେହ ପାଇଁ ମଧ୍ୟ ବହୁତ ଭଲ, କିନ୍ତୁ ଯୋଉ ଆର୍ଥିକ କ୍ଷେତ୍ରରେ ଆମର ଯୋଉ ମିଲେଟ୍ରେ ଆମର ସବୁ ଯାହା ଯାହା ସବୁ ରହିଛି କେମିତି କ'ଣ ତାର ଗୁରୁତ୍ୱ?
0: କାଙ୍ଗୁ ବା ଆମେ ତାକୁ ଇଂରାଜୀରେ କହୁଛେ ଫକ୍ସଟେଲ୍ ମିଲେଟ୍, ଏହା ଏକ ପାରମ୍ପରିକ ଏବଂ ପୋଷଣ ସମୃଦ୍ଧ କ୍ଷୁଦ୍ର ଶସ୍ୟ ଲିଟିଲ୍ ମିଲେଟ୍, ଯାହା ଅତି କମ୍ ଜଳସେଚନ ଏବଂ କମ୍ ଖର୍ଚ୍ଚରେ ସହଜରେ ଚାଷ କରାଯାଇପାରିବ। ଏହାର ଦାନାକୁ ସାଧାରଣତଃ ଚାଉଳ ଭଳି ଭାତ କିମ୍ବା ଏହାକୁ ଗୁଣ୍ଡ କରି ଅଟା ଓ ଅନ୍ୟାନ୍ୟ ପ୍ରକ୍ରିୟାକୃତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇପାରିବ। ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ପାରମ୍ପରିକ ଖାଦ୍ୟ ପ୍ରତି ଚାହିଦା ବଢ଼ୁଥିବାରୁ ବଜାରରେ ଏହାର ବ୍ୟବସାୟିକ ସମ୍ଭାବନା ଏବଂ ଚାଷୀମାନଙ୍କ ପାଇଁ ଲାଭର ସୁଯୋଗ ବହୁତ ଅଧିକ ରହିଛି। ଦେଶୀ ଓଲୁଅ ଏକ ଲାଭଜନକ ପାରମ୍ପରିକ କନ୍ଦ ଫସଲ, ଯାହା ସ୍ଥାନୀୟ ବଜାରରେ ବାରମାସୀ ଚାହିଦା ରହିଛି। ଏହାକୁ ଅତି କମ୍ ଜମିରେ କିମ୍ବା ବାଡ଼ି ବଗିଚାରେ ମଧ୍ୟ ସହଜରେ ଚାଷ କରି ସ୍ଥାନୀୟ ହାଟ, ସହର, ବଜାରରେ ଭଲ ଦରରେ ବିକ୍ରି କରାଯାଇପାରିବ। ଏହା ସହିତ ଓଲୁଅକୁ ସଠିକ୍ ଭାବରେ ପ୍ରକ୍ରିୟାକରଣ ବା ଭାଲ୍ୟୁ ଏଡିସନ୍ କରି ଏଥିରୁ ସ୍ୱାସ୍ଥ୍ୟକର ଚିପ୍ସ, ଶୁଖିଲା ଓଲୁଅ ଗୁଣ୍ଡ କିମ୍ବା ଆଚାର ଭଳି ଉଚ୍ଚ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କଲେ ଚାଷୀମାନେ ସାଧାରଣ ଅପେକ୍ଷା ବହୁଗୁଣା ଅଧିକ ଆର୍ଥିକ ଲାଭ ପାଇପାରିବେ।
1: ଆମେମାନେ ଯାହା ଜାଣିଛୁ ଅଣପାରମ୍ପରିକ ଚାଷରେ ଛତୁ ଚାଷ ଯାଉଛି, ମହୁ ଚାଷ ଯାଉଛି ଏବଂ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ମଧ୍ୟ ସାମିଲ ହେଇଛି, ଏବଂ ସବୁଠାରୁ ବଡ କଥା ହେଲା ବିନା ପାଣିରେ ମଧ୍ୟ ଯେଉଁଟାକୁ ଆମେ ହାଇଡ୍ରୋପୋନିକ ୱେ କହୁଛୁ ସେଥିରେ ମଧ୍ୟ ଆମେ ଚାଷବାସ କରି ଭଲ ଦୁଇ ପଇସା ରୋଜଗାର କରୁଛୁ, ସେ ବିଷୟରେ ଆପଣ କ'ଣ କହିବେ?
0: ଦେଖନ୍ତୁ, ଅଣପାରମ୍ପରିକ ଆମେ ମହୁ ଛତୁ ତ ଚାଷ କରୁଛେ, ତା ସହିତ ଅଣପାରମ୍ପରିକ ହିସାବରେ ସୁଆଁ କିମ୍ବା କୋଦୁଅ ଚାଷ କରି ମଧ୍ୟ ଚାଷୀ ଭାଇମାନେ ବିଶେଷ ଲାଭ ପାଇପାରିବେ। ସୁଆଁ ଗୋଟେ ପାରମ୍ପରିକ କ୍ଷୁଦ୍ର ଖାଦ୍ୟଶସ୍ୟ ଲିଟିଲ୍ ମିଲେଟ୍, ଯାହା ବର୍ଷା ଉପରେ ନିର୍ଭର କରେ ନାହିଁ, ଆଉ ଏହି ଚାଷ ପାଇଁ ଜଳସେଚନ କିମ୍ବା ସାରର ବିଶେଷ ଆବଶ୍ୟକତା ନାହିଁ। ତେଣୁ କମ୍ ଜମି ଏବଂ ସୀମିତ ସମ୍ବଳ ଥିବା ଚାଷୀମାନେ ଏହା ଅତି କମ୍ ଖର୍ଚ୍ଚରେ ଏକ ଭରସାଯୋଗ୍ୟ ବିକଳ୍ପ ଆୟ ଫସଲ ଭାବରେ ନେଇପାରିବେ।
1: ବର୍ତ୍ତମାନ ତ ଆମେ ଆମର ଜଳବାୟୁ ଦେଖୁଛେ, ଆମେ ଆମର ପାଣିପାଗ ଦେଖୁଛେ, ବହୁତ ମାତ୍ରାରେ କେମିତି ପାଣିପାଗ ଦିନକୁ ଦିନ ବଦଳୁଛି, ଆମେ ସବୁ ଭୁକ୍ତଭୋଗୀ। ଏଇ ଯୋଉ ଅଣପାରମ୍ପରିକ ଚାଷ ହବା ଫଳରେ ଆମର ଚାଷୀ ଭାଇ ଭଉଣୀମାନେ କେତେ ମାତ୍ରାରେ ଉପକୃତ ହେଇପାରିବେ?
0: ଅଣପାରମ୍ପରିକ ଫସଲ ସବୁରେ ବିଶେଷ ଭାବରେ କୀଟ କିମ୍ବା ଯୋଉଟା କହିଲେ ଆପଣ ଅପକାରୀ କୀଟ ବିଶେଷ ଭାବରେ ଦେଖାଯାଆନ୍ତି ନାହିଁ। ସେମାନେ ଏତେ ଦୃଢ଼ସ୍ଥାୟୀ ହୋଇଥାନ୍ତି, ତାଙ୍କୁ କୀଟ ଲାଗନ୍ତି କିନ୍ତୁ ଅଳ୍ପ କୀଟ, ମାନେ ଆମେ ଯେମିତି ନେବା ଆମର ଅନ୍ୟ ଫସଲ ତଥା ଧାନ ମୁଗ ବିରିରେ ଯେମିତି କୀଟର ମାନେ ପରିମାଣ ଅଧିକ ଥାଏ, ସେମିତି ଏଇ ସବୁ ଫସଲରେ କୀଟ କିମ୍ବା କବକ ମାନଙ୍କର ମାତ୍ରା ବହୁତ କମ୍ ଦେଖାଯାଏ। ସବୁ ଜଳବାୟୁ ସହନଶୀଳ ଏବଂ ପ୍ରତିକୂଳ ଜଳବାୟୁରେ ମଧ୍ୟ ତାକୁ ଚାଷୀ ଭାଇମାନେ ନିଜ ଜମିରେ ଲଗେଇ ପାରିବେ। ନିଜର ମୁଖ୍ୟ ଶସ୍ୟ ସାଙ୍ଗରେ ମୁଖ୍ୟ ଫସଲ ସାଙ୍ଗରେ ଏଇ ଅଣପାରମ୍ପରିକ ଫସଲ ସବୁକୁ ସେମାନେ ଆୟର ଏକ ବିଭିନ୍ନ ଦିଗ ମାଧ୍ୟମରେ ନେଇପାରିବେ।
1: ଆଜ୍ଞା, ଚାଷ କ୍ଷେତ୍ରରେ ଆମର ଶିକ୍ଷିତ ଯୁବକ ଯୁବତୀ ଅଛନ୍ତି, ଅଳ୍ପ ପାଠ ପଢୁଥିବା ଶିକ୍ଷିତ ଯୁବକ ଯୁବତୀ, ଅଳ୍ପ ପାଠ ପଢୁଥିବା ଚାଷୀ ଭାଇ ଭଉଣୀମାନେ ଅଛନ୍ତି, ଏବଂ ସବୁଠାରୁ ବଡ କଥା ହେଲା ଆଦୌ ପାଠ ପଢୁନଥିବା ଚାଷୀ ଭଉଣୀମାନେ, ଚାଷୀ ଭାଇମାନେ ମଧ୍ୟ ଅଛନ୍ତି, ଏବଂ ଭୂମିହୀନ ଚାଷୀ ମଧ୍ୟ ଅଛନ୍ତି। କେତେ କ'ଣ ଖର୍ଚ୍ଚରେ ହେଇପାରିବ ଏ ଚାଷ?
0: ଅଣପାରମ୍ପରିକ ଫସଲ ଆପଣଙ୍କୁ ବିଶେଷ ଭାବରେ କିଛି ଯୋଉଟା ଆମେ ଇନପୁଟ କହୁଛେ, ଇନପୁଟ ଅତି କମ୍ ମାତ୍ରାରେ ଦିଆହବ। ସାର, ଭର୍ମି କମ୍ପୋଷ୍ଟ ଏସବୁ ଜିନିଷରେ ଅଣପାରମ୍ପରିକ ଫସଲ ସବୁରେ ଅତି କମ୍ ମାତ୍ରାରେ ଦିଆଯାଇପାରିବ। ଟଙ୍କା 5,000-10,000ରେ ଜଣେ ଯଦି ଚାଷ କରିବେ 25,000-30,000 ଟଙ୍କା ଲାଭ ପାଇପାରିବେ।
1: ଆଚ୍ଛା, କେମିତି କ'ଣ ତାକୁ ବଜାରରେ ଉପଯୋଗୀ

0: କାରଣ ଜଣେ ଚାଷୀଟେ ଚାଷ କରିଥିବ କିଛି ଲାଭ ଉଦ୍ଦେଶ୍ୟରେ, ଯଦି ଠିକ ସେ ତାର ବିକ୍ରି ବଟା ନ ହେଲା, ଯଦି କିଛି ପାଗ ଅନୁକୂଳର କିସମରେ ସେ ଠିକ ସେ କରିପାରିଲା ନାହିଁ, ଏବେ ତ ସବୁ ଆମ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ରହିଛି, ସେମିତି କିଛି ଟ୍ରେନିଂର ବ୍ୟବସ୍ଥା ରହିଛି?
1: ଅଣପାରମ୍ପରିକ ଓଡ଼ିଶାରେ ସର୍ବଭାରତୀୟ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପ, ସେଥିରେ ମୁଁ ବୈଜ୍ଞାନିକ ଭାବରେ ବି କାମ କରୁଛି ଆଉ
0: ଆଜ୍ଞା
1: ତାର ଅଫିସର ଇନଚାର୍ଜ ଯୋଉଟା ପ୍ରକଳ୍ପର ମୁଖ୍ୟ ଭାବରେ ବି କାମ କରୁଛି। ଆଉ
0: ଆଜ୍ଞା
1: ଆମ ପ୍ରକଳ୍ପ
0: ହଁ ହଁ
1: ବିଭିନ୍ନ ଜିଲ୍ଲାରେ ପ୍ରତିବର୍ଷ ଅଣପାରମ୍ପରିକ ଫସଲ ଉପରେ ଆମେ ବିଭିନ୍ନ ପ୍ରକାର କର୍ମଶାଳାର ଆୟୋଜନ କରୁଛୁ।
0: ଆଜ୍ଞା
1: ଆଉ ଏଇ ପ୍ରକଳ୍ପର ମାନେ ପ୍ରଚାର ପାଇଁ ଏବଂ
0: ଆଜ୍ଞା
1: ଫସଲର ପ୍ରଚାର ପାଇଁ ଆମ ବିଶ୍ୱବିଦ୍ୟାଳୟ ତଥା ଏଇ ପ୍ରକଳ୍ପ ଯଥେଷ୍ଟ ଯତ୍ନବାନ। ଚାଷୀମାନଙ୍କର ଲାଭକୁ ଦ୍ୱିଗୁଣିତ କରିବା ପାଇଁ ଆମେମାନେ ଯତ୍ନବାନ।
0: ଆଜ୍ଞା
1: ଆଉ ଏବେ ତ ଅଣପାରମ୍ପରିକ ଫସଲର ଚାଷୀ କେମିତି ଆୟ କରିବେ ତା ସେହି ଦିଗରେ ଭାରତ ସରକାର ମଧ୍ୟ ଯତ୍ନବାନ। ବିଭିନ୍ନ କର୍ମଶାଳାର ଆୟୋଜନ କରାଯାଉଛି ଏବଂ ଚାଷୀ ଭାଇମାନେ ସେହି କର୍ମଶାଳା ସବୁର ସୁଯୋଗ ନେଇପାରିବେ।
0: ଆଜ୍ଞା କିନ୍ତୁ ଆମେ ସବୁବେଳେ ସେଇ ଚାଷକୁ ଆପଣେଇବା ଯାହା ଆମ ଅଞ୍ଚଳରେ ହେଇଥିବ, ଯେମିତି ବିକ୍ରି ବଟାର ସୁବିଧା ରହିଥିବ, ଏମିତି ଗାଁ ଗହଳିରେ ବହୁତ ପ୍ରକାର କୋଳି ରହିଛି ଯାହାକୁ ନେଇକି ମଧ୍ୟ ଆମେ ଏଇ ନନ୍ ଟ୍ରାଡିସନାଲ ଫାର୍ମିଂ ବା ଅଣପାରମ୍ପରିକ ଚାଷ କରିପାରିବା। ଆଚ୍ଛା, ଜଣେ ଯଦି ଚାଷୀଟେ କରିବାକୁ ଚାହୁଁଛି, କେମିତି କ'ଣ ତା ସବସିଡିର ବ୍ୟବସ୍ଥା ରହିଛି କିମ୍ବା କିଛି ସେମିତି ରହିଛି କି?
1: ନାଇଁ, ସବସିଡି ତ କୃଷି ବିଭାଗ ଦେଉଛନ୍ତି। କୃଷି
0: ଆଜ୍ଞା
1: ବିଭାଗର ସବସିଡି ଭିତରେ ଯଦି ଚାଷୀ ଭାଇମାନେ ଅଣପାରମ୍ପରିକ ଫସଲ କରିବାକୁ ଚାହୁଁଛନ୍ତି ତାହେଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଆମର ଯେଉଁ ପ୍ରକଳ୍ପ ଅଛି, ଆମ ପ୍ରକଳ୍ପ ସାଙ୍ଗରେ ସେମାନେ ଯୋଗାଯୋଗ କରିପାରିବେ। ଆଉ ଜିଲ୍ଲା ସ୍ତରରେ କୃଷି ମୁଖ୍ୟାଳୟରେ ମଧ୍ୟ ଯୋଗାଯୋଗ କରିପାରିବେ। ସେଇ କୃଷି ମୁଖ୍ୟାଳୟରେ ତାଙ୍କୁ ଯାହା ଇନଫର୍ମେସନ ବା ଯାହା ଦରକାର ମିଳିପାରିବ,
0: ଆଜ୍ଞା
1: ନହେଲେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ସର୍ବଭାରତୀୟ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପ ଯାହାକି ଦିଲ୍ଲୀରେ ଅଛି,
0: ଆଜ୍ଞା
1: ଆମେ ଯତ୍ନବାନ ଯେ ଚାଷୀମାନେ କେମିତି ଅଣପାରମ୍ପରିକ ଫସଲ, ବିଶେଷ ଭାବରେ ଅଣପାରମ୍ପରିକ ଫସଲର ଚାଷ ବିଷୟରେ ଯତ୍ନବାନ ହେବେ।
0: କାରଣ ସାଧାରଣତଃ ଆମ ମନ ଭିତରେ ଥାଏ, ଚାଷ କହିଲେ ଆମେ ଧାନ ଚାଷକୁ ବୁଝାଉ, ବିରି ମୁଗ ତାପରେ ପନିପରିବା, କିନ୍ତୁ ଆମ ଅଞ୍ଚଳରେ ଏମିତି ବହୁତ ଗୁଡ଼ିଏ ରହିଛି ଯାହାକୁ ନେଇକି ମଧ୍ୟ ଆମେ ଚାଷ କରି ଭଲ ଦୁଇ ପଇସା ଲାଭ ପାଇପାରିବା। ଆଉ କ'ଣ କ'ଣ ଫସଲ ରହିଛି ଯାହାକୁ ନେଲେ ଅଳ୍ପ ଦିନ ଭିତରେ, ଅଳ୍ପ ଅବଧି ଭିତରେ ଚାଷୀଟେ ଦ୍ୱିଗୁଣା ଲାଭ ପାଇପାରିବ?
1: ଓଡ଼ିଶାରେ ଦେଖନ୍ତୁ, ଆଜି ସମସ୍ତେ ହେଲ୍ଥ କନସିୟସ ହେଲେଣି।
0: ଆଜ୍ଞା,
1: ସମସ୍ତେ ଯୋଉ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ଇତ୍ୟାଦି ରୋଗ ହେଲାଣି। ବଜାରରେ ମିଲେଟ୍, ଯୋଉଟା ଆମର ବିଭିନ୍ନ ପ୍ରକାର ମିଲେଟ୍ ଥିଲା, ମିଲେଟ୍ ପରେ ଏବେ ଦୁଇଟା ଫସଲ ଯୋଉଟା ବିଶେଷ ଭାବରେ ଓଡ଼ିଶା ପାଇଁ ବି ଭଲ, ଏବଂ ଏଇ ଦୁଇ ଗୋଟି ଫସଲକୁ ସମସ୍ତେ ମିଲେଟ୍ ଆଉ ଅନ୍ୟ ଫସଲର ସବଷ୍ଟିଚ୍ୟୁଟ୍ ଭାବରେ ଏବେ ବାଛିଛନ୍ତି। ସେଇଟା ହେଲା ରାମଦାନା ବା ଗ୍ରେନ୍ ଆମାରାନ୍ଥ କୁହାଯାଉଛି, ଆଉ ଗୋଟେ ହେଲା ରାମଦାନା,
0: ଆଜ୍ଞା।
1: ଆଉ ଗୋଟେ ଫସଲ ହେଲା କିନୁଆ, ଆପଣ ଜାଣିଥିବେ ତାକୁ ବଥୁଆ କୁହାଯାଉଛି। ବଥୁଆ କହିଲେ ଲୋକ ଶାଗ ବୁଝନ୍ତି,
0: ବଥୁଆ ଶାଗ,
1: କିନ୍ତୁ ବଥୁଆର ଯୋଉ ଦାନା ଅଛି, ବଥୁଆର ଦାନା ଆଉ ରାମଦାନର ଦାନା ଖାଇଲେ ଆପଣଙ୍କୁ ଧାନ ଗହମ ତୁଳନାରେ 6 ଗୁଣ ଅଧିକ ପୁଷ୍ଟି ମିଳିବ, ଆଉ ତା ସାଙ୍ଗରେ କାର୍ବୋହାଇଡ୍ରେଟ ଆମେ ଯୋଉଟା କହିବା, କାର୍ବୋହାଇଡ୍ରେଟ ବି ମିଳିବ
0: ଏସବୁ ଖାଦ୍ୟରୁ।
1: ଆଜ୍ଞା,
0: ବର୍ତ୍ତମାନ ସମୟରେ ଏସବୁର ଚାହିଦା ବଢ଼ିବାରେ
1: ଏଇ
0: ଲାଗିଛି।
1: ଦୁଇଟି ଫସଲ ଓଡ଼ିଶା ପାଇଁ ବିଶେଷ ଭାବରେ ସର୍ବଭାରତୀୟ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପରେ ଓଡ଼ିଶା ପାଇଁ ଏଇ ଦୁଇ ଗୋଟି ଫସଲକୁ ମୁଖ୍ୟ ଫସଲ ଭାବରେ ନିଆଯାଇଛି, ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମେମାନେ ଯତ୍ନବାନ। ତା ଉପରେ ବିଶେଷ ଏକ୍ସପେରିମେଣ୍ଟ ବା ଆମେ କହିବା ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷା ନିରୀକ୍ଷା ଚାଲିଛି। ଆଉ ଏଇ ଫସଲ ଆପଣ 70 ରୁ 80 ଦିନ ଭିତରେ କରିପାରିବେ। ୟା ପାଇଁ ଆପଣଙ୍କୁ ବହୁତ ଅଳ୍ପ ପାଣି, ବହୁତ ଅଳ୍ପ ସାର, ସବୁ ପ୍ରକାର ଚାଷ ଜମିରେ ଏଇ ଫସଲ ଦୁଇଟା ହୋଇପାରିବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଏଥର ଆମେ ପରୀକ୍ଷାମୂଳକ ଭାବରେ ଖରିଫ ଋତୁ ବା ବର୍ଷା ଋତୁରେ ଏଇ ଫସଲକୁ, ରାମଦାନା ଆଉ ବଥୁଆକୁ ଆମେ ପରୀକ୍ଷା କରିବା ପାଇଁ ଜମିରେ ଲଗେଇଛୁ, ତାର ରିଜଲ୍ଟ ଆସିବ।
0: ବ୍ରୋକୋଲି ରହିଛି, ଚେରି ଟମାଟୋ ରହିଛି, ଆଉ ବିଭିନ୍ନ ପ୍ରକାର ଲିଫ୍ ମଧ୍ୟ ରହିଛି ଯାହାକି ଏବେ ରେଷ୍ଟୁରାଣ୍ଟରେ ତାର ଚାହିଦା ରହିଛି, ସେ ବିଷୟରେ ଆପଣ କ'ଣ କହିବେ? ସେ ମଧ୍ୟ ଅଣପାରମ୍ପରିକ ଚାଷରେ ଯାଉଛି।
1: ଆଜ୍ଞା, ଦେଖନ୍ତୁ, ରାମଦାନାର ମୁଁ ଦାନା କଥା କହିଲି।
0: ଆଜ୍ଞା,
1: ବିଭିନ୍ନ ଜାଗାରେ କୋଶଳା ଶାଗ କୁହାଯାଏ, କୋଶଳା ଶାଗର ଦାନାକୁ ଆମେ ରାମଦାନା କହୁଛେ।
0: ଆଚ୍ଛା, କିନ୍ତୁ ଆମେ ଶାଗ ଜାଣିଛେ, ତାର ଦାନାକୁ ଆମେ ଜାଣିଛେ।
1: ଆଜ୍ଞା, କୋଶଳା ଶାଗର ମଞ୍ଜିକୁ ଆମେ ରାମଦାନା କରିକି ଖାଉଛେ ବୋଲି ମୁଁ ବୈଜ୍ଞାନିକ ହେଲା ପରେ ଫିଲ୍ଡକୁ ଆସିଲି, ତାପରେ
0: ଆଚ୍ଛା ଆଚ୍ଛା ଆପଣ କ୍ଷେତ୍ର ପରିଦର୍ଶନ କରନ୍ତି?
1: ଆଜ୍ଞା,
0: ତ ଦେଖନ୍ତି ଚାଷୀମାନେ ଏବେ ସବୁ ଏସବୁ ଚାଷ ଆଡ଼କୁ ମୁହାଁ ହେଲେଣି ବୋଲି।
1: ହଁ, ବିଭିନ୍ନ ଜିଲ୍ଲାରେ ଧରନ୍ତୁ ଆମର ପ୍ରକଳ୍ପ ଭିତରେ ଯୋଉ ଆମେ ଜିଲ୍ଲା ଗୁଡାକୁ ନେଇଛେ, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଏବେ ନୟାଗଡ଼ରେ ବି ହେଇଥିଲା, ଏଇ ବର୍ଷ ଆମେ କୋରାପୁଟରେ କରିବାକୁ ଯାଉଛୁ। ତ ଚାଷୀମାନଙ୍କୁ ଆମେ ସେଇ ଜିଲ୍ଲାମାନଙ୍କରେ ବିଭିନ୍ନ କର୍ମଶାଳାର ଆୟୋଜନ କରିକି ଆମେ ଚାଷୀମାନଙ୍କୁ କହୁଛୁ ଯେ ଅଣପାରମ୍ପରିକ ଫସଲକୁ ଆଡପ୍ଟ କରିବା ପାଇଁ, ମୁଖ୍ୟ ଫସଲ ଯଦି ନଷ୍ଟ ହେଇଯିବ, ଏଇ ଫସଲରୁ ଚାଷୀମାନେ କିଛିଟା ଆୟ ପାଇପାରିବେ। ଆମେ ଯୋଉଟା କହିବା କମ୍ପ୍ଲିଟ୍ ଫେଲିଅର, କମ୍ପ୍ଲିଟ୍ ଫେଲିଅର ନ ହେଇକି ଚାଷୀମାନେ ତାଙ୍କର ଯୋଉ ଇନପୁଟ ଦେଇଥିବେ ସେଇ ଇନପୁଟକୁ ସେମାନେ ଫସଲମାନଙ୍କୁ ନେଇକି ସେମାନେ ପାଇପାରିବେ।

0: ଆପଣମାନେ ସମସ୍ତେ ଖାଉଥିବେ କାଙ୍କଡ଼,
1: କାଙ୍କଡ଼
0: କାଙ୍କଡ଼କୁ ଆମେ ସମସ୍ତେ ପନିପରିବା ହିସାବରେ ନଉ, କିନ୍ତୁ ଛୋଟ କାଙ୍କଡ଼ ଯୋଉଟା ବଣୁଆ କାଙ୍କଡ଼ କୁହାଯାଉଛି, ବଣୁଆ କାଙ୍କଡ଼ ଆମ ପ୍ରକଳ୍ପର ଗୋଟେ ମୁଖ୍ୟ ଫସଲ। ଆମେ ବଣୁଆ କାଙ୍କଡ଼କୁ ଆମେ ବିଶେଷ ଗୁରୁତ୍ୱ ଦଉଛୁ, କାରଣ ଯୋଉଟା ଧରନ୍ତୁ ପାହାଡ଼ିଆ ଏରିଆରେ, ପାହାଡ଼ିଆ ଜମିରେ ଏମିତି କାଙ୍କଡ଼ ଗୁଡାକ ଯୋଉଠି ବଣୁଆ କାଙ୍କଡ଼ ଫଳୁଛି, ସେଇ ବଣୁଆ କାଙ୍କଡ଼କୁ ଅଣପାରମ୍ପରିକ ଫସଲ ବା ଅଣ୍ଡର ୟୁଟିଲାଇଜ୍ କ୍ରପ୍ ଭାବରେ ବିବେଚନା କରାଯାଉଛି ଏବଂ ତାହାର ଇମ୍ପ୍ରୁଭମେଣ୍ଟ ବା ତାର ଉନ୍ନତି ପ୍ରତି ଆମେ ବିଶେଷ ଯତ୍ନବାନ।
1: ବହୁତ ଭଲ କଥା। ଏମିତି ବହୁତ ଗୁଡ଼ିଏ ଡାଲି ଶସ୍ୟ ଯେମିତି ଆପଣଙ୍କର କାନ୍ଦୁଲ ହେଲା କିମ୍ବା ଆପଣଙ୍କର ବିରି ମୁଗ ହେଲା, ସେ ସବୁ ଅଣପାରମ୍ପରିକରେ ଯାଉଛି।
0: ହଁ, କାନ୍ଦୁଲ ଡାଲିକୁ ଆମେ ଅଣପାରମ୍ପରିକ କିମ୍ବା ଆମେ କ୍ଷମତାଯୁକ୍ତ ଫସଲରେ ନଉଛେ, କାରଣ କାନ୍ଦୁଳ ଡାଲି ଯୋଉଟା ସ୍ଥାନୀୟ ପାରମ୍ପରିକ ଡାଲି ଜାତୀୟ ଫସଲ, ଆଉ ଏହି ଫସଲ ଜୈବ ବିବିଧତା ଯଥା ବାୟୋଡାଇଭର୍ସିଟିକୁ ରକ୍ଷା କରିବା ପାଇଁ ଅତ୍ୟନ୍ତ ମୂଲ୍ୟବାନ। ଚାଷୀମାନେ ଏହାର ଶୁଦ୍ଧ ବିହନକୁ ନିଜେ ସଂରକ୍ଷଣ କରି ରଖିଲେ ସେମାନେ ବିହନ ଖର୍ଚ୍ଚ ବଞ୍ଚିପାରିବେ। ଏହା ସହିତ ଏହି ଦେଶୀ କାନ୍ଦୁଲ ଡାଲିକୁ ସଠିକ୍ ଭାବରେ ପରିଷ୍କାର କରି ଭଲ ପ୍ୟାକେଜିଂ କଲେ ସ୍ଥାନୀୟ ବ୍ରାଣ୍ଡିଂ ମାଧ୍ୟମରେ ମଧ୍ୟ ଅର୍ଗାନିକ କାନ୍ଦୁଲ କରିକି ବିକିପାରିବେ। ଅଣପାରମ୍ପରିକ ଫସଲରେ ଆମେ ଯୋଉଟା ମୁଁ ଆପଣଙ୍କୁ ରାମଦାନା କହିଲି, ରାମଦାନାର ଅଟା, ରାମଦାନାରୁ ମିଠା, ଆଉ ରାମଦାନାର ଦାନାକୁ ଗୁଣ୍ଡ କରି ଅଟା କରିକି ବିଭିନ୍ନ ପ୍ରକାର ଭ୍ୟାଲୁ ଏଡିସନ ବା ମୂଲ୍ୟ ସଂଯୋଜନା କରି ମାର୍କେଟରେ ବିକ୍ରି କରୁଛନ୍ତି।
1: ଏଇ ଅଣପାରମ୍ପରିକ ଯାହା ଯାହା ଫସଲ ଆମର ସବୁ ରହିଲା ତାକୁ ନେଇକି ଜଣେ ସେଲ୍ଫ ହେଲ୍ପ ଗ୍ରୁପ ଯୋଉ ସେମାନେ କରିଛନ୍ତି ଭଉଣୀମାନେ, ତାକୁ ନେଇକି କିଛି ବିକ୍ରିବଟା କରିପାରିବେ, କିଛି ପ୍ରକ୍ରିୟାକରଣ କରିପାରିବେ?
0: ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନେ ଅଣପାରମ୍ପରିକ ଫସଲ ଯାହା ଅଛି ବା ଆମେ ତାକୁ ଅବହେଳିତ ଫସଲ ବି କହୁଛି, ଅର୍ଫାନ୍ କ୍ରପ୍ ବି କୁହାଯାଉଛି, ସେସବୁ ଫସଲକୁ ନେଇକି ମାନେ କ୍ଷୁଦ୍ର ଶସ୍ୟ ଯଥା ମିଲେଟ୍ ହେଲା କିମ୍ବା ଏଇ ଅଣପାରମ୍ପରିକ ଫସଲ ସବୁକୁ ପ୍ରକ୍ରିୟାକରଣ ମାଧ୍ୟମରେ ଛୋଟ ଉଦ୍ୟୋଗ ଆରମ୍ଭ କରିପାରିବେ। ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ମାଣ୍ଡିଆ ଲଡ଼ୁ, ବିସ୍କୁଟ, ଚକୁଳି, ଇଟିଲି ମିକ୍ସ, ସଜନା ଶାଗ ପାଉଡର ଏବଂ କନ୍ଦମୂଳ ଚିପ୍ସ ଭଳି ମୂଲ୍ୟଯୁକ୍ତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରି କରିପାରିବେ। ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ ମିଶନ ସହାୟତାରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତଥା ଗ୍ରାମୀଣ ଅର୍ଥନୀତିକୁ ଓ ରୋଜଗାର ବୃଦ୍ଧିରେ ଏହି ଅଣପାରମ୍ପରିକ ଫସଲ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୋର ଆଶା।
1: ଆଚ୍ଛା, ଆପଣ ଯେମିତି କହିଲେ ଜୈବ ବିବିଧତା ରହୁଛି, ଏଇ ଯୋଉ ଫସଲ ବିବିଧିକରଣ ଆମର ସବୁ ଯାହା ରହିଛି ତାର ଇମ୍ପାକ୍ଟ କଣ ପଡିବ ଉପରେ?
0: ଭଲ ପ୍ରଶ୍ନଟେ ପଚାରିଲେ। ଫସଲ ବିବିଧିକରଣ ମାନେ ଆମେ ଗୋଟିଏ ଜମିରେ ଆମେ ଦୁଇଟା ତିନିଟା ଫସଲ ନଉଛେ ତଥା ଇଣ୍ଟରକ୍ରପିଂ କହୁଛେ। ଇଣ୍ଟରକ୍ରପିଂ ଫସଲ ବିବିଧିକରଣ ହେଲା ଗୋଟିଏ ଫସଲ ଉପରେ ଆମେ ସମ୍ପୂର୍ଣ୍ଣ ଭାବରେ ନିର୍ଭର ନ କରି
1: ଦୁଇଟା
0: କ୍ରପ୍ ନେବା, କାହିଁକି ଧରନ୍ତୁ ଆମର ଯୋଉଟା ମୁଖ୍ୟ ଫସଲ ଧାନ ଅଛି, ଧାନରେ ଯଦି ରୋଗ ପୋକ କିମ୍ବା କିଛି ବି ଅସୁବିଧା ହୁଏ ତାହେଲେ ଯଦି ସେଇ ଫସଲଟା ନଷ୍ଟ ହୋଇଯାଏ, ତାହେଲେ ଗୋଟେ ମୁଖ୍ୟ ଫସଲ ସହିତ ଯଦି ଆମେ ଗୋଟେ ଅଣପାରମ୍ପରିକ ଫସଲ ନେଇଥିବା, ମୁଖ୍ୟ ଫସଲ ଯଦି ବି ନଷ୍ଟ ହୋଇଯାଏ ଅଣପାରମ୍ପରିକ ଫସଲ ଆମକୁ କିଛିଟା ଆୟ ଦେଇପାରିବ।
1: ବର୍ତ୍ତମାନ ସମୟରେ ଆମେ ଯୋଉ ଦେଖୁଛେ ବନ୍ୟା ହେଉଛି କିମ୍ବା ବର୍ଷା ଦିନ ଗଲା ପରେ ଅଦିନିଆ ବର୍ଷା ଲାଗି ରହୁଛି, ଶୀତ ଦିନରେ ରୋଗ ପୋକ ସମସ୍ୟା, ଗଛ ଅଛି ତ ରୋଗ ପୋକ ସମସ୍ୟା ରହିବ, ବିଶେଷ କରି ଯେହେତୁ ଆମର ଆଉ କିଛି ଦିନ ପରେ ଶୀତ ଋତୁ ଆରମ୍ଭ ହେଇଯିବ, କୋଉ ଫସଲଟା ପରିବେଶ ପାଇଁ ଋତୁ ପାଇଁ ଭଲ?
0: ଦେଖନ୍ତୁ, ମୁଖ୍ୟ ଫସଲ ତ କରିବେ
1: ଆଜ୍ଞା,
0: ଚାଷୀ ତାଙ୍କ ଜମିରେ ମୁଖ୍ୟ ଫସଲ କଲା ପରେ ମୋ ମତରେ ବଥୁଆଟାକୁ ନିଅନ୍ତୁ, କାରଣ ବଥୁଆ ଶାଗ ବି ଅଛି, ବଥୁଆର ଦାନାକୁ ବି ଆମେ ଖାଇପାରିବା, ଆଉ ବଥୁଆ ମାର୍କେଟରେ ଏବେ ବଥୁଆ 200 ଟଙ୍କା ଅଧ କିଲୋକୁ, ତ ଆମେ ଡାଲି ସାଙ୍ଗରେ ବଥୁଆକୁ ନେଇପାରିବା, କାରଣ ବଥୁଆ 70-80 ଦିନ ଭିତରେ ଅମଳ ହେଇଯାଇପାରେ। ଆଉ ଯଦି ବି ଆପଣଙ୍କର ମୁଖ୍ୟ ଫସଲ ନଷ୍ଟ ହେବାର ସମ୍ଭାବନା ଥାଏ, ବଥୁଆକୁ ଆପଣ ଶାଗ କରି ବିକ୍ରି କରିପାରିବେ, ଆଉ ବଥୁଆର ଦାନାକୁ ଆପଣ ମୂଲ୍ୟଯୁକ୍ତ ବା କିଛି ମାତ୍ରାରେ ପ୍ରୋସେସିଂ କରି ମଧ୍ୟ ବିକ୍ରି କରିପାରିବେ।
1: ବହୁତ ଭଲ କଥା। ପୁଣି ଥରେ ସମସ୍ତେ ଆମର ପାରମ୍ପରିକ ଜୀବନଶୈଳୀକୁ ଆପଣେଇଲେଣି, ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଲେଣି, କାରଣ ସମସ୍ତେ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀମାନେ ଶୁଣୁଛନ୍ତି, ଯୋଉ କୃଷି ଉଦ୍ୟୋଗୀମାନେ ଶୁଣୁଛନ୍ତି, ତାଙ୍କୁ ଆପଣ କଣ କହିବାକୁ ଚାହିଁବେ?
0: ସ୍ୱାସ୍ଥ୍ୟକୁ ଜଗିବାକୁ ଗଲେ ମୁଁ ତ କହିବିନି ଯେ ଆମେ ମୁଖ୍ୟ ଫସଲକୁ ଛାଡିବା, ମୁଖ୍ୟ ଫସଲ ସାଙ୍ଗରେ ଆମ ଖାଦ୍ୟ ପ୍ରଣାଳୀରେ ଅଣପାରମ୍ପରିକ ଫସଲ ମଧ୍ୟ କିଛିଟା ଯଦି ଜଡିତ ହୋଇଯାଏ ତାହେଲେ ଏଇଟା ସ୍ୱାସ୍ଥ୍ୟ ପାଇଁ ଲାଭଜନକ। ଆଉ ଚାଷୀ ଭାଇମାନଙ୍କ ପାଇଁ କହୁଛି, ମୁଖ୍ୟ ଫସଲ ସାଙ୍ଗରେ ଯଦି ଆମେ ଏଇ ଫସଲକୁ ନବା, କିଛି ବି ଯଦି ଭବିଷ୍ୟତରେ କିଛି ଅସୁବିଧା ହେଇଯାଏ, ଏଇ ଫସଲ ଆପଣଙ୍କୁ କିଛି ମାତ୍ରାରେ ସାହାଯ୍ୟ ଯୋଗାଇ।
1: ବହୁତ ଭଲ କଥା। ଯାହା ହଉ କୌଶିକ ବାବୁ, ଆପଣ ଆମର ଷ୍ଟୁଡିଓକୁ ଆସିଲେ ଏବଂ ଏତେ ସୁନ୍ଦର ଭାବରେ ଆମେ ଯୋଉ ଆଜି ଆଲୋଚନା କଲେ କ୍ଷୁଦ୍ର ଚାଷୀଙ୍କ ପାଇଁ ଅଣପାରମ୍ପରିକ ଫସଲରୁ ଅତିରିକ୍ତ ଆୟ, ଆଶା କରୁଛୁ ଆମର ଚାଷୀ ଭାଇ ଭଉଣୀମାନେ ମୁଖ୍ୟ ଚାଷ ସାଙ୍ଗରେ ଏସବୁ ଚାଷକୁ ଆପଣାନ୍ତୁ ଏବଂ ଅଧିକ ଲାଭ ପାଆନ୍ତୁ। ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ସମସ୍ତଙ୍କୁ ମୋର ଧନ୍ୟବାଦ, ନମସ୍କାର।
2: କଣ ଦାମା, ମନ ଦେଇ ଶୁଣିଲ ତ?
3: ପୁରା ମନ ଦେଇ ଅପା ଶୁଣିଛି, ସବୁ ଯାଇ କରିବି ସେମିତି। ଆଉ
2: ଏସବୁ ଶୁଣିଲା

0: ଓରେ କେତେ ଦମ୍ଭ ମାଡି ବସୁଛି।
1: ଦାମାର ଦମ୍ଭ ପୁରା 100 ଗୁଣା ବଢି ଯାଇଛି ଅପା।
0: ହଁ ହଇରେ ଦାମା।
1: ହଁ ଅପା,
0: ବଜାର ଭାଉ ଟିକେ କହୁନା।
1: ମୁଁ କିନ୍ତୁ ଆଜି କହିବିନି।
0: କାହିଁକି ବା?
1: ଆଜି ମୁଁ ନିଦିଆ ଭାଇକୁ ସାଙ୍ଗରେ ଧରି ଆଣିଛି ବା, ତା ମୁହଁରୁ ଶୁଣିବା। ଚାଲ।
0: ହଉ ତାହେଲେ।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 40 ଟଙ୍କା, ବଡ଼ ପିଆଜ କିଲୋ ପ୍ରତି 25 ଟଙ୍କା, ଛୋଟ ପିଆଜ କିଲୋ ପ୍ରତି 70 ଟଙ୍କା, ଆଳୁ କିଲୋ ପ୍ରତି 20 ଟଙ୍କା।

0: ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 40 ଟଙ୍କା, ବଡ଼ ପିଆଜ କିଲୋ ପ୍ରତି 25 ଟଙ୍କା, ଛୋଟ ପିଆଜ କିଲୋ ପ୍ରତି 70 ଟଙ୍କା, ଆଳୁ କିଲୋ ପ୍ରତି 20 ଟଙ୍କା, ବାଇଗଣ କିଲୋ ପ୍ରତି 40 ଟଙ୍କା, ବିନ୍ସ କିଲୋ ପ୍ରତି 80 ଟଙ୍କା, ଫୁଲକୋବି କିଲୋ ପ୍ରତି 45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25 ଟଙ୍କା, ଭେଣ୍ଡି କିଲୋ ପ୍ରତି 35 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା, ଗାଜର କିଲୋ ପ୍ରତି 50 ଟଙ୍କା, ସିମ୍ବ କିଲୋ ପ୍ରତି 45 ଟଙ୍କା, ଧନିଆ ପତ୍ର ବିଡ଼ା ପ୍ରତି 20 ଟଙ୍କା ଏବଂ କଖାରୁ କିଲୋ ପ୍ରତି 20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ହେରେ ଦାମା, ବଜାର ଦର ଜାଣିଲେ ଆଉ ପାଣିପାଗର ଖବର ଜାଣିବାନି?
2: ହଁ ଜାଣିବା ନା ଆଉ।
3: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ସହ ବଜ୍ରପାତ ଓ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
1: ତାହେଲେ ଦାମ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା, ରହୁଛୁ, ନମସ୍କାର।
0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ
1: କିଷାନ କାର୍ଯ୍ୟକ୍ରମରେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶବନ୍ଦନା। ପ୍ରଥମେ ଏହି ଦେଶବନ୍ଦନା ମୁରଲୀଧର ସାହୁଙ୍କ ରଚନାରୁ।

ପ୍ରଚାରକୁଲୁ ସମବେତ କଣ୍ଠରେ ଦେଶବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ପରବର୍ତ୍ତୀ ହିନ୍ଦୀ ଭକ୍ତି ଗୀତ ଗାଇଛନ୍ତି ପଣ୍ଡିତ ସୁଖଦେବ ଶର୍ମା ଏବଂ ପଣ୍ଡିତ ଗୋପାଳ ଶର୍ମା। ଗୀତ ରଚନା ପଣ୍ଡିତ ରମାନନ୍ଦ ଶର୍ମା।

ଏହି ଗୀତଟି ସହ ଶେଷ କରୁଛୁ ହିନ୍ଦୀ ଭକ୍ତି ଗୀତର ଏହି କାର୍ଯ୍ୟକ୍ରମକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

चकाचक फिर लो पान चबा। आहा। और

କଥାଚିତ୍ର ବାବୁଲ ପାଇଁ ଶିଳ୍ପୀ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ ଗାଇଥିବା ଏହି ଗୀତ ଶୁଣିବାକୁ ଅନୁରୋଧ କରିଛନ୍ତି ଉତ୍କେଲା ଜିଲ୍ଲା କଳାହାଣ୍ଡିରୁ ବିଶ୍ୱ ବିବେକ ବର୍ଷା ଜାନକୀ ଏବଂ ବସୁନ୍ଧରା। ଗୀତିକାର ହେଲେ ସମୀର। ସଙ୍ଗୀତ ନିର୍ଦ୍ଦେଶନା ଆଦେଶ ଶ୍ରୀବାସ୍ତବ।

ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଆପଣଙ୍କ ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତ। ନୂଆପଡ଼ା ସଦର ମହକୁମା ଜିଲ୍ଲା ନୂଆପଡ଼ାରୁ ଅନୁରୋଧ କରିଛନ୍ତି ତ୍ରିଲୋଚନ ରଥ, ମଦନ ପଣ୍ଡା, ସୁଶାନ୍ତ ମୁଣ୍ଡ ଏବଂ

ପାତ୍ର। ଶୁଣିବାକୁ ଚାହାନ୍ତି କଥାଚିତ୍ର ଅଭିମାନରୁ ଏହି ଗୀତଟି, କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଗୀତିକାର ହେଲେ ମଜରୁ, ସଙ୍ଗୀତ SD ବର୍ମନ।

କଥାଚିତ୍ର ଆନନ୍ଦରୁ ଏ ଗୀତ ଶୁଣିବା ପାଇଁ ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ଅନୁରୋଧ କରିଛନ୍ତି। ଜୁନାଗଡ଼ ଜିଲ୍ଲା କଳାହାଣ୍ଡିରୁ ଅତୁଲ୍ୟ, କୈଳାସ, ବାଳକୃଷ୍ଣ, ସୁନୀଲ ଏବଂ ସୁବ୍ରତ ଏ ଗୀତ ପାଇଁ କଣ୍ଠଦାନ କରିଛନ୍ତି ମୁକେଶ। ଗୀତିକାର ହେଲେ ଗୁଲଜାର। ସଙ୍ଗୀତ ନିର୍ଦ୍ଦେଶନା ସଲିଲ ଚୌଧୁରୀ।

ଏହି ଗୀତଟି ସହ ଶେଷ କରୁଛୁ ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର ଏହି କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ରାତି 10:30। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଉସ୍ତାଦ ଅଲ୍ଲା ରଖା ଏବଂ ଉସ୍ତାଦ ସୁଲତାନ ଖାନଙ୍କ ତବଲା ଓ ସାରଙ୍ଗୀ ବାଦନ। ପ୍ରଥମେ ଶୁଣନ୍ତୁ ଶିଳ୍ପୀଦ୍ୱୟଙ୍କ ଦ୍ୱାରା ପରିବେଷିତ ମତ୍ତାଲ ଏବଂ ସାରଙ୍ଗୀ ଲହରା ରାଗ ଖମାଜ। ପରେ ପରେ ଶୁଣିବେ ତିନ୍ ତାଲରେ ରାଗ ଧନୀ। ତବଲାରେ ସଙ୍ଗତ କରିଛନ୍ତି ଫାଜଲ କ୍ୱାରେସି ଏବଂ ଜାକିର ହୁସେନ।

Так это,

ಚಕ್ರ

Then I get the ticket.

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ଉସ୍ତାଦ ଅଲ୍ଲା ରଖାଙ୍କ ତବଲା ବାଦନ ସହ ଉସ୍ତାଦ ସୁଲତାନ ଖାନଙ୍କ ସାରଙ୍ଗୀ।

ଲାହରା ଏବଂ ତବଲାରେ ସହଯୋଗ କରିଥିଲେ ଫଜଲ କ୍ୱାରେସି ଏବଂ ଜାକିର ହୁସେନ। ଶ୍ରୋତବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।

ସମୟ ବର୍ତ୍ତମାନ ରାତି 11:10। ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାଙ୍କୁ ଜଣାଇଦେଉଛୁ ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10ରେ ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବେଣୁଧର ସୁବୁଦ୍ଧି, ରୀନାରାଣୀ ପ୍ରଧାନ, ଗୋପୀନାଥ ମହାପାତ୍ର, ଶଙ୍କର ପ୍ରସାଦ ଦତ୍ତ, ମମତା ମିଶ୍ର ଏବଂ ଶେଖର ଦଳପତି। ସକାଳ 6:30ରେ ପ୍ରଚାର କରିବୁ ଚେତନା ଚିନ୍ତନ। ସକାଳ 6:35ରେ ଶୁଣିବେ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ। ସକାଳ 7:25ରେ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀମାନେ ହେଲେ ସୁରେଶ ୱାଡେକର, ଅନୁସୟା ନାଥ ଏବଂ ଘନଶ୍ୟାମ ପଣ୍ଡା। ଚାଷର କଥା ପାଇଁ ସମୟ ରହିଛି 7:40। ସକାଳ 7:45ରେ ପ୍ରଚାର କରିବୁ ପୁରାତନୀ କ୍ରମରେ ଛାନ୍ଦ। 8:30ରେ ଶୁଣିବେ ସଙ୍ଗୀତ ଲହରୀ, ଶିଳ୍ପୀ ହେଲେ ନମ୍ରତା ମହାନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45ରେ। ସକାଳ 9:00ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। 9:30ରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ ଏବଂ ପରେ ପରେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10ରେ। ଏଥିଲେ ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣିଥରେ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ ସକାଳ 5:55ରେ। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।